ନମସ୍କାର, ଶୁଭ ସକାଳ। ଆଜି ଶନିବାର 1948 କାପ୍ତ ଆଷାଢ ମାସ 20 ଦିନ, ଇଂରାଜୀ 2024 ମସିହା ଜୁଲାଇ ମାସର 11 ତାରିଖ। ଏବେ ଷ୍ଟୁଡିଓ ଗୋଟେ ସମୟ ହେଇଛି ସକାଳ 5:58:30। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ସକାଳର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଏଫ୍ଏମ୍ ରେନ୍ବୋକୁ 100.4 ମେଗାହର୍ଜ ଯୋଗେ।

ସତ୍ସଙ୍ଗ ତୁଲ୍ୟ କୌଣସି ମିତ୍ର ନାହିଁ କି କୁସଙ୍ଗ ତୁଲ୍ୟ ଆଉ କୌଣସି ଶତ୍ରୁ ନାହିଁ। ଏହି ବାଣୀ ସହିତ ଆରମ୍ଭ କରିବା ଆଜି ସକାଳର କାର୍ଯ୍ୟକ୍ରମ। ସମୟ ସକାଳ 6 ବାଜିବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ। ଏଇ କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପିତ ବା ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟଥାଳୀ।

ଲୀଳା ଖେଳାର ସେ ଠାକୁର ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବଭୂମି ଭାରତବର୍ଷ ରୂପକ ସରୋବରରେ ବିକଚ ଶତଦଳ ସଦୃଶ ଉତ୍କଳ ରୂପୀ କମଳର କେଶର ହେଉଛି ପୂର୍ଣ୍ଣ ନୀଳାଚଳ। ଏହି ନୀଳାଚଳ ଥାମର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଜଗନ୍ନାଥ, ଯିଏ କରନ୍ତି ସର୍ବଦା ମାନବୀୟ ଲୀଳା। ସିନ୍ଧୁ ତଟ ନୀଳାଚଳେ ବିରାଜିତମ୍ ସର୍ବପାତକ ନାଶକ ମୁଖ୍ୟ ରୂପମ୍ ଜନ୍ମ ମରଣ କାରଣ ଜଗଦୀଶମ୍ ଜଗନ୍ନାଥ ଅନ୍ନାଥ ରକ୍ଷକ ବିଭୁ ଶ୍ରୀ ପରମ ବ୍ରହ୍ମ ଦାରୁ ଦେବତା ଚତୁର୍ଥ ମୂର୍ତ୍ତି ରୂପେ ଶ୍ରୀକ୍ଷେତ୍ରରେ ବିରାଜିତ। ଏହି ମର୍ତ୍ତ ବୈକୁଣ୍ଠରେ ପ୍ରଭୁ ମନୁଷ୍ୟଙ୍କ ପରି ଲୀଳା କରୁଛନ୍ତି। ସେହି ଲୀଳା ଖେଳାରେ ପ୍ରଭୁଙ୍କର ସ୍ନାନ ହୋଇଛି ଜ୍ୟେଷ୍ଠ ପୂର୍ଣ୍ଣିମାରେ, ଆଉ ସ୍ନାନରେ ଅତ୍ୟଧିକ ସ୍ନାନରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ଅଣସର ଘରେ ଚତୁର୍ଥା ମୂର୍ତ୍ତିଙ୍କର ଚାଲୁଛି ଜ୍ୱର ଉପଶମ ଉପଚାର।

ଅଣସରରେ ବି ଚତୁର୍ଥା ବିଗ୍ରହ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଉପଚାର ପାଇଁ ଚାଲିଛି ଗୁପ୍ତ ସେବା। ଅଣସର ପିଣ୍ଡିରେ ଠାକୁରଙ୍କ ସେବା କରୁଛନ୍ତି ଶ୍ରୀଅଙ୍ଗଲାଗି ସେବକ ଦୈତାପତି। ଏହି ଗୁପ୍ତ ସେବାରେ ମହାପ୍ରଭୁଙ୍କ ଅସୁଆଲାଗି କରାଯାଉଥିଲା। ଗୁରୁବାର ଅସୁଆଲାଗି ଶେଷ ହୋଇଥିବା ବେଳେ ଶୁକ୍ରବାର ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଅଣସର ଘରେ ଦାରୁଦିଅଙ୍କର ଚକାବିଚାନୀତି ସମ୍ପନ୍ନ ହୋଇଛି। ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିଛନ୍ତି। ଦୈତାପତି ସେବକମାନେ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଜଗନ୍ନାଥ ଦେବୀ ସୁଭଦ୍ରାଙ୍କୁ ଚକା ବିଜେ କରାଇଛନ୍ତି। ଦାରୁ ବିଗ୍ରହଙ୍କ ନିକଟରେ ଚକଟା ଭୋଗ ପଣା ଭୋଗ ପରେ ଅଣସର ଗୃହ ବନ୍ଦ ହୋଇଥିଲା। ଏହାପରେ ଜୟ ବିଜୟ ଦ୍ୱାର ଫିଟିଥିଲା। ପଟିଦିଅଙ୍କ ସନ୍ଧ୍ୟା ଆଳତୀ ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା। ପଟିଦିଅଙ୍କ ବଡ଼ ସିଂହାର ଭୋଗ ପରେ ପୁଣି ଅଣସର ଗୃହ ଖୋଲାଯାଇ ମହାପ୍ରଭୁଙ୍କ ଅଣସର ନୀତି ସମ୍ପନ୍ନ କରାଯାଇଥିଲା। ଏହିଭଳି ଚାଲୁଛି ମହାପ୍ରଭୁଙ୍କର ଗୁପ୍ତ ସେବା। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ।

ଚକା ବିଜେ କରିଛନ୍ତି ମହାପ୍ରଭୁ ଅଣସର ଘରେ। ଏ ଚକା ବିଜେ କ'ଣ? ଚକା ବିଜେ ହେଉଛି ଜ୍ୱରରେ ପୀଡ଼ିତ ହୋଇ ମୁହଁମାଡ଼ି ଶୟନ କରିଥିବା ମହାପ୍ରଭୁମାନେ ଆଜି ଟିକେ ଉଠି ବସିଛନ୍ତି, ଅର୍ଥାତ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଏବେ ସୁଖି କଳାପାଠ କଳାକାଠ ପଡ଼ିଯାଇଥିବା ଶରୀରରେ ଲାଗିହେବ ମୋଦକ, ତେଣୁ ଦେହ ଟିକେ ସୁସ୍ଥ ହେବାକୁ ଖଳିଲାଗି ଏକାଦଶୀ ତିଥିରେ ଅଣସର ଗୃହରେ ପ୍ରଥମେ ତୁଳସୀ ଲାଗିହେବ ଶ୍ରୀ ବିଗ୍ରହଙ୍କ ଦେହରେ। ଅଣସର ପରେ ଅଣସର ଘରେ ଥିବାରୁ ମହାପ୍ରଭୁଙ୍କ ନିକଟରେ ଖଣ୍ଡୁଆ ରଙ୍ଗୀନ ପୁଷ୍ପ ଓ ତୁଳସୀ ଲାଗି ହେଉନଥିଲା, କେବଳ ଧଳା ବସ୍ତ୍ର ଏବଂ ଧଳା ପୁଷ୍ପ ଲାଗି କରାଯାଉଥିଲା। ଆଜି ହେଉଛି ଖଳି ଲାଗି ଏକାଦଶୀ, ତ ଆଜି ସର୍ବାଙ୍ଗ ବଢ଼ିବା ପରେ ଅଣସର ଗୃହରେ ଚତୁର୍ଥ ବିଗ୍ରହଙ୍କୁ ଖଣ୍ଡୁଆ ରଙ୍ଗୀନ ସୁଗନ୍ଧିତ ପୁଷ୍ପ ଆଉ ତୁଳସୀ ଆଦି ଲାଗୁ କରାଯିବ। ଜ୍ୱରର ଉପଶମ ହୋଇଥିଲେ ମଧ୍ୟ ଶ୍ରୀବିଗ୍ରହମାନଙ୍କୁ ପୂର୍ଣ୍ଣ ସୁସ୍ଥ ହେବା ଲାଗି ଲୋଡ଼ା ଦଶମୂଳ ମୋଦକ, ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ।

କୁମ୍ଭାରୀ, ଫଣଫଣା, ଶାଳପନ୍ନୀ, କୃଷ୍ଣପନ୍ନୀ, ଅଗବଥୁ, ଲବିଙ୍ଗ କୋଳି, ବେଲ, ଅଙ୍କରାନ୍ତି, ଗୋଖରା, ନବାଙ୍କୁରୀ ଏସବୁକୁ ଶୁଖାଯାଇ ରଖାଯାଇଥାଏ। ଭଲ ଭାବେ ଶୁଖିଗଲା ପରେ ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂଆ କାଠ ଚୁଲିରେ କଢ଼େଇ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ ଏସବୁ ଦିଆଯାଇ ଏ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଏ। ଥଣ୍ଡା ହେଲା ପରେ ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ତିନୋଟି କୁଡ଼ିଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ବାନ୍ଧି ଦିଆଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ଏସବୁ କାମ ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ। ଆଉ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ମୋଦକ।

ମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ଏସବୁ କାମ ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ। ଆଉ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ମୋଦକ।

ଅଣସର ଘରେ ସେ ଅଣସର ପିଣ୍ଡିରେ ବିଜ କରିଛନ୍ତି। ଅଣସର ଘରେ ଥାଇ ମହାପ୍ରଭୁଙ୍କର ସବୁକିଛି ବନ୍ଦ ହୋଇଯାଇଛି। ଯେଉଁ ମହାପ୍ରଭୁ ସର୍ବଦା କେତେ ପ୍ରକାରର ଫୁଲରେ ବେଶ ହେଉଥିଲେ, ଶୃଙ୍ଗାର ହେଉଥିଲେ, ତାଙ୍କୁ ଲାଗି ହେଉଛି କେବଳ ଏକ ବର୍ଣ୍ଣୀ ଧଳା ରଙ୍ଗର ପୁଷ୍ପ। ଯିଏ ରଙ୍ଗ ବରଙ୍ଗର ପାଟ ବସ୍ତ୍ର ପିନ୍ଧୁଥିଲେ, ତାଙ୍କୁ ଲାଗି ହେଉଛି କେବଳ ଧଳା ବସ୍ତ୍ର ଖଣ୍ଡିଏ। ସେଇ ଧଳା ବସ୍ତ୍ର ଖଣ୍ଡିଏ ଧଳା ଫୁଲ ଗୋଟିକରେ ସେ ପୂଜା ପାଉଛନ୍ତି। ଟିକିଏ ଚକଟା ପଣା ଭୋଗରେ ତାଙ୍କର ଚାଲୁଛି ଉପଶମ ସେବା। ଯିଏ ଷାଠିଏ ପୌଟି ଅର୍ଣ୍ଣ ଭୋଜୁଥିଲେ, ଯାହାଙ୍କର କେତେ କେତେ ବ୍ୟଞ୍ଜନ ହେଉଥିଲା, ତାଙ୍କ ପାଖରେ ଲାଗି ହେଉଛି ଟିକିଏ ପଣା। ଦେହ ଟିକେ ସୁସ୍ଥ ହୋଇଛି, ମୋଦକ ଲାଗି ହେବ, ତାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ। ତେଣୁ ଆଜି ଦଶମୂଳ ମୋଦକ ଲାଗୁ ପରେ ମହାପ୍ରଭୁଙ୍କୁ ନିକଟରେ ତୁଳସୀ ଲାଗିବ, ଆଜି ଘଣ୍ଟ ବାଜିବ, ଚନ୍ଦନ କର୍ପୂର ଚୁଆ କସ୍ତୁରୀ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯିବ ମହାପ୍ରଭୁଙ୍କ ଦେହରେ। ସୁସ୍ଥ ହେଉଛନ୍ତି ମହାପ୍ରଭୁ, ତେଣୁ ଟିକେ ମନକୁ ତାଙ୍କର ଆନନ୍ଦ ପାଇଁ, ମନଙ୍କୁ ତାଙ୍କର ଖୁସି କରିବା ପାଇଁ ଚୁଆ ଚନ୍ଦନ କର୍ପୂରରେ ତାଙ୍କୁ ଲେପ ଦିଆଯିବ, ତାପରେ ଖଡ଼ି ଲେପ ଦିଆଯିବ। ଯେଉଁ ଖଡ଼ି ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି, ଶୁଦ୍ଧ ସୁଆରଙ୍କ ଘରେ ଗହମ ଅଟାରେ କେଶର ଆଉ କସ୍ତୁରୀ ମିଶ୍ରିତ କରି ଖଡ଼ି ପ୍ରସ୍ତୁତ ହୋଇଛି। ସେଇ ଖଡ଼ି ଲାଗି ହେବ ମହାପ୍ରଭୁଙ୍କ ଦେହରେ, ଏହାପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ଖବର ପହଞ୍ଚାଇ ଦିଆଯିବ ଶ୍ରୀନଗରରେ ଗଜପତିଙ୍କ ନିକଟରେ। ସୁସ୍ଥ ହେଲା ପରେ ମହାପ୍ରଭୁ ବିଜେ କରିବେ ରଥରେ, ଆଉ ମାଉସୀ ଘରକୁ ଯିବେ ପହଣ୍ଡି କରି ଭକ୍ତଙ୍କ ଦର୍ଶନ ପାଇଁ।

ଜ୍ୱରର ଉପଶମ ହେଲା ପରେ ସୁସ୍ଥ ହେଲା ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ନବଯୌବନ ରୂପରେ। ତାପରେ ଯିବେ ମାଉସୀ ଘରକୁ ନନ୍ଦିଘୋଷ ଛଡ଼ି। ନନ୍ଦିଘୋଷ ରଥ ଚଢ଼ି ମହାପ୍ରଭୁ ଯିବେ ମାଉସୀ ଘରକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ସେଇ ଘୋଷ ଯାତ୍ରାରେ।

ଏଇଠି ଶେଷ ହେଲା ଅର୍ଘ୍ୟଥାଳି। ଭାଗବତ ଶୁଣିବା ବିନା କ'ଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଚାଲନ୍ତୁ ଶୁଣିବା ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ, ସବୁକୁ ସେ ବ୍ରହ୍ମମୟ ଦେଖେ। ଯାହାର ଚିତ୍ତ ମାୟା ଯୋଗୁଁ ବିଭ୍ରମ ହୁଏ ନାହିଁ ସେହି ପ୍ରାଣୀ ହିଁ ସଂସାରରୁ ତରିଯାଏ। ଅହିଂସା, ସତ୍ୟ, ବ୍ରହ୍ମଚର୍ଯ୍ୟ, ତପ, ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

ଶୁଣିଲେ ଅତିଭଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏ ଭାଗଟିର ରେଡ଼ିଓ ରୂପାନ୍ତର କରିଥିଲେ ବେତା ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମ୍ବଲ, ସ୍ୱରସଞ୍ଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଏଥିରେ କଣ୍ଠଦାନ କରିଥିଲେ ସୁଭାଷ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

ଅଞ୍ଚଳରେ 27-28 ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି। ଅନ୍ୟମାନଙ୍କ ସ୍ଥାନମାନଙ୍କରେ ମଧ୍ୟ ସେହିଭଳି 27-28 ଏହି ଆଖପାଖ ଭିତରେ ରହିଛି ତାପମାତ୍ରା। ତ ଆଜି ଦିନର ଯଦି ସର୍ବାଧିକ ତାପମାତ୍ରାର କଥା କହିବା, ଆଜି ସବୁଠୁ ଅଧିକ ତାପମାତ୍ରା ଆଜି ରହିବ 34 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ, ଆଉ ସର୍ବନିମ୍ନ ରହିବ 27 ଡିଗ୍ରୀ ମଧ୍ୟରେ ରହିବ। ପାଗ ଯଦିଓ ଶୁଖିଲା ଅଛି, ସକାଳୁ କିଛି ସମୟ ଶୁଖିଲା ରହିବ, ଟିକେ ଗୁଳୁଗୁଳି ରହିବ, କିନ୍ତୁ ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବ। ଯେମିତି ଗତକାଲି ବର୍ଷା ହୋଇଥିଲା ସେହିଭଳି ମଧ୍ୟ ବର୍ଷା ହେବାର ବହୁ ସମ୍ଭାବନା ରହିଛି। ଗୋଟେ ଦୁଇଟି ସ୍ଥାନରେ ଅଧିକ ବର୍ଷା ହେବ, ଅନେକ ସ୍ଥାନରେ ଝିପଝିପ୍ ବର୍ଷା ଲାଗି ରହିବ। ତ ମୋଟାମୋଟି କହିବାକୁ ଗଲେ ଯେହେତୁ ମୌସୁମୀ ଆସିଯାଇଛି, ତ ତା'ର ପ୍ରଭାବରେ ଏବଂ ଉତ୍ତର ଭାରତରେ ଗୋଟେ ଲଘୁଚାପର ବଳୟ ସୃଷ୍ଟି ହୋଇଛି, ସେହି ଉଭୟର ପ୍ରଭାବରେ ଓଡ଼ିଶାରେ ଅନେକ ସ୍ଥାନରେ ଅନେକ ଜିଲ୍ଲାରେ ଆଜି ବର୍ଷା ହେବାର ଅନେକ ସମ୍ଭାବନା ରହିଛି। ତେବେ ବନ୍ଧୁ, ସବୁଠୁ ବଡ଼ କଥା ହେଉଛି ଯେଉଁ ବର୍ଷା ହୋଇଥିଲା ଗତ ସପ୍ତାହରେ, ଯାହାର ପ୍ରଭାବରେ ଉପରମୁଣ୍ଡରେ ଲଘୁଚାପ ଦୁଇଟି ସୃଷ୍ଟି ହୋଇଥିଲା, ତା'ର ପ୍ରଭାବରେ ମୌସୁମୀ ମଧ୍ୟ ଆକ୍ଟିଭ ହୋଇଯାଇଥିଲା, ଆଉ ବର୍ଷା ହେଉଥିଲା ତା'ର ପ୍ରଭାବରେ ବର୍ତ୍ତମାନ ନଦୀଗୁଡ଼ିକ ଫୁଲିବା ଆରମ୍ଭ ହୋଇଛି, ଅନେକ ନଦୀରେ ଜଳ ପ୍ରବାହିତ ହୋଇଛି, କିଛି କିଛି କମିଗଲା ବେଳେ ଉପରମୁଣ୍ଡରେ ଆମର ହୀରାକୁଦର ବନ୍ଧ ଖୋଲା ହୋଇଯାଇଛି। ହୀରାକୁଦର 10 ହୀରାକୁଦ ଡ୍ୟାମ୍ରେ ଯେତେବେଳେ ତା'ର ଯେତିକି ଜଳଧାରଣ କ୍ଷମତା ଅଛି ତା'ଠାରୁ ଅଧିକ ଜଳ ହୋଇଯିବାରୁ ତାକୁ ଡ୍ୟାମ୍ ଖୋଲାଯାଏ, ପ୍ରତ୍ୟେକ ବର୍ଷ ମଧ୍ୟ ଫାଟକ ଖୋଲାଯାଏ। ତ ଏ ବର୍ଷ ପ୍ରଥମ କରି 9 ତାରିଖ ଖୋଲାଯାଇଥିଲା, 10 ଫାଟକରେ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା। ସେହି ଜଳଗୁଡ଼ିକ ମହାନଦୀରେ ପ୍ରବାହିତ ହୋଇଛି। ମହାନଦୀରେ ପ୍ରବାହିତ ହେଲା ପରେ ହୀରାକୁଦର ଫାଟକ ଖୋଲିବାର 36 ଘଣ୍ଟାରୁ 72 ଘଣ୍ଟା ଲାଗିଯାଏ କଟକ ଆଉ ଆଖପାଖ ଅଞ୍ଚଳରେ ପହଞ୍ଚିବା ପାଇଁ ସେ ଜଳ। ତ ସେହି ଜଳ ବର୍ତ୍ତମାନ ପ୍ରବାହିତ ହୋଇଛି, ଗତକାଲି ସନ୍ଧ୍ୟାରୁ ମହାନଦୀରେ ହୀରାକୁଦର ଫାଟକ ଖୋଲାଯାଇଥିବା ଜଳ ପ୍ରବାହିତ ଆରମ୍ଭ ହୋଇଯାଇଛି, ଯାହାଫଳରେ ମହାନଦୀରେ ଜଳ ପ୍ରବାହ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି। ତ କାଲି ସନ୍ଧ୍ୟା ସୁଦ୍ଧା, କାଲି ସନ୍ଧ୍ୟାରେ ଯାହା ଥିଲା ରିପୋର୍ଟ, ହୀରାକୁଦରେ 615 ଫୁଟରେ ଜଳସ୍ତର ପହଞ୍ଚି ସାରିଥିଲା। ତେଣୁ ହୀରାକୁଦରେ ପ୍ରଥମେ 4 ଗେଟ୍, ତାପରେ 6 ଗେଟ୍, ଏହିଭଳି 10 ଗେଟ୍ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଗତକାଲି ସନ୍ଧ୍ୟାରେ 2 ଗେଟ୍କୁ ବନ୍ଦ କରିଦିଆଯାଇଛି। ଏହିଭଳି 8 ଗେଟ୍ରେ ବର୍ତ୍ତମାନ ମହାନଦୀରେ ଜଳ ପ୍ରବାହିତ ହେଉଛି। ସେ ଜଳ ଧୀରେ ଧୀରେ ଆସିକରି ତଳମୁଣ୍ଡରେ ପହଞ୍ଚିଗଲାଣି, ମୁଣ୍ଡୁଳି ଅତିକ୍ରମ କଲାଣି। ଧୀରେ ଧୀରେ ଆଜି ଦିନମାନ ନଦୀ ଆଉ ନଦୀ ଅବବାହିକା ଅଞ୍ଚଳ ଲୋକମାନେ ଟିକେ ସତର୍କ ରହିବେ, ନଦୀ ଭିତରକୁ ଯିବେ ନାହିଁ, ନଦୀ ପଠାକୁ କିମ୍ବା ନଦୀ କୂଳରେ ମଧ୍ୟ ଯିବା ଆସିବା କରିବେ ନାହିଁ, କାରଣ ଜଳ ପ୍ରବାହିତ ହେଉଛି, କୌଣସି ସ୍ଥାନରେ ଜଳ ମଧ୍ୟ ଅଧିକ ହୋଇପାରେ। ତ ଏଇଠି ଶେଷ କରୁଛୁ ଆଜିର ମର୍ଣ୍ଣିଂ ଅପଡେଟ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବିଶ୍ୱ ଜନସଂଖ୍ୟା ଦିବସ ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ରବି ନାରାୟଣ ରଥ। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ ଏବଂ ମର୍ଣ୍ଣିଂ ମେଲୋଡି ଶୁଣିବେ 8:30।

ହେଉଛି 2 ମିନିଟ୍ରେ। ଏଥିରେ ନିର୍ଦ୍ଧାରିତ ବିଷୟ ଉପରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଜଣାଇ ପାରିବେ। ତେବେ ଆଜି 9:00 ଯେଉଁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ରହିଛି, ତାର ବିଷୟବସ୍ତୁ ରହିଛି ସାଇକେଲ ଚଳାଇବା ଏକ ସ୍ମୃତି। ନୂଆ ନୂଆ ସାଇକେଲ ଶିଖିବା ବେଳେ କ'ଣ ରହିଛି ଆପଣଙ୍କର ଅନୁଭୂତି, ଆମ ସହିତ ବାଣ୍ଟିବେ ଫୋନ୍ କଲ୍ ମାଧ୍ୟମରେ। ଆଉ ଥରେ କହି ରଖୁଛି, ସାଇକେଲ ଚଳାଇବା ଏକ ସ୍ମୃତି। ନୂଆ ନୂଆ ସାଇକେଲ ଶିଖିବା ବେଳେ କ'ଣ ରହିଛି ଆପଣଙ୍କର ଅନୁଭୂତି, ଆମ ସହିତ ବାଣ୍ଟନ୍ତୁ ଆପଣଙ୍କର ଅନୁଭୂତି ଫୋନ୍ କଲ୍ ମାଧ୍ୟମରେ। ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ SMS ମାଧ୍ୟମରେ ଅନୁରୋଧ କରିପାରିବେ କାର୍ଯ୍ୟକ୍ରମ ରେନ୍ବୋ SMSରେ। ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 10:00 ଏବଂ ପୁଣି ଥରେ ରାତି 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟାମ୍ପଟେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଦିନ 11:30। ଦିନ 8:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ SMS ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଅପରାହ୍ନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ରହିଛି କାର୍ଯ୍ୟକ୍ରମ ସୁରେଲା ଆଫ୍ଟରନୁନ୍, ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ପ୍ରସାର କରିବୁ ଅପରାହ୍ନ 4:50।

0: ସଞ୍ଜ 6:10 ମିନିଟରେ ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ। ସନ୍ଧ୍ୟା 6:30 ମିନିଟରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:25 ମିନିଟରେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ମିନିଟରେ ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅବୁଲା ସ୍ମୃତି ପ୍ରଚାର କରିବୁ ରାତି 9:15 ମିନିଟରେ। ଏଥିଲା ଆଜି ଦିନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ ପରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟ ରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପଭି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି।

0: ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରୀ ଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,49,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡୁଳିରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆଜି July 11 ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 କୋଟି। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2 ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ 2 ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ

0: ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହୋଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ୱଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତାଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରି ନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତା'ର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ୍ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ, ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ, ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ, ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତା'ର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ସ୍ପେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଅକ୍ଲ୍ୟାଣ୍ଡରେ ଆଜି ଦ୍ୱିପକ୍ଷୀୟ ଆଲୋଚନା କରୁଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଗତ 2 ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରୁଥିବା ଜଣାପଡ଼ିଛି। ବିଶେଷକରି ବ୍ୟବସାୟ ଓ ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ କରିଥିବା ଅଗ୍ରଗତି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଛି। ଶ୍ରୀ ମୋଦି ଆଜି ସେଠାରେ ପ୍ରମୁଖ

ବ୍ୟବସାୟିକ ଏବଂ କ୍ରୀଡ଼ା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ। ସେଠାରେ ଭାରତୀୟ ସମ୍ପ୍ରଦାୟକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବା ପରେ ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଅକ୍ଲାଣ୍ଡରେ ପହଞ୍ଚିଥିଲେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିବାବେଳେ ପ୍ରବାସୀ ଭାରତୀୟମାନେ ବହୁସଂଖ୍ୟାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା। ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ଆଲୋକିତ ସ୍କାଏ ଟାୱାରର ଦୃଶ୍ୟ ସେୟାର କରି କହିଛନ୍ତି, ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଏବଂ ବୃଦ୍ଧି ପାଉଥିବା ଭାଗିଦାରିତାକୁ ପ୍ରଦର୍ଶନ କରୁଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ। ଗତକାଲି ବନ୍ଦର ସୁରକ୍ଷା ବ୍ୟୁରୋ ସ୍ଥାପନାର ବିକାଶ କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ବନ୍ଦର ସୁରକ୍ଷା କ୍ଷେତ୍ରରେ କେବଳ ଲାଇସେନ୍ସ ପ୍ରାପ୍ତ ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯିବା ଉଚିତ। ଏ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ୍ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମ୍ରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ମନ୍ତ୍ରଣାଳୟ ବାଣିଜ୍ୟିକ କୋଇଲା ବ୍ଲକ୍ ନିଲାମର ପଞ୍ଚଦଶ ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23 କୋଇଲା ବ୍ଲକ୍ ମଧ୍ୟରୁ 8 ପାଇଁ 21 ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16 କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି, ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି।
ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତାକୁ ସୁଯୋଗରେ ପରିଣତ କରିବା ଏବଂ

ଦେଶର ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିଭିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କେ ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ୍। ଆସନ୍ତା 3-4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟ ମଧ୍ୟରେ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଗତକାଲି ସଂସଦ ଭବନ ପରିସରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚସାରିଛି। ଆଜି ଭାରତୀୟ ସମୟ ରାତି 2:30 ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଖେଳାଯିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ର ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲ୍ରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଆସନ୍ତାକାଲି ଖେଳାଯିବ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।

ଲୋଭ ଏମିତି ଏକ ବିକାର ଯାହା ମାନବର ମନରେ ସ୍ୱତ ଜନ୍ମ ହୋଇ ଜନ୍ମ ଦେଇଥାଏ ସ୍ୱାର୍ଥପରତା ଓ ଅହଙ୍କାର। ଅନ୍ୟଠାରୁ ଦ୍ରବ୍ୟ ଓ ସମ୍ପତ୍ତି ହାସଲ ପାଇଁ ପ୍ରଥମେ ସ୍ୱାର୍ଥ ଦେଖାଇ ପରବର୍ତ୍ତୀ ସମୟରେ ଉକ୍ତ ଦ୍ରବ୍ୟ ନ ପାଇବା ଯୋଗୁଁ ମନରେ କ୍ରୋଧ ପରା ଅଭିମାନ ଓ ପରେ ଏହା ଅହଙ୍କାର ରୂପ ନେଇଥାଏ। ଶୁଭ ସକାଳର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ। ଶୁଭ ହେଉ ଆଜିର ଦିନ, ଧୈର୍ଯ୍ୟ ଧରୁ ଅମାନିଆ ମନ, ମଙ୍ଗଳମୟ ହେଉ ସବୁ କାର୍ଯ୍ୟ, ଦୂର ହେଉ ସବୁ ବାଧା, ଏହି କାମନା ଆଜି ସକାଳରେ। ବନ୍ଧୁ ସକାଳ ଆସିଛି ଅନେକ।

ଶୁଭ ହେଉ ଆଜିର ଦିନ ଧୈର୍ଯ୍ୟ ଧରୁ ଓମାନିଆ ମନ ମଙ୍ଗଳମୟ ହେଉ ସବୁ କାର୍ଯ୍ୟ ଦୂର ହେଉ ସବୁ ବାଧା ଏଇ କାମନା ଆଜି ସକାଳରେ ବନ୍ଧୁ ସକାଳ ଆସିଛି ଅନେକ ଆଶାକୁ ନେଇ ଅନେକ ଭରସାକୁ ନେଇ ସକାଳର ପହିଲି କିରଣ ପରେ ଏଇ କଅଁଳ ମନ ସେ କିରଣ ଯେତେ ଯେତେ ଟାଣ ହୁଏ ଏ ମନ ସେତେ ସେତେ ଦୃଢ଼ ହୁଏ ଏଇ କଅଁଳ ସକାଳରେ ଆପଣଙ୍କ ପାଇଁ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ଟା।

अब तो झिपिझिपी वर्षा रे भिजिबाक भारी मजा लगे काहेकि रा वर्षा आसीछि नुआ आशा नहीं नुआ भरोसा नहीं नुआ नुआ भरोसा माटी रे पड़ुछि आ से माटी को जेतिके से ओदा करुछि सेतिके मते हम शरीर को ओदा करुछि। तो बंधु माटी ओदा हेले चलिब कारण नुआ चाष एबे आरंभ हेबो जमि रे पूरा तळी पड़िलाणी ଧାନ ତଳି ପଡ଼ିଲାଣି ଧାନ ଲଗାଯିବ ନୂଆ ନୂଆ ଫସଲ ହେବ ସେଥିପାଇଁ ବର୍ଷା ଠିକ୍ ଆବଶ୍ୟକ ଅଛି ମାଟି ପାଇଁ। ହେଲେ ସେଇ ବର୍ଷାରେ ଯଦି ଆମେ ଭିଜିବା ନା ଆମେ ଓଦା ହେବା ନା ତାହେଲେ ଆମ ପାଇଁ ସେ ରୋଗକୁ ନେଇ ଆଣିବ। ହଁ ବନ୍ଧୁ, ତେଣୁ ବର୍ତ୍ତମାନ ସମୟରେ ଆମ ପାଇଁ ଟିକେ ଶରୀରର ସ୍ୱାସ୍ଥ୍ୟ ନେବା ନିହାତି ଜରୁରୀ କାରଣ ଏଇ ମାତ୍ର ଖରାକୁ ଆମେ ଛାଡ଼ିଛେ ଗରମକୁ ଛାଡ଼ିଛେ ତଥାପି ଗୁଳୁଗୁଳି ଯାଇନି ତାରି ଭିତରେ ବର୍ଷା ଅଚାନକ ମାଡ଼ି ଆସୁଛି। ଦେଖୁନାହାନ୍ତି ଗତକାଲି କେମିତି ହେଲା, ସକାଳ ବେଳା କେତେ ଗୁଳୁଗୁଳି କେତେ ଖରା, ଟିକେ ଯାଇନି ଅପରାହ୍ନ ହେଇନି ମଧ୍ୟାହ୍ନ ପରଠାରୁ କେଉଁଠି ଥିଲା ମାଡ଼ି ଆସିଲା ବର୍ଷା। ସନ୍ଧ୍ୟାରେ ତ ବର୍ଷା ଏତେ ଜୋର ହେଲା ଯେ ଭୁବନେଶ୍ୱର ତ ଭାସିଲା ପଡ଼ିକିରି ବନ୍ଧୁ, ଏତେ ବର୍ଷା କହିବାର ନାହିଁ। ତ ଏଇଭଳି ଯେଉଁ ବର୍ଷା ଆଉ ଖରାର ଲୋଚକାଳି ଖେଳ ଚାଲୁଛି ତାରି ଭିତରେ ଆପଣ ଯଦି ନିଜକୁ ଠିକ୍ ନ ରଖିବେ, ନିଜକୁ ଯଦି ଭାରସାମ୍ୟ ରକ୍ଷା ନ କରିବେ ତ ଅସୁବିଧାରେ ପଡ଼ିବା ନିଶ୍ଚିତ। ଝିପିଝିପି ବର୍ଷାରେ ଭିଜନ୍ତୁ ହେଲେ ଦେହକୁ ଟିକେ ଜଗନ୍ତୁ, ନହେଲେ ଏ ଦେହ ହେଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେହ ଯଦି ସୁସ୍ଥ ନ ରହିବ ଆମ ମନ ସୁସ୍ଥ ରହିବନି, ମନ ସୁସ୍ଥ ନ ରହିଲେ କିଛି କଥା ଭଲ ଲାଗିବନି, କାହାରି କଥା କାହାର ମିଠା କଥା ସୁନ୍ଦର ଗୀତ କିଛି ବି ଆମକୁ ଭଲ ଲାଗିବନି। ତେଣୁ ବନ୍ଧୁ ଆମ ଶରୀର ହେଉଛି ଆମ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ, ଶରୀରର ଯତ୍ନ ନେବା ଏହି ସମୟରେ ଏଇ ଯେଉଁ ସନ୍ଧିକ୍ଷଣ ବର୍ତ୍ତମାନ ଚାଲୁଛି ବର୍ଷା ଆଉ ଖରାର ସନ୍ଧିକ୍ଷଣ ଲୁଚକାଳି ଖେଳ ତାରି ଭିତରେ ଆମକୁ ଟିକେ ରକ୍ଷା କରିବାର ଅଛି। ତ ଆଜି ସକାଳର କଥା ହେଉଛି ଆମ ଶରୀରର ଯତ୍ନ ନେବା, ଆମେ ସୁସ୍ଥ ରହିବା ସୁରକ୍ଷିତ ରହିବା, ପରିବାରକୁ ମଧ୍ୟ ସୁସ୍ଥ ରଖିବା ସୁରକ୍ଷିତ ରଖିବା।

ବନ୍ଧୁ, ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ ରଖିବାକୁ ହେଲେ ଆମକୁ ଶରୀର ପ୍ରତି ଯତ୍ନ ନେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବାକୁ ପଡ଼ିବ, କାରଣ ନିରୋଗ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ହେଉଛି ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ, ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହିତ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ପାଇଁ ଏ ଶରୀର ପାଇଁ ଦିଅନ୍ତୁ, ଆଉ ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ପ୍ରଧାନମନ୍ତ୍ରୀ କଥା ହେଉ, ଶୁଭ ସକାଳରେ ଏବେ ସମୟ ହୋଇଗଲାଣି ଜାଣିବା କାହାର ଜନ୍ମଦିନ ଆଜି, କାହା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ, ଆଜି ତାରିଖରେ କେଉଁ ରଥୀକୁ ମହାରଥୀଙ୍କୁ ଆମେ ପାଇଛେ, କାହାକୁ ଆମେ ହରାଇଛେ। ତ ଆଜି ଯଦି ତାଲିକା ଦେଖିବା, ଆଜି ହେଉଛି ବିଶିଷ୍ଟ ଲେଖିକା ଝୁମ୍ପା ଲାହିରୀଙ୍କ ଜନ୍ମଦିନ। ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲଣ୍ଡନରେ 1967 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ଗଳ୍ପ ସଂକଳନ ଇଣ୍ଟରପ୍ରେଟର ଅଫ୍ ମେଲୋଡିଜ୍ ପ୍ରସିଦ୍ଧ ପୁଲିଜର ସମ୍ମାନ ପାଇଛି। ଏହି ପୁସ୍ତକ ମଧ୍ୟ ହେନରି ସମ୍ମାନ ପାଇଥିଲା। ତାଙ୍କ ରଚିତ ଅନ୍ୟ ପୁସ୍ତକ ମଧ୍ୟରେ ରହିଛି ଦ ନାମସେକ୍ ଉପନ୍ୟାସ, ଦି ଲୋଲ୍ୟାଣ୍ଡ ଉପନ୍ୟାସ, ଅନ୍କଷ୍ଟମଡ୍ ଅର୍ଥ ଗଳ୍ପ ସଂକଳନ। ଏହିଭଳି ଅନେକ ପୁସ୍ତକ ରଚନା କରିଛନ୍ତି ଝୁମ୍ପା ଲାହିରୀ। ଆଉ ଜଣେ ଲେଖକଙ୍କର ମଧ୍ୟ ଆଜି ଜନ୍ମଦିନ, ସେ ହେଲେ ଅମିତାଭ ଘୋଷ। ଆଜିର ତାରିଖ 1956 ମସିହାରେ ପ୍ରସିଦ୍ଧ ଲେଖକ ଅମିତାଭ ଘୋଷ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। 2018 ମସିହାରେ ଜ୍ଞାନପୀଠ ପୁରସ୍କାର ଜିତିଥିବା ଅମିତାଭଙ୍କର ପ୍ରମୁଖ ଲେଖା ମଧ୍ୟରେ ରହିଛି ଦ ସ୍ୟାଡ୍ ଲାଇନ୍, ଦ ଗ୍ଲାସ୍ ପ୍ୟାଲେସ୍, ସି ଅଫ୍ ପପିଜ୍, ରିଭର୍ ଅଫ୍ ସ୍ମୋକ୍, ଦ ହଙ୍ଗ୍ରି ଟାଇଡ୍, ଜଙ୍ଗଲ ନାମା ପ୍ରମୁଖ। ନିଜ ସାହିତ୍ୟ କୃତି ପାଇଁ ତାକୁ ଜ୍ଞାନପୀଠ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ଆନନ୍ଦ ପୁରସ୍କାର, ଡାନ୍ ଡେଭିଡ୍ ପୁରସ୍କାର ସହିତ ପଦ୍ମଶ୍ରୀ ମଧ୍ୟ ମିଳିଛି। ଆଜି ମଧ୍ୟ ହେଉଛି କଣ୍ଠଶିଳ୍ପୀ ମହାଲକ୍ଷ୍ମୀ ଆୟାର। ଆଜିର ତାରିଖ 1976 ମସିହା ଜନ୍ମଗ୍ରହଣ କରିଥିଲେ। ମୁଖ୍ୟତଃ ହିନ୍ଦୀ, ତାମିଲ ଓ ଅହମିଆ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ମହାଲକ୍ଷ୍ମୀ ଓଡ଼ିଆ, ବଙ୍ଗଳା, ତେଲୁଗୁ, ମରାଠୀ, ଗୁଜୁରାଟୀ ଭାଷାରେ ଅନେକ ସିନେମାରେ କଣ୍ଠଦାନ କରିଛନ୍ତି। ତାଙ୍କୁ ମଧ୍ୟ ଓଡ଼ିଶା ରାଜ୍ୟ ପୁରସ୍କାର ମିଳିଛି। ତା ସହିତ ଗ୍ରାମି ଆୱାର୍ଡ, ଫିଲ୍ମଫେୟାର ଆୱାର୍ଡ, ଆଇଫା ଆୱାର୍ଡ ଆଦି ସମ୍ମାନ ଜିତିଛନ୍ତି ମହାଲକ୍ଷ୍ମୀ। ଆଜି ହେଉଛି ଅଭିନେତା କୁମାର ଗୌରବଙ୍କ ଜନ୍ମଦିନ। କୁମାର ଗୌରବ 1956 ମସିହାରେ ଜନ୍ମଗ୍ରହଣ କରିଥିଲେ। କୁମାର ଗୌରବଙ୍କର ପ୍ରକୃତ ନାଁ ହେଉଛି ମନୋଜ ଟୁଲି। ସେ ହେଉଛନ୍ତି ସଞ୍ଜୟ ଦତ୍ତଙ୍କ ଭଉଣୀ ନମ୍ରତାଙ୍କୁ ବିବାହ କରିଛନ୍ତି। କୁମାର ଗୌରବଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ଲଭ୍ ଷ୍ଟୋରୀ, ତେରି କସମ, ଷ୍ଟାର, ନାମ, କାନ୍ତା ପ୍ରମୁଖ। ସେଭଳି ପ୍ରସିଦ୍ଧ କାର୍ଟୁନିଷ୍ଟ ମଦନ, ଆମ ଦେଶର 17ତମ ମୁଖ୍ୟ ନିର୍ବାଚନ କମିଶନର ଶାହାବୁଦ୍ଦିନ ୟାକୁବ କ୍ୟୁରେସୀ, ରାଜନେତା ସୁରେଶ ପ୍ରଭୁ, ଟୁନ୍ଟୁନ୍ ନାମରେ ପରିଚିତ ହିନ୍ଦୀ ସିନେମାର ପ୍ରଥମ ମହିଳା କମେଡିଆନ ଉମାଦେବୀ କ୍ଷେତ୍ରୀ ପ୍ରମୁଖଙ୍କର ଜନ୍ମଦିନ ହେଉଛି ଆଜିର ତାରିଖ। ଯେମିତି ଅନେକ ରଥୀ ମହାରଥୀଙ୍କୁ ଆମେ ପାଇଛୁ, ସେମିତି ହରେଇଛୁ ମଧ୍ୟ ଅନେକଙ୍କୁ। ଆଜି ଆମେ ହରେଇଥିଲୁ ପ୍ରସିଦ୍ଧ ଲେଖକ ଭୀଷ୍ମ ସାହାଣୀଙ୍କୁ। 1915 ଅଗଷ୍ଟ 8 ତାରିଖରେ ଜନ୍ମିତ ଭୀଷ୍ମ ସାହାଣୀ 2004 ଜୁଲାଇ 11 ତାଙ୍କର ପରଲୋକ ହୋଇଯାଇଥିଲା। ଜଣେ ଲେଖକ, ପଟ୍ଟଚିତ୍ର ଲେଖକ, ଅଭିନେତା ଭାବେ ସେ ପ୍ରସିଦ୍ଧ। ପଦ୍ମବିଭୂଷଣ, ସାହିତ୍ୟ ଏକାଡେମୀ ପୁରସ୍କାର, ଏମିତି ଅନେକ ସମ୍ମାନ ପାଇଛନ୍ତି ଭୀଷ୍ମ ସାହାଣୀ।

ମୋତେ ସକାଳେ ଯେତେବେଳେ ଆସିଛି ଅନେକ କଥା ସାଥିରେ ଆଣିଛି, ଅନେକ ବ୍ୟଥା ବି ଆଣିଛି। ଯେମିତିକି ସକାଳେ ଆସିଲେ ଟିକେ ବର୍ଷା ହେଉଛି ତ ପାଣିପାଗ ଟିକେ ବିଗିଡ଼ିଯାଏ ବେଳେବେଳେ। ତ ଆଉ ଗୋଟେ କଥା ଆଜି ସକାଳେ ଏଥିପାଇଁ କହୁଛି, ତ ମହାନଦୀ ଆଉ ଆମର ଓଡ଼ିଶାର ପ୍ରମୁଖ ନଦୀ ମହାନଦୀ ଆଉ ତାର ଅନେକ ଶାଖା ପ୍ରଶାଖା ବିଶେଷ କରି କଟକ ଅନ୍ଡିଭାଇଡେଡ୍ କଟକ ଜିଲ୍ଲାକୁ ଘେରି ରହିଛି, ଅନ୍ଡିଭାଇଡେଡ୍ କଟକ ପୁରୀ ଏସବୁ ମଧ୍ୟ ଦେଇ ଯେଉଁ ଶାଖା ପ୍ରଶାଖା ରହିଛି, ସେସବୁ ନଦୀ କୂଳବାସୀଙ୍କ ପାଇଁ ଟିକେ ସତର୍କ ସୂଚନା ଆଜି ରହିଛି। ଯେହେତୁ ମହାନଦୀରେ ହୀରାକୁଦ ବନ୍ଧରୁ ଯେଉଁ ହୀରାକୁଦ ଡ୍ୟାମ୍ରେ ଯେଉଁ 10 ଗେଟ୍ ଖୋଲାଯାଇଥିଲା ତାର ପାଣି ଆସି ମୁଣ୍ଡୁଳି ପାଖରେ ପହଞ୍ଚି ଯାଇଛି, ତ ସେହି ପାଣି ଆଜି ଦିନମାନ ପ୍ରବାହିତ ହେବ ମହାନଦୀ ଆଉ ତାର ଶାଖା ପ୍ରଶାଖା ନଦୀଗୁଡ଼ିକରେ। ତେଣୁ ବନ୍ଧୁ, ଯେଉଁମାନେ ନଦୀ କୂଳରେ ଅଛନ୍ତି, ନଦୀ ପଠାରେ କାରବାର କରୁଛନ୍ତି, ନଦୀ ପଠାକୁ ଗୋରୁଗାଈ ଛାଡୁଛନ୍ତି, କିମ୍ବା ନଦୀ କୂଳରେ ଚାଷ ଜମି ଅଛି, ଚାଷ ଜମିରେ କାମ କରୁଛନ୍ତି, ସେମାନେ ଆଜି ଟିକେ ସତର୍କ ରହିବେ। ନଦୀ ପଠାରେ ବା ନଦୀ ଭିତରକୁ ପ୍ରବେଶ କରିବେ ନାହିଁ, ଗୋରୁଗାଈକି ଛାଡ଼ିବେ ନାହିଁ, ନିଜେ ମଧ୍ୟ ନଦୀ କୂଳରେ ଯେଉଁ ରହିଛି ଚାଷ ଜମିଠୁ ଟିକେ ଦୂରରେ ରହିବେ, ଯେମିତି କୌଣସି ମୁହୂର୍ତ୍ତରେ ବନ୍ୟା ପାଣି ପ୍ରବେଶ କରିପାରେ। ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ, ଆଉ ଯେଉଁମାନେ ଖାଲୁଆ ଜାଗାରେ ତଳିଆ ଅଞ୍ଚଳରେ ଅଛନ୍ତି ସେମାନେ ମଧ୍ୟ ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ, କାରଣ ଏଇ ଯେଉଁ ବନ୍ୟା ପାଣି ପ୍ରବେଶ କରୁଛି ତାହା କେତେବେଳେ କେଉଁ ମୁହୂର୍ତ୍ତରେ ମଧ୍ୟ ଅଧିକ ଭାବେ ଆସିପାରେ କହିହେବ ନାହିଁ। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆପଣମାନେ ଉଚ୍ଚ ଜାଗାକୁ ଚାଲିଯାଆନ୍ତୁ, ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ

ଏଡିସି ସକାଳ ଆଜିର ଶୁଭ ସକାଳ କାର୍ଯ୍ୟକ୍ରମ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ସମାଚାର ପ୍ରଭାତ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେଟେଡ୍ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। 2023 ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଜନବହୁଳ ରାଷ୍ଟ୍ର ହୋଇଛି। ସେ ଦୃଷ୍ଟିରୁ ବିଶ୍ୱ ଜନସଂଖ୍ୟା ଦିବସ ଭାରତ ପାଇଁ ଅଧିକ ଗୁରୁତ୍ୱ ବହନ କରେ। ପ୍ରତିବର୍ଷ ଜୁଲାଇ 11 ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ପରିବାର ନିୟୋଜନ ଯୋଜନାର ଗୁରୁତ୍ୱ ବିଷୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଗୋଟିଏ ରାଷ୍ଟ୍ର ପାଇଁ ଜନବହୁଳ ଆବଶ୍ୟକ ନା ଜନବିହୀନ ଆବଶ୍ୟକ, କେତେ ଜନସଂଖ୍ୟା ରହିବା ଆବଶ୍ୟକ, ଅତ୍ୟଧିକ ଜନସଂଖ୍ୟା ନା କମ୍ ଜନସଂଖ୍ୟା, ଏହା ହିଁ ସୂଚାଇ ଦେଇଥାଏ ଆଜିର ଦିବସ। ଜନବହୁଳ ହେଲେ କି ସମସ୍ୟା ସୃଷ୍ଟି ହୁଏ, ଅତ୍ୟଧିକ ଜନସଂଖ୍ୟା ହେଲେ କିଭଳି ସମସ୍ୟା ସୃଷ୍ଟି ହୁଏ, ଆଉ ଜନସାଧାରଣ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରୁ କିଭଳି ବଞ୍ଚିତ ହୁଅନ୍ତି, ସେସବୁର ସଚେତନତା କରିଥାଏ ଏହି ବିଶ୍ୱ ଜନସଂଖ୍ୟା ଦିବସ। ଏ ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକ ହେଉଛି ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବା। ଏଇଭଳି ଚର୍ଚ୍ଚା କରିବା ଯେ ମର୍ଣ୍ଣିଂ ମେଲରେ, ତା ସହିତ ଶୁଣିବା କିଛି ମିଠା ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

ସୁଖୀ ସଂସାର ହୋଇଥାଏ। ଛୋଟ ସଂସାରଟିଏ ଏ ଦୁନିଆରେ ସବୁକିଛି ସମୃଦ୍ଧ ପାଇଥାଏ, ସବୁକିଛି ସୁବିଧା ପାଇପାରିଥାଏ। ଆଉ ଯେଉଁ ପରିବାରରେ ଅଧିକ ସଂଖ୍ୟକ ପିଲା ଥାନ୍ତି, ଯେଉଁ ପରିବାରରେ ଅଧିକ ଜନସଂଖ୍ୟା ଥାନ୍ତି, ସମସ୍ତଙ୍କୁ ଠିକ୍ ସମୟରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିପାରେନି। କାହାକୁ ଠିକ୍ ଭାବେ ଖାଦ୍ୟ ମିଳିପାରେନି, କାହାକୁ ସ୍ୱାସ୍ଥ୍ୟ ଦେଇ ହୁଏନି, କାହାକୁ ଶିକ୍ଷା ଦେଇ ହୁଏନି, କାହାକୁ ଭଲ ପୋଷାକ ଦେଇ ହୁଏନି। ତ ଏସବୁ ସମସ୍ୟା ହୁଏ, କାରଣ ଯେହେତୁ ସଂଖ୍ୟା ଅଧିକା ହୋଇଯାଏ ପରିବାର ମଧ୍ୟରେ, ପିଲାଙ୍କ ସଂଖ୍ୟା ଅଧିକା ହୋଇଯାଏ, ସମସ୍ତଙ୍କୁ ଠିକ୍ ସମୟରେ ସବୁ ଜିନିଷ ଦେବା ସମ୍ଭବ ହୋଇପାରିନଥାଏ। ଠିକ୍ ଏଇଭଳି ହେଉଛି ଆମ ଦେଶ, ଠିକ୍ ଏଇଭଳି ହେଉଛି ଆମର ବିଶ୍ୱ, ଆମର ଏ ପୃଥିବୀ, ଯେଉଁଠି ଲୋକ ସଂଖ୍ୟା ଯଦି ଅଧିକ ହୋଇଗଲେ ସମସ୍ତଙ୍କୁ ମୌଳିକ ସୁବିଧା ସବୁବେଳେ ଯୋଗାଇ ଦେବା ସମ୍ଭବ ହୋଇପାରିବ ନାହିଁ। ସମସ୍ତଙ୍କୁ ଠିକ୍ ସମୟରେ ଖାଦ୍ୟ ମିଳିପାରିବନି, ସ୍ୱାସ୍ଥ୍ୟ ସୁବିଧା ମିଳିପାରିବନି, ଶିକ୍ଷା ମିଳିପାରିବନି, ଗମନାଗମନର ସୁବିଧା ସୁଯୋଗ ମିଳିପାରିବନି, ରାସ୍ତାଘାଟ ସବୁଠି ଭିଡ଼ ଜମିବ, ଡାକ୍ତରଖାନା ଗଲେ ଭିଡ଼ ଜମିବ, ଯେଉଁଠିକି ଯାଅ ପୁରା ଗହଳି, ଅତ୍ୟଧିକ ଲୋକଙ୍କର ଭିଡ଼ ଜମିବ। ତାର କାରଣ ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଅତ୍ୟଧିକ ଜନସଂଖ୍ୟା ଗୋଟିଏ ସମୃଦ୍ଧ ରାଷ୍ଟ୍ର ପାଇଁ ବାଧକ ସୃଷ୍ଟି ହୋଇଥାଏ, ତାର ବିକାଶରେ, ତାର ଉନ୍ନତିରେ। ତେଣୁ ବନ୍ଧୁ, କୁହାଯାଇଛି ଯେ ଜନସଂଖ୍ୟା ଯେତେ ବଢ଼ିବ ଦେଶ ପାଇଁ ସେତେ ବିପଦ। ଜନସଂଖ୍ୟା ହିଁ ଦେଶର ମୌଳିକ ସୁବିଧା ଯୋଗାଇବାରେ ଗୋଟିଏ ଅନ୍ତରାୟ ସୃଷ୍ଟି କରିବ, ତାର ବିକାଶରେ ଗୋଟିଏ ବାଧକ ସୃଷ୍ଟି କରିବ। ସେଇଥିପାଇଁ ତ ଜନସଂଖ୍ୟା ବିସ୍ଫୋରଣକୁ ରୋକିବା ଆଉ ଜନସଂଖ୍ୟା ନିୟନ୍ତ୍ରଣ କରିବାର ଉଦ୍ଦେଶ୍ୟ ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନ ନିୟନ୍ତ୍ରଣ କରିବା, ଯାହାଫଳରେ ଜନସଂଖ୍ୟା ଗୋଟିଏ ଦେଶ ପାଇଁ ଯେତିକି ଆବଶ୍ୟକ ସେତିକି ମୂଳ ପୁଞ୍ଜି ରଖି ବା ସେତିକି ଉନ୍ନତ ମାନବ ସମ୍ବଳ ରଖି, ଆଉ ଯେଭଳି ଜନସଂଖ୍ୟା ବୃଦ୍ଧି ନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା, ଯାହାଫଳରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଭଳି ସମସ୍ୟା ଦୂର ହେବା ସହିତ ଦେଶର ଦାରିଦ୍ରତା ମଧ୍ୟ ଦୂର ହୋଇ ସାମାଜିକ ଉନ୍ନତି ସମ୍ଭବ ହୋଇପାରିଥାଏ।

ଏମିତି ହୋଇଥିଲା ଯାହା ଖୁବ୍ ଶୀଘ୍ର 10 ଅରବ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଥିଲା। ବିଶ୍ୱର ଜନସଂଖ୍ୟା ଏଭଳି ବୃଦ୍ଧି ପାଇବାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଥିଲା। ସେଥିପାଇଁ 1999 ଜାତିସଂଘର ବିକାଶ କାର୍ଯ୍ୟକ୍ରମର ଗଭର୍ଣ୍ଣିଂ କାଉନସିଲ୍ ନିଷ୍ପତ୍ତି ନେଇଥିଲା ଯେ ଆମେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରିବା, ଲୋକଙ୍କ ଭିତରେ ସଚେତନ କରିବା, ଲୋକଙ୍କ ମନ ଭିତରେ ଗୋଟିଏ ଆଶା ଆଣିବା ଯେ ସେମାନେ କିଭଳି ଭାବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବେ, ଗୋଟିଏ ଦେଶ ପାଇଁ ଯେତିକି ତା'ର ଭୌଗୋଳିକ ସ୍ଥିତି, ତା'ର ଆୟତନକୁ ଦୃଷ୍ଟିରେ ରଖି ଯେତିକି ମାନବ ସମ୍ବଳ ଆବଶ୍ୟକ ସେତିକି ରଖିବା ଉଚିତ, ସେତିକି ଭିତରେ ନିୟନ୍ତ୍ରଣ କରିବା ଉଚିତ। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ କିଭଳି ଗ୍ରହଣ କରିବେ ସେ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଆସୁଛି।

ବନ୍ଧୁ, ଆମ ଦେଶ ଭାରତର କଥା ବିଚାର କରାଯାଉ। 1951 ମସିହାରେ ଆମ ଦେଶର ଜନସଂଖ୍ୟା ଥିଲା 36 କୋଟି ମାତ୍ର। ଏବେ କେତେ? ଆନୁମାନିକ 147 କୋଟିରୁ ଅଧିକ ହୋଇଗଲାଣି ଭାରତର ଜନସଂଖ୍ୟା। କୁହନ୍ତୁ ତ ଦେଖି, ଏମିତି ଯଦି ଜନସଂଖ୍ୟା ବୃଦ୍ଧି ହେବ ତ ଆମେ ସବୁ ପ୍ରକାର ସୁବିଧା ସୁଯୋଗ କ'ଣ ଠିକ୍ ଭାବେ ପାଇପାରିବା କି? ଆଜି ଅନେକ ଅଞ୍ଚଳ ଅଛି ଯେଉଁଠିକି ସବୁ ପ୍ରକାର ସୁବିଧା ମିଳିପାରୁନି। ତାର କାରଣ ହେଉଛି

ଅତ୍ୟଧିକ ଜନସଂଖ୍ୟା, ଯେତିକି ଅନୁଦାନ ଆସୁଛି, ଯେତିକି ଅର୍ଥ ଆସୁଛି, ସେତିକି ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ଦ୍ୱାରା ସମସ୍ତଙ୍କ ପାଖରେ ସମାନ ଭାବେ ପହଞ୍ଚିପାରୁନି, ଆଉ ଯାହା ପହଞ୍ଚୁଛି କାହା ପାଇଁ ନଗଣ୍ୟ ହେଉଛି ତ କାହାକୁ ଅଧିକ। ତ ଏହାର କାରଣ ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଆଜି ପ୍ରତ୍ୟେକଠି ରାସ୍ତାରେ ଯାଆନ୍ତୁ, ଟ୍ରାଫିକ୍ ସମସ୍ୟା, ଅନେକ ଭିଡ଼ ଜମୁଛି। ଯେକୌଣସି ଗୋଟେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ, ସେଠି ବି ସମସ୍ୟା। ଆମେ ଅନେକ ସମୟରେ ଭାବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମକୁ କାହିଁ ସେବା ମିଳୁନି। ଅତ୍ୟଧିକ ରୋଗୀ ହୋଇଯିବାରୁ ବା ଜନସଂଖ୍ୟା ବୃଦ୍ଧି ଯୋଗୁଁ, ଅତ୍ୟଧିକ ରୋଗୀ ଯୋଗୁଁ ସେହି ଅନୁସାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସମ୍ଭବ ହୋଇପାରୁନି। ଗୋଟିଏ ରାଷ୍ଟ୍ର ତା'ର ନାଗରିକକୁ ସବୁବେଳେ ସୁଖ ସ୍ୱଚ୍ଛନ୍ଦ ଦେବା ପାଇଁ ଚେଷ୍ଟା କରିଥାଏ। ତା ନାଗରିକ କେହି ଯେମିତି ଉପବାସରେ ନ ରୁହନ୍ତୁ, କେହି ଯେମିତି ଖାଦ୍ୟ ଅଭାବରେ ମାନେ ସମ୍ମୁଖୀନ ନ ହୁଅନ୍ତୁ, କିଭଳି ସ୍ୱାସ୍ଥ୍ୟ ସମସ୍ୟା ନ ଭୋଗନ୍ତୁ, ଶିକ୍ଷା ଉପଯୁକ୍ତ ପାଆନ୍ତୁ, ଗମନାଗମନର ସୁବିଧା ପାଆନ୍ତୁ, ତାହା ହିଁ ସବୁବେଳେ ରାଷ୍ଟ୍ର ଚାହେଁ। ସବୁବେଳେ ତା ନାଗରିକ ସେସବୁ ଯୋଗାଇ ଦେବାକୁ ଚାହେଁ, କିନ୍ତୁ ସେ ନାଗରିକ ସଂଖ୍ୟା ଯେତେବେଳେ ଆବଶ୍ୟକଠାରୁ ଅଧିକ ହୋଇଯାଏ, ସୀମାଠାରୁ ଅଧିକ ହୋଇଯାଏ, ସେ କ୍ଷେତ୍ରରେ ରାଷ୍ଟ୍ର ସବୁବେଳେ ଚେଷ୍ଟା କଲେ ମଧ୍ୟ ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରୁନି ସମସ୍ତଙ୍କ ପାଖରେ ସଠିକ ରୂପେ ସେବା ଯୋଗାଇବାରେ। ଯାହାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହାର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ, ଆଉ ଆମେ ଭାବୁ ଆମକୁ ରାଷ୍ଟ୍ର କିଛି ଦେଉନାହିଁ। ପ୍ରକୃତ ଏହାର କାରଣ ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଏହି ଜନବିସ୍ଫୋରଣ ଯୋଗୁଁ ଯାହା ହିଁ ଘଟୁଛି, ସବୁବେଳେ ଆମେ ଯେତେ ଉନ୍ନତି କଲେ ମଧ୍ୟ ଆମେ ବିକାଶର ପଥରେ ଆଗେଇ ଯାଇପାରୁନୁ, ଆମେ କେଉଁଠି ନା କେଉଁଠି ଅଟକି ଯାଉଛୁ। ତେଣୁ ଦେଶକୁ ଆଗେଇ ନେବାକୁ ହେଲେ, ଦେଶକୁ ବିକଶିତ କରିବାକୁ ହେଲେ ଆମକୁ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପଡ଼ିବ, ଉପଯୁକ୍ତ ମାନବ ସମ୍ବଳର ବିକାଶ କରିବାକୁ ପଡ଼ିବ। ଅନାବଶ୍ୟକ ଭାବେ ଜନସଂଖ୍ୟା ବୃଦ୍ଧି କରି କେବଳ ମୁଣ୍ଡ ଗଣତି ନ କରି କିଛି ଉପଯୁକ୍ତ ସମୃଦ୍ଧ ମାନବ ସମ୍ବଳ ହିଁ ତିଆରି କରିବାକୁ ପଡ଼ିବ, ତାହେଲେ ଯାଇ ଦେଶର ଉନ୍ନତି ବିକାଶ ସମ୍ଭବ ହୋଇପାରିବ।

0: ବନ୍ଧୁ, ଭିଜା ଭିଜା ମୌସୁମୀରେ ସାଇକେଲ ଚଲେଇବାର ମଜା ଏକ ନିଆରା। ସତରେ ସାଇକେଲ ଚଲେଇଲେ ସେ ଯୋଉ ଆନନ୍ଦ, ସେ ଖୁସି, ସେ ଯିଏ ଚଲେଇଛି ସେ ହିଁ ଜାଣିଛି। ସାଇକେଲ ଗାଁର କଚା ରାସ୍ତା, ସାଇକେଲ ଚଲାଉଥିବା କେତେବେଳେ ଗୋଡ଼ ପାଉନଥିବ ତ ନୂଆ ନୂଆ ଶିଖିଲା ବେଳେ ସାଇକେଲକୁ ଗଡ଼େଇବାକୁ ପଡ଼ୁଥିବ, ଠିକ୍ ସେ ଗଡ଼େଇ ନପାରି କୋଉଠି ଖାଲରେ କୋଉଠି ବିଲରେ ଗଡ଼ି ଯାଉଥିବ, ପୁଣି କେବେ ଗୋଡ଼ ଗଳେଇକରି ସାଇକେଲ ଶିଖିବାକୁ ପଡ଼ୁଥିବ, ଆଉ ଚଲେଇଲା ବେଳେ ଗୋଡ଼ ଖସିଗଲେ ପଡ଼ି ବି ଯାଇଥିବ, ଅନେକ ଥର ଖଣ୍ଡିଆ ଖାପରେ ବି ହେଇଥିବ। ଅନେକ ସ୍ମୃତି ଏମିତି ରହିଛି ସାଇକେଲକୁ ନେଇ। କଣ ରହିଛି ଆପଣଙ୍କର ସ୍ମୃତି, କଣ ରହିଛି ଆପଣଙ୍କର ଅନୁଭୂତି ସାଇକେଲ ଚଲାକୁ ନେଇ? ଆମ ସହିତ ସେୟାର କରନ୍ତୁ ଆପଣଙ୍କର ସ୍ମୃତି ଅନୁଭୂତି। କଲ୍ କରନ୍ତୁ 0671230315 ନମ୍ବରକୁ, ଆଉ କୁହନ୍ତୁ ଆପଣଙ୍କର ସାଇକେଲ ଶିଖିବାର ଅନୁଭୂତି। ଦେଖିଦେବା ପ୍ରଥମ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, ଆମ ସହିତ ଲାଇନରେ କିଏ ଯୋଡ଼ି ହେଇଛନ୍ତି? 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି? କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରମପୁର ବୁଗୁଡା ଜିଲ୍ଲା ଗଞ୍ଜାମରୁ।
0: ନାରାୟଣ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଜି ତ ସାଇକେଲ ଉପରେ ଟପିକ ରଖିଥିଲି, ମୋର ମନେ ଅଛି ଯେତେବେଳେ ମୁଁ ନୂଆ ନୂଆ ସାଇକେଲ ଶିଖୁଥିଲି, ସେତେବେଳେ ମୁଁ ବାଙ୍କି ଯୋଉ ଆମର ହାଫ ପେଡେଲ ଆଉ ବାଙ୍କି ଶିଖୁଥିଲି, ଆଉ ମୁଁ ବହୁତ ଥର ମୁଁ ପଡିଛି, ମୋର ଚିହ୍ନ ମଧ୍ୟ ବର୍ତ୍ତମାନ ମଧ୍ୟ ଦୁଇ ତିନି ଜାଗାରେ ଅଛି ଚିହ୍ନ। ଗୋଟେ ମୋ ସାଙ୍ଗକୁ ପଛ ପଟେ ଥରେ ବସେଇକି ନଉଥିଲି, ଥରେ ଗୋଟେ କଣ୍ଟା ଗାଦିରେ ପୁରେଇ ଦେଲି, ମୋ ଗୋଡ଼ରେ ସବୁ କଣ୍ଟା ପଶି ଯାଇଥିଲା। ଆଉ ସେତେବେଳେ କେମିତି ଖୁସି ଲାଗେ, ଆମ ପିଲାଙ୍କ ଭିତରେ ସାଙ୍ଗ ଭିତରେ ସାଇକେଲ କମ୍ପିଟିସନ ହୁଏ, ଆମେ ହ୍ୟାଣ୍ଡେଲ ଛାଡ଼ିକି ସାଇକେଲ ଚଲାଉ, ମାନେ ସିଟ ଉପରେ ଠିଆ ହେଇକି ସାଇକେଲ ଚଲାଉ, ମଜା ଲାଗେ, ସବୁ ବିଭିନ୍ନ ପ୍ରକାର ଆଚରଣ ସବୁ ସାଇକେଲ ଚଲା ହୁଏ, ଆଉ ସେ ସ୍ମୃତି ବର୍ତ୍ତମାନ ଏବେ ଆଉ ନାହିଁ। ଏବେ ମନେ
0: ଭାଇ ଯୋଉ ଚିହ୍ନ କହିଲେ, ସେ ଚିହ୍ନକୁ ଦେଖିଲେ ଏବେ କେମିତି ମନେ ପଡୁଛି?
1: ମୋର ଦି ତିନି ଜାଗାରେ ସେ ଚିହ୍ନ ବିଭିନ୍ନ ବର୍ତ୍ତମାନ ଅଛି ମଧ୍ୟ, ଆଉ ମନେ ପଡୁଛି ସେଇ ମୋ ପଞ୍ଚମ କ୍ଲାସରେ ମୋର ମାଡ ହେଇଥିଲା ଗୋଟେ ଗୋଡ଼ ଥରେ,
0: ମନେ ହଉନି ଆଉ ଥରେ ସେ ପିଲାଦିନ ଫେରି ଆସନ୍ତା, ଆଉ ଥରେ ଏମିତି ସାଇକେଲ ଚଲାନ୍ତି,
1: ଏମିତି ବର୍ତ୍ତମାନ ଇଚ୍ଛା ହଉଛି। କିନ୍ତୁ ଆଉ ସେତେବେଳେ ଆମର ସାଇକେଲ କମ୍ପିଟିସନ ହୁଏ ସାଙ୍ଗମାନଙ୍କ ଭିତରେ, ଆମେ ଆମର ଗୋଟେ ଆମେ ଗୋଟେ ଗଡ଼ାଣୀ ଥାଏ, ସେ ଗଡ଼ାଣୀ ଉପରେ ଆମେ ବସିକି ପୁରା ହ୍ୟାଣ୍ଡେଲ ଛାଡ଼ିକି ଆମେ ଯାଉ, ଆଉ ସେତେବେଳେ ଆମେ ନୂଆ ନୂଆ ଶିଖୁଛୁ, ଆମେ ଗୋଡ଼ ତଳକୁ ପାଉନଥାଏ ଠିକ, ଆଉ ଦି ତିନି ଜାଗା ଥରେ ମୁଁ ପଡ଼ିଥିଲି।
0: ମୁଁ ବି ଥରେ ଏମିତି ଚଣ୍ଡିଖୋଲରୁ ଗୋଡ଼ାଣୀରେ ଗଡ଼େଇ ଦେଇଥିଲି ସାଇକେଲ, ପଡିକିରି ଗୋଡ଼ ହାତ ଖଣ୍ଡିଆ ହେଇଥିଲା। ସତରେ ଗୋଟେ ନିଆରା ଅନୁଭୂତି ନାଇଁ ଭାଇ? ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କଲେ।
1: ନମସ୍କାର।
0: ତ ବନ୍ଧୁ, ଶୁଣୁଥିଲେ ନାରାୟଣ ଭାଇ କହୁଥିଲେ ତାଙ୍କ ସ୍ମୃତି ଅନୁଭୂତିର କଥା, ସେ କେମିତି ଭାବେ ସାଇକେଲ ଚଲେଇଲା ବେଳେ ପଡି ଗୋଡ଼ ହାତ ଖଣ୍ଡିଆ କରିଥିଲେ। ତ ଆପଣଙ୍କ ସାଇକେଲ ଶିଖିବାର ଅନୁଭୂତି ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ 0671230315 ନମ୍ବରକୁ, ଆଉ ଦିଅନ୍ତୁ ଆପଣଙ୍କର ମତ ମତାନ୍ତର, ଚିନ୍ତା ଚେତନା ଆଉ ଭାବ ଭାବନା। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା କଣ କହୁଛନ୍ତି ସିଏ ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଏଇ ନମ୍ବରଟି କଟିଯାଇଥିଲା, ଆମେ କଲ୍ଟି ରିସିଭ୍ କରିପାରୁନେ। ପରବର୍ତ୍ତୀ କଲର କିଏ ଅଛନ୍ତି ଅପେକ୍ଷା କରିବା। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ, କିଏ କହୁଛନ୍ତି?
2: ସକାଳ ଜୟଦେବ ଭାଇ, ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାଏନା କହୁଛି, ଅରୁଣ କୁମାର ରଥ, ମା ସାରାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ସାରା ଆପଣଙ୍କୁ ଭଲରେ ଖୁସିରେ ରଖନ୍ତୁ।
0: ଟୁନା ଭାଇ ନା ଅରୁଣ କୁମାର ରଥ, ମେଡିକାଲ କଲୋନୀରୁ ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ, ଆପଣ ତ ଆମର ନିୟମିତ ଶ୍ରୋତା। କଣ କହିବେ ଭାଇ, ସାଇକେଲକୁ ନେଇ ଆପଣଙ୍କ ଅନୁଭୂତିର ନିହାତି ଦରକାର ଥିଲା।
2: ଦେଖନ୍ତୁ, ମୁଁ ଷଷ୍ଠ ଯାଇ ପଢୁଥିଲି, ସେତେବେଳେ ନନାଙ୍କର ଗୋଟେ ସାଇକେଲ ଥିଲା, ସେ ସାଇକେଲ ପରିବା

0: 것으로 아니면서 이제 컨디션나 피자는 집에 버리기 싫었는데 무락 버리기 너나 라틴 여행 가게 버리 어피집에 사이클나 바에 보이자리 돈 되죠. 뭐 자꾸 버리기 라스타부 그래지 하페들 부 달리기 조르 마르디고 어디리 곳에 뭐네 10km 들어 굴치리 해기 조르 페들 마르디죠. 여행 파네 파네 뭐 대우를 보내라. 아우 세 가만 놓고 하는 게 고타 이게 아시 체크아웃 거리 안에 못 가려서 사이클 건 아이지 뭔 체크아웃 하니 근데 못 체크아웃 거리 가 가는데 가래 아 엄마 किती 거일리니 근데 못 내일에 메디컬 내일에 메디컬에 서 살란 पाणी सफा सुथरा करी तेतने नालिया येरे पाणी मिस्टर पाणी दो तर पिया पीली पाणी घरे बसेले से इंजेक्शन देले टक्सड इंजेक्शन दे ऑफिस गले ऑफिस
1: ଆଉ ତାପରେ ଆଉ ସାଇକେଲ ଚଲେଇଛ ନା ଛାଡିଦେଲେ ସାଇକେଲ ଚଲେଇବା ଏବେ ସାଇକେଲ ଚଲେଇ ପାରୁଛନ୍ତି ନା ନାଇଁ ଚଲଉଛନ୍ତି ତ ସାଇକେଲ
0: ଆଜ୍ଞା ଆଜ୍ଞା ଗାଡି ଥିଲେ ମଧ୍ୟ ମୁଁ ସାଇକେଲ ଟା ରଖିଛି ପାଖରେ ସାଇକେଲ କିଣିକି ଦେଇଥିଲି
1: ଠିକ କଥା ସେତେବେଳେ ପ୍ରାୟ ମାଟ୍ରିକ ପଢିଲା ବେଳେ ପିଲାଙ୍କୁ ମାଟ୍ରିକ ମାନେ ପଢା ସରିଲା ପରେ ମିଳୁଥିଲା ସାଇକେଲ ନୂଆ ସାଇକେଲ କିଏ କେମିତି ଏବେ ତ ପିଲାମାନଙ୍କୁ କମ ବୟସରୁ ମାନେ ସ୍କୁଲ ପଢିଲା ବେଳେ ମିଳିଯାଉଛି ଦୂର ବାଟ ସ୍କୁଲକୁ ଯିବାକୁ ବି ଅସୁବିଧା ହଉଛି ସବୁବେଳେ ଯାହା ହଉ ଭାଇ ବହୁତ ବଢିଆ କଥା କହିଲେ ଆଜି ଆମ ସହିତ ସାମିଲ ହେଇ ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମା ମଧ୍ୟ ଆପଣଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ଆପଣ ଏମିତି ଆମକୁ ସବୁବେଳେ ଆଶୀର୍ବାଦ ଦେଇଥାନ୍ତୁ ରଖୁଛୁ ଭାଇ ନମସ୍କାର ନମସ୍କାର ଶୁଣୁଥିଲେ ବନ୍ଧୁ ଟୁନା ଭାଇନା କହୁଥିଲେ ତାଙ୍କ ସ୍ମୃତି ଅନୁଭୂତିର କଥା କିଭଳି ସାଇକେଲରୁ ପଡ଼ିଥିଲେ ଆଉ ସେ ଡର ମଧ୍ୟ ଛାଡି ଯାଇଥିଲା ଯାହାଫଳରେ ସାଇକେଲ ସେଦିନ ବି ଥିଲା ଆଜି ବି ଅଛି ତାଙ୍କ ସାଥିରେ ସାଥି ହେଇକିରି ତ ବନ୍ଧୁ ଆପଣଙ୍କର ସେମିତି ସାଇକେଲ ସହିତ କିଭଳି ରହିଛି ପ୍ରଥମ ସାଇକେଲ ଶିଖିବାର ଅନୁଭୂତି ସେ ସାଇକେଲ ସହିତ କ'ଣ ରହିଛି ସ୍ମୃତି ଆମକୁ ଜଣାନ୍ତୁ ଫୋନ କଲ୍ ମାଧ୍ୟମରେ କଲ୍ କରନ୍ତୁ 06712303153 ନମ୍ବରକୁ ଆଉ ଦିଅନ୍ତୁ ଆପଣଙ୍କର ମତାମତ ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଭାଇ ନମସ୍କାର ମୁଁ ମଧୁସୂଦନ ଦାସ କହୁଛି ଭୁବନେଶ୍ୱରରୁ
1: ମଧୁବାବୁ ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରିଛି କଣ କହିବେ ଟପିକ ସମ୍ପର୍କରେ
2: ଧନ୍ୟବାଦ
1: କୁହନ୍ତୁ
2: ଟପିକ ସମ୍ପର୍କରେ ମୁଁ କହିବି ସତ କଥା ଏମିତି ତ ସାଇକେଲ ସହିତ ମୋର ବହୁତ ସ୍ମୃତି ରହିଛି ସବୁଠୁ କିନ୍ତୁ ମାନେ ମତେ ବହୁତ ଭଲ ଲାଗେ କଣ କହିଲେ ମୋ ସ୍କୁଲ ସମୟରେ ମୁଁ ସାଇକେଲ ଯୋଉ ଭଳିଆ ଚଲେଇଥିଲି ନା ଆଉ ମାନେ ଫାଷ୍ଟ ଫାଷ୍ଟ ଥିଲେ ନୂଆ ନୂଆ ସାଇକେଲ ଚଲେଇବା ଶିଖିଲି ଆକ୍ଚୁଆଲି ସତ କଥା କହୁଛି ମୁଁ ସାଇକେଲ ଚଲେଇବାଟା ବହୁତ ଲେଟ୍ରେ ଶିଖିଲି ମାନେ କଣ କହିଲେ ମୋର ଯେତିକି ମନେ ଅଛି ଆଇ ଥିଙ୍କ କ୍ଲାସ ନାଇନ୍ଥ ପାଖାପାଖି ନାଇନ୍ଥ ହାଫ ମାନେ କ୍ଲାସର ହାଫ ୱେ ହେଇଥିଲା ସେ ସମୟରେ ମୁଁ ସାଇକେଲ ପୁରା ଶିଖି ମାନେ ପୁରା ପରଫେକ୍ଟଲି ଶିଖିବା ଆରମ୍ଭ କରିଦେଇଥିଲି ପୁରା ଟୋଟାଲ ସାରି ଦେଇଥିଲି ଶିଖିବାଟା
1: ପ୍ରଥମେ ପୁରା ଡାଇରେକ୍ଟ ଶିଖିଲେ ନା ଏମିତି ଗୋଡ ଗଳା ଶିଖୁଥିଲେ
2: ଫାଷ୍ଟ ଫାଷ୍ଟ ମାନେ ସେ ଗୋଡ ଗଳିବା ଟାଇପ୍ର ଗୋଡ ଗଳେଇ ଗଳେଇ ଗଳେଇ ଗଳେଇ ମାନେ ମୋ ବେଡ଼ା ଭଲ ମୁଁ ବେଶୀ ପଡ଼ିନି ଆଉ ଯୋଉଠି ସେଠି ମାନେ ଘାସ ଫାସ ଅଛି ମୋର ବେଶୀ ଖଣ୍ଡିଆ ଖାଇବାର ଆଉ ମାନେ ଧୀରେ ଧୀରେ ଗୋଡ ଗଳେଇଲି ତାପରେ ସିଟ୍ ଉପରେ ବସିଲି ଯେତେବେଳେ ସିଟ୍ ଉପରେ ବସିଲି ଲାଗିଲା ଯେ ଗୋଡ଼ରେ ଗଡ ଜିତିଲା ଭଳିଆ ଲାଗିଲା
1: ମାନେ
2: ମୋର ମୋର ସବୁଠୁ ମାନେ ମତେ ବହୁତ ମାନେ ସେ ସମୟରେ କଥା ହେଇଥିଲେ ମନେ ପଡ଼େ ଆମର ଏଠି ରାସ୍ତା ତ ବହୁତ ବଢିଆ ଥିଲା ବଢିଆ ଅଛି ମାନେ ମୋର ମନେ ଅଛି ଯେତେବେଳେ ବର୍ଷା ହୁଏ ନା ସେ ସମୟରେ ଯେତେବେଳେ ରେନକୋଟ ପିନ୍ଧିକି ମୁଁ ସ୍କୁଲ ଯାଏ ସାଇକେଲ ଚଲେଇକି ମତେ ବହୁତ ମଜା ଲାଗେ ମାନେ ଏଠୁ ଘରୁ ଯାଉଥିବି କିମ୍ବା ସେଠୁ ସ୍କୁଲରୁ ଫେରୁଥିବି ମାନେ ବର୍ଷା ପୁରା ଜୋର ହଉଥିବ ମୁଁ ରେନକୋଟ ପିନ୍ଧିକି ସାଇକେଲ ଚଲେଇଦେବି ମତେ ସେଇଟା ମାନେ ସେ କଥାରେ ମନେ ପଡ଼ିଲେ ମାନେ ମାନେ ଭାରି ଖୁସି ଲାଗେ ମତେ ସତ କଥା
1: ଗାଡି ଅଛି ଆପଣଙ୍କର
2: ଗାଡି ହଁ ଗାଡି ବି ଅଛି
1: ଗାଡି ଚଲେଇବା ଆଉ ସାଇକେଲ ଚଲେଇବା କୋଉଟାରୁ ବେଶୀ ଆନନ୍ଦ ଦିଏ
2: ମତେ ସତ କଥା ଯଦି ପଚାରିବେ ସାଇକେଲ ଚଲେଇବାଟା ମତେ ବହୁତ ମଜା ଲାଗୁଛି ସତ କଥା ସାଇକେଲ ଚଲେଇବାଟାରେ ମାନେ କଣ କହିଲେ ଏକରେ ଆମ ଦେହ ବି ଠିକ ରହିବ ଆଉ ତାପରେ ଦୁଇରେ ବହୁତ ମଜା ବି ଲାଗିବ
1: ଏବେ ଚଲଉଛନ୍ତି ସାଇକେଲ ଏବେ ଚଲଉଛନ୍ତି
2: ନା ଏବେ ତ ଆଉ ଚଲେଇ ପାରିବି କାରଣ ଟିକେ ପରିସ୍ଥିତି ଖରାପ ହେଇଯାଇଛି କିନ୍ତୁ ଆଗରୁ ମୁଁ ଯେତିକି ବି ଚଲେଇଛି ମୁଁ ବହୁତ ମଜା ନେଇଛି ସତ କଥା ସାଇକେଲ ର
1: ଏବେ ବି ସମୟ ପାଇଲେ ସାଇକେଲ ଟିକେ ଚଲାନ୍ତୁ ଏବେ ବି ସମୟ ପାଇଲେ ସାଇକେଲ ଟିକେ ଚଲାନ୍ତୁ ସେ ସ୍ମୃତିକୁ ଫେରେଇ ଆଣନ୍ତୁ
2: ଚଲେଇ ତ ହବ ଦେଖନ୍ତୁ ଚଲେଇ ତ ହବ କିନ୍ତୁ ସେ ପରିସ୍ଥିତି ଆଉ ନାହିଁ

0: ଚାହିଁ ତୋଟାଲି ଚାହିଁଲେ ବି ମୁଁ ଚଲେଇ ପାରିବିନି, କାରଣ ପରିସ୍ଥିତି ମୋର ଏବେ ଖରାପ ପଡିଯାଇଛି, ସାଇକେଲ ଚଲେଇ ପାରିବିନି ଚାହିଁଲେ ବି, କିଛି ମଜବୁରି ଅଛି। କିନ୍ତୁ ଯେତିକି ବି ମୁଁ ଚଲେଇ ଦେଇଛି ସାଇକେଲ, ସତ କଥା ସେଇଟା ମାନେ ମୋର ବେଷ୍ଟ ମେମୋରି, ମାନେ ବେଷ୍ଟ ଡେ କହିଲେ ମାନେ ଅତ୍ୟୁକ୍ତି ହବନି। ମାନେ
1: ଠିକ ଅଛି, ଆଜି ଆମ ସହିତ ଯୋଡ଼ି ହେଲେ କୁହନ୍ତୁ।
0: ଖାସ କରି ଯେତେବେଳେ ବର୍ଷା ହଉଥିବ, ମୁଁ ରେନକୋଟ ପିନ୍ଧିକି ଯେତେବେଳେ ଯାଉଥିଲି ସାଇକେଲ ଚଲେଇକି, ଆମର ପକ୍କା ରାସ୍ତାରେ ବର୍ଷା ହଉଥିବ, ମୁଁ ସାଇକେଲ ଚଲେଇକି ଯାଉଥିଲି, ମତେ ସେ କଥାରେ ଭାବିଲେ ମତେ ବହୁତ ଖୁସି ଲାଗେ ସତ କଥା।
1: ଠିକ ଅଛି, ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା,
1: ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ମଧୁସୂଦନ ଭାଇ କହୁଥିଲେ ପ୍ରକୃତରେ ସେ କିଭଳି ଭାବେ ସାଇକେଲ ସହିତ ତାଙ୍କର ମମତା ଯୋଡ଼ିଥିଲେ, ଆଉ ଆଜି ହୁଏତ କୌଣସି ଗୋଟେ ପରିସ୍ଥିତି ପାଇଁ ସେ ସାଇକେଲକୁ ଧରିପାରୁନାହାନ୍ତି, କିନ୍ତୁ ସେ ସ୍ମୃତି ତାଙ୍କୁ ସବୁବେଳେ ବି ଆନନ୍ଦ ଦେଉଛି, ଖୁସି ଦେଉଛି, ସାଇକେଲ ସହିତ ସେ ଅନୁଭୂତି ତାଙ୍କୁ ନିଶ୍ଚିନ୍ତ ଭାବେ ସ୍ମରଣୀୟ କରି ରଖିଛି। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, କୁହନ୍ତୁ।
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ କାର୍ଯ୍ୟକ୍ରମ ସ୍ୱାଗତ, କ'ଣ କହିବେ ଟପିକ ସମ୍ପର୍କରେ?
2: ଭାଇ ମୁଁ ତ ମାନେ ପିଓର ସାଇକେଲ ଚଢାଳି ଯାହା କହନ୍ତି, ଏବେ ବି ମୁଁ ପର ଡେ 25 କିଲୋମିଟର ରନିଂ ମୋର ଅଛି। ଆଉ ଦ୍ୱିତୀୟ କଥା ହଉଛି, ମୁଁ ଯେ ସାଇକେଲ ଶିଖୁଥିଲି କ୍ଲାସ 4ରେ, ସେତେବେଳେ ଭାଇ ବହୁତ ଦୁର୍ଘଟଣା ଘଟଣା ଦୁର୍ଘଟଣା ପରେ ମୁଁ ସାଇକେଲ ଶିଖିଛି। ଥରେ ମୁଁ ଯାଉଛି ଭାଇ, ଦି ଜଣ ବୁଢା ବୁଢୀ ଯାଉଛନ୍ତି ଭାଇ, ମୁଁ ତ ହେଣ୍ଡେଲ ହଲ ହଲ ହେଲା, ସିଧା ଚଢେଇ ଦେଲି ତାଙ୍କ ଉପରେ, ସିଧା ଯାଇ ଗଳି ପଇଲି ଯାଇକିରି। ଆଉ ଥରେ ଭାଇ,
1: ଏଟା କଣ ପିଲାଦିନ ନା କେବେ, ଏଟା ସ୍କୁଲ ସମୟରେ,
2: ଏଟା ମୁଁ କ୍ଲାସ 4 ପଢିଲା
1: କ୍ଲାସ 4 ରେ, ବାବାରେ
2: ବାବାରେ। ଆଜ୍ଞା, ଆଉ ଯେତେବେଳେ ଆଉ ଥରେ ଯାଉଛି ଭାଇ, ଆମର ଗୋଟେ ବଡ ପୋଖରୀ, ଡିଗି ପୋଖରୀ ଅଛି ଭାଇ, ସେଇ ରୋଡ ରେ ଯାଉଛି, ଖାଲ ଟିପ ମୁଁ ଜାଣିନି, ବର୍ଷା ଦିନ କାଦୁଅରେ ପୁରେଇ ଦେଲି ସାଇକେଲ, ସିଧା ଯାଇ ଭାଇ ସେ ପୋଖରୀ ଭିତରେ ପଇଲି ସାଇକେଲ ସହିତ। ଆଉ ଥରେ ଦି ଥର ଭାଇ କଣ୍ଟା ଉପରେ ପଡିଛି, ଲୋକ ଝାଡା ବସିଥିବେ ତା ଉପରେ ବି ପଡିଛି, ବହୁତ ଘଟଣା ଦୁର୍ଘଟଣା ପରେ ଭାଇ ମୁଁ ସାଇକେଲ ଶିଖିଛି। ଆଉ ଏବେ ବି ସାଇକେଲ ମୋର ଅଛି, ମୁଁ ଦିନକୁ 20-25 କିଲୋମିଟର ଏବେ ବି ରନିଂ କରୁଛି, ଆଉ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛି। ଆଉ ଆପଣଙ୍କ ପ୍ରୋଗ୍ରାମ ଶୁଣିକି ମୋର ଦିଲ ତ ପୁରା ଗାର୍ଡେନ ଗାର୍ଡେନ ହେଇଗଲା।
1: ଏବେ ସାଇକେଲ ଚଲେଇଲା ବେଳେ ସେ ପିଲାଦିନ କଥା ମନେ ପଡୁଛି ନା ନାହିଁ?
2: ନିଶ୍ଚିନ୍ତ ମନେ ପଡୁଛି। ଆଉ ଲୋକ ଆଜିକାଲି ଭାଇ ସୁସ୍ଥିଆ ହେଇଗଲେଣି, ମାନେ ଯଦି ଗୋଟେ ଲାଟିନ୍ ବି ଯାଉଛନ୍ତି ଗାଡି ବାହାର କରୁଛନ୍ତି।
1: ସାଇକେଲ ଚଲେଇବା ନିହାତି ଆବଶ୍ୟକ, ସମସ୍ତଙ୍କ ପାଇଁ ସାଇକେଲ ଚଲେଇବା ନିହାତି ଆବଶ୍ୟକ।
2: ଆଜ୍ଞା ଭାଇ,
1: ରହିଲି, ଆଜି କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ତ ବନ୍ଧୁ, ଶୁଣୁଥିଲେ ରାଜେଶ ଭାଇ ଆମ ସହିତ ଚର୍ଚିକା ବଜାର ଜଗତସିଂହପୁର ଯୋଡ଼ି ହେଇଥିଲେ, ସେ କହୁଥିଲେ ତାଙ୍କ ଅନୁଭୂତି ସାଇକେଲକୁ ନେଇ। ସେମିତି ଆପଣଙ୍କର କ'ଣ ରହିଛି ଅନୁଭୂତି ଆମ ସହିତ ସେୟାର କରନ୍ତୁ, ସାଇକେଲ ଶିଖିବାର ଅନୁଭୂତି ଆମ ସହିତ ସେୟାର କରନ୍ତୁ ଆମ ନମ୍ବର 0671230315 ନମ୍ବରରେ। ପରବର୍ତ୍ତୀ କଲର କିଏ ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ତାଙ୍କ ଅନୁଭୂତିକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହ୍ୟାଲୋ, ଶୁଭ ସକାଳ ଜୟଦେବ ଭାଇ ନମସ୍କାର, ମୁଁ ରେଡ଼ିଓ ସମ୍ରାଟ ମୁନା ଭାଇ ଜାନ କଟିଲା ତନପୁର।
1: ମୁନା ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
3: ପ୍ରଥମ ତ କହିବି, କିନ୍ତୁ ତା ପୂର୍ବରୁ ଆପଣଙ୍କ ଆଜି ଅର୍ଘ୍ୟତାଳି ଶୁଭ ସକାଳ ମଣି ମେଲୋଡି ଏତେ ସୁନ୍ଦର ଭାବେ ଉପସ୍ଥାପନା କରିକଲେ, ଯାହା ଖୁସି ଲାଗିଲା, ବହୁତ ଆନନ୍ଦ ଦେଇଛି। ଆପଣଙ୍କ ପ୍ରୋଗ୍ରାମଟା ପୁରା ସନ୍ଧ୍ୟାର ବିନ୍ଦାସ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ସକାଳୁ ସକାଳୁ କାର୍ଯ୍ୟକ୍ରମ ଶୁଣିକିରି ଏତେ ସୁନ୍ଦର ପ୍ରଶଂସା ଢାଳିଲେ।
3: ମୁଁ ତ ପ୍ରୋଗ୍ରାମ ସବୁବେଳେ ଶୁଣେ, ତାପରେ ଯାଉ ଟପିକ ଆରମ୍ଭରେ ଭାବି ଫିଲ୍ମର ଗୀତ ଥିଲେ ଚାନ୍ଦିକି ସାଇକେଲ, ସେ ତ ଆହୁରି ମୋ ଫେଭରେଟ୍, ତ ତାକୁ ଶୁଣିକି ବହୁତ ଖୁସି ବି ଲାଗିଲା, ମୋ ଫେଭରେଟ୍ ଆଜି ବସେଇଛନ୍ତି।
1: ଏବେ କୁହନ୍ତୁ କଣ ଆପଣଙ୍କର ଅନୁଭୂତି ରହିଛି ସାଇକେଲ?
3: ମୁଁ ତ କ୍ଲାସ 4 ପଢିଲା, ମୁଁ ସାଇକେଲ ଚଲା ଶିଖିଛି, ସମସ୍ତେ ଦିନରେ ଶିଖିଥିଲେ, କାରଣ ମୁଁ ଯେତେବେଳେ ଢେଙ୍କାନାଳ ଥିଲି, ମୁଁ ରାତିରେ ସାଇକେଲ ଚଲା ଶିଖେ, କାହିଁକି ନା ରାତିରେ ପୁରା ରାସ୍ତା ଫାଙ୍କା ହେଇଯାଏ, ଗୋଡ ଗଳା ଗୋଟାଏ ଦିନରେ ଭାଇ, ମୁଁ ସତ ମୁଁ ଗୋଟାଏ ଦିନ ଗୋଡ ଗଳା ତାପରେ ସିଟ୍ ଉପରେ ଶିଖିଥିଲି, କିନ୍ତୁ ପଢିଛି କିନ୍ତୁ ବହୁତ ଥର, କାହିଁକି ନା ସାଇକେଲ ଯିଏ ଚଲେଇଛି ସେ ପଢିଛି, କିନ୍ତୁ ମୁଁ ପଡିଆଟା ବେଶୀ ମନ ଦୁଃଖ କରେନି, ମୁଁ ଆଗ ପଡିଗଲା ପରେ ଆଗ ଉଠି ଦେଖି ମୋ ସାଇକେଲ କଣ ଅବସ୍ଥା ଅଛି, କାହିଁକି ସେତେବେଳେ ସାଇକେଲ ଏତେ ଆମେ ଭଲ ପାଉଥିଲୁ, ନିଜର ଗୋଡ ହାତ ଖଣ୍ଡିଆ ଯାଏ ମନ ଦୁଃଖ ହେନି, କିନ୍ତୁ ସାଇକେଲ ଯେମିତି କିଛି ନ ହୁଏ, ପୋଛିକି ରଖିଦବୁ, ତାପରେ ବର୍ଷା ଦିନ ଆସିଲେ ପାଣି କାଦୁଅରେ ସାଇକେଲ ଚଲେଇବା ଟିକେ ମଜା ଲାଗେ ପାଣିରେ, କାହିଁକି ପାଣି ଯେତେବେଳେ ଯାଉଥିବ ଅଧିକା ଥିବ ସେ ଜାଗାରେ ସାଇକେଲ ଚଲେଇ ପାଣି ଚିଟା ମାରିବା ବହୁତ ମଜା ଲାଗେ, ଆଉ ଟିକେ ଷ୍ଟାଇଲ ମାରି ସାଇକେଲ ଚଲେଇ, କାରଣ ସାଇକେଲ ଆମ ପାଇଁ ସେତେବେଳେ ଗୋଟେ ବାଇକ୍ ଥିଲା, ତାପରେ ଯୋଉ ସାଇକେଲ ରିମ୍ରେ ଯୋଉ ବେଲୁନ ବୁଲେଇକି ତାକୁ ବାନ୍ଧି ଫଡ଼ ଫଡ଼ ଯୋଗେ, ସେତେବେଳେ ବହୁତ ମଜା ଲାଗୁଥିଲା ସାଇକେଲ ଚଲେଇବାକୁ, ସାଇକେଲ ଯିଏ ଚଲେଇଛି ସେ ତ ପଡି ଖଣ୍ଡା ଖରା ହେଇଛି, ଖଣ୍ଡିଆ ଖାଉରା ଏତେ ଧ୍ୟାନ।

0: ସାଇକେଲରେ ଯଦି କିଛି ନ ହୁଏ ବାସ ବାସ ବହୁତ ବଢିଆ କଥା କହିଲେ। ହଁ ସାଇକେଲ ଯତ୍ନ ବହୁତ ନିଆଯାଉଥିଲା, ଏବେ ସେସବୁ ବହୁତ କମିଯାଇଛି ନାଇଁ କି?
1: ଏବେ ବହୁତ କମିଯାଇଛି, ଏବେ ଗାଡି ଯେତିକି ଯତ୍ନ ନଉଛନ୍ତି, କିନ୍ତୁ ଆମେ ସାଇକେଲ ଏତେ ଯତ୍ନ ନଉଥିଲୁ ନିଜର ଖଣ୍ଡିଆ ଖାଉରେ କିଏ ପଚାରେ, କିନ୍ତୁ ସାଇକେଲ ଭଲ,
0: ସାଇକେଲ ଯତ୍ନ ନିଆଯାଉଥିଲା। ଯାହା ବଢିଆ କଥା କହିଲେ, ଆମ ସହିତ ଯୋଡି ହେଲେ, ଆପଣଙ୍କ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣ ବିନ୍ଦାସ ଖୁସି ଥାନ୍ତୁ, ମା ଶାଳ ଆପଣ ଆପଣ ଅଣ୍ଟ ଗୋଟେ ରଖିଥାନ୍ତୁ। ରହୁଛି ଭାଇ, ନମସ୍କାର।
0: ନମସ୍କାର ଭାଇ। ଭାଇ ଶୁଣୁଥିଲେ, ମୁନା ଭାଇ କହୁଥିଲେ ସାଇକେଲ ଆମେ ପଛେ ଖଣ୍ଡିଆ ଖବର ହଉ, କିନ୍ତୁ ସାଇକେଲ କିଛି ନ ହଉ, ଏଇ କଥା ଥିଲା ସାଇକେଲ ଶିଖିବା ବେଳର କଥା। କାରଣ ସାଇକେଲ ପ୍ରତି ଏତେ ମମତା ଥିଲା, ଏତେ ଭଲ ପାଇବା ଥିଲା, ଏତେ ଆନ୍ତରିକତା ଥିଲା, ସାଇକେଲର କୌଣସି କ୍ଷତି ହେବାକୁ କେହି କେବେ ଦେଉନଥିଲେ। ସେଇଥିପାଇଁ ତ ସାଇକେଲ ଶିଖିବା ସହଜ ହେଇପାରୁଥିଲା। ଦେଖିବା ପରବର୍ତ୍ତୀ କଲର କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ସାଇକେଲ ତ ମୁଁ ପ୍ରଥମେ ଗୋଡ଼ ଗଳେଇକି ଶିଖିଲି, ପଡିକି ଖଣ୍ଡିଆ ଖାବରେ ବହୁତ ହେଇଛି
0: ଆଜ୍ଞା।
2: ଆଉ ଯେତେବେଳେ ଗୋଡ଼ ପାଇଲା ସିଟ୍ ଉପରେ ଚଲେଇଲି, ମୁଁ ତ ନବମ ଶ୍ରେଣୀରୁ ସାଇକେଲ ନେଇକି ଯାଏ ସ୍କୁଲକୁ। ଆଉ ସାଇକେଲ ଚଲେଇବାର ମଜା ନିଆରା, କିନ୍ତୁ ଖଣ୍ଡିଆ ଖାବରା ବହୁତ ହେଇଛି ସାଇକେଲ ଶିଖିଲା ବେଳେ।
0: ଏବେ ସାଇକେଲ ଚଲଉଛନ୍ତି?
2: ଏବେ ଆଉ ସାଇକେଲ ଚଲଉନି, କିନ୍ତୁ ଚଲେଇ ପାରିବି।
0: ମନେ ପଡ଼ୁନି ସେ ପିଲାଦିନ କଥା, କେମିତି ସାଇକେଲ ଚଲଉଥିଲେ, କେତେଆଡେ ଯାଉଥିଲେ ସାଇକେଲ ପଡୁ ଯାଇଥିଲେ?
2: ପିଲାବେଳର କଥା ଆଜ୍ଞା ମନେ ପଡେ, ପିଲାବେଳର ଯୋଉ ଖଣ୍ଡିଆ ଖବରର ଚିହ୍ନ ଏବେ ବି ଅଛି, କଥାରେ ଅଛି, ଦିନ ଚାଲିଯାଏ ଚିହ୍ନ
0: ରହିଯାଏ ଆଜ୍ଞା,
2: ଚିହ୍ନ ଏବେ ବି ଅଛି।
0: ହଁ, ସମୟ ପାଇଲେ ଏବେ ବି ଟିକେ ସାଇକେଲ ଚଲାନ୍ତୁ,
2: ମୁଣ୍ଡରେ ଆଣ୍ଠୁରେ ଆଉ ନଳୀ ଗୋଡ଼ରେ ଏବେ ବି ସବୁ ଚିହ୍ନ ଅଛି, କଉଣିରେ ଚିହ୍ନ ଅଛି,
0: ସେ ଚିହ୍ନକୁ ମନେ ପକେଇ ଏବେ ବି ଟିକେ ସାଇକେଲ ଚଲାନ୍ତୁ।
2: ଏବେ ଚାହିଁଲେ ଚଲେଇ ପାରିବି, କିନ୍ତୁ ଏବେ ଆଉ ଚଲଉନି ଆଉ।
0: ସାଇକେଲ ଟିକେ ଚଲାନ୍ତୁ, ସାଇକେଲ ବହୁତ ଆମ ଶରୀର ପାଇଁ ବହୁତ ଆବଶ୍ୟକ। ଠିକ ଅଛି, ଆଜି ଆମ ସହିତ ଯୋଡ଼ି ନିଜ ମତ ସେୟାର କରିଦେଲୁ, ଆପଣଙ୍କୁ ବହୁତ
2: ଭଲ ଟପିକ ଆଣିଥିଲେ, ପିଲାଦିନର ସ୍ମୃତିକି ମନେ ପକେଇଦେଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମରେ ଭାଗ ନେଲେ, ନିଜର ମତ ସେୟାର କଲେ ଆଜ୍ଞା। ରଖିଲେ ଆଜ୍ଞା, ନମସ୍କାର। ଶୁଣୁଥିଲେ ବନ୍ଧୁ ଅଶୋକ ଭାଇ କହୁଥିଲେ, ପ୍ରକୃତରେ ପିଲାଦିନର କଥା ସ୍ମରଣୀୟ ସବୁବେଳେ ହେଇ ରହେ, ସବୁବେଳେ ସ୍ମୃତି ଚିହ୍ନ ହୋଇ ରହିଯାଏ, ସେ ଚିହ୍ନ କେବେ ଲିଭେନି, ସମୟ ଗଡ଼ିଯାଏ ହେଲେ ଚିହ୍ନ ଲିଭେନି। ତ ସାଇକେଲ ଶିଖିବାର ସେମିତି ଏକ ସ୍ମୃତି, ସେ ଅଭୁଲା ସ୍ମୃତି, ଅନେକଙ୍କ ପାଇଁ ଭିନ୍ନ ପ୍ରକାର ସ୍ମୃତି, ସାଇକେଲରୁ କିଏ ପଡ଼ିଛି, କିଏ କାହାକୁ କୋଉଠି ପିଟି ଦେଇଛି, କୋଉଠି ଖାଲରେ ଗଳି ପଡ଼ିଛି, ଏଇଭଳି ବିଭିନ୍ନ ପ୍ରକାର ଘଟଣା ଘଟିଛି ଯେଉଁମାନେ ସାଇକେଲ ଶିଖିଛନ୍ତି, ପ୍ରଥମେ ପ୍ରଥମେ ନୂଆ ନୂଆ ସାଇକେଲ ଶିଖୁଥିଲେ। ତ ସେମିତି କ'ଣ ରହିଛି ଆପଣଙ୍କର ଅନୁଭୂତି ଆମ ସହିତ ସେୟାର କରନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ତାଙ୍କର ଅନୁଭୂତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଗୁଡ୍ ମର୍ଣ୍ଣିଂ, ନମସ୍କାର।
0: ନମସ୍କାର,
3: ସନ୍ଧ୍ୟାରାଣୀ ସୂତାର ଫ୍ରମ୍ ପଟ୍ଟାମୁଣ୍ଡି ମଟର।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ସାଇକେଲ ଶିଖିବା ସମ୍ପର୍କରେ? ଶିଖିଛନ୍ତି ସାଇକେଲ?
3: ହଁ, ସାଇକେଲ ଶିଖିଛି, ସ୍କୁଲ ବେଳେ ସାଇକେଲ ଚଲାଏ, ଆଉ କେତେ ଥର ଖଣ୍ଡିଆ ଖବରା ବି ହେଇଛି ପଡିକି।
0: ପ୍ରଥମ ଯୋଉଦିନ ଶିଖିଲେ ସାଇକେଲ, ସେଦିନର ଅନୁଭୂତିଟା କୁହନ୍ତୁ।
3: ପ୍ରଥମେ ଯୋଉଦିନ ସାଇକେଲ ଶିଖିଲି, ଗୋଡ଼ ଗୋଡ଼ା ସାଇକେଲ ଶିଖୁଥିଲି, ବାପା ଥୋଇଦେଇଥିବେ ସାଇକେଲ, କେମିତି ସ୍କୁଲରୁ ଆସି ଆଗେ ସାଇକେଲ ଶିଖୁ,
0: ମାନେ କିଏ ସାହାଯ୍ୟ କରିଥିଲା ନା ଆପେ ଆପେ ମନ ମନ ନେଇ ସାଇକେଲ ଚଲାଉଥିଲେ?
3: ସାଙ୍ଗ ମାନେ ଯୋଉ ସାଙ୍ଗ ହେଇକି ଥିବ କିଏ ଆଗେ ଶିଖିଯିବ ସାଇକେଲ, ହଁ ଆପେ ଆପେ ଶିଖିଥିଲି। କେତେ ଥର ବି ନଈ ବନ୍ଧ ତଳକୁ ବି ଗଡି ଯାଇଛି, କଲେଜ ଲାଇଫରେ ବି ସାଇକେଲ ନେଇକି ଯାଉ, କମ୍ପିଟିସନରେ କେତେ ଥର ନଈ ବନ୍ଧରେ ଆମର ଘାଟ ପାରି ହେଇକି କଲେଜ ଯିବାକୁ ପଡେ, କେତେ ଥର ବି ପଡିଯାଇଛି, ଖଣ୍ଡିଆ ଖବରା ହେଇଛି, ଏବେ ବି ମୋର ପ୍ରାକ୍ଟିସ ଅଛି, ବେଳେବେଳେ ମର୍ଣ୍ଣିଂ ୱାର୍କ ଗଲାବେଳେ ଚଣ୍ଡି ଛକ ପାଖରେ କେତେବେଳେ କେମିତି ଚଲେଇ ଦିଏ ପୁଅ ସାଇକେଲ।
0: ନୂଆ ନୂଆ ସାଇକେଲ ଯେତେବେଳେ କହିଲେ, କଲେଜ କଥା କହିଲେ, ସାଇକେଲ ନେଇ ଯାଉଥିବ କିଏ ଗୋଟେ ଆଗରେ ଗୋଟେ ପଶିଗଲା କି ଧାମୁଡ଼ି ପଡିଯିବେ ସାଙ୍ଗେ ସାଙ୍ଗେ?
3: ଟାଉନ ଉପରେ ବହୁତ ଭିଡ଼ ହେଇଯାଏ, କେତେ ଥର ପଡିଯାଇଛି ଖଣ୍ଡିଆ ଖବରାଜି, କେତେ ବିଗିଡା ବି ଶୁଣିଛି,
0: ଗାଳି ଶୁଣିବାକୁ ବି ପଡିଛି।
3: ଆଉ ଗୋଟେ ସାଙ୍ଗକୁ କହିଲି ବସ୍ ବୋଲିକି, ସେ ସାଇକେଲ ନେଇନଥିଲା, କଲେଜରୁ ବାହାରିଥିଲି, କହିଲା ମୁଁ ବସିକି ଯିବି, ମତେ ଟିକେ ସାହାଯ୍ୟ କରିବ, ମୁଁ କହିଲି ହଉ ବସ, ସିଏ ଭାବିଲା ଯେ ବସ୍ ଗଲା ପରେ ମୁଁ ତାକୁ ବସେଇବି ବୋଲି, ବସ୍ ପାସ୍ କରି ମୁଁ କହୁଛି ବସିଛି ବୋଲି, ମତେ ଜଣା ନାହିଁ ପ୍ଲେନ ରାସ୍ତା ନା ପିଚୁ ରାସ୍ତା, ଆଉ ମତେ ଜଣା ନାହିଁ, ମୁଁ ଭାବୁଛି ମୁଁ ତାକୁ ବସେଇଛି, ମାନେ ସ୍ପିଡ଼ରେ ଚଲେଇ ଆସେ। ଆଉ ଗୋଟେ ସାଙ୍ଗ ପାଖ ଆସିଲେ, ସେ ଯେତେବେଳେ ପଚାରିଦେଲା, ଆଉ ଜଣେ ସାଙ୍ଗ କୁଆଡେ ଗଲା,
0: ମୁଁ କହିଲି ମୁଁ ପଛକୁ ସେ ନାହିଁ।

0: ମାଟି ରାସ୍ତା ବି ଥିଲା ସେତେବେଳେ, ଭଲ ଭଲ ଗୀତ ଦେଲେ, ବହୁତ ବହୁତ ଧନ୍ୟବାଦ
1: ଆଉ କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ରହିଲା ନମସ୍କାର। ବନ୍ଧୁ ଶୁଣିଲେ କହୁଥିଲେ ଭଉଣୀ, କହୁଥିଲେ ସନ୍ଧ୍ୟାରାଣୀ ଭଉଣୀ, ସତରେ ଗୋଟେ ନିଆରା ଅନୁଭୂତି, ନିଆରା ସ୍ମୃତି ସତରେ ସାଇକେଲ ସହିତ ଆମର ଜଡ଼ିତ ହୋଇ ରହିଛି। ଅତୀତର କଥା, ସେ ପିଲାଦିନର କଥା, ସାଇକେଲ ଶିଖିବାର କଥା, କେତେ ପଡ଼ିଛି, କେତେ ଖଣ୍ଡିଆ ହେଇଛି, କେତେ ଖାଲକୁ ବିଲକୁ ଗଡ଼ିଯାଇଛି, ନାଳକୁ ଖସି ପଡ଼ିଛି, କିନ୍ତୁ ତା ଭିତରେ ସାଇକେଲ ବି ଚଲେଇଛି, ଘରେ ପହଞ୍ଚିଛି। ଆଜି ବି ସେ ସାଇକେଲର କଥା ଆମକୁ ଅନେକ ପିଲାଦିନର କଥାକୁ ମନେ ପକାଇ ଦିଏ। ତ ଏମିତି ବନ୍ଧୁ କଥା ହେବା ସାଇକେଲ।

ପଡ଼ିଛେ, କେତେ ଖଣ୍ଡିଆ ହେଇଛେ, କେତେ ଖାଲକୁ ବିଲକୁ ଗଡ଼ି ଯାଇଛେ, ନାଳକୁ ଖସି ପଡ଼ିଛେ, କିନ୍ତୁ ତା ଭିତରେ ସାଇକେଲ ବି ଚଲେଇଛେ, ଘରେ ପହଞ୍ଚିଛେ। ଆଜି ବି ସେ ସାଇକେଲର କଥା ଆମକୁ ଅନେକ ପିଲାଦିନର କଥାକୁ ମନେ ପକାଇ ଦିଏ। ତ ଏମିତି ବନ୍ଧୁ କଥା ହେବା ସାଇକେଲକୁ ନେଇ, ଆପଣଙ୍କ ସମ୍ପର୍କ ଆମର ସମ୍ପର୍କ, ଆଉ ତା ପୂର୍ବରୁ ଏବେ ଆସନ୍ତୁ ଗୋଟେ ନେଇଯିବା ମ୍ୟୁଜିକାଲ ବ୍ରେକ।

0: ମୁହୂର୍ତ୍ତ ତାହା ସବୁବେଳେ ସ୍ମରଣୀୟ। ସେହି ସ୍ମରଣୀୟର କଥା ଆମ ସହିତ ସେୟାର କରନ୍ତୁ। ସାଇକେଲ ଶିଖିବାର ସେହି ସ୍ମୃତି ଅନୁଭୂତି ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ 06712303153 ନମ୍ବରରେ। ଦେଖିବା ବର୍ତ୍ତମାନ ଜଣେ କଲର୍ ଯୋଡ଼ି ହୋଇଛନ୍ତି, ସେ କ'ଣ କହୁଛନ୍ତି ତାଙ୍କ ପିଲାଦିନର ସାଇକେଲ ଶିଖିବାର ସ୍ମୃତିର କଥା। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମମତା ମହାପାତ୍ର କହୁଛି, ଜଗତସିଂହପୁରରୁ।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ?
1: ଧନ୍ୟବାଦ ଆପଣଙ୍କୁ। ଆଉ ଆପଣ ରଖିଛନ୍ତି ସାଇକେଲ ଶିଖିଲା ବେଳର ପିଲାବେଳର ଅନୁଭୂତି।
0: ଆଜ୍ଞା, ପ୍ରଥମ ସାଇକେଲ ଶିଖିବାର ଅନୁଭୂତି।
1: ବଡ ସାଇକେଲରେ ଶିଖୁଥିଲି, ଗୋଡ ଗଳା ଶିଖି ଯାଇଥିଲି, କିଛି ଅସୁବିଧା ହେଇନଥିଲା। କିନ୍ତୁ ଯେତେବେଳେ ସିଟ୍ ଉପରେ ବସି ଶିଖିଲି,
0: ଆଜ୍ଞା,
1: ଗୋଡ ଟିକେ ଭଲ କିଛି ପାଉନଥାଏ, ତଥାପି ଟାଣିକିରି ବଢ଼ଉଥାଏ। ନୂଆ ନୂଆ ଶିଖି ସିଟ୍ରେ ବସି ଚଲଉଥାଏ। ଆମ ଗାଁରେ ଘର ହଉଛି ଗୋଟେ ସାଇଡ୍ରେ ସିଧା, ରାସ୍ତାଟା ମାଟି ରାସ୍ତା ଥିଲା, ସେତେବେଳେ ରାସ୍ତାଟା ଆଗ ପଟେ ସିଧା। ତାପରେ ସେତେବେଳେ ସମସ୍ତଙ୍କ ଘରେ ବଳଦ ଗାଇଥିଲି, ଆମ ସାଇଡ୍ ଘର ଯିଏ ତାଙ୍କ ବଡ ବଡ ବଳଦ ଦାଣ୍ଡ ପଟେ ବନ୍ଧାନ୍ତି ରାସ୍ତା କରୁ। ମୁଁ ସିଟ୍ରେ ବସି ଏମିତି ଗଡେଇ ଚାଲିଗଲା ବେଳକୁ ମୋ ସାନ ଭଉଣୀ ଥିଲା ମୋ ଆଗରେ ଏପଟପଟେ ହେଇଗଲା, ମୋ ବାଲାନ୍ସ ରହିଲାନି। ମୁଁ ଯେତେବେଳେ ଭୁସ୍କିରି ମା କଡକୁ ପଡିଗଲି, ମାନେ ଯୋଉ ପଟେ ଗୋରୁ ମୁଁ ସେଇ ପଟକୁ ପଡିଗଲି। ବଳଦ ଭଡ଼ ଭଡ଼ ଭଡ଼ ଉଠିଗଲେ, ଯେତେବେଳେ ଉଠିଗଲେ ଗୋଟିଏ ବଡ ବଳଦର ଖୁରା ମୋ ବା ପାଦ ଉପରେ ରହିଗଲା, ସେ ମାନେ ଉଠିଗଲା। ଯେତେବେଳେ ଉଠିଗଲା ମୋ ପାଦ ପୁରା ଖଣ୍ଡିଆ ହେଇଗଲା। ସେଇଠୁ କଣ କରେ, ତଥାପି ସାଇକେଲ ଶିଖିବାର ଗୋଟେ ଖୁସି। ତେଣୁ ସେଇ ଖଣ୍ଡିଆ ଗୋଡରେ ମୁଁ ଚଲେଇକିରି ଗଲି, 15-20 meters ଗଲେ ମେନ୍ ରୋଡ଼ଟା, ଆମ ଗାଁରୁ ବାହାରିଗଲି। ମୁଁ କଣ କଲି, ମେନ୍ ରୋଡ଼କୁ ସାଇକେଲ ନେଇ ଚାଲିଗଲି। ଚାଲିଗଲି ଯେତେବେଳେ ମେନ୍ ରୋଡ଼ରେ ସାଇକେଲଟା ଚଲେଇଲି, ସେତେବେଳେ ତ ଲୋକ ଏତେ ନଥିଲେ ରାସ୍ତାରେ, ଆଉ କମ୍ ଲୋକ ଥାନ୍ତି। ମୁଁ ଯେତେବେଳେ ଚଲେଇ ଚଲେଇ ମତେ ଲାଗୁଥାଏ ଯେମିତି ମୁଁ ଆକାଶରେ ଉଡୁଛି, ଏତେ ଖୁସି ଲାଗିଥିଲା ସେଦିନ, ମତେ ଲାଗୁଥାଏ ଯେମିତି ମୁଁ ଆକାଶରେ ଉଡୁଛି।
0: ସେଥିରେ ଗୋଟେ ନିଆରା ଅନୁଭୂତି ହଉଛି ସାଇକେଲ ଶିଖିବା, ଯେତେବେଳେ ପୁରା ଆମେ ସିଟ୍ ଉପରେ ବସିଯିବା ଆଉ ଆପେ ଆପେ କାର ମାନେ ସାହାଯ୍ୟ ସମର୍ଥନ ନ ନେଇକି ଚଲେଇବା, ସେ ଖୁସି ସତରେ ଆକାଶରେ ଉଡିଲା ଭଳି ଲାଗେ।
1: ଆଜ୍ଞା, ବହୁତ ମେନ୍ ରୋଡ଼ରେ ଚଲେଇଲାକୁ ବହୁତ ଖୁସି ଲାଗିଲା, କାରଣ ଗାଁରେ ତ ମାଟି ରାସ୍ତା, ସେଇଟା ପିଚୁ ରାସ୍ତା, ବଢିଆ ଲାଗୁଥାଏ। ଆଉ ଏବେ ସେ କଥା ମନେ ପଡ଼େ, ଯେତେବେଳେ ଛୋଟ ଛୋଟ ପିଲାମାନେ ଆମ ଦାଣ୍ଡରେ ଚଲଉଛନ୍ତି, ଧଳେଇ ରାସ୍ତା ହେଇଗଲାନି, ଛୋଟ ଛୋଟ ପିଲା ଚଲଉଛନ୍ତି, ସେ ଛୋଟବେଳା କଥା ସବୁ ମନେ ପଡ଼ିଯାଉଛି।
0: ଯାହା ଆଜି ଆମ ସହିତ ଯୋଡି ଆପଣଙ୍କର ପିଲାଦିନର କଥା, ସ୍ମୃତି ଅନୁଭୂତିର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ,
0: ହଁ, ରହିଲେ ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ମମତା ଭଉଣୀ କହୁଥିଲେ ପ୍ରକୃତରେ ପିଲାଦିନର କଥା ଏକ ନିଆରା ଅନୁଭବର କଥା, ସେ ଅନୁଭବକୁ କେବେ ବି ଭୁଲିବାର ନୁହେଁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ? କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: दुनिया सिर्फ आपकी कामयाबी देखती है, लेकिन ईश्वर आपकी नियत और मेहनत देखते हैं। इसलिए नेक कर्म करते रहिए और फल के लिए ईश्वर पर छोड़ दीजिए। नमस्कार,
0: नमस्कार, शुभ सकाळ, किए कहउछन्दी?
2: प्रशांत कहउछली, राजेंद्र कटक रु।
0: प्रशांत, आपनको कार्यक्रम स्वागत करू छी, कोन कहिबे टॉपिक संपर्क रे?
2: ଭାଇ, ବହୁତ ସୁନ୍ଦର ଟପିକ, କିନ୍ତୁ ଏଇ ସାଇକେଲ ଯୋଉ କହିଲେ ନା, ଏ ସାଇକେଲ ଚଲେଇବାର ଅନୁଭୂତି, ଭାଇ ଆପଣ ଯୋଉ ମ୍ୟୁଜିକ ବୋଲେ ଇଏରେ ରଖିଥିଲେ, ଯେ ବଡ ପରିବାର ଉପରେ ଚର୍ଚ୍ଚା କରିଥିଲେ, ଆମର ଟିକେ ବଡ ପରିବାର ଥିଲା ଏବଂ ସାଇକେଲ ଆମ ପାଇଁ ସ୍ୱପ୍ନ ଥିଲା। ଆଉ ଯଦି ବାପାଙ୍କ ସାଇକେଲ ଯଦି ଥିଲା, ସେ ତାଙ୍କ ସମୟ ଭିତରେ ଯାଇକି ଶିଖିବ, ଆଉ ପୁଣି ଆଣିକି ସମୟ ପୂର୍ବରୁ ଆଣିକି ରଖିବ, ଆଉ କିଛି ଖରାପ ଯେମିତି ନ ହବ, ନହେଲେ ସିଏ ବାହାରକୁ ଯିବେ। ଆଉ ସେଇ ସମୟ ଭିତରେ ଭାଇ, ଘରରୁ ହାଇସ୍କୁଲ ରେ ଦୂରତା ଥିଲା, 2.5 kilometers ଚାଲି ଚାଲିକି ଯିବାକୁ ପଡୁଥିଲା। ଯଦି କିଏ ସାଇକେଲରେ ଯୋଉ ଅନ୍ୟମାନେ ଯାଉଥିଲେ, ତାଙ୍କୁ ଯଦି କହିବୁ ନାଇଁ ମୋ ସାଇକେଲ ଭଲ ନାହିଁ, ମନା କରୁଥିଲେ, ଏତେ ଖରାପ ଲାଗୁଥିଲା। ତାପରେ ବଡ ଭାଇଙ୍କର ବାହାଘର ହେଲା, ତାଙ୍କ ଶ୍ୱଶୁର ଘରୁ ଗୋଟେ ପୁରୁଣା ସାଇକେଲ ଟେ ଆସିଲା, ଆଉ ସେଇ ସାଇକେଲରେ ଆମେ ଦୁଇ ଭାଇ କିଏ 2.5 kilometers ମାନେ ସ୍କୁଲ ଯାଉ, ଏବଂ ଅନେକ ଥର ପଡିଛୁ, ଏବଂ ଆମ ଘର ବି ନଦୀବନ୍ଧ ସାଇଡ୍ରେ ବହୁତ ଥର ତଳକୁ ବି ଗଡିଛୁ, ଗୋଡ଼ ହାତ ଖଣ୍ଡିଆ ହେଇଛି, କିନ୍ତୁ ସେ ଅନୁଭୂତିରେ ବହୁତ ଆନନ୍ଦ ଥିଲା ଭାଇ।
0: ପିଲାଦିନ ସେ ଗୋଟେ ନିଆର ଅନୁଭୂତି, ଗୋଟେ ବଢିଆ କଥାଟା କହିଲେ। ସାଇକେଲ ମଧ୍ୟ
2: ବଡ କଥା ନା, ଏ ଯୋଉ ଆଗେ କଣ ଗୋଟେ ଗୋଡ ଗଡେଇକି ଯୋଉ ହାଫ୍ ସାଇକେଲ,
0: ବାସ ବାସ ବାସ,
2: ସେ ହାଫ୍ ସାଇକେଲ ଚଲେଇବାଟା ଆମେ ଶିଖିଥିଲୁ, ହାଫ୍ ହେଇନି ଆଉ ଫୁଲ କଣ ଚଲେଇବ,
0: ବାସ ବାସ ହାଫ୍ ନହେଲେ ହମ
2: ଅନୁଭୂତି। ହାଫ୍ ସାଇକେଲ ଚଲେଇବାଟା ବି ବହୁତ ଟିକେ ନାକୁ ଧଇସେ ଆସିବାକୁ ପଡେ।
0: ବହୁତ ବହୁତ ଧନ୍ୟବାଦ, ଆଜି ଆମ ସହିତ ଯୋଡି ହେଇନି ଯେ ମତେ ସେୟାର କଲେ, ଆପଣଙ୍କୁ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କ ମହାପ୍ରଭୁଙ୍କ ଉପରେ ଚର୍ଚ୍ଚା ବି ବହୁତ ଉଚ୍ଚକୋଟୀରେ ଥିଲା।
0: ଧନ୍ୟବାଦ ଶୁଣିଥିବାର କାର୍ଯ୍ୟକ୍ରମ। ରଖୁଛି ଭାଇ।

ହଁ ବନ୍ଧୁ, ସେ ତ ଏମିତି ସାଥିଟିଏ, ସବୁବେଳେ ଆମ ସାଥିରେ ଥାଏ, ସବୁବେଳେ ଆମକୁ ସୁଖରେ ଦୁଃଖରେ ସବୁ କ୍ଷେତ୍ରରେ ସାହାଯ୍ୟ କରେ। ସେ ହେଉଛି ଆମର ପ୍ରିୟ ସାଇକେଲ, ଯାହାକୁ ଶିଖିବାର ଗୋଟେ ସ୍ମୃତି ଥିଲା, ଗୋଟେ ଅନୁଭୂତି ଥିଲା। ସାଇକେଲ ଧରିବାକୁ, ସାଇକେଲ ଗଡ଼େଇବାକୁ, ପିଲାଦିନେ ସାଇକେଲ ଚଲେଇବାକୁ ଯେଉଁ ଆନନ୍ଦ, ଯେଉଁ ଖୁସି, ଯେଉଁ ଶିଖିବାର

0: ନମସ୍କାର। ହଁ ବନ୍ଧୁ, ତିନି ସାଇକେଲ ଥିଲା ଯୌତୁକ ସାମଗ୍ରୀ। ହଁ, ସାଇକେଲ ପାଇଁ ମଧ୍ୟ ଲାଇସେନ୍ସ କରିବାକୁ ପଡ଼ୁଥିଲା, ଖାଲି ସେମିତି ସାଇକେଲଟିଏ ମିଳୁନଥିଲା। ସେ ସାଇକେଲ କେତେ ଥିଲା ଉପକାରୀ, ସେ ସାଇକେଲ କେତେ ଥିଲା ଜରୁରୀ, କେତେ ଥିଲା ମୂଲ୍ୟବାନ। ଘରର ସାଇକେଲ ଥିଲା କେବଳ ମୁରବୀ ହାତରେ, କାରଣ ମୁରବୀ ଦୂର ଜାଗାକୁ ଯିବେ, ତାଙ୍କ କର୍ମକ୍ଷେତ୍ରକୁ ଯିବାକୁ ହେଲେ ସାଇକେଲଟିଏ ଲୋଡ଼ା। ପିଲାମାନଙ୍କ ହାତରେ ତ ସାଇକେଲ ପଡ଼ିବା କଷ୍ଟକର ବ୍ୟାପାର, ସେଥିପାଇଁ ମୁରବୀଙ୍କ ଅନୁପସ୍ଥିତିରେ ମାଙ୍କୁ କହି କେମିତି ଲୁଚେଇ ଚରେଇ ଟିକେ ସାଇକେଲଟେ ନେଇଯାଇ ଚଲେଇବାକୁ ପଡ଼ୁଥିଲା। ଆଉ ସେତେବେଳେ ଆମକୁ କଣ୍ଡିସନ ଥିଲା, ସାଇକେଲ ଚଲଉଛ ଯେମିତି କିଛି ଖରାପ ନ ହୁଏ, ଯେମିତି ନଉଛ ସେମିତି ପୋଛି ପାଚି ଆଣି ଥୋଇବ। କାରଣ ଘରର ମୁରବୀ, ସେ ବାପା ହୁଅନ୍ତୁ, ଦାଦା ହୁଅନ୍ତୁ, ଜେଜେ ହୁଅନ୍ତୁ, ସେମାନେ କୁଆଡ଼େ ଯିବେ ଯଦି ଯେମିତି ସାଇକେଲ ଖରାପ ନ ହୋଇଥିବ, ଲିକ୍ ହେଇନଥିବ କି ଅନ୍ୟ କୌଣସି ଅସୁବିଧା ହେଇନଥିବ, ଏଇଭଳି କଣ୍ଡିସନରେ ଆମକୁ ସାଇକେଲ ମିଳୁଥିଲା। ଆଉ ସାଇକେଲ ନେଇ କେମିତି ଟିକେ ଗଡ଼େଇବା, ତାର ଗୋଡ଼ ଗୋଳେଇ ଶିଖିବା, କିମ୍ବା ସିଟ୍ ଉପରେ ବସିବା, ସିଟ୍ ଉପରେ ବସି ଯେତେବେଳେ ଚଲେଇ ଯାଉ ନା, ସେତେବେଳେ ସେ ଯେଉଁ ଖୁସି ଆନନ୍ଦ କହିବାର ନଥିଲା। ସତରେ ଗୋଟେ ନିଆରା ଅନୁଭବ, ନିଆରା ଅନୁଭୂତି ଥିଲା ଏଇ ସାଇକେଲ ଚଲାର ପିଲାଦିନ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆରେ ମୁଇଁ ବସିଥିଲେ ସାଇକେଲ କେତେ ଲାଗୁଛି ଭଲ, ମୁଇଁ ବସିଥିଲେ ସାଇକେଲ କେତେ ଲାଗୁଛି ଭଲ, ଆରେ ହାତ ଧରିଛି ହିନ୍ଦିଲ, ହାତ ଧରିଛି ହିନ୍ଦିଲ, ଆର ପଇଆଡ଼େ ପଇଆଡ଼େ ବସିଥିସନ୍ ମୋର ଜୟଦେବ ଦାଦା, କେତେ ଲାଗୁଛି ଭଲ, କେତେ ଲାଗୁଛି ଭଲ, ଧୀରେ ଧୀରେ ମୋର ଚଳି ଯାଉଛି ପାଇଡଲ, ଧୀରେ ଧୀରେ ମୋର ଚଳି ଯାଉଛି ପାଇଡଲ, ଆରେ ଗୁଡ଼େ ମାରିଛି କେତେ ସୁନ୍ଦର ଚପଲ ଚପଲ, ଆର ସହଦେବ ସାଙ୍ଗେ ଜୟଦେବ ଦାଦା ବସିଥିଲେ ସାଇକେଲ, କେତେ ଲାଗୁଛି ଭଲ, ଜୟଦେବ ଦାଦା ଜୁହାର
2: ଜୁହାର ଜୁହାର ଦାଦା। ଆଉ ସାଇକେଲ ଚଲେଇ ଚଲେଇ ପହଞ୍ଚିଗଲ ବଲାଙ୍ଗୀର ରୁ ଆସିକିରି ଆମର ଏଠି ନାଇଁ କଟକରେ। କୁହନ୍ତୁ କେମିତି ଅଛନ୍ତି? ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ କୁହନ୍ତୁ ଆଉ ଟପିକ ସମ୍ପର୍କରେ।
1: ଶରୀର
2: ଉପରେ ଏବେ ସାଇକେଲ ଚଲଉଛନ୍ତି?
1: ହଁ,
2: ସାଇକେଲ ପ୍ରଥମ ଶିଖିଥିଲେ ସେଇଦିନର କଥା ଟିକେ କୁହନ୍ତୁ।
1: ମୁଇଁ ତ 2002 ମାନେ ଶିଖିଛି
2: ସାଇକେଲ,
1: 2010-11 ତ ସାଇକେଲ ତାମାନେ ଚଲେଇ ଚଲେଇ ମାନେ ପଢି ଯାଇଛେ, ପଢିକିରି
2: ନିଜର ସାଇକେଲ ଥିଲା ନା କାଠର ଆଣିକିରି ଶିଖୁଥିଲେ?
1: ନିଜର ସାଇକେଲ ଥିଲା,
2: ଘରେ ଥିଲା। ପଢିଛନ୍ତି ସାଇକେଲ ରୁ?
1: ହଁ, ନଭାର ପିଲିରେ ଇଏ ବହୁତ ଦିନ ତ ଘା ଧରିକିରି ଥିଲା, ସାଇକେଲ ଶିଖିନି ହୁଏ
2: ନ ପଡ଼ିଲେ ସାଇକେଲ ଶିଖି ହବନି ନାଇଁ, ଗୋଟେ ନିଆରା ସେତେବେଳେ ଥିଲା ଅନୁଭୂତି, ନ ପଡ଼ିଛି ଯିଏ ସେ ସାଇକେଲ ଶିଖି ପାରିବନି। ଯାହା ହଉ, ବହୁତ ବଢିଆ କଥା କହିଲେ, ସୁନ୍ଦର କବିତା ମାଧ୍ୟମରେ ସାଇକେଲ ର କଥା କହିଲେ, ଆମ ସହିତ ଯୋଡି ରହିଲେ, ବହୁତ ବହୁତ ଧନ୍ୟବାଦ। ହଁ ଜୁହାର। ତ ଶୁଣୁଥିଲେ ବନ୍ଧୁ ସହଦେବ ପୋଟ କହୁଥିଲେ, ଅଗର ଆମ ବଗମୁଣ୍ଡା ବଲାଙ୍ଗୀରରୁ କହୁଥିଲେ, ସେ ସୁନ୍ଦର କଥାଟି କହିଲେ ସାଇକେଲକୁ ନେଇ। ତ ଏବେ ପରବର୍ତ୍ତୀ କଲର ଦେଖିବା ସେ କଣ କହୁଛନ୍ତି ସାଇକେଲକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ, ଜୟଦେବ ଭାଇ
2: ନମସ୍କାର। ଜୟ ଜଗନ୍ନାଥ, କିଏ କହୁଛନ୍ତି କୁହନ୍ତୁ?
3: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆବନ୍ଧରୁ।
2: ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ?
3: ଭାଇ ସାଇକେଲ ତ ପିଲାଦିନ ଆମର ତ ଯିବା ରାସ୍ତା ଅଛି, ରାଜ ରାସ୍ତା, ଆମର ତ ସାଇକେଲ ନଥିଲା ଭାଇ, ଆମର ତ ସାଇକେଲ ଆଣନ୍ତି, ମାର୍କେଟ ଯାଆନ୍ତି, ଯାଆନ୍ତି, ଆଉ ଗୁରୁବାର ସେ
2: ଆସନ୍ତି,
3: ମାଆଙ୍କୁ ସଖିକି ରହେ, ଆଉ ସାଇକେଲ ଟିକେ
2: ସାଇକେଲ ସୁରକ୍ଷିତ ରହୁ। ଏବେ ସାଇକେଲ ଚଲଉଛନ୍ତି ଭାଇ? ଏବେ ସାଇକେଲ ଚଲଉଛନ୍ତି?
3: ଭାଇ ଏବେ ଯୋଡ଼ିଏ ସାଇକେଲ ଅଛି, ଡେଲି ତ ସାଇକେଲ ଗୋଟେ କିଲୋମିଟର ଦୁଇ କିଲୋମିଟର ଚାଲୁଛି, ଏବେ ବି ଦେଖିବା କହିବେ ଭାଇ ଡବଲ ସାଇକେଲ ମୁଁ ନେଇଯିବି, 10 କିଲୋମିଟର ଯାଇପାରିବି, ଗୋଟେ ହାତରେ ନେଇଯିବି ପଳେଇବି।

0: ଯାହା ହେଉ, ଖୁବ ସୁନ୍ଦର କଥା କହିଲେ, ଆପଣ ପିଲାଦିନର କଥା କହିଲେ, ଆପଣଙ୍କ ଅନୁଭୂତିର କଥା କହିଲେ, ଆଜି ଆମ ସହିତ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଭାଇ, ରହିଲି,
0: ନମସ୍କାର। ତ ବନ୍ଧୁ, ସାଇକେଲ ସହ ସମ୍ପର୍କ ଗୋଟେ ନିଆରା ସମ୍ପର୍କ। ସେ ସମ୍ପର୍କ ଯିଏ ଜାଣିଛି, ଚଲେଇଛି, ସେ ହିଁ ଜାଣିଛି ସାଇକେଲ ଶିଖିବାର ସେ ଯୋଉ ଅନୁଭୂତି, ଯୋଉ ଖୁସି, ଯୋଉ ଆନନ୍ଦ, ସେଥିରେ ଗୋଟେ ନିଆରା ପଣ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ସାଇକେଲ ଶିଖିବାକୁ ନେଇ ତାଙ୍କର ଅନୁଭୂତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଏଇ କଲର୍ଙ୍କ ନମ୍ବରଟି ସହିତ ସଂଯୋଗ କଟିଯାଇଥିଲା, ଫଳରେ ଆମେ ଲିସନର୍ଙ୍କ ସହିତ ଯୋଡ଼ି ହେଇପାରିନଥିଲୁ। ପରବର୍ତ୍ତୀ କଲର୍ କିଏ ଅଛନ୍ତି, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକ୍ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର
0: ଭାଇ। ନମସ୍କାର, ଉର୍ମିଳା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। କ'ଣ କହିବେ ଟପିକ୍ ସମ୍ପର୍କରେ କୁହନ୍ତୁ। ସାଇକେଲ ଚଲେଇଛନ୍ତି? ପଢିଛନ୍ତି କେତେଥର କୁହନ୍ତୁ?
2: ସେଇ ଫାଷ୍ଟ ଫାଷ୍ଟ ଚଲେଇଲା ବେଳେ ପଡିଛି ବହୁତ ଥର, ଯାହାକି ଗୋଡ ହାତ ଖଣ୍ଡିଆ ହେଇଯାଇଛି। କଥା ଅଛି, ଛାତ ନ ଖାଇଲେ ପାଠର ରାସ୍ତାଟା ଦେଖାଯାଏନି, ସେମିତି ନ ପଡିଲେ ସାଇକେଲ ଶିଖିବାର ମଜାଟା ନଥାଏ।
0: ଉର୍ମିଳା ବାବୁ ବଡ ସାଇକେଲ ଶିଖିଥିଲେ ନା ଏଇ ଲେଡିଜ ସାଇକେଲ?
2: ନା ନା, ବଡ ସାଇକେଲ ସେତେବେଳେ ତ ଲେଡିଜ ସାଇକେଲ ନଥିଲା ଏତେ। ଘରେ ଯୋଉ ବାପା ମାନେ ଯୋଉ ସାଇକେଲ ଚଲାନ୍ତି, ସେଇ ସାଇକେଲ ଚଲେଇବାକୁ ବହୁତ ଆଗ୍ରହ ଥାଏ ଆଉ ଖୁସି ଲାଗିଥାଏ। ଯେତେବେଳେ ସେ କାମ ସାରିକି ସାଇକେଲ ଟିକେ ଥୋଇଥାଏ, ଆମେ ତା ଭିତରେ ଖସିକି ନେଇକି ପଳେଇଥାଉ। ଆଉ ସ୍କୁଲରେ ବି ଖେଳ ଯୋଉ କୋଚ ଭାଗ ନିଆଯାଏ
0: ସାଇକେଲ
2: ସ୍ଲୋରେ ସେକେଣ୍ଡ ହେଇଛି, ରନିଂରେ ଫାଷ୍ଟ ହେଇଛି।
0: ଆରେ ବାପ ରେ ବାପ, ଏବେ ସାଇକେଲ ଚଲେଇ ପାରିବେ?
2: ନିଶ୍ଚିନ୍ତ।
0: ଆରେ ବାପରେ, ଭାଇନାଙ୍କୁ ସାହାଯ୍ୟ କରିବେ, ଭାଇନାଙ୍କୁ ସାହାଯ୍ୟ କରିବେ ନିଶ୍ଚିନ୍ତ। ଭାଇନାଙ୍କୁ ଆଉ କିଛି ଅସୁବିଧା ହବନି, ସାଇକେଲ ଶିଖିଛନ୍ତି ମାନେ ଆପଣ କିଛି ଅସୁବିଧା ହବନି।
2: ମଝିରେ ମୁଁ ଗୋଟେ ଥର କହିଲି, ମୁଁ ଗୋଟେ ଗାଡି କିଣିଦବା ଆଉ ତମେ ତ ପଳଉଛ କ୍ଷୀର ପାଇଁ, ଆଉ ସୁବିଧା ଅସୁବିଧା ବେଳକୁ ଦରକାର ହବ। ଭାଇନା କହିଲେ, ବହୁତ ତୁ କଣ ଗାଡି ଚଲେଇ, ତୋର କଣ କାମ ଅଛି, ତୁ ଗାଡି ନେଇକି ଯିବୁ?
0: କହିଲେନି ସାଇକେଲ କହିଥାନ୍ତି, ସେ କିଣିଦେଇଥାନ୍ତେ।
2: ଶୁଣନ୍ତୁ, ତାପରେ ଏଇ ଭାବୁଛନ୍ତି, ଯେତେବେଳେ କହିଥିଲେ ମୁଁ ବର୍ତ୍ତମାନ କିଣିଦେଇଥିଲେ ଭଲ ହେଇଥାନ୍ତା, ମତେ ଟିକେ ହାଲକା ମିଳିଥାନ୍ତା, ଯୋଉ କାମଟା କରୁଛି ତୁ ଏନେ କରିଦେଇଥାନ୍ତୁ। ଆଉ ମତେ ଯେତେବେଳେ କହିବେ ଏବେ କିଣିବା, ମୁଁ ନାଇଁ ନାଇଁ ନାଜ ମାଡ ଆଉ ଏନ କିଣିବା ଦରକାର ନା, ତୁ ତ ସେ ଗୋଟେ ୱାର୍ଡ ଜାଣିଛୁ, ମୁଁ ତତେ କହିଥିଲି ସେଇଆକୁ ମତେ କହିବୁ ଆଉ।
0: ଯା ହଉ, ଆଜି ଆମ ସହିତ ଯୋଡ଼ି ହେଲେ, ବହୁତ ସୁନ୍ଦର କଥାରେ କହିଲେ ଯେ ସାଇକେଲ ଶିଖିବାର ସେ ଅନୁଭୂତି।
2: ନିଶ୍ଚିନ୍ତ, ସେ ସାଇକେଲ ଶିଖିବାର ବି ମାନେ ଲାଞ୍ଚ ଦେଇକି ଶିଖିବାକୁ ପଡୁଛି। ଯେତେବେଳେ ପୁଅମାନେ ମାନେ ଶିଖିଥିବେ, ସେମାନଙ୍କୁ ରିକ୍ୱେଷ୍ଟ କରିବାକୁ
0: ପଡିଥାଏ,
2: ଛଣ ଛଣ ଜିନିଷ ଆଉ ଚକୋଲେଟ୍ ହରିକା ଦେଇକି ତାଙ୍କୁ ଅନୁରୋଧ କରିକି ହିଁ ଶିଖିବାକୁ ପଡିଥିଲା। ଯାହା ହଉ, ଧନ୍ୟବାଦ ଦେବି, ସିଏ ସହଯୋଗ କରିଥିବାରୁ ମୁଁ ଆଜି ଶିଖିପାରିଛି, ଆଉ ଶିଖିକି ବି ସ୍କୁଲରେ ନାଁ ରଖିପାରିଛି, ସାର୍ଟିଫିକେଟ ବି ଏବେ ମୋ ପାଖରେ ବି ଥୁଆ ହେଇଛି।
0: ରଖିଥାନ୍ତି ସେ ସାର୍ଟିଫିକେଟ ନିଶ୍ଚିନ୍ତ ଭାବେ, ସେଟା ନାଇଁ ଗୋଟେ ସ୍ମରଣୀୟ କଥା ସାଇକେଲ ଶିଖିବା।
2: ଯେତକ ଗିଫ୍ଟ ବି ମିଳିଥିଲା ସିଏ ବି ଅଛି, ସେତେବେଳେ ସାବୁନ କ୍ଲାସ ପ୍ଲେଟ ପେନ୍ ଏଗୁଡା ସବୁ ସେଗୁଡା ଅଛି ସାଇକେଲ ହେଇଛି ମୋ ପାଖରେ ବି।
0: ଯାହା ବାଜି ଆମ ସହିତ ଯୋଡ଼ି ହେଇକି ନିଜର ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା। ଶୁଣୁଥିଲେ ବନ୍ଧୁ, ସାଇକେଲ ଖାଲି ଶିଖିବା ନୁହେଁ, ସାଇକେଲ ଶିଖିବା ଆଉ ସାଇକେଲକୁ ନେଇଥିବା ଅନୁଭୂତି, ଯୋଉ ସ୍ମୃତି ଅନୁଭୂତି, ସ୍ମରଣୀୟ ମୁହୂର୍ତ୍ତ, ସାଇକେଲକୁ ନେଇ ସ୍କୁଲ କ୍ରୀଡ଼ାରେ ଭାଗ ନେବା, ସ୍ଲୋ ସାଇକେଲ ହଉ, ରନିଂ ହଉ, ପୁଣି ପୁରସ୍କାର ଜିତିବା, ଏସବୁ ଭିତରେ ସାଇକେଲ ଗୋଟେ ନିଆରାପଣ, ନିଆରା ଖୁସି, ନିଆରା ଆନନ୍ଦ ଆଣିଦିଏ। ତ ବନ୍ଧୁ, ଏମିତି କ'ଣ ରହିଛି ଆପଣଙ୍କର ଅନୁଭୂତି? ଆମ ପାଖରେ ସମୟ ଆଉ ଖୁବ୍ କମ୍, ତା ଭିତରେ ଯେଉଁମାନେ ଯୋଡ଼ି ହେବେ ସେମାନଙ୍କର ନିଶ୍ଚିନ୍ତ ମତ ନେବା। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି? କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଜୟ ମା ସାରଳା।
0: ଜୟ ମା ସାରଳା, କୁହନ୍ତୁ।
3: ନମସ୍କାର ଭାଇ।
0: ଆଜ୍ଞା ନମସ୍କାର,
3: ମୁଁ ରେଡୁଓ ବନ୍ଧୁ ସାରଳା ଭାଇ, ସାରଳା ମନ୍ଦିର କଣ୍ଟାପଡାରୁ କହୁଛି।
0: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ସାରଳା ଭାଇ, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
3: ଧନ୍ୟବାଦ ଜୟଦେବ ଭାଇ,
0: କୁହନ୍ତୁ।
3: ମୁଁ 84 ମସିହାରେ ସାଇକେଲ ଶିଖିଲି।
0: ଆଜ୍ଞା,
3: କିନ୍ତୁ ନିଜର ସାଇକେଲ ହେଲା 90 ମସିହାରେ। ହ୍ୟାଲୋ।
0: ଆଜ୍ଞା ଆଜ୍ଞା, କୁହନ୍ତୁ।
3: ମୁଁ ସେତେବେଳେ କଟକ ରହୁଥିଲି ଭାଇ, ମୁଁ କଟକ, ମୋ ସାଇକେଲ ସବୁବେଳେ ଚିପଚିପ ପୁରା, ଗୋଟାଏ ବି ଧୂଳି ହେଲେ ମାନେ ସାଙ୍ଗେ ସାଙ୍ଗେ ପୋଛିଦେଲି, ଆଉ ସିଟ୍ ଚିରିଗଲା ମାନେ ସାଙ୍ଗେ ସାଙ୍ଗେ ସିଟ୍, କି ମାନେ ପେଡାଲ ଖଟଖଟ ହେଲେ ନୂଆ ପେଡାଲ ପକଉଥିଲି।
0: ସତରେ ସେ ସାଇକେଲ ସହିତ ନିଆରା ଭାବ ଥିଲା ସତରେ
3: ଭାଇ। ଟିକେ ଶୁଣନ୍ତୁ, ମୁଁ କଟକରେ ବାଦାମବାଡ଼ିରେ ରହୁଥିଲି।

0: ସେତେବେଳେ ମୁଁ ଚୌଦ୍ୱାର ପଳାଏ, ବାଳି ପଳାଏ, ଭୁବନେଶ୍ୱର ଯାଇଛି, ପୁରୀ ଯାଇଛି, ଢେଙ୍କାନାଳ ଯାଇଛି, କେନ୍ଦ୍ରାପଡା ଯାଇଛି
1: ସାଇକେଲରେ
0: ଆଜ୍ଞା ଆଜ୍ଞା। ଆଉ ଯେତେବେଳେ ଗାଁକୁ ଆସିଲି 2000 ମସିହାରେ ଆଉ ଜଗତସିଂହପୁର ଜିଲ୍ଲାରେ ଆଜ୍ଞା ମୁଁ ସବୁ ସାଇକେଲରେ ଯାଏ, ମାନେ ନାଉଗାଁ ଆପଣ କାକଟପୁର ଶାଳା ମନ୍ଦିରରୁ 45 କିଲୋମିଟର, ସିଟିକୁ ଯାଏ ପୁରୀ ଆଜ୍ଞା ହଉଛି 105 କିଲୋମିଟର, ଏଠୁ ସିଟିକୁ ବି ଯାଏ ଏରସମା ହଉଛି 22 କିଲୋମିଟର। ମୁଁ ଟୋଟାଲ ଥାଇ ମୁଁ ମାନେ କୌଣସି ଗାଡି ଚଲାଇବା ମତେ ଭଲ ଲାଗେ ନାହିଁ।
1: ଏବେ ବି ସାଇକେଲ ଚଲଉଛନ୍ତି?
0: ଦୁଃଖର ବିଷୟ 2022ରେ ମୋର ସାଇକେଲ ଚଲା ଭାଇ ଲାଷ୍ଟ ହେଇଗଲା, ଆଇ ସାଇଟ ଖରାପ ହେଇଗଲା।
1: ଓହୋ।
0: ମୁଁ ଜୟଦେବ ଭାଇ ବହୁତ ଜାଗା ମାନେ କଟକ ଥିଲା ବେଳେ ଚୌଦ୍ୱାର ଟାଙ୍ଗି ମାନେ ବହୁତ ମାନେ ଆପଣ ଇଏ କରେ ମୁଁ ଲଙ୍ଗ ଲଙ୍ଗ ଯିବ ମତେ ଭଲ ଲାଗେ। ପାଣି ବୋତଲ ଗାମୁଛା ଆଉ ରେଡ଼ି ଘଟି ପସ୍ତବ ବ୍ୟାଗରେ, କିନ୍ତୁ ଦୁଃଖର ବିଷୟ ଭାଇ ଆଉ ଯାଇପାରୁନି।
1: ଯାହା ହଉ ଆଜି ଆମ ସହିତ ଯୋଡି ହେଇକି ଆପଣ ଆପଣଙ୍କର ପିଲାଦିନର କଥା ସାଇକେଲ
0: ଚଲାନ୍ତୁ ସମସ୍ତେ
1: ଚଲେଇବା ନିହାତି ଦରକାର,
0: ଗାଡି କମେଇକି ସାଇକେଲ ନିଜ ଶରୀର ଏବଂ ପରିବେଶ ବି ଭଲ ହବ।
1: ଆଜ୍ଞା ଆଜି ଆପଣ ଆମ ସହିତ ଯୋଡି ହେଇ ନିଜ ମତ ସେୟାର କରିଥିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହିଲି, ଜୟ ମା ଶାରଳା,
1: ଜୟ ମା ଶାରଳା, ନମସ୍କାର। ତ ବନ୍ଧୁ ଶୁଣୁଛନ୍ତି ତ ସାଇକେଲ ଚଲେଇ ସେ କେତେ ଦୂର ଯାଇପାରୁଥିଲେ, କେତେ କଥା କେତେ ଦୂର ପର୍ଯ୍ୟନ୍ତ ସାଇକେଲ ଚଲେଇ ପାରୁଥିଲେ ମଧ୍ୟ, କିନ୍ତୁ ଆଜି ପରିସ୍ଥିତି ଯୋଗୁଁ ଚଲେଇ ପାରୁନଥିଲେ, କିନ୍ତୁ ସେଇ ଅତୀତର କଥା ସେ ସ୍ମୃତି ସାଇକେଲ ତାଙ୍କୁ ନିଶ୍ଚିତ ଭାବେ ତାଙ୍କ ସହିତ ଜଡ଼ିଏ ରଖିଛି। ପରବର୍ତ୍ତୀ କଲର ଦେଖିବା କିଏ ଅଛନ୍ତି, କୋଉଠୁ କୋଉଠୁ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର,
2: ମୁଁ ଚୌପଡ଼ା କଟକରୁ କହୁଥିଲି, ମୋହିନୀ ବେହେରା।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ସାର ମୁଁ ତ ସାଇକେଲ କେବେ ଚଲେଇନି ନା ଗଡ଼େଇଥିଲି ନା ଚଲେଇ ପାରେନି, ସାଇକେଲ ଚକାଠି ମୁଁ ଚଲାଏ।
1: ଚକାଠି ଯୋଉ ଖାଲି ଚକା?
2: ହଁ ଚକାଠି, ବାରି ଧରିକି ମୁଁ ଚକ ଚଲାଇକି ଯାଏ।
1: ହଁ ସିଏ ତ ଗୋଟେ ନିଆରପଣ। ହଁ
2: ହାତୀକୁ ମୁଁ ହାତୀକୁ ଗଲେ ସୁଦ୍ଧା ବି ମୁଁ ସେ ଚକ ନ ଧରିଲେ ମୁଁ ହାତୀକୁ ଯାଏ ନାହିଁ। ଚକ ଯେତେବେଳେ ଗଡ଼େଇ ଗଡ଼େଇ ଶୀଘ୍ର ଯିବି ମୁଁ ସିଧା ସିଧା ହାତରେ ପହଞ୍ଚିଯାଏ। କିନ୍ତୁ ଦିନକର କଣ କରିଛି, ହାତୀକୁ ଯାଇଥିଲି, ସେ ହାତରେ ଗୋଟେ ବମ୍ ଫୁଟିଲା, ସେ ଗଡୁଆ ମାନେ ଫୁଟେଇଲେ, ମୁଁ ଯୋଉ ସଉଦା ପତ୍ର ଏପଟ ବ୍ୟାଗ ସେପଟ ବ୍ୟାଗ ଧରିଥାଏ, ସେଠୁ ଚକଟା କଣ କରିଛି ମୁଁ ତାକୁ ନେଇକି ଧରିଛି, ମତେ କହିଲା ରେ ଚକଟାକୁ ଥୋଇନୁ ନା ସେ ମୋ ସାଇକେଲ, ମୁଁ ତାକୁ ଏମିତି ଥୋଇଦେବି ହେଲା। ମୁଁ ତାକୁ କଣ କରିଛି ରଖିଦେଇକି ଗୋଟେ ବଡରେ ଲୁଚେଇ ଦେଇକି କାହାକୁ ନେଇଯିବ, ଲୁଚେଇ ଦେଇକି ତାକୁ ଥୋଇ ଦେଇକି ହାତରେ ପହଞ୍ଚିଲି, ସଉଦା ପତ୍ର କିଣା କିଣି କଲି, କିନ୍ତୁ ସେଠୁ ମୁଁ ସେଠୁ ପନିପରିବା ଏମିତି ସବୁ କାଗଜପତ୍ର ନେଇକି ଆଣିଲୁ, ଆମ ବାପା ସେଠି ପହଞ୍ଚିଲେ ଖୋଜୁଥିଲେ, ହେଲେ ଲୋକ ସବୁ ଭିଡ ଭିତରେ ମାନେ କିଏ କୁଆଡେ ଯାଉଛନ୍ତି କିଛି ଠିକ୍ ସେଇଟା ନାହିଁ। ସେଠୁ ମୁଁ ବ୍ୟାଗଟା ଧରିଛି, ସେଠୁ ଇଏ ହାତରେ ବ୍ୟାଗ ସେ ହାତରେ ବ୍ୟାଗ, ଚକୁଟା କଣ କରୁଛି ଆଉ ଗଡେଇ ପାରୁନି, ଆଉ ଧରିଛି ହାତରେ ଚକୁଟାକୁ ଧରିଛି, ବାପା ସେଠୁ ଅଧ ଭାତରେ ପହଞ୍ଚିଲେ, ଏମିତି ପହଞ୍ଚିଲେ ମୁଁ ବାପାଙ୍କୁ କହିଲି ବାପା ଗୋଟେ ତମେ ଗୋଟେ ବ୍ୟାଗ ନେଇଯାଅ, ମୁଁ ଗୋଟେ ବ୍ୟାଗ ନେଇଯିବି ଆଉ ମୋ ସାଇକେଲଟାକୁ ମୁଁ ନେବି ଆଉ ମୁଁ ମୋର ଯିବି ଆଉ ହେଲା। ବାପା ସେ ବାପାଙ୍କ ହାତରେ ସେ ବ୍ୟାଗରେ ଧରେଇଦେଲି, ଏଠୁ ମୁଁ କଣ କରିଛି ଗୋଟେ ବ୍ୟାଗ ଧରିଲି ଆଉ ଗୋଟେ ଚକ ଚଲେଇ ଗଲା, ଚଲେଇ ଚଲେଇ ଚଲେଇ ଚଲେଇ ଘରକୁ ଏଇଠୁ ଆଇଲି ଆଉ। ମଜା କଥା ସାର କହିଲେ ଅନୁଭୂତି କଥା,
1: ଭିନ୍ନ ପ୍ରକାର ସାଇକେଲ ନାହିଁ କାଇଁ ବଡ ସାଇକେଲ ଚଲଉ ନାହାନ୍ତି?
2: ନାଇଁ ନାଇଁ ସାର ମୁଁ ଗଡେଇ ପାରେନି କି ମୁଁ ଚଲେଇ ପାରେନି,
1: ଡର ଲାଗେ ଆଜି ବି ସାଇକେଲ ପ୍ରତି ଡର ରହିଛି।
2: ଚକାଟା ମୋର ଜୀବନ ଥିଲା,
1: ବାସ ବାସ ବାସ।
2: ହଁ ମୁଁ ଚକ ନ ଚଲେଇଲେ ମୁଁ ଯୋଉ ଟିକେ ଯାହା ଦରକାର ହବ ମତେ ଯିଏ କଣ ପଠେଇବା ପାଇଁ ମୁଁ ମୋ ଚକା ଦିଅ, ମୁଁ ଯିବି ଚକା ଖଣ୍ଡେ ବାଡି ଖଣ୍ଡେ ଧରିକି ଚଲେଇଲେ ମୁଁ ଧାଇଁ ଧାଇଁ ପହଞ୍ଚିଯାଏ ହାଟରେ।
1: ବାସ ବାସ ବଢିଆ କଥା କହିଲେ, ଯାହା ଯାହା ଆମ ସହିତ ଯୋଡି ହେଇ ଗୋଟେ ସ୍ମୃତି ଅନୁଭୂତିର କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି ଆଜ୍ଞା, ନମସ୍କାର ନମସ୍କାର। ତ ବନ୍ଧୁ ଏମିତି ସାଇକେଲ ସହିତ ଗୋଟେ ଭିନ୍ନ ପ୍ରକାର ରୁଚି, ଭିନ୍ନ ପ୍ରକାର ସମ୍ପର୍କ ସମସ୍ତଙ୍କର ଜଡ଼ିତ ହୋଇ ରହିଛି, ପିଲାଦିନର କଥା ସେ ସାଇକେଲ ଚଲେଇବାର କଥା ଭିନ୍ନ ପ୍ରକାର ସାଇକେଲରେ। ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର ମୁଁ ସାଇ କହୁଛି ବେଲପଡାରୁ।
1: ସାଇ ସାଇକେଲ ଚଲଉଛ?
3: ଆଜ୍ଞା ଏବେ ବି ଚଲଉଛି, ଗାଡି ଶିଖିଲା ପରେ ବି ମୁଁ ସାଇକେଲ ମଝିରେ ମଝିରେ ନଉଛି, କାହିଁକି ନା ସେଇଟା ନ ଚଲେଇଲେ ଖରାପ ହେଇଯିବ।
1: ଖାଲି ଖରାପ ହେଇଯିବ ବୋଲି ସାଇକେଲ ଚଲଉଛ? ନାଇଁ ତାକୁ ନ ଚଲେଇଲେ ଆପଣଙ୍କ ଶରୀର ଖରାପ ହେଇଯିବ ଯେ।
3: ଆଜ୍ଞା ମୁଣ୍ଡ ବି ଖରାପ ହେଇଯିବ, ସାଇକେଲ ଛୋଟ ସାଇକେଲ ବି ଆଜି ଯାଏ ରଖିଛି, ସେଇଟାକୁ
1: ଚଲା ଚଲା ସବୁବେଳେ
3: ସେଇଟାକୁ ପୋଛି ପାଚି ରଖିଛି, ତାପରେ ବି ଯୋଉ ବଡଟା କିଣା ହେଇଥିଲା ସେଇଟା ବି ଅଛି।
1: ନିଶ୍ଚିନ୍ତ ସାଇକେଲ ଚଲାଅ। ଆଉ ସାଇକେଲ ଚଲେଇ କେତେ ବାଟ ଯାଇଛ, କୋଉ ଜାଗା ଯାଇଛ?
3: ଆମେ ତ ଏମିତି ଥରେ ସାଙ୍ଗ ମାନେ ଛୋଟ ହେଇଥିଲୁ ସେଇ ଟାଇମରେ ସାଙ୍ଗ ମାନେ ମିଶିକିରି ଛତିଆ ପଳେଇ ଯାଇଥିଲୁ ଘରେ ଆମକୁ କୁଆଡେ ଗଲୁ ଆମେ କହିକି

0: ଚଲଉ ପଳେଇ ଯାଇଥିଲୁ ବୁଲି ବାଲିକିରି ସନ୍ଧ୍ୟା ଯେମିତି ହେଲା ସମସ୍ତେ ବ୍ୟସ୍ତ ହେଲେ କୁଆଡେ ଗଲା ଖୋଜାଖୋଜି ବି କଲେ
1: ଆମେ
0: ଆସିକି ଯେତେବେଳେ ପହଞ୍ଚିଲୁ ବହୁତ ପାଟି ଶୁଣିଥିଲୁ ତାପରେ ମୁଁ ଯେତେବେଳେ ଶିଖୁଥିଲି ତ ସେତେବେଳେ କଣ ହେଇଥିଲା ନା ମୋ ବାପା ତାଙ୍କ ସାଇକେଲ ତାଙ୍କର ମୁଁ ଜମା ନିଏ ନା କାହିଁକି ନା ସେ ପାଟି କରିବେ ତାଙ୍କର ଯଦି କଣ ଖରାପ ହେଇଯିବ ମୁଁ ସେଇଥିପାଇଁ କଣ କରେ ମୋ ଜେଜେଙ୍କ ସାଇକେଲ ନେଇଯାଏ ଯେତେବେଳେ ଘରେ ସମସ୍ତେ ଶୋଇ ପଡ଼ିଥାନ୍ତି ଖରାବେଳ ଟାଇମରେ ସେଇ ଟାଇମରେ ନେଇକି ଯାଏ ଏମିତି ମୁଁ କଣ କରେ ଯୋଉଠି ଗଡାଣିଆ ଜାଗା ଥାଏ ସେଇଠି ମାନେ ବସିଯାଏ ତଳକୁ ଗଡାଇ ଦିଏ ଏମିତି କରେ ଦିନେ କହିଲି ମୁଁ ନେଇକି ଯାଇଛି ବାପା ଆଡେ ଯାଉଛନ୍ତି ତ ମୁଁ ଯେତେବେଳେ ଦେଖିଲି ବାପାଙ୍କୁ ଦେଖିବେ ବହୁତ ପାଟି କରିବେ ମୁଁ କଣ କହିଲି ଗୋଟେ ଗଛ ପଛରେ ଲୁଚିଗଲି ମୁଁ କହିଲି ମୁଁ ସିନା ଲୁଚିଯିବି ହେଲେ ସାଇକେଲ ଟାକୁ ତ ଦେଖିଦେବେ ତାପରେ ସେଠି ଦେଖିଲି ଚାରିଆଡକୁ ଯାଇଲି କୋଉଠି କିଛି ଥିବ ଯଦି ସାଇକେଲ ଟାକୁ ଲୁଚେଇବି ଗୋଟେ ଛୋଟ ପୋଖରୀ ଥିଲା ମୁଁ ତା ଭିତରକୁ ସାଇକେଲ ଟା ପକେଇଦେଲି ଆଉ ସେତେବେଳେ ଏତେ ଛୋଟ ହେଇଥିଲି ଯେ ତା ଭିତରୁ କାଢିବାକୁ ମୋର ଆଉ ସାହସ ପାଇଲାନି ବହୁତ ପାଣି ଥିଲା ଆଉ ମୁଁ କଣ କରିବି ଘରକୁ ଯଦି ସାଇକେଲ ନ ନେଇକି ଆସିବି ଘରେ ଯେତେବେଳେ ଖୋଜିବେ ସମସ୍ତେ ଜାଣିଯିବେ ମୁଁ ହିଁ ନେଇଥିବି କାହିଁକି ଆଉ କିଏ ତମ ଘରେ ବଡ ସାଇକେଲ ଟା ତ ମୁଁ କଣ କରିବି ତାପରେ ଜେଜେଙ୍କୁ ଆସିକି କହିଲି କହିଲି ମୁଁ ଏମିତି ସାଇକେଲ ନେଇଥିଲି ଆଉ ବାପାଙ୍କୁ ଦେଖିକି ଡରରେ ପୋଖରୀରେ ପକେଇ ଦେଇଛି କାଢିକି ଆଣିଲେ ବାପା ଯେତେବେଳେ ଜାଣିଲେ ପାଟି କଲେ
1: ବହୁତ ସୁନ୍ଦର ଅନୁଭୂତି ଅଛି ସାଇକେଲ ଟାକୁ ନେଇ ପୋଖରୀ ଭିତରେ ପକେଇ ଦେଇଥିଲ ନାଇଁ ସେ ଖୋଜିଲା ବେଳକୁ ସାଇକେଲ ନଥିବ ଆଉ ତାପରେ ଆସିଲେ ଗାଳି ଆଉ ନା କଣ ବହୁତ ସୁନ୍ଦର କଥା
0: ମାଙ୍କଡକୁ ମତେ ବହୁତ ଡର ମାଙ୍କଡ କଣ କରିଥିଲା ମୁଁ ବହୁତ ସ୍ପିଡରେ ଚଲାଏ ସାଇକେଲ ଗାଡି ଟିକେ ସ୍ଲୋ ଚଲାଏ ହେଲେ ସାଇକେଲ ରେ ପୁରା ପବନ ମୁଁ ଏମିତି ଆସିଛି ମାଙ୍କଡ ଯାଇକିରି କେମିତି କଣ ବସି ଯାଇଛି ପଛରେ ପାରିନି ସେଠୁ ମତେ ଜଣେ ଜେଜେ କହିଲେ ଆରେ ତୁ କଣ ମାଙ୍କଡ ତାକୁ ବସେଇକି ନଉଛୁ ଖେଳନ୍ତି ବୋଧେ ମିଛରେ କହୁଛନ୍ତି ଆଉ ମୁଁ ଯେତେବେଳେ ପଛକୁ ଚାହିଁଛି ଆଉ କଣ କରିବି ମାଙ୍କଡକୁ ତ ମତେ ବହୁତ ଡର ଲାଗେ ଆଉ ସାଇକେଲ ଯଦି ଏପଟ ସେପଟ ବି କରିଦେବି ପଡିବି ଆଉ ମୁଁ ଯାଉଛି ସେ ଯୋଉଠି ଓହ୍ଲେଇକି ଯିବ ଯିବ ଭଗବାନଙ୍କ ଦୟାରୁ ମତେ ସେଦିନ କାମୁଡି ନଥିଲା କି କିଛି କରିନଥିଲା ସେ ତାର ତା ବାଟରେ ପଳେଇଲା
1: ସେ ବସିକି ଯାଉଥିଲା ଦେଖୁଥିଲା ସାଇ ମତେ ବସେଇକି ନେଇପାରୁଛୁ କି ନାଇଁ ନାଇଁ ସାଇ ତାକୁ ସୁନ୍ଦର ବସେଇ ନଥିଲା ଧନ୍ୟବାଦ ସୁନ୍ଦର ସ୍ମୃତିର କଥା କହିଲେ ଆମ ସହିତ ଯୋଡି ହେଲେ ଆଜି ନିଜ ମନର କଥା କହିଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ତ ବନ୍ଧୁ ଶୁଣିଲେ ତ ସାଇ କହୁଥିଲେ ବେଲପଡାରୁ କେତେ ସୁନ୍ଦର କଥା ସାଇକେଲ ସହିତ କେତେ ସୁନ୍ଦର ଅନୁଭୂତି ସାଇକେଲ ଚଲେଇଲା ବେଳେ ତାଙ୍କ ପଛରେ ମଧ୍ୟ ମାଙ୍କଡ ବସି ଯାଉଥିଲେ ସେ ଜାଣିପାରୁନଥିଲେ ବଢିଆ ଅନୁଭୂତିର କଥା କହିଲେ ଆପଣମାନେ ମଧ୍ୟ ସେମିତି ଅନୁଭୂତ କଥା କହିପାରିବେ ସମୟ ଶେଷ ହେବାକୁ ଯାଉଛି ଅଳ୍ପ ସମୟ ଅଛି ଦେଖିବା ଆଜିର ଲାଷ୍ଟ କଲ୍ଟା ନେଇଯିବା କିଏ କହୁଛନ୍ତି ଦେଖିନେବା କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନମସ୍କାର
1: ଭାଇ କୃପା ସିନ୍ଧୁ ଭାଇ କୁହନ୍ତୁ
2: ବଢିଆ ସୁନ୍ଦର ଟପିକ ଗୋଟେ ଆଣିଛନ୍ତି
1: ଆଜ୍ଞା
2: ମାନେ ପିଲାଦିନର ସାଇକେଲ ଚଲେଇବା ଗୋଟେ ଯୋଉ ଅନୁଭୂତି
1: ଆଜ୍ଞା ଆଜ୍ଞା ଭାଇ
2: ମାନେ ସେତେବେଳେ ସାଇକେଲ ଚଲେଇବା ଗୋଟେ ରଜା ଚଲେଇଲା ଭଳିଆ ଲାଗେ ଗୋଟେ କାହିଁକିନା ତାର ଗୋଟେ ନିଜର ଗୋଟେ ପର୍ସନାଲିଟି ଭଳିଆ ପୁରା ସାଇକେଲ ଟିପଟପ୍ ହେଇଥିବ ପୁରା ଚକା ରିମ୍ ସବୁ ନୂଆ ମାନେ ମେଟ୍ରିକ ପାସ୍ କଲା ପରେ ମତେ ସାଇକେଲ ମିଳିଥିଲା ବାପା କିଣି ଦେଇଥିଲେ ମୋ ପାଇଁ ଆଉ ଯେତେବେଳେ ସାଇକେଲ ଶିଖିଲି ପୁରୁଣା ସାଇକେଲ ଶିଖିଲି ସାଇକେଲ ଶିଖୁ ଶିଖୁକା ଗୋଟେ କେନାଲରେ ଗଳି ପଡିଥିଲି
1: ଆଜ୍ଞା
2: ଆଉ ସାଇକେଲ ଗୋଟେ ସ୍କୁଲରେ ଚୋରି ହେଇଗଲା ଆଉ ଗୋଟେ ସାଇକେଲ କଲେଜରେ ଚୋରି ହେଇଗଲା ବାଲେଶ୍ୱରରେ ଆମର ପି ସାର ରହନ୍ତି ତାଙ୍କ ଘରକୁ ଥରେ ଯାଇଥିଲୁ ସେଠୁ ମାନେ ସାଇକେଲରେ ମୟୂରଭଞ୍ଜ ଯାଇଥିଲୁ ମାନେ 55 କିଲୋମିଟର
1: ସେ
2: ଚଲେଇକି ଗଲା ମାନେ 55 କିଲୋମିଟର ମୁଁ ଚଲେଇକି ଆଇଲି 55 କିଲୋମିଟର
1: ଗୋଟେ ସୁନ୍ଦର ଅନୁଭୂତିର କଥା ସେତେବେଳେ ସାଇକେଲ ର ସେ ସ୍ମୃତି କେବେ ଭୁଲିବାର ନୁହେଁ କେବେ
2: ସବୁ ରବିବାର ମୁଁ ସାଇକେଲ
1: ଚଲଉଛି କୋଉଠି କୋଉ ଯାଏ ଚଲେଇକି ଯାଉଛନ୍ତି
2: ଆମର କଳିଙ୍ଗ ଷ୍ଟୁଡିଓଠୁ ବାହାରିବ ସେପଟେ ଯାଇ କୋଳଥିଆ ପର୍ଯ୍ୟନ୍ତ ନହେଲେ ସୌଭାଗ୍ୟ ନଗର ପର୍ଯ୍ୟନ୍ତ
1: ଆରେ ବାବା
2: 4-5 କିଲୋମିଟର 6 କିଲୋମିଟର ଭିତରେ ବେଶୀ ଚଲେଇ ପାରିବି
1: ଆପଣ ଏପଟେ ରହୁଥିଲେ ବା ଭୀମଟାଙ୍ଗି ଏରିଆ ରହୁଥିଲେ ନା କଣ

0: ଭୀମଟାଙ୍ଗିରେ କ୍ଲିନିକ ଆଜ୍ଞା
1: ରହୁଛି
0: କଳିଙ୍ଗ ଷ୍ଟୁଡିଓ ପଟେ
1: ସମ
0: ହସ୍ପିଟାଲ ପାଖରେ ପୁରା
1: ଠିକ ଅଛି ସାଇକେଲ କେବେ ଆସନ୍ତୁ ଦେଖା ହବ ଖଣ୍ଡଗିରି ଛକରେ ଆଉ ରହିଲେ ଆଜ୍ଞା
0: ଆଚ୍ଛା
1: ଆପଣଙ୍କ ଆଜି ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲେ ଆଜ୍ଞା ନମସ୍କାର ତ ବନ୍ଧୁ ଶୁଣିଲେ ସାଇକେଲକୁ ନେଇ କେତେ ଅନୁଭୂତି କେତେ ମିଠା ମିଠା କଥା ତ ଯେଉଁମାନେ ଆମ ସହିତ ଯୋଡ଼ି ହେଲେ ସାଇକେଲକୁ ନେଇ ନିଜର ସ୍ମୃତି ଅନୁଭୂତି ବଖାଣିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏଇଠି ଶେଷ କରୁଛୁ ଆଜିର ଡାଇଲ ଇନ୍ ଲାଇଭ ଚିଟ୍ଚାଟ୍ କାର୍ଯ୍ୟକ୍ରମ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହେଉଛି ରେନ୍ବୋ ଏସ୍ଏମ୍ଏସ୍ ଆପଣମାନଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଯେଉଁଥିରେ ଆପଣମାନେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଅନୁରୋଧ କରିପାରିବେ ସେଥିପାଇଁ ଆପଣ ଆମକୁ ମେସେଜ୍ କରିପାରିବେ ମେସେଜ୍ କରିବା ପାଇଁ ଆମ ନମ୍ବରଟି ହେଲା 09495963210 ଆପଣଙ୍କ ମୋବାଇଲ୍ରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ ନିଜ ନାଁ ଲେଖନ୍ତୁ ଠିକଣା ଲେଖନ୍ତୁ ଯେଉଁ ଗୀତଟି ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ପ୍ରଥମ ଧାଡ଼ି ଲେଖନ୍ତୁ ଆଉ ତାହା କେଉଁ ଫିଲ୍ମ ବା ଆଲବମ୍ର ତାହା ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ ଆମ ଏସ୍ଏମ୍ଏସ୍ ନମ୍ବର ହେଲା 09495963210 ଆମକୁ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200

ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଚାହୁଁଥିଲେ ଆମକୁ ଏସଏମଏସ କରିପାରିବେ। ଆମ ଏସଏମଏସ ନମ୍ବର ହେଲା 09495963210। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଆମ ପାଖରେ ପହଞ୍ଚିଗଲାଣି ଅନେକ ଗୁଡ଼ିଏ ମେସେଜ ପହଞ୍ଚିଗଲାଣି, ଆପଣ ଜଣଙ୍କ ପରେ ଜଣେ ପଠାଇଛନ୍ତି, ତ ଆମେ ନିଶ୍ଚିତ ଭାବେ ଆପଣଙ୍କ ନିକଟରେ ଆପଣଙ୍କ ପାଖରେ ପହଞ୍ଚାଇ ଦେବୁ ଆପଣଙ୍କ ପସନ୍ଦର ଗୀତ। ମୋ ପାଖରେ ଗୋଟେ ମେସେଜ ପହଞ୍ଚି ଦେଇଛନ୍ତି, ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କନ୍ତଳ ଆଠଗଡ଼ରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ମିଠା ଗୀତଟିଏ।

ବନ୍ଧୁ ଆମ ପାଖରେ ବହୁତ ଗୁଡ଼େ ମେସେଜ ପହଞ୍ଚିଗଲାଣି, ଆପଣଙ୍କର ଅନେକ ଗୁଡ଼େ ମେସେଜ। ପରବର୍ତ୍ତୀ ମେସେଜଟି ଦେଇଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ, ସୁନିତା ପୃଷ୍ଟି ମନୋଜ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ, ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ CDS ସେକ୍ଟର 7 ମର୍କତନଗର କଟକରୁ। ଆପଣ ସମସ୍ତଙ୍କ ପାଇଁ ପହଞ୍ଚାଇ ଦେଉଛୁ କାର୍ଯ୍ୟକ୍ରମର ଏଇ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଦିଲୀପ ନାୟକ ପାରାଦୀପରୁ, ସମ୍ପତ ଅଭିମାନପୁର ବଡମ୍ବା କଟକରୁ, ରମେଶ ଚନ୍ଦ୍ର ସାହୁ ଓଖମା ଭାପୁର ଢେଙ୍କାନାଳରୁ, ହାଲୋ ଭାଇ ସେୟାନ ଆଠଗଡ଼ରୁ, ହିତେନ୍ଦ୍ର ଦାସ ଆସାମରୁ। ତ ଶୁଣିଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ମେସେଜ୍ଟି ଶୁଣିବାକୁ ଚାହିଁଛନ୍ତି ସାବିତ୍ରୀ ରାଉଳ ସୁଦ ଷଡ଼ଙ୍ଗୀରୁ। ପରବର୍ତ୍ତୀ ମେସେଜ୍ ଆସିଛି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତଚନ୍ଦ୍ର ନାୟକ CDA ସେକ୍ଟର 6 କଟକରୁ। ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଆପା, ତମାନ୍ନା ରେଡ୍ଡି, ଟାଟା ଷ୍ଟିଲ୍, କଳିଙ୍ଗନଗରରୁ। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ କେତେଟି ଶୁଣିବାକୁ ଚାହିଁଛନ୍ତି ଅଭିଚାରୀ ସାହୁ କଟକରୁ, ଆହୁରି ମଧ୍ୟ ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ଟିକି ଟିକି ମିକି ଟୁକୁନା ମାଣିଆବନ୍ଧ ସନ୍ତରାଇଲେ ବଡ଼ମ୍ବାରୁ ଶୁଣି ଦେଇଛୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍କାପେଣ୍ଠ କଟକରୁ। ଆହୁରି ମଧ୍ୟ ଆଉ ଅନୁରୋଧ ଆସିଛି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଘାସିରାମ ପ୍ରଧାନ, ସୁଚିତ୍ରା ସାହୁ, ଦେବଦତ୍ତ ପ୍ରଧାନ, ସୁଫଳା ପ୍ରଧାନ, ସୁସୁଡ଼ା ଅନୁଗୁଳରୁ। ଆପଣଙ୍କ ପସନ୍ଦର ଗୀତଟି ନିଶ୍ଚିନ୍ତ ଭାବେ ଆପଣଙ୍କ ପାଖରେ ପହଞ୍ଚାଇ ଦେବୁ। ଗୀତଟି ଶୁଣିବାକୁ ମଧ୍ୟ ଚାହିଁଛନ୍ତି କୃପା ସିନ୍ଧୁ କବି ଭୁବନେଶ୍ୱରରୁ, ଆହୁରି ମଧ୍ୟ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ, ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ ମାଣିଆବନ୍ଧରୁ, ବାବନ ଚନ୍ଦ୍ର ପାଲ, ମମତା ପାଲ, କିଶୋରନଗର କଟକରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟିକୁ।

ଏହି କୃପାସିନ୍ଧୁ କବି ଭୁବନେଶ୍ୱରରୁ, ଆହୁରି ମଧ୍ୟ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ, ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ ମାଣିଆବନ୍ଧରୁ, ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟିକୁ।

ଅନେକ ଗୁଡ଼ିଏ ମେସେଜ ଆମ ପାଖରେ ପହଞ୍ଚି ଚାଲିଛି। ପରବର୍ତ୍ତୀ କେତୋଟି ଶୁଣିବାକୁ ଚାହିଁଛନ୍ତି। ସୋମନାଥ ସାହୁ ଜିଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ସେହିଭଳି ମୋତେ ଆଉ ଗୋଟିଏ ଅନୁରୋଧ ଆସିଛି, ଏ ଗୀତଟି ଶୁଣିବାକୁ ଚାହିଁଛନ୍ତି ରଥ ମହମ୍ମଦପୁର ବିଲାହାଟ କଟକରୁ। ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲିଟୁ ସୁଦୁ ଷଡ଼ଙ୍ଗୀରୁ। ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏ ଗୀତଟିଏ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ, ଦୁର୍ଗାପ୍ରସାଦ ଦଳେଇ ପାରେଶ୍ୱର ସାହି ଜୋବ୍ରା କଲେଜ ରୋଡ୍ କଟକରୁ, ଜିତେନ୍ଦ୍ର ନିଆଳି ମାଧବରୁ, ମମତା ସାହୁ ଓଖମା ସାରକାପାଟଣା ଢେଙ୍କାନାଳରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏ ଗୀତଟି।
1: ଏ ଭୟା, ତମ ଗାଁ ଆଉ କେତେ ଦୂର?
2: ଏଇ ତ

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି। ତ ଆପଣଙ୍କର ଗୋଟେ ସୁନ୍ଦର ମେସେଜ ଆସିଛି, ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ସାଇକେଲ ଚଲା ଶିଖିବା ଆଉ ଚଲେଇବାକୁ ନେଇ ସ୍ମୃତି ଅନୁଭୂତି ଏହି ଟପିକ ରହିଥିଲା ଆଜିର ଲାଇଭ ଡାଇଲିନ ଚିଟ୍ଚାଟ୍ କାର୍ଯ୍ୟକ୍ରମରେ। ଏଥିରେ କଲ୍ କରିଥିବା ଶ୍ରୋତାମାନେ ତାଙ୍କ ନିଜ ସାଇକେଲ ଚଲା ବିଷୟରେ କହିଲେ। କଲ୍ କରିଥିବା ଶ୍ରୋତାମାନଙ୍କୁ ଆଉ ଆପଣଙ୍କୁ ଧନ୍ୟବାଦ। ତ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଭାଟପାଡ଼ା ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନିକଲେନ ବର୍ମା ଶୁଣିଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ଶ୍ରୋତା ବନ୍ଧୁ, ସମୟ ସରି ଆସିଲାଣି। ଆମ ପାଖରେ ଅନେକ ଗୁଡ଼ିଏ ମେସେଜ ଅଛି, ଆଉ ଦୁଇଟି ଗୀତ ଆମେ ବଜେଇବା। ତ ମୁଁ ପଢି ଦଉଛି ଯେଉଁମାନଙ୍କର ମେସେଜ ରହିଲା ସେମାନଙ୍କ ଅନୁରୋଧର ଗୀତ ଆମ ପାଖରେ ଅଛି। ମାମା ମିଶ୍ର ଭୁବନେଶ୍ୱରରୁ ଦେଇଛନ୍ତି ମେସେଜ, ସେ ଶୁଣିବାକୁ ଚାହିଁଛନ୍ତି ଗୋଟେ ସୁନ୍ଦର ମିଠା ଗୀତଟିଏ। ରାଜେଶ, ରିତିକା, ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ ମଧ୍ୟ ମେସେଜ ଦେଇଛନ୍ତି, ସେ ଶୁଣିବାକୁ ଚାହିଁଛନ୍ତି। ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ, ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁର ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଆମ ପାଖରେ ଏତିକି ମେସେଜ ଆମ ପାଖରେ ପହଞ୍ଚିଥିଲା, ଆପଣ ସମସ୍ତଙ୍କ ପାଇଁ ଶୁଣିଦେଉଛୁ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ।

ଫ୍ରେଣ୍ଡସ୍, 11 ଜୁଲାଇ 1971 ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ମହାଲକ୍ଷ୍ମୀ ଆୟର। ଛୋଟବେଳୁ ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ। ଶାସ୍ତ୍ରୀୟ ସଙ୍ଗୀତର ଭିତ୍ତି ତାଙ୍କ ଗାୟନକୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଛି। 1990 ଦଶକର ଶେଷ ଭାଗରେ ସେ ବଲିଉଡ୍ର ପ୍ଲେବ୍ୟାକ୍ ଗାୟକ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଶଙ୍କର ଏହସାନ ରାୟ ହୁଅନ୍ତୁ, ଏହା ରେହମାନ ହୁଅନ୍ତୁ, ଅନୁ ମଲ୍ଲିକ ହୁଅନ୍ତୁ, ଏମିତି ଅନେକ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି। ତାଙ୍କ କଣ୍ଠରେ ସଜିଥିବା ଅନେକ ଗୀତ ଆଜି ମଧ୍ୟ ସଙ୍ଗୀତ ପ୍ରେମୀଙ୍କ ଲିଷ୍ଟରେ ଅବିଚ୍ଛିନ୍ନ ହୋଇ ରହିଛି। ତାଙ୍କ କଣ୍ଠରେ ମାଧୁର୍ଯ୍ୟ ଅଛି, କୋମଳତା ଅଛି ଏବଂ ପ୍ରତ୍ୟେକ ଭାବକୁ ସୁନ୍ଦର ଭାବରେ ପ୍ରକାଶ କରିବାର କ୍ଷମତା ଅଛି। ସେ ପ୍ରେମ ହେଉ, ବିରୋଧ ହେଉ, କିମ୍ବା ଆନନ୍ଦ କିମ୍ବା ଭକ୍ତି ହେଉ, ପ୍ରତ୍ୟେକ ଭାବର ଗୀତରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍?
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
2: ଜିଏସ୍ଟି କାଉନସିଲ କମର୍ସିଆଲ ବିଜନେସରେ ଟ୍ୟାକ୍ସ କୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟି ର 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦର ଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1,000 ଟଙ୍କାରୁ 2,499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2,500 ରୁ 7,499 ଟଙ୍କାର ହୋଟେଲ ରୁମ୍ ଉପରେ

18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% GST ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% GST ଦେବାକୁ ପଡ଼ିବ।

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ହିଓ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲସେ ଦେଲ ତକରେ ରେଡିଓ ହମସଫର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟେରେ ସମୟ ମଧ୍ୟାହ୍ନ 12:34 ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ କୁହାଯାଏ ଜୀବନ ଗୋଟେ ଲମ୍ବା ଯାତ୍ରା ଏହି ଯାତ୍ରାରେ ଅନେକ ଲୋକଙ୍କ ସହ ଦେଖା ହୁଏ ଅନେକ ସମ୍ପର୍କ ଗଢ଼ି ହୁଏ କିନ୍ତୁ ସେହି ସମ୍ପର୍କମାନଙ୍କ ଭିତରେ ଗୋଟିଏ ସମ୍ପର୍କ ଅଛି ଯାହାର କୌଣସି ରକ୍ତର ସମ୍ପର୍କ ନାହିଁ ତଥାପି ହୃଦୟର ସବୁଠାରୁ ନିକଟରେ ରହିଯାଏ ଆଉ ସେହି ସମ୍ପର୍କ ହେଉଛି ବନ୍ଧୁତ୍ୱ ହଁ ବନ୍ଧୁ ଏହି ଶବ୍ଦଟି ଶୁଣିଲେ କେତେ ମୁହଁ ଆଖି ଆଖିରେ ଭାସିଯାଏ କେହି ସ୍କୁଲରେ କେହି କଲେଜରେ କେହି ପଡ଼ୋଶୀ ଆଉ କେହି ଅଫିସରେ ସମୟ ବଦଳିଛି ଠିକଣା ବଦଳିଛି କିନ୍ତୁ ବନ୍ଧୁତ୍ୱର ସେହି ରଙ୍ଗ ଆଜି ବି ଫିକା ପଡ଼ିନାହିଁ ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ବନ୍ଧୁତ୍ୱର ରଙ୍ଗ ସେ ସମ୍ପର୍କରେ କିନ୍ତୁ ତା ପୂର୍ବରୁ ଶୁଣିବା ଏ ବ୍ୟୁଟିଫୁଲ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ

ଚିନ୍କୁଚିନ୍ ମ୍ୟୁଜିକାଲ ହିଓ ରିଚନ୍ଡ ଇଟ୍ ଫୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ ସେ ଦେଲ୍ ତକ ରେଡିଓ ୱାନ୍ ସୁପର୍ ସାଗର ଅଛି ଆପଣଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଆଜିର ବ୍ୟସ୍ତ ଜୀବନରେ ଆମେ ବୋଧ ହୁଏ ଟିକେ ଅଧିକ ବ୍ୟସ୍ତ ହୋଇପଡ଼ୁଛେ ସୋସିଆଲ ମିଡ଼ିଆରେ ଶହ ଶହ ବନ୍ଧୁ ଥାଇପାରନ୍ତି କିନ୍ତୁ ମନ ଖୋଲି କଥା ହେବା ପାଇଁ ଦୁଇ ଚାରି ଜଣ ଶତବନ୍ଧୁ ହିଁ ପର୍ଯ୍ୟାପ୍ତ ବନ୍ଧୁ ତ କେବଳ ହସିବା ପାଇଁ ନୁହେଁ ଏହା ହେଉଛି ଭରସାର ନାମ ଯିଏ ଆପଣଙ୍କର ସଫଳତାରେ ହୃଦୟ ଖୋଲି ତାଳି ବଜାଏ ବିଫଳତାରେ କହେ ଏଇ ଚିନ୍ତା କରନା ମୁଁ ଅଛି ସେ ହେଉଛି ପ୍ରକୃତ ବନ୍ଧୁ ହୁଏତ ଆଜି ଆପଣଙ୍କର ମଧ୍ୟ କୌଣସି ବନ୍ଧୁ ମନେ ପଡ଼ୁଥିବେ ସେହି ବନ୍ଧୁ ଯାହା ସବୁ ଗୋଟିଏ ଟିଫିନ୍ ଦୁଇ ଜଣ ମାଣ୍ଟି ଖାଉଥିଲେ ଆଉ ସେହି ବନ୍ଧୁ ଯାହା ସବୁ ବର୍ଷାରେ ବି ଜୁଥିଲେ ସେହି ବନ୍ଧୁ ଯେ ପରୀକ୍ଷା ପୂର୍ବରୁ କହୁଥିଲା ଆରେ ସବୁ ହୋଇଯିବ ହଁ ଏହି ହେଉଛି ପ୍ରକୃତ ବନ୍ଧୁତ୍ୱ

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ୱେଲକମ୍ ବ୍ୟାକ୍ ଚୁନକୁ ଚୁନ ମ୍ୟୁଜିକାଲ ହିଅର୍ ସଣ୍ଡୁ 24 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲଚେ ଦେଲ ତକରେ ରେଡିଓ ହୋମ୍ ସେବାର ସାଗର ଅଛି ଆପଣଙ୍କ ସହିତ। ସୋ ଚାଲିଛି କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ବନ୍ଧୁତ୍ୱ ଆମକୁ ଶିଖାଏ ସମ୍ପର୍କ ବଞ୍ଚି ରଖିବା ପାଇଁ ବଡ଼ ବଡ଼ ଉପହାର ଦରକାରର ଆବଶ୍ୟକତା ନାହିଁ। ଗୋଟେ ଛୋଟ ଖବର ନେବା, ଗୋଟେ ସତହସ, ଗୋଟେ ସ୍ନେହମର ବାର୍ତ୍ତା ହିଁ ପର୍ଯ୍ୟାପ୍ତ ହୋଇଥାଏ। ତେବେ ଆଜି ସ୍ମୃତିର ଗଳିରେ ଟିକେ ଚାଲି ଆସନ୍ତୁ, ସେହି ବନ୍ଧୁମାନଙ୍କୁ ମନେ ପକାନ୍ତୁ ଯେଉଁମାନେ ଆପଣଙ୍କ ଜୀବନକୁ ହସ ସାହସ ଆଉ ଅନେକ ସୁନ୍ଦର ମୁହୂର୍ତ୍ତରେ ଭରି ଦେଇଛନ୍ତି। କାରଣ ସମୟ ଆଗକୁ ବଢ଼ିଯାଏ, ବୟସ ବଢ଼ିଯାଏ, ଜୀବନ ବି ବଦଳିଯାଏ, କିନ୍ତୁ ସତ ବନ୍ଧୁତ୍ୱ କେବେ ବି ପୁରୁଣା ହୁଏ ନାହିଁ। ସେ ସ୍ମୃତିରେ ବଞ୍ଚି ରହେ, ହୃଦୟରେ ବଞ୍ଚି ରହେ, ଆଉ ପ୍ରତ୍ୟେକ ହସର ନୂଆ କରି ଫୁଟି ଉଠେ।

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ଇୟର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ରେଡିଓ ହମସଫର ସାଗର ଅଛି ଆପଣଙ୍କ ସହିତ ସୁଚାଲିଛି ଆଜି ଚର୍ଚ୍ଚାରେ। ଆଉ ଆଜି ଚର୍ଚ୍ଚାରେ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ କ୍ୱେଶ୍ଚିନ୍ କରିଥିଲି କି ଯଦି ପିଲାବେଳକୁ ଫେରିବାକୁ ସୁଯୋଗ ମିଳେ ପ୍ରଥମେ ଆପଣ କ'ଣ କରିବେ। ମୋ ପାଖରେ ବହୁତ ଗୁଡ଼ିଏ ମେସେଜ୍ ଆସି ପହଞ୍ଚିଛି, ଦେଖିବା କିଏ ମେସେଜ୍ କରିଛନ୍ତି ଏବଂ କ'ଣ ଲେଖିଛନ୍ତି। ମେସେଜ୍ଟି କରିଛନ୍ତି ଆବା ସେନ, ରୋହିତ ସେନ, ଦୀପକ କୁମାର, ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି ସାଗର ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର। ଆପଣଙ୍କୁ ମଧ୍ୟ ନମସ୍କାର ଭାଇ ଜଣାଉଛି। ସେ ଲେଖିଛନ୍ତି ଟାଟା ଷ୍ଟିଲ୍ ପରିବାର ତରଫରୁ ପ୍ୟାର ଭରା ନମସ୍କାର। ଭାଇ ଏବେ ଆମେ ଅଫିସରେ 27 ଜଣ ଷ୍ଟାଫ୍ ଏକାଠି ବସି ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଏବଂ ଖାଉଛୁ। ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ଭାଇ ପିଲାଦିନ କଥା ମନେ ପଡ଼ିଲେ ଯଦି ଏବେ ଆମେ ପିଲାବେଳକୁ ଫେରିଯିବା, ଆମେ କାଗଜ ଡଙ୍ଗା ପୁଣି ଭସାଇବା, ସ୍କୁଲ ବ୍ୟାଗ୍କୁ ଧରିଯିବା, କାଦୁଅ ପାଣିର ଖେଳ ଆଉ ଆମ୍ବ ଚୋରି କରି ତୋଳିବା, କୁନିକୁଲି ପିଲାମାନଙ୍କୁ ବାଡ଼େଇବା, ଏସବୁ ଅନେକ କିଛି ବହୁତ ବଢ଼ିଆ ଲାଗିବ। ମେସେଜ୍ଟି କରିଛନ୍ତି ଆବା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ବହୁତ ବଢ଼ିଆ ମେସେଜ୍ଟି ଲେଖିଥିଲେ ପିଲାଦିନର ସ୍କୃତିକୁ ନେଇ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ବ୍ୟୁଟିଫୁଲ୍ ମେସେଜ୍ ପାଇଁ। ଦେଖିବା ପରବର୍ତ୍ତୀ ମେସେଜ୍ଟି କିଏ କରିଛନ୍ତି ଏବଂ କୋଉଠୁ କରିଛନ୍ତି। ମେସେଜ୍ଟି କରିଛନ୍ତି ବଡ଼ମ୍ବାରୁ, ମଣିବନ୍ଧ ବଡ଼ମ୍ବାରୁ କରିଛନ୍ତି ସୁନୀ ପାଟଣାରୁ କରିଛନ୍ତି। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଭାଇ, ଜୟ ଜଗନ୍ନାଥ, ପିଲାଦିନ କଥା ଭାରି ଭଲ ଲାଗେ। ମୁଁ ଏମିତି ପିଲା ହୋଇ ରହିଯାଆନ୍ତି କି ପିଲାଦିନେ ଯଦି ଯାହାର ସବୁ ପିଲାଦିନେ ଆମେ ଯାହା ବି ଦୁଷ୍ଟମି କରୁ ସବୁ କ୍ଷମା କରି ଦିଆଯାଏ। ମୋର ପିଲାଦିନେ ସାଙ୍ଗମାନଙ୍କ ସହ ବହୁତ କିଛି ସମୟ କଟିଛି, ଯେମିତିକି ମାଛ ଧରିବା ହେଉ, ପୋଖରୀରେ ଖେଳିବା ହେଉ, ସାଙ୍ଗମାନଙ୍କ ସହ ଚୋର ପୁଲିସ ଖେଳ ହେଉ, ସ୍କୁଲ ମଝିରେ ଘରକୁ ଆସିବା ହେଉ, ଏସବୁ ବହୁତ ବଢ଼ିଆ ମେସେଜ୍ଟି କରିଥିଲେ ହେମନ୍ତ ଚାନ୍ଦ ବଡ଼ମାରୁ। ମେସେଜ୍ଟି କରିଥିଲେ ହେମନ୍ତ ଚାନ୍ଦ ବହୁତ ବଢ଼ିଆ ମେସେଜ୍ଟି ଆପଣଙ୍କର ବ୍ୟୁଟିଫୁଲ୍ ମେସେଜ୍ ପାଇଁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜ୍ଟି ଦେଖିବା କିଏ କରିଛନ୍ତି ଆଉ କୋଉଠୁ କରିଛନ୍ତି। ମେସେଜ୍ଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ, କବିତା ଆକାରରେ ଲେଖିଛନ୍ତି ପୁଣି ଏମିତି ସମ୍ଭବ ହୁଅନ୍ତା ପିଲାବେଳ ମୋର ଫେରି ଆସନ୍ତା, ନାଚନ୍ତି ଗାଆନ୍ତି କଙ୍କି ଧରନ୍ତି, ମା ଗାଳି କଲେ ନ ଶୁଣି ଖାଲି ରୁଷନ୍ତି, ଜନଙ୍କୁ ହାତରେ ଧରି ଗେଲ କରନ୍ତି, ବାପା ପଚାରିଲେ ନିଚଟାରେ ଶୋଇପଡ଼ନ୍ତି, ବାକି ଥିବା କଳି ଭାଇ ଭଉଣୀର ଆଉ ଥରେ ଜାଣିଶୁଣି ସୃଷ୍ଟି କରନ୍ତି, ଖାତାରେ ଘର କରି ସଜ ହୁଅନ୍ତି, ପଡ଼ୋଶୀ ମିଳିକି ଡାକି ବୋହୁ କରନ୍ତି। ଏମିତି ବଢ଼ିଆ ମେସେଜ୍ ଲେଖିଛନ୍ତି ରାଜକୁମାର ବେହେରା ଢେଙ୍କାନାଳ ଆଉ ଆମକୁ ଶୁଭ ଅପରାହ୍ନ ଜଣାଇଛନ୍ତି। ବହୁତ ବହୁତ ଧନ୍ୟବାଦ ରାସ ଭାଇ ଆପଣଙ୍କର ଏହି ବ୍ୟୁଟିଫୁଲ୍ ମେସେଜ୍ ପାଇଁ। ତ ଫ୍ରେଣ୍ଡସ୍, ନିହାତି ଭାବରେ କୁହାଯାଏ କି ଜୀବନର ସବୁଠାରୁ ସୁନ୍ଦର ଠିକଣା ହେଉଛି ପିଲାଦିନ। ସେଠି ନଥିଲା ଚିନ୍ତାର ଭାର, ନା ଥିଲା ଆସନ୍ତାକାଲିର ଭୟ, ନା ଥିଲା କେବଳ ହସ, ଖେଳ, ଦୁଷ୍ଟାମୀ ଆଉ ଅଫୁରନ୍ତା ସ୍ୱପ୍ନ। ତ ଫ୍ରେଣ୍ଡସ୍, ଗୋଟେ ସମୟ ଥିଲା ବର୍ଷା ହେଲେ କାଗଜ ଡଙ୍ଗା ଭସାଇବା, ଖରାଦିନରେ ଆମ୍ବ ଗଛ ତଳେ ସାଙ୍ଗମାନଙ୍କ ସହ ହସିବା ହେଉ, ସନ୍ଧ୍ୟାବେଳେ ଘରକୁ ଫେରିବା ହେଉ, ସେହି ଛୋଟ ଛୋଟ ମୁହୂର୍ତ୍ତ ହିଁ ଥିଲା ସବୁଠାରୁ ବଡ଼ ଖୁସି। ଆଜି ଆମେ ବଡ଼ ହୋଇଗଲୁ, ଦାୟିତ୍ୱ ବଢ଼ିଗଲା, ସମୟ ବଦଳିଗଲା, କିନ୍ତୁ ମନର କୋଣ ଅନୁକୋଣରେ ସେହି ପିଲାଦିନ ଆଜି ବି ହସୁଛି। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରନ୍ତୁ, ଲେଖନ୍ତୁ ଏବେ ମାର୍ଚ୍ଚରେ ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମଧ୍ୟ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡ ସମୟ ସରି ସରି ଆସୁଛି, ଦେଖିବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କୋଉଠି କରିଛନ୍ତି। ସୁନୀଲ ସାହୁ କରିଛନ୍ତି କେନ୍ଦ୍ରାପଡ଼ାରୁ, ସେ ଲେଖିଛନ୍ତି କି ସମୟ କେବଳ ବୟସର ଗୋଟିଏ ପର୍ଯ୍ୟାୟ ନୁହେଁ, ଏହା ଏମିତି ଗୋଟେ ଅନୁଭୂତି ଯାହା ଆମକୁ ସାରା ଜୀବନ ମନେ ରଖେ। ହୁଏତ ସେଥିପାଇଁ ଆଜି ବି ପିଲାଦିନର କଥା ଉଠିଲେ ଆଖିରେ ଚମକ ଆଉ ଉଠେରେ ହସ ଫୁଟି ଉଠେ। ବ୍ୟୁଟିଫୁଲ ମେସେଜଟି କରିଛନ୍ତି ସୁନୀଲ ବାବୁ କେନ୍ଦ୍ରାପଡ଼ାରୁ। ତ ଫ୍ରେଣ୍ଡସ, ଶୈଶବ ଫେରି ଆସେ ନାହିଁ, କିନ୍ତୁ ତାର ସ୍ମୃତି ଆଜି ଆମ ସହ ସାରା ଜୀବନ ଚାଲିଥାଏ, ଆଉ ସେହି ସ୍ମୃତି ହିଁ ବ୍ୟସ୍ତ ଜୀବନରେ ହସିବାର ଗୋଟେ ଛୋଟ ବାହାନା ହୋଇଯାଏ। ତେଣୁ ସ୍ମୃତିକୁ ସବୁବେଳେ ସାଇତି ରଖନ୍ତୁ, ସମ୍ପର୍କକୁ ଯୋଡ଼ି ରଖନ୍ତୁ, ଆଉ ମନରେ ସେହି ଛୋଟ ପିଲାଟିକୁ କେବେ ହେଲେ ବି ବଡ଼ ହେବାକୁ ଦିଅନ୍ତୁ ନାହିଁ। ନିହାତି ଭାବରେ ବୟସ ବଢ଼ିପାରେ, କିନ୍ତୁ ମନର ଶୈଶବ କେବେ ବୁଢ଼ା ହୁଏ ନାହିଁ। ଯେତେବେଳେ ସୁଯୋଗ ମିଳେ ଟିକେ ହସନ୍ତୁ, ପୁରୁଣା ବନ୍ଧୁକୁ ଫୋନ୍ କରନ୍ତୁ, ସାରା ଜୀବନର ଛୋଟ ଛୋଟ ଖୁସିକୁ ପୁଣି ଥରେ ଅନୁଭବ କରନ୍ତୁ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
1: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ କେ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। ଇସ୍କେ ଅନ୍ତର୍ଗତ ହମ୍ ହର୍ କ୍ଷେତ୍ର ମେ ସ୍ୱଷ୍ଟ ଲକ୍ଷ୍ୟ ଔର ଠୋସ ପରିଣାମ କେ ସାଥ ଆଗେ ବଢ଼େଙ୍ଗେ। ଇସ୍ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ। ଇସ୍ ଉପଲବ୍ଧି ସେ ଦୋନୋଁ ଦେଶୋଁ କେ ଉଦ୍ୟୋଗୋଁ କିସାନୋଁ ଔର ୟୁବାଓଁ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ। ହମେ ଟ୍ରେଡ କେ ସାଥ ସାଥ ଟ୍ରଷ୍ଟ ଟେକ୍ନୋଲୋଜି ଔର ଟ୍ୟାଲେଣ୍ଟ କା ବ୍ଲୁ ପ୍ରିଣ୍ଟ ହମ୍ ତୟାର କର ରହେ।
0: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ୍ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି, ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ନୌସେନାରେ ଗତ 1.5 ବର୍ଷ ମଧ୍ୟରେ 6ଟି ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି, ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: ଆଇଏନ୍ଏସ୍ ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ୍ ହେ ଯୋ ଆକାଶ ସେ ଆନେ ୱାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ୍ ରକେଟ୍ ଲାଞ୍ଚର ହେ ଟାର୍ପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ୍ ଆଣ୍ଟି ସବମେରିନ୍ ଡିଫେନ୍ସ ସିଷ୍ଟମ ହେ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ୍ ହେ ଔର କ୍ଲୋଜ ଇନ୍ ୱେପନ ସିଷ୍ଟମ ଭି ହେ। ଏ ତମାମ ଚିଜେ ଆଇଏନ୍ଏସ୍ ମହେନ୍ଦ୍ରଗିରି କୋ ମହେନ୍ଦ୍ରଗିରି ପର୍ବତ କେ ସମାନ ହି ଅଭେଦ ଔର ମଜବୁତ ବନାତି ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ତାରିଖ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି,

0: ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ, ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଗୁଣ ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ୍ର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ୍ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନ୍ର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟ୍ୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନ୍ର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନ୍ଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନ୍ର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ, ନବସୃଜନ, ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଉଚ୍ଚ ଗତିସମ୍ପନ୍ନ ରେଳ ନେଟ୍ୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମ୍ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବଲ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ, ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate INS Mahendragiri, says India building a strong, self-reliant and future-ready defence force. BRICS Ministerial Declaration 2026 adopted to strengthen technological and innovation-driven cooperation in transport sector. Typhoon Bavi forces flight cancellations and school closures in Japan and Taiwan. India to face England in fifth and final T20 international in Southampton.

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍।

0: ବଞ୍ଚାଇ ପାରିବା ଆଉ ସରକାର ଏଥିରେ 3 କିଲୋ ୱାଟ ପାଇଁ 138,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ ଲକ୍ଷେରୁ ଅଧିକ ସବସିଡି।
0: ହଁ ମାମା ସଞ୍ଚୟ ବି ସୁବିଧା ବି।
2: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ, ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପଭି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଂ କରାଯିବ।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓସ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ

0: କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟାବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିସାରିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା, ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ 2ଟି ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋହାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
2: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବର୍ଡନ ବୋଲି ନ ଭାବିକରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
1: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ୍ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ୍ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱରରେ ବର୍ଷାପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7ଟି ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଭିଭିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି। 5 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସେବା ପୂରଣ କରିଥିବା ଗ୍ରାମ ରୋଜଗାର ସେବକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ 15 ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ସମନ୍ୱିତ ତଥ୍ୟ ବିବରଣୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଅନୁସାରେ ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ ଚବିଶ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପାଲିପାଟଣାଠାରେ ସର୍ବାଧିକ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 612.4

ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ୟୋର ହଣ୍ଡ୍ରେଡ୍ ପଏଣ୍ଟ ଫୋର୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ୍ସେ ଦେଲ୍ ତାକରେ ରେଡିଓ ଭାମ ସୁପର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟିରେ ସମୟ 2:45:56 ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗଙ୍ଗଶିଉଳି ଚଳଚ୍ଚିତ୍ରରୁ ସୌରଭ ନାୟକଙ୍କ କଣ୍ଠରେ ଏ ଜୀବନ ଆଲୁଅରେ ପ୍ରୀତି ଆମ ଗଙ୍ଗଶିଉଳି

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ୟୁର୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟେକ୍ ଦେଲ୍ ସେ ଦେଲ୍ ତାକରେ ରେଡିଓ ୱାମ୍ସପର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟେ ସମୟ ଅପରାହ୍ନ 3:42 ଆରମ୍ଭ କରୁଛୁ ପ୍ରୋଗ୍ରାମ ମୋ ଦେଶ। ଫ୍ରେଣ୍ଡସ୍, ମଣିଷ ଯେତେ ଦୂରକୁ ଯାଉନା କାହିଁକି ତାର ମନ ବାରମ୍ବାର ଫେରିଆସେ ସେହି ମାଟି ପାଖକୁ ଯେଉଁଠି ସେ ପ୍ରଥମେ ପାଦ ରଖିଥିଲା। ସେହି ମାଟିର ସୁଗନ୍ଧରେ ରହିଥାଏ ମା'ର ସ୍ନେହ, ବାପାଙ୍କର ଶିକ୍ଷା, ଗାଁର ସ୍କୃତି ଏବଂ ଆମ ସଂସ୍କୃତିର ମୂଳ ଉତ୍ସ। ଆମ ଦେଶ ଭାରତ କେବଳ ଗୋଟିଏ ଭୂଖଣ୍ଡ ନୁହେଁ, ଏହା ଅସଂଖ୍ୟ ଭାଷା, ଲୋକକଳା, ପରମ୍ପରା, ଆସ୍ଥା ଓ ଜୀବନଶୈଳୀର ଏକ ଅଦ୍ଭୁତ ସଙ୍ଗମ। କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କୋହିମା ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳ ରଙ୍ଗ ଅଲଗା, କିନ୍ତୁ ଭାରତୀୟତାର ସୂତ୍ରରେ ଆମେ ସମସ୍ତଙ୍କୁ ଏକାଠି ବାନ୍ଧି ରଖୁଛୁ। ତେଣୁ ଆଜି ମୋ ଦେଶରେ ଆଜି ଆମେ କଥା ହେବା ଆମ ମାଟି, ଆମ ସଂସ୍କୃତି, ସେ ସମ୍ପର୍କରେ। ଷ୍ଟେ ଟ୍ୟୁନ୍ଡ।

வெல்கம் பேக் டியூன் மியூசிக்கல் யூஸ் 100.4 ஆகாஷவாணி எஃப்எம் ரெயின்போ கடக்கு தெல்சா தெல் தக்கரே ரேடியோ ஹம்சவர் சாகர் அச்சு ஆபனுக்கு சொய்த சோச்சல் ஜி மோதேசா ஃப்ரெண்ட்ஸ். மாட்டி கேவல ஆமர ঠিকানা নহি, ଏହା ଆମର ଅସ୍ତିତ୍ୱ, ସଂସ୍କୃତି କେବଳ ଆମର ପରମ୍ପରା ନୁହେଁ, ଏହା ଆମର ପରିଚୟ। ଆମେ ଯେତେ ଆଧୁନିକ ହେବା, ଯେତେ ଦୂରକୁ ଯିବା, ନିଜ ମୂଳକୁ କେବେ ହେଲେ ବି ଭୁଲିବା ଉଚିତ ନୁହେଁ। ଆସନ୍ତୁ ଆଜି ଆମେ କେବଳ ଗୋଟିଏ ସଂକଳ୍ପ ନେବା, ଆମର ମାତୃଭାଷାକୁ ଭଲ ପାଇବା, ଆମର ପରମ୍ପରାକୁ ସମ୍ମାନ କରିବା, ଆମର ଲୋକକଳାକୁ ସୁରକ୍ଷିତ ରଖିବା ଏବଂ ଆଗାମୀ ପିଢ଼ିକୁ ଗର୍ବର ସହ କରିବା। ଏହି ମାଟି ଆମର ଗର୍ବ, ଏହି ସଂସ୍କୃତି ଆମର ପରିଚୟ। ହଁ, ମନେ ରଖନ୍ତୁ, ଦେଶକୁ ଭଲ ପାଇବାର ଆରମ୍ଭ ହୁଏ ନିଜ ମାଟିକୁ ସମ୍ମାନ କରିବାରୁ ଆଉ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାରୁ। ଏହି ଭାବନା ସହିତ ଆଜିର ମୋ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ତ ଫ୍ରେଣ୍ଡସ୍, ମୋ ପରେ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଜେ ନାରାୟଣ, ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ଦିଲ୍ ସେ ଦିଲ୍ ତକ୍।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଯୋଡ଼ି ହେଇଯାଇଛି ବର୍ତ୍ତମାନ ଠୁ ହଁ ସାଥୀ ବର୍ତ୍ତମାନ ଠୁ ଯୋଡ଼ି ହେଇଯାଇଛି କ'ଣ ବିଶ୍ୱାସ କରିପାରୁନାହାନ୍ତି ଟିକେ ପୂର୍ବରୁ ଆପଣମାନଙ୍କ ସହିତ ଆପଣଙ୍କ ସାଥୀ ସାଗର ଥିଲେ ବହୁତ ସମୟ ଏଣ୍ଟରଟେନମେଣ୍ଟ କଲେ ବହୁତ କିଛି ମିଠା ମିଠା ଗୀତ ଆପଣମାନଙ୍କ ପାଖରେ ପହଞ୍ଚିଲେ ଆଉ ବହୁତ କିଛି ଇନ୍ଫର୍ମେସନ୍ସ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚି ସାରିଛନ୍ତି ତେବେ ବର୍ତ୍ତମାନ ସମୟ ହେଉଛି ମୋର ଆପଣମାନଙ୍କ ସହିତ ଯୋଡ଼ି ହେବାର ଆଶା କରୁଛୁ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ ବହୁତ ଖୁସିରେ ଥିବେ ନା କ'ଣ କହୁଛନ୍ତି ଭଲରେ ଅଛନ୍ତି ନା ହଁ ନିଶ୍ଚିତ ଭଲରେ ଥିବେ ଏଫ୍ଏମ୍ ରେନ୍ବୋର ଯେଉଁମାନେ ଫ୍ରେଣ୍ଡସ୍ ନିଶ୍ଚିତ ଭାବରେ ସେମାନଙ୍କର ମନ ଗୋଟେ ସାତ ରଙ୍ଗର ଯେଉଁ କହନ୍ତିନି ସମ୍ପର୍କ ଭିତରେ ବନ୍ଧା ତ ସାତ ରଙ୍ଗର ସମ୍ପର୍କ ଭିତରେ ଯେତେବେଳେ ବନ୍ଧା ଗୋଟେ ରଙ୍ଗ ଯେତେବେଳେ ବି ମନକୁ ଟିକେ କଷ୍ଟ ଦିଏ ଆଉ ଗୋଟେ ରଙ୍ଗ ଅଛି ନା ଏହି ଅନୁଭବରେ ସେମାନେ ଆହୁରି କିଛି ବାଟ ଆଗକୁ ଚାଲିଯାଆନ୍ତି ଠିକ୍ ସେମିତି ଆପଣମାନେ ବି ବହୁତ ଭଲରେ ଥିବେ ବହୁତ ଖୁସିରେ ଥିବେ ଜୀବନକୁ ଏନ୍ଜୟ କରୁଥିବେ ଆଉ ଆପଣଙ୍କ ଦୈନନ୍ଦିନର କର୍ମ ଭିତରେ ବି ଉଣା ଅଧିକ ବ୍ୟସ୍ତ ଥିବେ ଆଜି ହେଉଛି ସଟରଡେ ସଟରଡେର ତ ମାହୋଲ କିଛି ଅଲଗା ଅଧା ଦିନ ମାନେ ଅଧା ଦିନ ଅର୍ଥ ଆମେ ଆମର କର୍ମ ବ୍ୟସ୍ତତା ଭିତରୁ ଯେତେବେଳେ ଆମେ ପସନ୍ତି ସେତେବେଳେ ଭାବନ୍ତି ଯେ ଫୁଲ୍ ଡେ ଆଉ ହାଫ୍ ଡେ ଭିତରେ କିଛି ଗୋଟେ ଫରକ ରହିଛି କାହିଁକିନା ହାଫ୍ ଡେ ଆପଣଙ୍କୁ ମନେ ପକାଇ ଦିଏ ଆପଣଙ୍କ ପାଇଁ କିଛି ସମୟ ରହିବ ଆପଣଙ୍କ ନିଜ ପାଇଁ ନିଜ ପରିବାର ପାଇଁ କିଛି ସାଙ୍ଗମାନଙ୍କ ପାଇଁ ଏସବୁ ସମୟ ଆପଣ ବାଣ୍ଟିପାରିବେ ତ କେଉଁମାନଙ୍କ ପାଇଁ ଫୁଲ୍ ଡେ ବି ହେଇପାରେ ଆଉ କେଉଁମାନଙ୍କ ପାଇଁ ବି ଆଜିର ଦିନ ହାଫ୍ ଡେ ବି ହେଇପାରେ ଯାହା ବି ହେଉ କର୍ମ ଆମକୁ କରିବାକୁ ପଡ଼ିବ ଆଗକୁ ଚାଲିବାକୁ ପଡ଼ିବ ଇଏ ହେଉଛି ସମୟର ନିର୍ଦ୍ଦେଶ ଆଉ ଇଏ ହେଉଛି ଜୀବନର ନିୟମ ତେବେ ଜୀବନର ନିୟମକୁ ମାନିବା ଆଉ ସମୟର ନିର୍ଦ୍ଦେଶକୁ ମଧ୍ୟ ସ୍ୱୀକାର କରିବା ତା ସହିତ ଆମେ ଆମ ଜୀବନର କିଛି ମିଠା ମୁହୂର୍ତ୍ତକୁ ମଧ୍ୟ ଅନୁଭବ କରିବା ଆଉ ସେ ସ୍ମୃତିରେ ଆମେ ହଜିଯିବା ତେବେ ସାଥି ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ସୁରିଲା ଆଫ୍ଟରନୁନ୍କୁ ସୁରିଲା ଆଫ୍ଟରନୁନ୍ ଯେଉଁଠି ମିଠା ମିଠା ଅନୁଭବର କଥା ମିଠା ମିଠା ଗୀତର କଥା ହଁ ବର୍ତ୍ତମାନ ତ ପାଗ ଟିକେ ଟିକେ ମାନେ କୁହନ୍ତିନି ନା ଗରମ ଅଛି ନା ଖରା ବି ଅଛି ନା ପାଗ ବି ସେମିତି କୌଣସି ବର୍ଷାର ମାହୋଲ ବି ଅଛି ଟିକେ ଆକାଶରେ ବାଦଲ ବି ଥିବ କେଉଁଠି ଟିକେ କୁହନ୍ତିନି ଛାଇ କରିଦେଉଥିବ କେଉଁଠି ଟିକେ ଖରା ବି ପଡ଼ିଯାଉଥିବ ତା ଭିତରେ ଦଲକାଏ ମିଠା ପବନ ଏଇଟା ଆପଣଙ୍କ ମନକୁ ହୃଦୟକୁ ଆଉ ଶରୀରକୁ ଛୁଇଁ ଯାଉଥିବ ଏ ସ୍ପର୍ଶ ମନକୁ ଏକ ଅଦ୍ଭୁତ ଶାନ୍ତିର ଅନୁଭୂତି ଦେଇଥାଏ ଜୀବନର ଦୌଡ଼ ଭିତରେ ଏ ସମୟକୁ ଆମେ ଆମକୁ ମନେ ପକାଇ ଦିଏ ଯେ ସୁଖ କେବଳ ଗୋଟିଏ ବଡ଼ ସଫଳତାର ନୁହେଁ ବରଂ ଛୋଟ ଛୋଟ ମୁହୂର୍ତ୍ତରେ ଲୁଚି ରହିଥାଏ ତେବେ ଆସନ୍ତୁ ଏ ଅନ୍ତରଙ୍ଗ ଅନୁଭୂତିକୁ ଆଉ ଟିକେ ଅଧିକ ମଧୁର କରିବା ଆମର ଗୀତ ମାଧ୍ୟମରେ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ସେଠି ମଧ୍ୟାହ୍ନର ନିରବତା ପରେ ପରେ ଯେତେବେଳେ ଅପରାହ୍ନ ଆସିଯାଏ ସେତେବେଳେ ଅନେକ ସ୍ମୃତି ଚୁପଚାପ ଆସିକି ମନ ଭିତରେ ବସିଯାଆନ୍ତି। ପିଲାଦିନର ଗ୍ରୀଷ୍ମ ଛୁଟି କୁହନ୍ତୁ, ଘର ଅଗଣାରେ ଯେଉଁ ଖେଳ, ମାଙ୍କର ହାତର ରନ୍ଧା ଆଉ ଦାଦାଦାଦୀଙ୍କର କାହାଣୀ, ଜେଜେବାପା ଜେଜେମାଙ୍କର ଯେଉଁ କାହାଣୀ, ସବୁକିଛି ମନର ପରଦାରେ ଭାସି ଉଠେ। ସମୟ ଆଗକୁ ବଢ଼େ,

କିନ୍ତୁ ସେହି ସ୍ମୃତିଗୁଡ଼ିକ ଆମ ଭିତରେ ସବୁବେଳେ ଜୀବନ୍ତ ରହିଥାଏ। ଯେତେବେଳେ ଆମେ ନିଜ ଅତୀତକୁ ମନେ ପକାଉ, ସେତେବେଳେ ବୁଝିପାରୁ ଯେ ଜୀବନର ସବୁଠାରୁ ସୁନ୍ଦର ସମ୍ପଦ ହେଉଛି ସେହି ମୁହୂର୍ତ୍ତଗୁଡ଼ିକ, ଯାହାକୁ ଟଙ୍କାରେ କେବେ କିଣାଯାଇପାରେନି। ସେହି ସ୍ମୃତିର ଉଷ୍ମତା ଆଜି ମଧ୍ୟ ହୃଦୟକୁ ଆଲୋକିତ କରେ।

ହଁ ସାଥୀ, ପ୍ରତ୍ୟେକ ଦିନ ଆମକୁ କିଛି ନୂଆ ଶିଖେଇଥାଏ। ମଧ୍ୟାହ୍ନ କୁହନ୍ତୁ, ଅପରାହ୍ନ, ଏସବୁ ସମୟ ଆମକୁ ଠିଆ ହୋଇକି ଭାବିବାକୁ କହେ ଯେ ଆମେ କେଉଁ ଦିଗକୁ ଯାଉଛୁ। କେବେ ସଫଳତା ଆମକୁ ଖୁସି ଦେଇଥାଏ, କେବେ ବିଫଳତା ଆମକୁ ଶିକ୍ଷା ଦିଏ, କିନ୍ତୁ ଉଭୟ ଆମ ଜୀବନର ଗୋଟିଏ ଗୋଟିଏ ଅମୂଲ୍ୟ ଅଂଶ। ଗୋଟିଏ ନଦୀ ଯେମିତି ବାଧା ଅତିକ୍ରମ କରି ସମୁଦ୍ରକୁ ଖୋଜି ନେଇଥାଏ, ଠିକ୍ ସେମିତି ମଣିଷ ମଧ୍ୟ ନିଜ ଲକ୍ଷ୍ୟକୁ ଖୋଜି ଖୋଜି ଆଗକୁ ବଢ଼ିଥାଏ। ଯାତ୍ରା ଯେତେ କଷ୍ଟକର ହେଉନା କାହିଁକି, ଆଶା ଓ ବିଶ୍ୱାସ ଥିଲେ ପଥ ସୁନ୍ଦର ହୋଇଯାଏ। ତେଣୁ ନିଜ ଉପରେ ଭରସା ରଖନ୍ତୁ ଆଉ ହସି ହସି ଆଗକୁ ବଢ଼ନ୍ତୁ।

ସେହି ସମ୍ପର୍କ ହେଉଛି ଜୀବନର ସବୁଠୁ ମୂଲ୍ୟବାନ ଉପହାର। ମଧ୍ୟାହ୍ନରେ କୁହନ୍ତୁ, ଅପରାହ୍ନରେ କୁହନ୍ତୁ, ଜୀବନର ପ୍ରତିଟି ମୁହୂର୍ତ୍ତରେ, ରାତିରେ କୁହନ୍ତୁ, ଯେତେବେଳେ ବି କୁହନ୍ତୁ, ପ୍ରତିଟି ସମୟରେ ଆମେ ହୁଏତ ନିଜ ପ୍ରିୟଜନମାନଙ୍କୁ ମନେ ପକାଉ। କେହି ଦୂରରେ ଥାଇପାରନ୍ତି, କେହି ପାଖରେ ମଧ୍ୟ ରହିଥାନ୍ତି, କିନ୍ତୁ ବ୍ୟସ୍ତତା ଭିତରେ ଆମେ ସେମାନଙ୍କ ସହିତ ବା ସେମାନେ ଆମ ସହିତ ଆମମାନଙ୍କ ସହିତ ସମ୍ପର୍କରେ ଆସିପାରନ୍ତିନି। ସେମାନଙ୍କ ବ୍ୟସ୍ତତା ପାଇଁ ସମୟ ଆମକୁ ଦେଇପାରନ୍ତିନି। ତଥାପି ଭଲ ପାଇବାର ବନ୍ଧନ ସବୁବେଳେ ଅତୁଟ ରହିଥାଏ। ଗୋଟିଏ ଫୋନ୍ କଲ୍ ଆଉ ଗୋଟିଏ ସନ୍ଦେଶ କିମ୍ବା ଗୋଟିଏ ମିଠା ହସ, ଏ ମଧ୍ୟ କାହାର ଦିନକୁ ସୁନ୍ଦର କରିଦେଇପାରେ। ଜୀବନର ସତ୍ୟ ସମ୍ପଦ ହେଉଛି ଏ ସମ୍ପର୍କ, ଏ ରିଲେସନ୍, ଯାହା ଆମକୁ ଆମର ଏକାକିତ୍ୱକୁ ଦୂରରେ ରଖିଥାଏ, ଆମକୁ ଖୁସି ଦେଇଥାଏ, ଆମକୁ ଭଲ ପାଇବା ଦେଇଥାଏ ଏବଂ ପ୍ରତ୍ୟେକ ସମୟରେ ଆମକୁ ସାହସ ଦେଇଥାଏ। ତେବେ ସାଥୀ, ଆଜି ପାଇଁ ଆଜିର ସୋରିଲା ଆଫ୍ଟରନୁନ୍କୁ ଏଇଠି ରଖିବା ମାନେ ଶେଷ କରିଦେବା ନୁହେଁ, ଗୋଟିଏ ସୁନ୍ଦର ଗୀତ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ତାପରେ ପୁଣି ଗୋଟିଏ ନୂଆ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ। ତେବେ କୁଆଡ଼େ ବି ଯାଆନ୍ତୁନି, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ହଁ ସାଥୀ, ଆଜି ହେଉଛି ସେଇ ମୌକା ଆପଣମାନେ ଆପଣଙ୍କ ମନର କଥା କହିପାରିବେ, ଆଉ ଯେଉଁମାନଙ୍କୁ ବି ଏପର୍ଯ୍ୟନ୍ତ ଆପଣ କହିପାରୁନାହାନ୍ତି ଥ୍ୟାଙ୍କ ୟୁ ଧନ୍ୟବାଦ, ତ ସେମାନଙ୍କୁ ମଧ୍ୟ ଆପଣ ଏଫ୍ଏମ୍ ରେନ୍ବୋ ମାଧ୍ୟମରେ କହିପାରିବେ ଆପଣଙ୍କ କୃତଜ୍ଞତା ଜ୍ଞାପନ କରିପାରିବେ, ଯେଉଁମାନେ ଆପଣଙ୍କ ଲାଇଫ୍ରେ ବହୁତ ଇମ୍ପୋର୍ଟାଣ୍ଟ ଆଉ ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ରରେ ସାହାଯ୍ୟ କରିଛନ୍ତି। ତ ପଟାପଟ ଫୋନ୍ ଉଠାନ୍ତୁ ଆଉ କୁହନ୍ତୁ ଯେ ଥ୍ୟାଙ୍କ ୟୁ ଆପଣ କାହାକୁ ଆପଣଙ୍କ ଜୀବନରେ କହିବାକୁ ଚାହିଁବେ ଆଉ କାହିଁକି କହିବାକୁ ଚାହିଁବେ। ଜଷ୍ଟ ସଂକ୍ଷିପ୍ତ ଭାବରେ ଆପଣଙ୍କ ମନର କଥା ଆମ ସହିତ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇପାରିବେ। ତ ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ
0: କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଅଶୋକ ବାବୁ କେମିତି ଅଛନ୍ତି, ଭଲ ଅଛନ୍ତି?
1: ଭଲ ଅଛି, ଆପଣ?
0: ଏକଦମ ବଢିଆ ଅଛି। ଏମିତି ତ ଗ୍ୟାପରେ ମୁଁ ଆସେ ଆଉ ଆପଣଙ୍କ ସହିତ ପୁରା କଣ୍ଟିନ୍ୟୁ ତିନି ଦିନ ଧରିକି ଆପଣଙ୍କ ସହିତ ପୁରା ମସ୍ତି କରେ। ଅଶୋକ ବାବୁ କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମୋର ଜଣେ ନିଃସ୍ୱାର୍ଥପର ସାଙ୍ଗ ଅଛି,
0: ଆଜ୍ଞା,
1: ଯିଏ ମୋର ପ୍ରତ୍ୟେକ ଭଲ ମନ୍ଦ ସୁଖ ଦୁଃଖରେ ମୋ ସହିତ ରହିଛି, ମୁଁ ତାକୁ ଧନ୍ୟବାଦ କହିବାକୁ ଚାହିଁବି।
0: ଏପର୍ଯ୍ୟନ୍ତ ଅଛନ୍ତି
1: ହାଇସ୍କୁଲରୁ ଏପର୍ଯ୍ୟନ୍ତ ଆମେ ଏକାଠି ଅଛୁ।
0: କ୍ୟା ବାତ ହେ, ବହୁତ ବଢିଆ କଥା। ତେବେ ପଟାପଟ ତାଙ୍କୁ ଧନ୍ୟବାଦ ଜଣାଇ ଦିଅନ୍ତୁ।
1: ସିଏ ମତେ ଧନ୍ୟବାଦ ଜଣାଏ, ମୁଁ ତାକୁ ଧନ୍ୟବାଦ ଜଣାଏ।
0: ଆରେ
1: ଉଭୟ ଉଭୟଙ୍କୁ ଧନ୍ୟବାଦ ଜଣାଉ।
0: ଆଚ୍ଛା,
1: ଏମିତି କୌଣସି ଘଟଣା ନାହିଁ।
0: ହଁ ହଁ,
1: ସିଏ ମୋ ସହିତ ସେୟାର ନ କରିବ ନାହିଁ ବୋଲିକି ଏମିତି କିଛି ନାହିଁ, ମୁଁ ତା ସହିତ ସେୟାର କରିବି, ସେ ମୋ ସହିତ ସେୟାର କରିବ।
0: ଆଚ୍ଛା, ସେଥିପାଇଁ ଆପଣ ତାଙ୍କୁ ଧନ୍ୟବାଦ କହିବାକୁ ଚାହାନ୍ତି?
1: ଆଜ୍ଞା,
0: ବହୁତ ବଢିଆ, ବହୁତ ବଢିଆ। ଏଇ ବୟସରେ ବି ଏପର୍ଯ୍ୟନ୍ତ ଆପଣଙ୍କ ସହିତ ଆପଣଙ୍କ ଫ୍ରେଣ୍ଡସ୍ ରହିଛନ୍ତି, ସେଇଟା ଶୁଣିକି ବହୁତ ଖୁସି ଲାଗିଲା। କାହିଁକିନା ଛୋଟ ଛୋଟ କଥା ନେଇକି କେତେ ସେମାନଙ୍କ ଭିତରେ ମନାନ୍ତର ହେଉଛି, ବିଭିନ୍ନ କଥା ଆମେ ଦେଖୁଛନ୍ତି, କିନ୍ତୁ ବର୍ତ୍ତମାନ ବି ଆପଣ ପୁରା ଷ୍ଟ୍ରଙ୍ଗ ରହିଛନ୍ତି ଦୁଇ ଜଣ।
1: ଆଜ୍ଞା,
0: ଓକେ, ବହୁତ ବହୁତ ଧନ୍ୟବାଦ ଅଶୋକ ବାବୁ।
1: ଆଜି ବହୁତ ଖୁସି ଲାଗୁଛି ଯେ ମୋର ଫାଷ୍ଟ କଲ୍ ଲାଗିଗଲା।
0: ଓକେ, ଆମେ ବି ଖୁସି ଯେ ଆପଣଙ୍କର କଲ୍ ଲାଗିଛି ଫାଷ୍ଟ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ।
0: ସାଥୀ, ଆପଣମାନେ ବି ଯୋଡ଼ି ହୋଇପାରିବେ ଏଫ୍ଏମ୍ ରେନ୍ବୋ ସହିତ, ଆଉ କହିପାରିବେ ଆପଣଙ୍କ ମନର କଥା। ଆଜିର ଟପିକ୍ ହେଉଛି ଆପଣଙ୍କ ଜୀବନରେ ଧନ୍ୟବାଦ ବା ଥ୍ୟାଙ୍କ ୟୁ କାହାକୁ କହିବାକୁ ଚାହାନ୍ତି ଆଉ କାହିଁକି କହିବାକୁ ଚାହାନ୍ତି। ଆଉ ଜଣେ କଲର୍ ଅଛନ୍ତି। ହ୍ୟାଲୋ
2: ଭାଇ, ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର, ପରିଚୟ ଟିକେ ଦିଅନ୍ତୁ।
2: ଭାଇ, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର, ଜଗତସିଂହପୁର।
0: ରାଜେଶ ଭାଇ ବହୁତ ଭଲ ଅଛନ୍ତି?
2: ସେମିତି ଗୋଟେ ପ୍ରକାର ଦୁଃଖେ ସୁଖେ ଅଛି, ଆପଣ ବିନ୍ଦାସ ଥିଲା ଭଳିଆ ଜଣା ପଡୁଛନ୍ତି ଆଉ।
0: ଆପଣ ଫିଲ୍ କରିପାରୁଛନ୍ତି ମାନେ ସେଇଟା ବହୁତ ବଡ କଥା।
2: ନାଇଁ, ମୁଁ ତ ରୋଡ଼ରେ ଅଛି, ଆପଣ ପ୍ରୋଗ୍ରାମ ଶୁଣୁଥିଲି, ତେଣୁ ଡାଲ କଲି ତ କଲ୍ ତ ଲାଗିଗଲା, ଭଗବାନଙ୍କ ଦୟାରୁ ମୋର ତ କଲ୍ ଲାଗେ ଆଉ।
0: ମୋ ସହିତ ତ ନିଶ୍ଚିତ କଲ୍ ଲାଗିବ ଫାଇନାଲ।
2: ହଁ ନାଇଁ, ମୁଁ ପ୍ରାୟ ମେଜରିଟି ଟାଇମ୍ ଲାଗେ, ପ୍ରାୟ 90% ମୋ କଲ୍ ଲାଗେ। କାଲି ଗୋଟେ ଦିନ 9 ଥର ରିଙ୍ଗ ହେଲା ବେଳେ 10 ଥର ବେଳକୁ ମ୍ୟାଡମ୍ ଉଠେଇଲେ।
0: କେତେ ବଢିଆ କଥା କହିଲେ, ଯାହା ଚାହୁଁଛନ୍ତି ଆପଣଙ୍କ ମନର ଇଚ୍ଛା ପୂରଣ ହେଇଯାଉଛି।
2: ଆଉ ଗୋଟେ କଥା ହଉଛି, କଣ ଲୋକ କହୁଛନ୍ତି କିଏ ବର୍ଷେ କିଏ କହିଲା 5 ବର୍ଷ ଲାଗୁନାହିଁ, କିନ୍ତୁ ଆମ କଲ୍ ଲାଗୁଛି, ଆମର ମା ସାରଳାଙ୍କ କୃପାରୁ ଲାଗୁଛି ଆଉ।
0: ଓକେ, ସେଇ ମା ସାରଳାଙ୍କ କୃପାରୁ କଣ ଲାଇଫରେ ସେମିତି କିଛି ହେଇଛି ବା ଥ୍ୟାଙ୍କ ୟୁ ଆପଣ କହିଛନ୍ତି କାହାକୁ, ଛୋଟ କଥା ଅଳ୍ପ କଥା କହିଦିଅନ୍ତୁ ଟିକେ।
2: ଭାଇ, ସେମିତି ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀରେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ ଭାଇ କହିବି, ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି ଭଗବାନଙ୍କୁ ଦେବି, କାରଣ ତାଙ୍କର ଏଇଟା ସୃଷ୍ଟି, ମଣିଷ ଜୀବନ 2.5 ଦିନିଆ।

0: ନିଶ୍ୱାସକୁ ବିଶ୍ୱାସ ନାହିଁ। ଆଉ ମଣିଷ ଜନ୍ମ ଦୁର୍ଲଭ ଜନ୍ମ, ଆମେ ଦୁର୍ଲଭ ଜନ୍ମ ପାଇଛୁ, ଭଗବାନ ଆମକୁ ପଠେଇଛନ୍ତି, ଆମେ ଆମ କର୍ମ କରୁଛୁ। ମଣିଷ ଏଇଟା ତ ଗୋଟେ ରଙ୍ଗମଞ୍ଚ, ବିଭିନ୍ନ ପ୍ରକାର କର୍ମ ସବୁ ସମସ୍ତେ କରୁଛନ୍ତି, ତେଣୁ ଭଗବାନଙ୍କୁ ଦେବି ଆଉ ମା ବାପାଙ୍କୁ ଦେବି, ଯିଏକି ଆମକୁ ଏ ଦୁନିଆ ଦେଖେଇଛନ୍ତି, ଦୁନିଆକୁ ଆଣିଛନ୍ତି। ଆଉ ଭାଇ ଆଉ ଗୋଟେ କଥା ନାହିଁ, ମୁଢି ନଡ଼ିଆ ଲାଗେ ବଢିଆ, ଆମେ ଓଡ଼ିଆ ଦେଢ ବଢିଆ ଭାଇ ଟିକିଲେ ଶିଖନ୍ତି। ମୁଁ ଆଉ ମଣିଷଙ୍କୁ ଆଉ ବିଶ୍ୱାସ କରୁନି, ବହୁତ ଜାଗାରେ ମତେ ଫସେଇ ଦେଇଛନ୍ତି,
1: ସବୁଠୁ ସେଇଟା ବେଷ୍ଟ ହବ। ଆମ ଆମ ଲାଇଫରେ ଆମେ କେବେ ବାପା ମାଙ୍କର ଋଣକୁ ସୁଝି ପାରିବାନି, ଆଉ ତାଙ୍କୁ ନିହାତି ପ୍ରତି ମୁହୂର୍ତ୍ତରେ ଧନ୍ୟବାଦ ଦେବା ସହିତ ଭଗବାନଙ୍କୁ ଧନ୍ୟବାଦ ଏଇଥିପାଇଁ ଦେବା ଯେ ପୃଥିବୀକୁ ଆମକୁ ଆଣିଛନ୍ତି ଆଉ ଏଇଭଳି ବାପା ମାଙ୍କ କୋଳରେ ଆମକୁ ଜନ୍ମ ଦେଇଛନ୍ତି।
0: ଆଉ ଗୋଟେ କଥା ଭାଇ, ଯେ ବାପା ମାଙ୍କ କଥା କହିଲେ ଯେ ଆମେ ସିନା ବାପା ମାଙ୍କୁ କେୟାର କରୁଛୁ, ବହୁତ ଜାଗାରେ ଭାଇ ଶ୍ୱଶୁର ଘର ଜିନ୍ଦାବାଦ, ଶାଶୁ ଶ୍ୱଶୁର ଆଜ୍ଞା ବାପା ମା ହେଲେ ନିଜ ବାପା ମାଙ୍କୁ ଦିଓଳି ଦିମଟା ଖାଇବାକୁ ଦେଉନାହାନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ଛାଡୁଛନ୍ତି, ତେଣୁ ଏଇଟା ଭାରି ଦୁଃଖଦାୟକ ଘଟଣା। ଆଉ
1: ତେଣୁ ସେମାନଙ୍କୁ ବି ବଦଳେଇବାକୁ ପଡିବ, ଯଦି ଆଜି ସେମାନେ ନ ବଦଳେଇବେ ତାହେଲେ ସେମାନଙ୍କ ପିଲାମାନେ ସେମାନଙ୍କୁ ବଦଳେଇ ଦେବେ ନୁହେଁ କି? ବହୁତ ଧନ୍ୟବାଦ ରାଜେଶ ଭାଇ, ଏଫ୍ଏମ୍ ରେନ୍ବୋ ସହିତ
0: ରହିଲି ଭାଇ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ହଁ ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା। ଆଜିର ଟପିକ୍ ହେଉଛି ଜୀବନର କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି ଆଉ କାହିଁକି କହିବାକୁ ଚାହାନ୍ତି। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ,
2: ହ୍ୟାଲୋ ଭାଇ, ନମସ୍କାର। ଜୟ ଜଗନ୍ନାଥ।
1: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ। ପ୍ରଫୁଲ୍ଲ ଭାଇ କେମିତି ଅଛନ୍ତି, ଭଲ ଅଛନ୍ତି? କ୍ୟା ବାତ ହେ, ପୁରା ସେମ୍ ସେମ୍ ସେମ୍ ସେମ୍।
2: ନିଶ୍ଚିତ ନିଶ୍ଚିତ ଭାଇ, ମୁଁ ଶୁଣୁଛି ତ। ଆଉ
1: ଓକେ, କଣ କହିବେ ଆଜିର ଟପିକ୍ ସମ୍ପର୍କରେ?
2: ଭାଇ ଦେଖନ୍ତୁ, ପ୍ରଥମେ ଧନ୍ୟବାଦ ଦେବି ମୋ ବାପାଙ୍କୁ।
1: ଆଚ୍ଛା, ବହୁତ
2: ବଢିଆ। ବାପା ମତେ ଛୋଟବେଳୁ ଶିଖେଇଛନ୍ତି ମିଛ କହିବୁ ନାହିଁ, ସଦାବେଳେ ସତ କହିବୁ, ସତ୍ ମାର୍ଗରେ ଯିବୁ, କାହାରି ମନରେ କଷ୍ଟ ଦବୁ।
1: ଆଚ୍ଛା,
2: ତାକୁ ବୁଝେଇ ପାରିଲେ ଭଲ, ନ ବୁଝେଇଲେ ତାକୁ, କିନ୍ତୁ ସଦାବେଳେ ସତ୍ ମାର୍ଗରେ ଯିବୁ, ସତ୍ କର୍ମ କରିବୁ, କୌଣସି ଅସୁବିଧା ନାହିଁ। ବାପାଙ୍କ କଥା ସେ ମତେ ସେଇ କଥା କହିଛନ୍ତି, ଯାହା ଅସୁବିଧା ହେଲେ ବାପା ତୁ କେତେବେଳେ କୌଣସି ମିଛ କଥା କହିବୁ ନାହିଁ,
1: କରିପାରିବୁ। ପ୍ରଫୁଲ୍ଲ ଭାଇ, ଆପଣଙ୍କ ଭଏସ୍ ଟିକେ କଟି କଟି ଯାଉଛି। ବହୁତ ଭଲ ଲାଗିଲା, ବାପାଙ୍କୁ ତ ନିଶ୍ଚିତ ଭାବରେ ଧନ୍ୟବାଦ ଦେବା ଦରକାର। ଆଚ୍ଛା, ଗୋଟେ କଥା ଛୋଟିଆ କଥା ଲାଷ୍ଟରେ କହିବେ, ବେଳେବେଳେ ଏମିତି ହୁଏନି, ସମୟ ବଦଳିବା ସହିତ ବେଳେବେଳେ ପୁରୁଣା କଥା ପୁରୁଣା କାମ ଆପଣଙ୍କ ବର୍ତ୍ତମାନର ଲାଇଫରେ ଠିକ୍ରେ ଖାପ ଖୁଆଏନି, ଯେମିତିକି ଆପଣଙ୍କ ବାପା ମା ଆପଣଙ୍କୁ କହିଛନ୍ତି ଯେ ଆପଣ ସେୟା କରୁଛନ୍ତି, ଠିକ୍ ଅଛି, କିଛି କିଛି କଥା ଓଲଟା ପଡ଼ିଯାଉଥିବ ବା ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଥିବ ତାଙ୍କ କଥାକୁ ମାନିକି, ସେତେବେଳେ ରାଗ ଲାଗେନି ବାପା ମାଙ୍କ ଉପରେ ଯେ ମୁଁ ମୋ ଇଚ୍ଛାରେ କରିଥିଲି ଭଲ ହେଇଥାନ୍ତା, ଏମିତି ମନ ଭିତରେ ଆସେନି?
2: ନାଇଁ ଭାଇ, ଏମିତି ମୋ ମନକୁ କେବେ ଆସି ନାହିଁ, ସଦାବେଳେ ବାପାଙ୍କ କଥା ଆଦର୍ଶ କରିକି ଚଳିଛି, ଚଳିବି ଆଗକୁ। ତା ଭିତରେ ବି ମୋର ଯୋଉ ଭାଇମାନେ ଅଛନ୍ତି, ମୋର ଜଣେ ବଡ ଭାଇ ଅଛନ୍ତି, ସେ ମୋତେ ବହୁତ ସାହାଯ୍ୟ କରନ୍ତି, କାମରେ ସେ ସାହାଯ୍ୟ କରନ୍ତି, ସାନ ଭାଇ ଜଣେ ଅଛନ୍ତି, ମୁଁ ଏବେ ଟିକେ ବୁଝିଦିଅନ୍ତି।
1: ତାମାନେ ଆପଣ ବହୁତ ଲୋକଙ୍କୁ ଧନ୍ୟବାଦ କହିବାକୁ ଚାହାନ୍ତି, ଥ୍ୟାଙ୍କ ୟୁ କହିବାକୁ ଚାହାନ୍ତି, ନିହାତି କହିବା ବି ଦରକାର। ଧନ୍ୟବାଦ ଧନ୍ୟବାଦ ପ୍ରଫୁଲ୍ଲ ଭାଇ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ବହୁତ ଧନ୍ୟବାଦ ଆପଣଙ୍କୁ। ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ। ତେବେ ଚାଲନ୍ତୁ ବର୍ତ୍ତମାନ ଗୋଟେ ଗୀତ ଶୁଣିନେବା, ମିଠା ଗୀତ ଶୁଣିନେବା, ଆପଣଙ୍କ ହୃଦୟକୁ ଛୁଇଁଲା ଭଳିଆ ଗୀତ। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ କହି ରଖିବୁ ଯେ ଆଜିର ଟପିକ୍ ରହିଛି ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି ଆଉ କାହିଁକି କହିବାକୁ ଚାହାନ୍ତି। ଆମ ନମ୍ବର ହେଉଛି 0671230315।

0: ଅଜଣାନ୍ତି ସେମାନେ ପ୍ରକୃତରେ ମଣିଷ ନୁହନ୍ତି, କାରଣ ଆମେ ସାହାଯ୍ୟତା ପାଇକି ତାକୁ ଭୁଲିଯିବା, ଏଇଟା ଗୋଟେ ପଶୁର ପ୍ରକୃତି।
1: ଆଚ୍ଛା,
0: ତେଣୁ ଆମେ ଯାହାକୁ ସାହାଯ୍ୟ କରିବା ସେଇଟାକୁ ମନେ ରଖି ନ ରଖି ଆମକୁ ଯିଏ ସାହାଯ୍ୟ କରିଥାଉ ସେଇଟାକୁ ନିଶ୍ଚିତ ଭାବରେ ମନେ ରଖିବା ସହିତ ତାକୁ ନିଶ୍ଚିତ ଭାବରେ ଧନ୍ୟବାଦ ଜଣେଇବା, କାରଣ ଏଇ ଧନ୍ୟବାଦ ଜଣେଇଲେ ତା ମନଟା ଟିକେ ଖୁସି ହେବ ଏବଂ ସେ ଆଉ ଥରେ ଆପଣଙ୍କୁ ସାହାଯ୍ୟ କରିବାକୁ ତାର ମନ ଚାହିଁବ।
1: ଆଚ୍ଛା, ତାଙ୍କର ମନ ଚାହିଁବ ନା ଆପଣ ସାହାଯ୍ୟ ପାଇଛନ୍ତି ସେଥିପାଇଁ ଆପଣ କଣ ଆପଣ ହାପି ନୁହନ୍ତି ଯେ ଆପଣଙ୍କୁ ଏକ୍ଚୁଆଲି ଯୋଉ ସାହାଯ୍ୟଟା ମିଳିଛି ନିହାତି ବହୁତ ବଡ କଥା, ସେଥିପାଇଁ ବି ଆପଣ ସେମାନଙ୍କ ପାଖରେ କୃତଜ୍ଞ ଭାବୁଛି।
0: ଆମେ ମନେ ରଖିଛୁ, ଆମେ ହାପି ଅଛୁ, ସବୁ ଭଲ, କିନ୍ତୁ ଆମକୁ ଯିଏ ଧନ୍ୟବାଦ ଦେଇଥିବ ଆମେ ତାକୁ ମନେ ରଖିବା ଉଚିତ।
1: ଓକେ,
0: କିନ୍ତୁ ଆମେ ଯାହାକୁ ସାହାଯ୍ୟ କରିଥିବା କି କଣ କରିଥିବା ଆମେ ସେଇଟାକୁ ପ୍ରତି ଭୁଲିଯିବା, ଆମକୁ ଯିଏ ସାହାଯ୍ୟ କରିଥିବ ଆମେ ତାକୁ ନିଶ୍ଚିତ ଭାବରେ ମନେ ରଖିବା ଉଚିତ ଏବଂ ତାକୁ ସେମିତି ବ୍ୟବହାର କରିବା ଉଚିତ ଯିଏକି ପଛରେ ତାଙ୍କ ମନଟା ଖୁସି ହବ ଏବଂ ସିଏ ପ୍ରଶଂସାର ପାତ୍ର ଆମ ପାଖରେ ହବ।
1: ଓକେ, ବହୁତ ବହୁତ ଧନ୍ୟବାଦ ଗୀତା ମ୍ୟାଡମ୍, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର ସାଥି, ଆପଣ ବି କହିପାରିବେ, ନମ୍ବର ହେଉଛି 06712303153। ଟପିକ୍ ହେଉଛି ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି ଆଉ କାହିଁକି। ତ ଆପଣ କାହାକୁ କହିବାକୁ ଚାହାନ୍ତି ସେ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମ୍ନାକୁ ଆଣନ୍ତୁ, ହୁଏତ ଆପଣ ନାଁ ନ କହିପାରନ୍ତି କିନ୍ତୁ ଆପଣଙ୍କ କିଛି ଛୋଟିଆ ଇନ୍ସିଡେଣ୍ଟ ବା ଘଟଣା ସମ୍ପର୍କରେ ମଧ୍ୟ ଆପଣ ଆମ ସହିତ ଏଫ୍ଏମ୍ ରେନ୍ବୋ ସହିତ ସେୟାର କରିପାରିବେ। ଆଉ ଜଣେ କଲର୍ ଅଛନ୍ତି, ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ, କିଏ କହୁଛନ୍ତି?
2: ବବ୍ଲୁ କହୁଛି କଟକରୁ।
1: ବବ୍ଲୁ କହୁଛନ୍ତି କଟକରୁ, ବବ୍ଲୁ କେମିତି ଅଛନ୍ତି?
2: ବହୁତ ବଢିଆ ଅଛି, ଆଶା କରୁଛି ଆପଣ ଭଲ ହିଁ ଥିବେ।
1: ଏକଦମ ବଢିଆ ଅଛି, ଆମେ ବି ଆଶା କରୁଛୁ ଆପଣ ସବୁବେଳେ ଏମିତି ଭଲରେ ଥାଆନ୍ତୁ। କ'ଣ କହିବେ ଆଜିର ଟପିକ୍ ସମ୍ପର୍କରେ?
2: ଟିକେ ଭାଇ ମୁଁ ଶୁଣିପାରିନି ଟପିକ୍।
1: ଟପିକ୍ ହେଉଛି ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି, ଥ୍ୟାଙ୍କ ୟୁ କହିବାକୁ ଚାହାନ୍ତି ଆଉ କାହିଁକି କହିବାକୁ ଚାହାନ୍ତି।
2: ଧନ୍ୟବାଦ, ଏବେ ତ ସେମିତି ମୋର ସିଚୁଏସନ୍ ଆସିନି, ସେମିତି ଧନ୍ୟବାଦ ଜଣେଇବା।
1: ଆଚ୍ଛା,
2: କାହିଁକିନା ସେମିତି କିଛି ଭଲ ଘଟିନି ତ ସେଥିପାଇଁ ଇଏ କାହାକୁ ଗୋଟେ ଧନ୍ୟବାଦ ଜଣେ, କିନ୍ତୁ ଚାଲିଛି ଯେମିତି ଆଗକୁ ଯେମିତି ଚାଲିଥିଲା ଠିକ୍ ଠାକ୍ ସେମିତି ଚାଲିଛି। ତ ଆଗକୁ ଗୋଟେ କାମ ମୋର ଚାଲିଛି, ଯଦି ସେ କାମଟା ଜଣଙ୍କ ଦ୍ୱାରା ହଉଛି
1: ଯଦି
2: ସଫଳ ହୁଏ ତାକୁ ନିଶ୍ଚିତ ଧନ୍ୟବାଦ ଜଣେଇବି,
1: ନହେଲେ ଧନ୍ୟବାଦ ଜଣେଇବେନି ଯଦି କାମଟା ନ ହେଲା। ଆରେ ଏତେ ବାଟ ତମକୁ ନେଇକି ସେ ତ ଟ୍ରାଏ କରୁଛନ୍ତି ନା, ହବା ନ ହବା ସେଟା ସମୟ ଉପରେ ବା ପରିସ୍ଥିତି ଉପରେ କଥା, ତଥାପି କଣ ଧନ୍ୟବାଦ ଦେବେନି ନା କଣ ଭାବୁଛନ୍ତି?
2: ନିଶ୍ଚିନ୍ତ ଯେ ମୋର ତ ଆଶା ଅଛି ସଫଳ ହେଇଯିବ, କାହିଁକିନା ମୋର ଚେଷ୍ଟା ଚାଲିଛି, ତ କେବଳ ତା ଦ୍ୱାରା ହବନି, ମୋର ବି ଚେଷ୍ଟା ଚାଲିଛି, ମୋ ଚେଷ୍ଟା ଭିତରେ ଚାଲିଲା, ଯଦି କୌଣସି ତ୍ରୁଟି ହୁଏ ତାହେଲେ ଠିକ ଅଛି, ତ ନିଶ୍ଚିନ୍ତ ନିଜକୁ ଦୋଷ ଦେବି, ଯଦି ଠିକ୍ ଠାକ୍ ଚାଲିଲା ତାର ତ୍ରୁଟି ହେଲା ତ ନିଶ୍ଚିନ୍ତ ତାକୁ ମୁଁ କହିବି ଆରେ ଯଦି କରିବାର ନଥିଲା କାହିଁକି ଆଗକୁ ମୋତେ ଆଶା ଦଉଥିଲ, ଯଦି ଠିକ୍ ଠାକ୍ ଚାଲିଗଲା ତାହେଲେ ଧନ୍ୟବାଦ କଣ, ତାକୁ ଗୋଟେ ଭଲ ପୁରସ୍କାର ଦେବି, ତାପରେ କିଛି ତାପରେ ରିଆକ୍ସନ ନେବିନି।
1: ଓକେ, ସେ ତ ଫ୍ୟୁଚରର କଥା, ଧନ୍ୟବାଦ ଜଣେଇବେ ନ ଜଣେଇବେ ସେଇଟା ଆପଣ କହିବେ, ସେତେବେଳକୁ ଆମର ଟପିକ୍ ନଥିବ କି ଆମେ ଜାଣିବି ପାରିବୁନୁ ଯେ ବବ୍ଲୁ କ'ଣ କହିଲେ, ଥ୍ୟାଙ୍କ ୟୁ କହିଲେ ନା ଥ୍ୟାଙ୍କ ୟୁ କହିଲେନି। ତେବେ ଗୋଟେ କଥା ଟିକେ ପୂର୍ବରୁ କହିଲେ ଯେ ସେମିତି କିଛି ଲାଇଫରେ ଭଲ ନାହିଁ, କ'ଣ ଏତେ ମାନେ ନିରାଶ ମନ ଭିତରେ କାହିଁକି, ହାପି ନୁହନ୍ତି? ହାପି ରୁହନ୍ତୁ। ହଁ ହଁ ହଁ ହଁ କୁହନ୍ତୁ।
2: ହଁ ଟିକେ ଚାଲିଛି, କାରଣ ବିଜନେସ କୁ ନେଇକି ଟିକେ ଚାଲିଛି ଭଲ ନାହିଁ, ଟିକେ ବର୍ଷା ସିଜିନ ଚାଲିଛି, ଟିକେ ଅପ ଡାଉନ ଚାଲିଛି, ତାପରେ ଏପଟେ ଟିକେ ସମସ୍ୟା ରହୁଛି, ଆମେ ଯେମିତି କହୁଛି କି ଜୀବନ ମଣିଷ ଜୀବନ ଭିତରେ ବହୁତ ସାରା ସମସ୍ୟା ଥାଏ, କେତେବେଳେ ଭଲ ଥାଏ କେତେବେଳେ ମନ୍ଦ ଥାଏ, ତ ଏବେ ସେ ଟିକେ ଚାଲିଛି ଖରାପ। ନିଶ୍ଚିନ୍ତ ଆମେ ଏ କଥା ଶୁଣିଥିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବାଣୀ ଯେ ସମୟ କେବେ ରହିବନି, ସେ ଯେହେତୁ ଅର୍ଜୁନଙ୍କୁ କହିଥିଲେ ଆମେ ସେ କଥାଟା ଶାସ୍ତ୍ରରେ ଯେଉଁମାନେ ପଢିଛନ୍ତି ଆମର ଗୁରୁଜନ ମାନେ ତାଙ୍କଠୁ ଶୁଣିଛୁ, ତ ସେଇଟା ମୁଁ ନିହାତି ଭାବୁଛି କି ନାଇଁ ହଁ ଏ ସମୟ ରହିବ ନାହିଁ, ଆଉ ବାକି ରହିଲା କି
1: ଆପଣ ଫିଲ୍ କରିଛନ୍ତି ବବ୍ଲୁ, ଶୁଣନ୍ତୁ ଆପଣ ଫିଲ୍ କରିଛନ୍ତି ଯେ ସମୟ ରହିବନି, ସମୟ ଚାଲିଯିବ ଏବଂ ଯୋଉ ବ୍ୟାଡ୍ ଟାଇମ୍ ବର୍ତ୍ତମାନ ଚାଲିଛି ସେ ସମୟ ବି ପରିସମାପ୍ତି ହେବ ଏବଂ ନୂଆ ଟାଇମ୍ ବି ଆସିବ ଆପଣଙ୍କ ସପକ୍ଷରେ ଆସିବ, ନୋ ଡାଉଟ୍, ଏଥିପାଇଁ କିଛି ଟେନସନ୍ ନାହିଁ। କିନ୍ତୁ ଆଉ ଗୋଟେ କଥା ମନେ ରଖିଥିବେ, ଆପଣ ଲାଇଫରେ ଯେତେ ଦିନ ବି ଯେଉଁଛନ୍ତି, ଯେତେ ମାନେ ରନିଂ ୱେରେ ଆପଣ ଯେତେ ଦିନ ବି କ୍ରସ୍ କଲେଣି, ଆପଣଙ୍କ ଲାଇଫରେ କେହି ନା କେହି ଆପଣଙ୍କ ଲାଇଫକୁ ନିଶ୍ଚିତ ଭାବରେ ହାପି କରୁଛନ୍ତି। ହୁଏତ ଟାଇମ୍ ଆପଣଙ୍କ ସପୋର୍ଟରେ ନଥାଇପାରେ, କିନ୍ତୁ ଆପଣ ଯଦି ନିରାଶ

0: ହେବେ ତାହେଲେ ଛୋଟ ଛୋଟ ଯେଉଁ ସହଯୋଗ କରୁଥିବା ମଣିଷ ଆପଣଙ୍କର ଶୁଭାକାଂକ୍ଷୀମାନେ ସେମାନଙ୍କୁ ଆପଣ ନୋ ଥ୍ୟାଙ୍କସରେ ରହିଯିବେ, ମାନେ କହିବେନି। ତ ଟ୍ରାଏ କରନ୍ତୁ ଥ୍ୟାଙ୍କସ କହିବାକୁ ଚେଷ୍ଟା କରନ୍ତୁ, ଦେଖିବେ ଆପଣଙ୍କ ଲାଇଫ ବି ହାପି ହାପି ହେଇଯିବ। ବୁଝିଲେ?
1: ବିଲକୁଲ ଭାଇ, ହଁ ବିଲକୁଲ ଭାଇ। ତ ମୁଁ ବି ଗୋଟେ କଥା ସବୁବେଳେ ପାଇଁ ଆପଣାଇ ଯେ କି ଆପଣେଇ ଥିଲି, ଏବେ ଆପଣେଇଛି, ଆଗକୁ ବି ସେଇ କଥାଟା ଆପଣେଇବି କି ମାନେ ଆଶା ମୁଁ ରଖେ
0: କିନ୍ତୁ ଆଶା କରିବୁ। ବହୁତ ଧନ୍ୟବାଦ ବବ୍ଲୁ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ, ବହୁତ ଧନ୍ୟବାଦ। ହଁ ସାଥୀ, ଆପଣମାନେ ବି କହିପାରିବେ ଆଜିର ଟପିକ୍ ସମ୍ପର୍କରେ, ଜୀବନରେ କାହାକୁ ଆପଣ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛନ୍ତି, ଧନ୍ୟବାଦ କହିବାକୁ ଚାହାନ୍ତି ବା କହିଛନ୍ତି ଅଲରେଡି, ଆଉ କାହିଁକି କହିଛନ୍ତି ସେ ସମ୍ପର୍କରେ ଏଫ୍ଏମ୍ ରେନ୍ବୋ ସହିତ ଆପଣଙ୍କ ମନର କଥା ମଧ୍ୟ ସେୟାର କରିପାରିବେ ବିନ୍ଦାସରେ ଯଦି ଚାହିଁବେ। ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ
2: ହ୍ୟାଲୋ ନାରାୟଣ ଭାଇ ନମସ୍କାର।
0: ନମସ୍କାର,
2: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: କୃପା ସିନ୍ଧୁ କବି, କୃପା ସିନ୍ଧୁ ବାବୁ କେମିତି ଅଛନ୍ତି? ଭଲ ଅଛନ୍ତି?
2: ବହୁତ ଭଲ ଅଛି। ଆପଣଙ୍କର ବହୁତ ଦିନ ପରେ ଆସିଲି, କଥାବାର୍ତ୍ତା ଆପଣଙ୍କ ସାଙ୍ଗରେ ହେଲି।
0: ଥ୍ୟାଙ୍କ ୟୁ ଆମ ସହିତ କଥା ହେଇଥିବାରୁ, ଏଫ୍ଏମ୍ ରେନ୍ବୋ ସହିତ କଥା ହେଇଥିବାରୁ। ନା କଣ କହୁଛନ୍ତି?
2: ଆଜ୍ଞା ଆଜ୍ଞା, ମାନେ ଆପଣଙ୍କର ଟୋନ୍ ଆଉ ସେ ଜୟଦେବ ଭାଇ ଟୋନ୍ ଆଉ ବିଶ୍ୱଜିତ ଭାଇଙ୍କର ସବୁ ଟୋନ୍ ଟିକେ ସାମଞ୍ଜସ୍ୟ ଅଛି, କିନ୍ତୁ ଆପଣଙ୍କରଟା ବାରି ହେଇଯାଉଛି।
0: ମୋର ବାରି ହେଇଯାଉଛି? ଯା ହଉ, ଆପଣ ଧରିପାରିଛନ୍ତି ଶୁଣି, ସେତିକି ଜାଣିକି ବହୁତ ଖୁସି ଲାଗିଲା। ଆଚ୍ଛା, ତ ସେଥିପାଇଁ ପ୍ରଥମରୁ ଆସିକି ଫାର୍ଷ୍ଟ ଆମକୁ ଜାଣିବା ଦରକାର ଯେ କିଏ ଆଜି ପ୍ରେଜେଣ୍ଟ ଅଛନ୍ତି ଏଫ୍ଏମ୍ ରେନ୍ବୋ, ଦେନ୍ ତାପରେ ଆପଣ ଜାଣିପାରିବେ। କିଛି ନାହିଁ, ଆପଣ କିଛି ସମୟ ଯଦି କଥା ବି ହେଇଯିବେ, କିଛି ସମୟ ଯଦି କଥା ଶୁଣିନେବେ, ତାହେଲେ ବି ଆପଣ ସିଓର ହେଇଯିବେ ଯେ କୋଉ ଭାଇ ଜଣକ ଅଛନ୍ତି। ଓକେ ଓକେ ଓକେ, କୁହନ୍ତୁ କୁହନ୍ତୁ, ପଟାପଟ କହିଦିଅନ୍ତୁ। ନିହାତି, ହଁ କୁହନ୍ତୁ।
2: ଟପିକ ରଖିଛନ୍ତି ଆପଣ?
0: ଆଜ୍ଞା,
2: ମୁଁ କହୁଛି ପ୍ରଥମେ ବାପା ମାଙ୍କୁ ଆଗେ ଧନ୍ୟବାଦ ଦେବି ଆମେ ତାଙ୍କୁ ଆସିଛୁ ବୋଲି।
0: ଆଚ୍ଛା,
2: ତାପରେ ଆଉ ଗୋଟେ କଥା କହିବି, ମୋ ଭଉଣୀ ବି, ବଡ ଭଉଣୀ ବି, ତାଙ୍କୁ ଧନ୍ୟବାଦ ଦେବି। କାହିଁକି ଦେଖନ୍ତୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ, ଭାଇ ଭାଉଜ ବି ପାଖରେ ଥାଏ,
0: ଆଚ୍ଛା,
2: ଏମିତି ବି ମାନେ ସିଚୁଏସନ୍ ପରିସ୍ଥିତି ବି ଆସିଥିବ, ଯୋଉଟା କି ଆପଣ ଗୋଟେ ସଂଘର୍ଷ ସହିତ ମାନେ ଚାଲିଥିବ, ସେତେବେଳେ ବି ଆପଣ ପାଖରେ ଯିଏ ଆସି ଗୋଟେ ସାହାଯ୍ୟ କଲା, ଛିଡ଼ା ହେଲା, ଆପଣଙ୍କୁ ଅନେଇଲା, ଆଦର କଲା, ଆପଣ ତାଙ୍କୁ ଧନ୍ୟବାଦ ଦେବାକୁ ମୁଁ ବେଶୀ ଗ୍ରହଣ କରିବି।
0: ତେଣୁ ଏ କ୍ଷେତ୍ରରେ ଆପଣଙ୍କ ଭାଇ ଭଉଣୀ ମାନଙ୍କ ଭଉଣୀଙ୍କର ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ରୋଲ ଅଛି ଆପଣଙ୍କ ଲାଇଫ ପାଇଁ, ତ ସେଥିପାଇଁ ଆପଣ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ନୁହଁ କି? ବହୁତ ବଢିଆ। ଏମିତି ତ ଆମ ଲାଇଫରେ କେହି ନା କେହି ତ ଆମକୁ ସହଯୋଗ କରିବେ, ଆଉ କେହି ନା କେହି ଆମକୁ ତିରସ୍କାର କରିବେ, ଏଇଟା ତ ସୃଷ୍ଟିର ନିୟମ। ତେଣୁ
2: ପରିସ୍ଥିତି ବି ଗୋଟେ ବେଳେ ବେଳେ ଏମିତି ଆପଣଙ୍କ ସିଚୁଏସନ୍ ଆସିଯିବ, ଆଉ ଆପଣ ନିଜେ ସେତେବେଳେ ଜାଣିପାରିବେ କିଏ ଗ୍ରହଣର ପାତ୍ର, ମାନେ କାହାକୁ ଆମେ ସେତେବେଳେ ମାନେ କିଏ ଆମ ପାଖରେ କେତେ ମାନେ ଇଏ କଲା, ମାନେ କୋଉ ପରିସ୍ଥିତିରେ ନେଇକି ସେ ଆମ ପାଖକୁ ଆସିଲା।
0: ନିଶ୍ଚିତ ନିଶ୍ଚିତ, ପରିସ୍ଥିତି ବି ଆମକୁ ମଣିଷର ରୂପ ଚିହ୍ନିଦେବ, ମଣିଷକୁ ଚିହ୍ନିଦେବ। ଆମେ ସେତେବେଳେ ମଣିଷକୁ ଚିହ୍ନିଲା ପରେ ହିଁ ଆମେ ଜାଣିପାରିବା। ଓକେ, ବହୁତ ବହୁତ ଧନ୍ୟବାଦ କୃପା ସିନ୍ଧୁ ବାବୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କ ମନର କଥା କହିଲେ, ଧନ୍ୟବାଦ। ସାଥୀ, ଆପଣମାନେ ବି କହିପାରିବେ ଆଜିର ଟପିକ୍, ଆଜିର ଟପିକ୍ ହେଉଛି ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି, ଆଉ କାହିଁକି କହିବାକୁ ଚାହାନ୍ତି। ଆଉ ଜଣେ କଲର ଯୋଡ଼ି ହୋଇଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ,
3: ଜୀବନ ପବିତ୍ର, ପୂଜା ସେ ମନ ପବିତ୍ର ହୋଇଥାଏ,
0: ହଁ ହଁ,
3: ସେବା ସେ ଜୀବନ।
0: ହ୍ୟାଲୋ
3: ହ୍ୟାଲୋ,
0: ହଁ କୁହନ୍ତୁ କୁହନ୍ତୁ।
3: ପୂଜା ସେ ମନ ପବିତ୍ର ହୋଇଥାଏ, ଲେକିନ ସେବା ସେ ଜୀବନ କୃତାର୍ଥ ହୋଇଯାଏ। ଶୁଭ ସନ୍ଧ୍ୟା, ନମସ୍କାର ଭାଇ।
0: ଓକେ, ପୁରା ମାନେ ହଟବର୍ଡରେ ଥିଲା ଭଳିଆ ଲାଗୁଛନ୍ତି, କିନ୍ତୁ ଏଫ୍ଏମ୍ କୁ ଶୁଣୁଛନ୍ତି, ସେଥିପାଇଁ ଫୋନ କରିଦେଇଛନ୍ତି। ନା କଣ ପ୍ରଶାନ୍ତ?
3: ନାଇଁ ଭାଇ, ମୁଁ ଅଛି, କିଛି ହଡବଡ ନାହିଁ, ପୁରା ରେଷ୍ଟରେ ଅଛି, ଏଇ ଆପଣଙ୍କ ନିକଟରେ ହିଁ ଅଛି।
0: ଓକେ, କଣ କହିବେ କାର୍ଯ୍ୟକ୍ରମକୁ ସ୍ୱାଗତ, କଣ କହିବେ ଆଜିର ଟପିକ୍ ସମ୍ପର୍କରେ?
3: ଭାଇ ଟପିକ୍ କଣ?

0: ଆଲୋକ ଦେଖେଇଛି ଯେ ସମସ୍ତଙ୍କୁ ଗୋଟେ ଗୋଟେ ଆଲୋକିତ ଯୋଉ ଗୁରୁ ଗୁରୁଜନ ଯୋଉମାନଙ୍କ ଶବ୍ଦକୁ ଆମେ ଅଣଦେଖା କରୁଥିଲେ ତାଙ୍କ ପ୍ରତି ଗୁରୁତ୍ୱ ଭାବନା ଆସିଲା। ତ ଯିଏ ଜ୍ଞାନର ଆଲୋକ ଦେଖେଇଛନ୍ତି ସେଇମାନଙ୍କୁ ହିଁ ଥ୍ୟାଙ୍କ ୟୁ କହିବି ଭାଇ।
1: କରୁଣାଙ୍କର
0: କଷ୍ଟ ହର ଜ୍ଞାନ ଦ ଭଗବାନ ଭଗବମେ ଫସି ନାଓ ମେରା ତାର ଦ ଭଗବାନ। ଏଇ ଜ୍ଞାନ ରୂପକ ଆଲୋକ ଯିଏ ଦେଖେଇଛି ଦେଖେଇଛନ୍ତି ସେଠି ଆକାଶବାଣୀ ତା ଭିତରକୁ ଗୋଟେ ବେଷ୍ଟ କାରଣ ଏବଂ ଆକାଶବାଣୀକୁ ବହୁତ
1: ନିଶ୍ଚିତ ଭାବରେ
0: ଧନ୍ୟବାଦ ଦେବାକୁ ଚେଷ୍ଟା କରିବି।
1: ନିଶ୍ଚିତ ଭାବରେ ଆମ ତରଫରୁ ଏଫଏମ୍ ରେନ୍ବୋ ତରଫରୁ ନିଶ୍ଚିତ ଭାବରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ଆପଣମାନେ ଏଫଏମ୍ ରେନ୍ବୋ ଶୁଣୁଛନ୍ତି, ଆକାଶବାଣୀ ଶୁଣୁଛନ୍ତି, ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ଆଜ୍ଞା।
1: ନମସ୍କାର। ହଁ ସାଥୀ, ଆପଣମାନେ ବିଜୋଡି ହୋଇପାରିବେ। ନମ୍ବର ହେଉଛି 06712303153। ତ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍।

0: ଆଜି ଭାଇ ଭଲ ବିଷୟଟା ଦେଇଛନ୍ତି, ମୁଁ ସେଇଟା ଭାବୁଥିଲି କେବେ ହୁଅନ୍ତା କି ହେଲେ, ଆଜି ପଡିଯାଇଛି ସେ ଦୁଃଖ କଥାଟା, ଦୁଃଖ ନୁହଁ ଖୁସି କଥା ବି କହିଦେବି। ପ୍ରଥମେ ଧନ୍ୟବାଦ ଦେବି ମୋ ଝିଅ ମଉସା, ତାଙ୍କ ନାଁ ବାବୁଲ ବାବୁ, ସେ କଟକ, ତାଙ୍କୁ ଦେବି। କାରଣ ହେଲା ଆଉ ଝିଅ ଆମର ବଡ ଝିଅ, ସେ ମେଟ୍ରିକରେ ଅଲ୍ ଓଡ଼ିଶାରେ ପଞ୍ଚମ ସ୍ଥାନ ପାଇଲା। ପାଇଲା ପରେ ସମସ୍ତେ କହିଲେ ତାକୁ ରେଭେନ୍ସାର ପଢା ଇତ୍ୟାଦି ବଡ ବଡ କଲେଜରେ ପଢିବାକୁ କହିଲେ, କିନ୍ତୁ ପଢେଇବାରେ ମୋର ଟିକେ ସାହସ ହେଲାନି, ମାନେ ମାସକୁ ମାସ ଯୋଉ ପଇସା ଦବା କଥା ଟିକେ ସେଥିପାଇଁ ମନ ଉଣା ହେଇଯାଇଥିଲା। ଆମ ସେ ମଉସା କହିଲେ ତମେ ବ୍ୟସ୍ତ ହବ ନା, ମୁଁ ମୋର ପଇସା ଦେବି, ତମ ଝିଅକୁ ପଢା। ସେଇ ଇଏଟା ସିଏ ରେଭେନ୍ସାର ପଢିଲା, ରେଭେନ୍ସାର ପରେ ପଢିଲା କଲିକତା, ତାପରେ ଏବେ ଭାଇ ଜର୍ମାନୀରେ କ୍ୟାନ୍ସର ହସ୍ପିଟାଲରେ ରହିଛି ସର୍ଭିସ କରିକି। ସେଥିପାଇଁ ତାଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି।
1: ତାଙ୍କ ନାଁ କଣ କହିପାରିବେ?
0: ଗଛଟା ପ୍ରଥମେ ପୋତିବା, ପୋତିକି ତାର ଉଠିଲା ପରେ ସିନା ସିଏ ହେଲା।
1: ନିହାତି ନିହାତି ନିହାତି ନିହାତି। ଆଉ ତାଙ୍କ ନାଁ କଣ କହିପାରିବେ?
0: ତାଙ୍କ ନାଁ ବାବୁଲି ବାବୁ, ଭଲ ନାଁ ହଉଛି ଲକ୍ଷ୍ମଣ।
1: ଆପଣଙ୍କ ଝିଅଙ୍କ ନାମ?
0: ଝିଅ ନାଁ ହଉଛି ଏସ ଏମ ସମୀକ୍ଷା।
1: ଆଚ୍ଛା, ସମୀକ୍ଷା।
0: ତାଙ୍କ ମାମା ନା ଆଉ ମୋ ନାଁ ମିଶିକି ସନ୍ତୋଷ ନିର୍ମଳା ମିଶିକି ଏସ ଏନ ସମୀକ୍ଷା ହେଇଛି।
1: ଏସ ଏନ ସମୀକ୍ଷା ନୁହଁ କି?
0: ଆଜ୍ଞା।
1: ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ଏତେ ବଡ଼ ସେ ତ ଧନ୍ୟବାଦର ପାତ୍ର ଆଉ ଥ୍ୟାଙ୍କ ୟୁର ପାତ୍ର, କାହିଁକି ନା ଆପଣ ଯାହା କରିଥାନ୍ତେ ତାଠାରୁ ସେ ଦେଖିଲେ ସେ ଗୋଟେ ଗୋଟେ ପ୍ରତିଭାକୁ ଆମେ ମୌଳି ଦେବା ଠିକ ନୁହେଁ। କିଛି ସହଯୋଗ କଲେ, କିଛି ସାହାଯ୍ୟର ହାତ ବଢ଼େଇଲେ, ସେମାନଙ୍କୁ ଭଲ ପାଇବା ଦେଲେ, ହୁଏତ ଯାହାକି ଆପଣଙ୍କ ଝିଅ କରିକି ଦେଖେଇଦେଲେ, ସେଟା ତ ବହୁତ ବଢିଆ। ଆଉ ସବୁବେଳେ ତାଙ୍କୁ ଧନ୍ୟବାଦ ଦେବା ଦରକାର।
0: ହଁ, ସେଇଟା ନିଶ୍ଚିତ ନା, ଆଉ ସେଇଟା ତ ନହେଲେ ଆମେ ଋଣୀ ହେଇଯିବୁ ନା।
1: ବହୁତ ବହୁତ ଧନ୍ୟବାଦ।
0: ନିଃସ୍ୱାର୍ଥପର ଭାଇ।
1: ହଁ, ସାହାଯ୍ୟ ଯେଉଁମାନେ କରନ୍ତି ସେମାନେ ନିଶ୍ଚିତ ଭାବରେ ଭଲ ଲୋକ ହେଇଥାନ୍ତି। ଧନ୍ୟବାଦ ଆପଣଙ୍କୁ ଏଫଏମ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
0: ନମସ୍କାର, ରହିଲି, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସରି, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା। ଆଜିର ଟପିକ୍, ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି? ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ, ଫୋନ୍ଟି କାଟି ଦେଇଛନ୍ତି କିଏ ତ ଆମେ ଜାଣିପାରିଲୁନି, ତଥାପି ବୋଧ ହୁଏ ତାଙ୍କର ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି? ମମତା ବେହେରା କହୁଛନ୍ତି। ମମତା, କେମିତି ଅଛ? ମୁଁ ଏକଦମ ବଢିଆ ଅଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଆଜିର ଟପିକ ସମ୍ପର୍କରେ ମୁଁ ସମସ୍ତଙ୍କୁ ଥ୍ୟାଙ୍କ ୟୁ କୁହେ, ଯିଏ ମାନେ ବିପଦରେ ସାହାଯ୍ୟ କରନ୍ତି ତାଙ୍କୁ ବି ଥ୍ୟାଙ୍କ ୟୁ କୁହେ, ଆଉ ଯିଏ ବିପଦରେ ପକେଇଥାନ୍ତି ତାଙ୍କୁ ବି ଥ୍ୟାଙ୍କ ୟୁ କୁହେ।
1: ଆରେ ବାହ, ବହୁତ ବଢିଆ, ପୁରା ନିଆରା ଷ୍ଟାଇଲ
2: ଭାଇ। କାହିଁକି ନା ଯୋଉ ଲୋକଟି ତ ମାନେ ବିପଦରୁ ଉଦ୍ଧାର କରନ୍ତି ସେ ତ ସମସ୍ତେ ସେଇଟାକୁ ସମସ୍ତେ ମାନେ ଥ୍ୟାଙ୍କ ୟୁ କୁହନ୍ତି, କି ଯୋଉମାନେ ବିପଦରେ ପକାନ୍ତି ତାଙ୍କୁ ମୁଁ ଥ୍ୟାଙ୍କ ୟୁ କାହିଁ କୁହେ ନା, ସିଏ ବିପଦରେ ପକେଇଥିବା ଲୋକ ଯିଏ ବିପଦରେ ପକାନ୍ତି ସେ କିଛିଟା ଶିକ୍ଷା ଦେଇଦିଅନ୍ତି, ସେ ଶିକ୍ଷାଟା ଯୋଉ ଆମେ ପାଉ ତ ସେଥିପାଇଁ କି ମୁଁ ତାଙ୍କୁ ବି ଥ୍ୟାଙ୍କ ୟୁ କୁହେ।
1: ବହୁତ ବଢିଆ, ବହୁତ ବଢିଆ। ଛୋଟିଆ ଏକ୍ସାମ୍ପଲ ଦେଇପାରିବେ ଆପଣଙ୍କର ଥ୍ୟାଙ୍କ ୟୁ? ବିପଦ କଥା ତ ଛାଡି ଦିଅନ୍ତୁ, ଭଲରେ କିଏ ଆପଣଙ୍କୁ, ଆପଣ କାହାକୁ ଥ୍ୟାଙ୍କ ୟୁ କହିବାକୁ ଚାହିଁବେ?
2: ଥ୍ୟାଙ୍କ ୟୁ କହିବାକୁ ଚାହିଁବି ମୋର ଆମର ଭାଇ ଅଛନ୍ତି, ଥିଲେ ସେ ତ ଏବେ ନାହାନ୍ତି, ଛ ବର୍ଷ ହବ, ଜଣେ ଧରମ ଭାଇ ହେବେ ଆମର। ସେ ଭାଇ ଯେମିତି ଥିଲେ ସେ ପୁତ୍ର ବି ଆମର ସେମିତି ଥିଲେ, ଭାଇଙ୍କର ପୁଅ। ଏମିତି ଯୋଗ ଭାଇ ମାନେ ସେ ବାପକୁ ଦି ଜଣ ଯାକ ପାଞ୍ଚ ବର୍ଷ ଭିତରେ ଦୋକାନ ଥିଲି ଚାଲିଗଲି।
1: Oh my God. ମାନେ କଣ ଦେହ ଅସୁସ୍ଥ ଥିଲା?
2: ଆଜ୍ଞା ଆଜ୍ଞା, ନାଇଁ ଭାଇଙ୍କୁ ହାର୍ଟଷ୍ଟ୍ରୋକ୍ ହେଇଗଲା। ତାପରେ ପୁଅର କିଛି ନାହିଁ, ବହୁତ ଭଲ ପୁଅ ସିଏ ଆମର, ମାନେ ନିଶା ପାଣି ଭଲ ମନ୍ଦ କିଛି ନାହିଁ, କଣ କୋଉ ଇଏରୁ ତାର ଦିଟା ଯାକ କିଡ଼ନି ନଷ୍ଟ ହେଇଗଲା, ମାନେ ନଷ୍ଟ ହେଇଗଲା ବୋଲି ଏମିତି ଜଣାଗଲା ଭାଇ, କିଛି ନାହିଁ ହଠାତ୍ ଜଣାଗଲା, ହଠାତ୍ ମାସକ ଭିତରେ ସେ ପୁଅଟି ଚାଲିଗଲେ।
1: ନିହାତି ନିହାତି, ନିଶ୍ଚିତ ବହୁତ ଆପଣଙ୍କୁ ଦୁଃଖ ଲାଗିବ।
2: ବହୁତ ବହୁତ ସାହାଯ୍ୟ କରିଛନ୍ତି ଭାଇ ଆମକୁ, ଆମେ ବହୁତ ବଡ ବିପଦରେ ପଡିଥିଲୁ,

0: ମାନେ ରାତି ଅଧ ଯିଏ କି ଆମର ନିଜ ଲୋକ ଆସି ଆମ ପାଖରେ ଠିଆ ହେବାକୁ ଟାଇମ ଲାଗିଲା, କିନ୍ତୁ ସିଏ ଆମକୁ ବହୁତ ସାହାଯ୍ୟ କରି ଆମ ପାଖରେ ଆସି ଠିଆ ହେଲେ। ଆମେ ସେଇଟା ସିଏ ଚାଲିଗଲେଣି, କିନ୍ତୁ ସେଇଟା ଆମେ ମରିବା ଯେ ଆମେ ସେଇଟା କେବେ ଭୁଲି ପାରିବୁ।
1: କେବେ ବି ଏଭଳି ମଣିଷ ମାନଙ୍କୁ ଭୁଲି ହବନି, କାହିଁକି ନା ଜୀବନରେ ସେମାନେ ଥିଲେ ହୁଏତ, ଦୁନିଆରେ ଥିଲେ ହୁଏତ, ଆପଣ ଏତିକିଟା ଆପଣ ଆପଣଙ୍କ ଅନୁଭବକୁ ଏକ୍ସପ୍ରେସ କରିପାରିନଥାନ୍ତେ। କିନ୍ତୁ ସେମାନେ ଚାଲିଗଲା ପରେ ଆମକୁ ବି ତ ବହୁତ ଦୁଃଖ ଲାଗୁଛି, କାହିଁକି ନା ସେ ଆପଣଙ୍କୁ ଏତେ ସହଯୋଗ କରିଛନ୍ତି, କିନ୍ତୁ ଆଜି ଦୁନିଆରେ ସେମାନେ ନାହାନ୍ତି। ମନେ ପଡିବ, ନିଶ୍ଚୟ ମନେ ପଡିବ। ଆପଣ ସବୁବେଳେ ଭଗବାନଙ୍କୁ ଥ୍ୟାଙ୍କ ୟୁ କୁହନ୍ତୁ, ଏଭଳି ଲୋକମାନଙ୍କୁ, ଏଭଳି ମଣିଷମାନଙ୍କୁ ଆପଣଙ୍କ ଜୀବନକୁ ଆଣିଥିଲେ, ସେମାନଙ୍କୁ ସେମାନଙ୍କୁ ସେମାନଙ୍କର ଆତ୍ମାକୁ ସଦ୍ଗତି ଦିଅନ୍ତୁ। ସେଇଟା ହିଁ କେବଳ ଆପଣ କାମନା କରିପାରିବେ ଈଶ୍ୱରଙ୍କ ପାଖରେ, ନହେଲେ ଆଉ କିଛି କରିପାରିବେନି ଆପଣ। ଓକେ, ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ବହୁତ ଧନ୍ୟବାଦ, ନମସ୍କାର। ସାଥୀ ଆପଣମାନେ ବି କହିପାରିବେ ସମୟ ପାଖେଇ ଆସିଲାଣି, କାର୍ଯ୍ୟକ୍ରମକୁ ଶେଷ କରିବାକୁ ପଡ଼ିବ, କିନ୍ତୁ ଆଉ ଆଉ ଜଣେ କଲର୍ ବି ଯୋଡ଼ି ହେଇଛନ୍ତି, ଦେଖିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ଶୁଭ ସନ୍ଧ୍ୟା ନାରାୟଣ ଭାଇ, ନମସ୍କାର।
1: ନମସ୍କାର ଶୁଭ ସନ୍ଧ୍ୟା,
2: ମୁନା ଭାଇ କଟିଲ କନ୍ନାପୁର ଜଳସମ୍ପୁର କହୁଥିଲି।
1: ବହୁତ ବଢିଆ, କେମିତି ଅଛନ୍ତି, ଭଲ ଅଛନ୍ତି?
2: ସବୁବେଳେ ବିନ୍ଦାସର ଆଶୀର୍ବାଦ, ଆପଣ ବିନ୍ଦାସ ଥାନ୍ତୁ, ଖୁସି ହେଇଥାନ୍ତୁ, ମାଝ ଆପଣ ଘଣ୍ଟ ଘୋଡ଼ିଏ ରଖିଥାନ୍ତୁ। ବହୁତ ଖୁସି ଲାଗିଲା, ଆରମ୍ଭ ଶେଷ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବେ ଆଲୋଚନା କରିଥିଲେ, ତା ସହ ଗୀତ ପୁରା ମ୍ୟାଚିଂ କରି ପକାଉଥିଲେ, ଶୁଣିକି ବହୁତ ଖୁସି ଲାଗିଲା।
1: ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ, କାର୍ଯ୍ୟକ୍ରମ ଶୁଣିଛନ୍ତି, ବହୁତ ଖୁସି ଲାଗିଲା। କଣ କହିବେ ମୁନା ଭାଇ ଆଜିର ଟପିକ ଉପରେ?
2: ଭାଇ ଜୀବନ ତ କେହି ନା କେହି ଜାଣତରେ ଅଜାଣତରେ ସାହାଯ୍ୟ କରୁଛନ୍ତି, ଯେମିତି ଆମେ ଯାହା ଖାଦ୍ୟ କଥା ଚାଷୀ ସେମାନେ ଆମକୁ ସାହାଯ୍ୟ କରୁଛନ୍ତି, ନା ଯଦି ସେ ଚାଷ ନ କରେ ଆମେ ଖାଇପାରିବାନି, ବୁଣାକାର ଯଦି କଣ ଲୁଗା ନ ବେଳେ ଆମେ ପିନ୍ଧିପାରିବାନି,
1: ତାହେଲେ
2: ବଡ଼ରେ ଯଦି ସନ୍ଧ୍ୟା ନେଇ ଜନ୍ମ କରି ଆମେ ଶାନ୍ତିରେ ସେମିତି ସାହାଯ୍ୟ ସମସ୍ତେ କରୁଛନ୍ତି, କିନ୍ତୁ ସବୁଠୁ ବେଶୀ ସାହାଯ୍ୟ ଯଦି ଦୀର୍ଘ 40 ବର୍ଷ ହେଲା ସେ ଅତି ଆକର୍ଷଣୀ, ମତେ ବହୁତ କିଛି ସାହାଯ୍ୟ ସହଯୋଗ ପ୍ରତ୍ୟେକର ପରେକର ମତେ କେବଳ ମୋ ଜାଣତରେ ଯଦି ନିଃସ୍ୱାର୍ଥ କରେ କିଏ ସାହାଯ୍ୟ ସେ ଅତି ଆକର୍ଷଣୀ। ଆଉ ମୁଁ ତା କାରଣ ବି କହିଦେବି, ଦେଖନ୍ତୁ ଏଇ ଆକର୍ଷଣୀ ମାଧ୍ୟମରେ ମତେ ଭଗବାନ କଣ ଦେଇଛନ୍ତି, ବାପା ମା ଭଗବାନ ବି ସ୍ୱାର୍ଥପର ଅଛି, ଦେଖନ୍ତୁ ଯଦି ଭଗବାନ ଭକ୍ତି ନଥିଲା ସେ ଜମା ଶୁଣେନି, ବାପା ମାଙ୍କୁ ଯଦି ଭଲ ମନ୍ଦ ଖାଇବା ପିଇବା ଯେ ତାଙ୍କ କଥା ନ ମାନେ ଆମେ ରାଗିବେ, ଆକର୍ଷଣୀ କେବେ ରାଗିନି, ଆଉ
1: କେବେ ବି ରାଗିବନି, ଠିକ
2: କେବେ ବି ରାଗିବନି। ଆଉ ତା ଭିତରୁ ଦେଖନ୍ତୁ ବହୁତ ଭଲ ଭଲ ବନ୍ଧୁ ମତେ ଦେଇଛନ୍ତି, ଯାହାକି ମୁଁ କିଛି ସାହାଯ୍ୟ କରନ୍ତି କେବେ କା, ମତେ ବହୁତ ସାହାଯ୍ୟ କରିଛନ୍ତି, ଧର ଆମ ଜଗତସିଂହ ଟୁନାଇନ ଦୀର୍ଘ 4 ବର୍ଷ ହେଲା ମତେ ସାହାଯ୍ୟ କରି ଆସୁଛନ୍ତି ଏବଂ ଏମିତି କରୁଛେ, କିନ୍ତୁ ଦେଖନ୍ତୁ ଗୋଟେ ଦୁଃଖର ବିଷୟ, ମୁଁ ତାଙ୍କ ମୁହଁରେ କେବେ ଥ୍ୟାଙ୍କ ୟୁ କହିନି, କାହିଁକି ନା ମୁଁ ଗୋଟେ ଥ୍ୟାଙ୍କ ୟୁ ମୁଁ ଅଲଗା ଗୋଟେ କୁହେ, ଏଇଆ ଏଇଆ ସାହାଯ୍ୟ କରୁଛି, ସେଥିରୁ କିଛି ଲୋକ କୁହନ୍ତି
1: କିଛି ଲୋକ ଲୋକମାନଙ୍କ କଥାକୁ ଛାଡି ଦିଅନ୍ତୁ, ଆମେ ଆମେ ଆମେ ବ୍ୟକ୍ତିଗତ ଭାବରେ କଥା କହିବା, ବ୍ୟକ୍ତିଗତ କଣ ଆପଣ ଅନୁଭବ କରିଛନ୍ତି ଯେ ଆପଣଙ୍କୁ ଏଇମାନେ ସହଯୋଗ କରିଛନ୍ତି, ଆଉ ବିଶେଷ କରି ଆକାଶବାଣୀ ମଧ୍ୟ ଆପଣଙ୍କୁ ଭଲ ଲାଗୁଛି, ଓକେ, ବହୁତ ଧନ୍ୟବାଦ ମୋନା ଭାଇ। ଏତେ ଜଣ ଅଛନ୍ତି ଆପଣଙ୍କ ଲାଇଫରେ, ଆଉ ବିଶେଷ କରି ଆକାଶବାଣୀ ବି ଅଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହ ଯୋଡ଼ି ହେବା
2: ପାଇଁ,
1: ଥ୍ୟାଙ୍କ ୟୁ। ସେଥି ଆଗକୁ ଆପଣମାନଙ୍କ ସହିତ କଥାବାର୍ତ୍ତା ଜାରି ରହିବ, ପଦ୍ମ ଜନ ଶୁଣି ଦେଉଛି ଆଉ ଗୋଟେ ଗୀତ, ଷ୍ଟେ ଟ୍ୟୁନ୍ଡ।

0: ସାଥେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ବର୍ତ୍ତମାନ ଡେଲି ଲାଇଫ୍ ଚିଟ୍ଚାଟ୍ର ଆଜି ଟପିକ୍ ରହିଛି ଆପଣମାନଙ୍କ ପାଇଁ ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି ଆଉ କାହିଁକି କହିବାକୁ ଚାହାନ୍ତି ବର୍ତ୍ତମାନ କିଏ ହେଉଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ ଦେଖିବା ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର କିଏ କହୁଛନ୍ତି ରାଜୀବ ଗୌଡ କହୁଛନ୍ତି କୋଉ ଜାଗାରୁ କହୁଛନ୍ତି ଟିକେ ଆପଣଙ୍କ କଥା ଠିକ୍ ରେ ଶୁଣାଗଲାନି
1: ଗଞ୍ଜାମ ଜିଲ୍ଲା କୋରଡ଼ା ବ୍ଲକ ଓକେ
0: ଗଞ୍ଜାମ ଜିଲ୍ଲା କୋରଡ଼ା ବ୍ଲକରୁ କହୁଛନ୍ତି ଭଲ ଅଛନ୍ତି କଣ କହିବେ ଆଜିର ଟପିକ ସମ୍ପର୍କରେ
1: ଆଜିର ଟପିକ ବିଷୟରେ କହିବି ଆମର ଯେଉଁମାନେ ଆମକୁ ଆସାମ ବିପଦରେ ସାହାଯ୍ୟ କରିଛନ୍ତି ଆଉ ସେମାନେ ଆମକୁ ଭଲ ଭଲ ପଥ ପ୍ରଦର୍ଶକ ନେଇ ଆସିଛନ୍ତି ଖାସ କରିକି ବାପା ମା ଆଉ ବାପା ମାଆଙ୍କୁ ବହୁତ ବହୁତ ଧନ୍ୟବାଦ ସେମାନେ ଆମକୁ ଗୋଟେ ମାନେ ଜନ୍ମରୁ ଯେ
0: ଆପଣଙ୍କୁ ଜନ୍ମ ଦେଇଛନ୍ତି ଦୁନିଆ ଦେଖେଇଛନ୍ତି ହଁ ସେଇଥିପାଇଁ ତ ଆପଣ ଧନ୍ୟବାଦ ଦେବାକୁ ଚାହାନ୍ତି
1: ହଁ ସାର୍
0: ଓକେ ବହୁତ ବଢିଆ
1: ହଁ ସାର୍ ଆଉ ସାର୍ ଭଗବାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆଉ ଆମ ଆଉ ଆମ ଆକାଶବାଣୀ ପରିବାରକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେହେତୁ ଆମେ ଦିନ ରାତି ଆମେ ଆକାଶବାଣୀ ଶୁଣିକିରି ଆମେ ମନୋରଞ୍ଜନ କରିପାରୁଛୁ
0: ବହୁତ ବଢିଆ ବହୁତ ବଢିଆ ଆପଣଙ୍କୁ ବି ତ ନିଶ୍ଚିତ ଭାବରେ ଧନ୍ୟବାଦ ଦେବୁ ଆମେ କାହିଁକି ନା ଆପଣ ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି ଆକାଶବାଣୀକୁ ଶୁଣୁଛନ୍ତି ଓକେ ଧନ୍ୟବାଦ ଆପଣଙ୍କୁ ଆପଣଙ୍କୁ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ ନମସ୍କାର ନମସ୍କାର ହଁ ସାଥୀ ଆପଣ ବି କହିପାରିବେ ଆମର ଟପିକ୍ ହେଉଛି ଜୀବନରେ କାହାକୁ ଆପଣ ଧନ୍ୟବାଦ କହିବାକୁ ଚାହାନ୍ତି ତ ଆପଣ କିଏ ଧନ୍ୟବାଦ କାହାକୁ କହିବାକୁ ଚାହାନ୍ତି ଦେଖିବା ଆଉ ଜଣେ କଲର୍ ଅଛନ୍ତି ହ୍ୟାଲୋ

0: हेलो हेलो ସାଥି ଆପଣ ବି କହିପାରିବେ ମାନେ ଆଉ ସମୟ ତ କମ୍ ରହିଛି, ଆପଣମାନେ ବି ଯୋଡ଼ି ହେଇପାରିବେ। ଆଉ ଗୋଟେ ଦୁଇଟି କଲ୍ ଆମେ ନେବା, ଆଉ ଜଣେ ବି ଅଛନ୍ତି ଦେଖିବା। ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର,
1: ମୁଁ ସାଇ କହୁଛି ବେଲପଡ଼ାରୁ।
0: ସାଇ କେମିତି ଅଛ?
1: ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ଏକଦମ ବବାଲ। କଣ କହିବା ଆଜିର ଟପିକ ସମ୍ପର୍କରେ ଫଟାଫଟ କହିଦିଅ।
1: ମୁଁ ତ ଧନ୍ୟବାଦ ଜଣାଇବାକୁ ଚାହିଁବି ଫାର୍ଷ୍ଟ ଭଗବାନଙ୍କୁ, କାହିଁକି ନା ସିଏ ମାନେ ଦୁନିଆକୁ ଆଣିଛନ୍ତି, ସୃଷ୍ଟି ଏତେ ସୁନ୍ଦର ସୃଷ୍ଟିରେ ଜନ୍ମ ଦେଇଛନ୍ତି, ତ ତାଙ୍କୁ ଜଣେଇବି। ତାପରେ ମୋ ବାପା ମାଙ୍କୁ, କାହିଁକି ନା ତାଙ୍କ ବିନା ମୁଁ ପୁରା ଅଧୁରା, ଆଉ ସବୁବେଳେ ମତେ ସପୋର୍ଟ କରନ୍ତି। ଆଉ ମୋ ଜେଜେ ମୁଁ ତ ମୁଁ ବେଶୀ ବେଶୀ କିରି ଧନ୍ୟବାଦ ଜଣାଇବି, କାହିଁକି ନା ଯେତେବେଳେ ବି ଯାହା ମାଡ଼ ଖାଇବାର ଥାଏ ଜେଜେ ମତେ ବଞ୍ଚେଇ ଦିଅନ୍ତି। ଆଉ ମୁଁ ଯାହା ବି ଭୁଲ କରିଥାଏ ମୁଁ କାହାକୁ ନ କହିଲେ ବି ମୋ ଜେଜେକୁ ଯାଇ କୁହେ, ଆଉ ମୁଁ କେମିତି ମାନେ ସେ ଭୁଲଟାକୁ ପୁଣି ମୁଁ ଆଉ ନ କରିବି, ସେଥିପାଇଁ ବି ମୋ ଜେଜେ ମତେ ଯାହା କୁହନ୍ତି ମୁଁ ସେଇଟା କରେ। ଆଉ ଏମିତି ତ ବହୁତ ଥର ମତେ ବଞ୍ଚେଇଛନ୍ତି। ଆଉ ତାପରେ ବି ଆମ ଘରେ କେହି ବି ମାନେ ମୋର ଛୋଟବେଳୁ ପସନ୍ଦ ଥିଲା ଆଉ ବିଲାତି କୁକୁର ରଖିବା ପାଇଁ, ଆମ ଘରେ ସେଇଟା ପସନ୍ଦ ନଥିଲା, ଘର ଭିତରେ ଆଣିକି କୁକୁର ରଖିବୁ ତ ସେଇଟା ଚାହୁଁନଥିଲେ। ହେଲେ ମୋ ଖୁସି ପାଇଁ ମାନେ ସେଇ ସବୁ ମାନେ ଯୋଉଠି ପସନ୍ଦ ନୁହେଁ ବି ସେ କାମ ସବୁ କରୁଛନ୍ତି, ତ ସେଥିପାଇଁ ପୁରା ମୋ ଘର ଲୋକ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହିଁବି।
0: ଆଚ୍ଛା, ବର୍ତ୍ତମାନ ତମ ଜେଜେ ଶୁଣୁଛନ୍ତି କାର୍ଯ୍ୟକ୍ରମ?
1: ଆଜ୍ଞା, ସିଏ ତ ସବୁବେଳେ ଶୁଣନ୍ତି, ମୁଁ ତାଙ୍କରି ଠାରୁ ହିଁ ଶୁଣିକିରି ଶୁଣୁଛି, ମୁଁ ଆଗରୁ ଶୁଣୁନଥିଲି, ତ ସିଏ ଶୁଣନ୍ତି ଯେତେବେଳେ ମୁଁ ତାଙ୍କ ପାଖରେ ବସିକି ଶୁଣେ, ସେଇଠୁ ମୋର ଅଭ୍ୟାସ ହେଇଗଲା ଶୁଣିବା। ଆଉ ମୁଁ କାମ ମଝିରେ ବି ଏମିତି ଫୋନ କରୁଛି ଶୁଣୁଛି, ମୋ ବାପା ମତେ କେବେ ବି ମାନେ ଏଫଏମ୍ ପାଇଁ କେବେ ଗାଳି କରୁନାହାନ୍ତି।
0: ଆଚ୍ଛା ଆଚ୍ଛା, ଏତେ ଗୁଡ଼ାଏ ଧନ୍ୟବାଦ, ବିଶେଷ କରି ବାପା ମାଙ୍କୁ ତ ତମେ ଦେଇଛ, ଏଥିରେ ନୋ ଡାଉଟ୍ ବାପା ମା ତ ପାଇବାର ପ୍ରଥମ ଯୋଗ୍ୟ। ଆଉ ଜେଜେ ଏବଂ ଜେଜେଙ୍କ ସମ୍ପର୍କରେ ଏତେ କଥା କହିଦେଲ, ଏତେ ସବୁ ଭୁଲ କଲା ପରେ ବି ଜେଜେ ତମକୁ ହେଲ୍ପ କରୁଛନ୍ତି, ସେଇଟା ବହୁତ ଭଲ ଲାଗିଲା। ଆଉ ଜେଜେ ଯଦି ବର୍ତ୍ତମାନ ଶୁଣୁଛନ୍ତି, ଘରକୁ ଘରେ ଅଛ ନା କୋଉଠି ଅଛ, ବାହାରେ ଅଛ?
1: ମୁଁ ତ ଏବେ ଘରେ ଅଛି।
0: ଓକେ, ତାହେଲେ ତ ଜେଜେ ନାତିଙ୍କର ପୁରା ବର୍ତ୍ତମାନ କିଛି ଗିଫ୍ଟ ଫିଫ୍ଟ ବୋଧ ହୁଏ ଆଜି ପାଇବ, କାହିଁକି ନା ବହୁତ ଗୁଡ଼ାଏ ଥ୍ୟାଙ୍କସ୍ ରେ ପୋତି ପକେଇ ସାରିଲେଣି ତମ ଜେଜେଙ୍କୁ ନା କଣ?
1: ମୁଁ ଯେତେବେଳେ ବି କଲ କରେ ମୋ ଜେଜେଙ୍କୁ ବହୁତ ଖୁସି ଲାଗେ ତାଙ୍କୁ, କାହିଁକି ନା ସିଏ ତ କଥା ହେଇପାରିବେନି, କାହିଁକି ନା ତାଙ୍କୁ ଟିକେ ଶୁଭେ ନା କମ ଶୁଭେ, ସେଥିପାଇଁ ସିଏ ବି କଥା ହେଇପାରିବେନି, ମୁଁ ଯେତେବେଳେ କଥା ହୁଏ ସିଏ ଶୁଣିକିରି ପୁରା ଏନ୍ଜୟ କରନ୍ତି।
0: ଓକେ, ବହୁତ ବଢିଆ, ମାନେ ବହୁତ ଖୁସି ଲାଗିଲା କଥା ହେଇକି। ଏତେ ଏତେ ଜଣଙ୍କୁ ଆପଣ ମାନେ ତମେ ଥ୍ୟାଙ୍କ ୟୁ ଦେବାକୁ ଚାହୁଁଛ, ବିଶେଷ କରି ଜେଜେଙ୍କୁ ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ। ନମସ୍କାର। ସତୀ ସମୟ ବିଷୟରେ ଧରାଣି କାର୍ଯ୍ୟକ୍ରମକୁ ଶେଷ କରିବାକୁ ପଡ଼ିବ। ତେବେ ଯିବା ପୂର୍ବରୁ ଗୋଟିଏ କଥା ଆମେ କହି ରଖିବୁ, ଥ୍ୟାଙ୍କ ୟୁ, ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍, ଆପଣ ଯାହା ବି କହିପାରିବେ। ଆଉ ଅଲଗା ଭାଷାରେ ଅନେକ କିଛି ଥ୍ୟାଙ୍କ ୟୁକୁ ଆମେ କହିପାରିବା, ଶୁକ୍ରିୟା ବି କହିପାରିବା, ଯାହା ବି କହିପାରିବେ, ଯେଉଁ ଭାଷାଭାଷୀରେ ଆପଣ ଲୋକ ହେଇଥାନ୍ତୁ ନା କାହିଁକି, ଜୀବନରେ ଆପଣ କାହାର ମାନେ କେହି ଯଦି ଆପଣଙ୍କୁ ଛୋଟିଆ ସହଯୋଗ ଦେବି କରୁଛନ୍ତି ନା, ତାଙ୍କୁ ନିଶ୍ଚିତ ଭାବରେ ଧନ୍ୟବାଦ କହିବା ନିହାତି ଦରକାର, କାହିଁକି ନା ଧନ୍ୟବାଦ ହିଁ ଆପଣଙ୍କର ପରିଚୟ ପ୍ରଦାନ କରିଥାଏ। ଆଉ ଧନ୍ୟବାଦ ଆପଣଙ୍କୁ ହୃଦୟରୁ ଅନେକ ସୁଖ ଦେଇଥାଏ, ଖୁସି ଦେଇଥାଏ। ଆପଣ କେବେ ବି କାହା ପାଖରେ କୃତଜ୍ଞ ହୋଇକି ରହିବାକୁ ହେଲେ ସେଥିପାଇଁ ଥ୍ୟାଙ୍କ ୟୁ କହିବା ନିହାତି ଦରକାର, କୃତଜ୍ଞ ହେବା ନିହାତି ଦରକାର। ଆପଣଙ୍କ ପାଇଁ କେହି ଜଣେ କରିଛନ୍ତି ତ ସେଥିପାଇଁ ଧନ୍ୟବାଦ ବି ଦେଇଦେଲେ ସବୁଠୁ ବଡ଼ ହୋଇଯିବ। ଆପଣ ତାଙ୍କ ପାଇଁ କିଛି କରନ୍ତୁ କିମ୍ବା ନ କରନ୍ତୁ, ତେବେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା, ଆଗାମୀ କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ବର୍ତ୍ତମାନ ଚାଲନ୍ତୁ ଶେଷ ଗୀତରେ ଶୁଣିନେବା। ଷ୍ଟେ ଟ୍ୟୁନ୍ଡ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ। ସନ୍ଧ୍ୟା 6:30 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ରାତି 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ ଅବୁଲ ସ୍ମୃତି। ରାତି 9:15 ଆପଣଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ରାତି 10। ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ସକାଳ 6:40 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ, ସକାଳ 17:10 କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଅଭିବାତ ଅବସ୍ଥା ବା ସକ୍, ଆଲୋଚନା କରିବେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ସକାଳ 17:25 କାର୍ଯ୍ୟକ୍ରମ ଶୁଭ ସକାଳ, ସକାଳ 8:30 ମର୍ଣ୍ଣିଂ ମେଲୋଡି, ସକାଳ 9:00 ଡାଇଲିଂ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ। ଦିନ 10:00 ମନ ପସନ୍ଦର ଗୀତ ଏସ୍ଏମ୍ଏସ୍ କରି ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। ଦିନ 11:00 କାର୍ଯ୍ୟକ୍ରମ ପୋଷ୍ଟବକ୍ସ ନମ୍ଘର 111 ରିଲିକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

ଦିନ ବାରଟାରେ ଶୁଣିପାରିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ ଗୋଟାଏ ଦଶ ମିନିଟ୍ରେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଦିଷ୍ଟ ବିଷୟରେ ନିଜର ମତାମତ ଦେଇପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ। ଅପରାହ୍ନ 2:45ରେ ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 3ଟାରେ ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4ଟାରେ କାର୍ଯ୍ୟକ୍ରମ ସୋରିଲା ଆଫ୍ଟରନୁନ୍।

ଅପରାହ୍ନ 4:50 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ, ସନ୍ଧ୍ୟା 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ।

ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଭାଗ 76 76ତମ ଅଧ୍ୟାୟ। ସନ୍ଧ୍ୟା 6:30 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ରାତି 7:25 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଅଭୁଲା ସ୍କୃତିରେ। ଏବଂ ରାତି 10:00 ଶୁଣିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ କାର୍ଯ୍ୟକ୍ରମର ସୂଚନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 75ତମ ଭାଗ
1: ଏପିସୋଡ୍ 75

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1,000,000 ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2,000,000 ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3,000,000 ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିଭିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିଭିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ଭଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌର ସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିଭିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ, ମ୍ୟୁନିସିପାଲ୍ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି

0: ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8ଟି ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଛକରୁ ଆରମ୍ଭ କରି ପୁରୀ ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିଭିଭୂମିକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତିରେ ଓଡ଼ିଶା ଅର୍ବାନ୍ ଏକାଡେମୀ ଆଇଆଇଟି ଭୁବନେଶ୍ୱର ଏବଂ ଡେଭଲପ୍ମେଣ୍ଟ ଅଲ୍ଟରନେଟିଭ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଏହି କେନ୍ଦ୍ର ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସହରୀ ବିକାଶ କେବଳ ଭୌତିକ ଭିଭିଭୂମି ନିର୍ମାଣ ମଧ୍ୟରେ ସୀମିତ ନ ରହି ପରିବେଶ ଅନୁକୂଳ ଯୋଜନା ଗୁଣାତ୍ମକ ଜନକଲ୍ୟାଣ ଭିଭିଭୂମି ଓ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ବିଭିନ୍ନ ସହରରେ ରେଭିନ୍ୟୁ ମଡେଲରେ ଆମେ ବଡ଼ ବଡ଼ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିବାକୁ ଯିବୁ, ତା ପାଇଁ ଯେଉଁ ଫଣ୍ଡସର ଆବଶ୍ୟକତା ଅଛି, ଡ୍ରେନେଜ୍ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଯିବୁ ବା ଏଭଳି ବଡ଼ ବଡ଼ ଷ୍ଟ୍ରକ୍ଚର ପାଇଁ ଆମକୁ ଯେଉଁ ଫଣ୍ଡସର ଆବଶ୍ୟକତା ରହିଛି ସେ ଆବଶ୍ୟକତାକୁ ଆମେ ମେଣ୍ଟେଇବା ପାଇଁ 25-25 ଷ୍ଟେଟ୍ ଆଣ୍ଡ ସେଣ୍ଟ୍ରାଲ ସିଆର୍ ପରେ ଯେଉଁ 50% ଆଉ ଆବଶ୍ୟକତା ଥିଲା ତା ହୁଡ଼କୁ ଆମକୁ ଦେବ ବୋଲି ଆଜି ନିଷ୍ପତ୍ତି ହେଲା ଏବଂ ଏମ୍ଓୟୁ ସାଇନ୍ ମଧ୍ୟ ହେଲା। ଆମେ ୱେଷ୍ଟ ଟୁ ଚାର୍କୋଲ୍, ୱେଷ୍ଟ ଟୁ ବାୟୋଗ୍ୟାସ୍, ୱେଷ୍ଟ ଟୁ ଏନର୍ଜି ଟୁ ଆନିମାଲ୍ ଫିଡ୍ସ ମଧ୍ୟ ତିଆରି କରିବାକୁ ଯାଉଛୁ, ଯାହାକି ଆମ ପାଇଁ ଆମ ପରିବେଶ ପାଇଁ ଆବଶ୍ୟକତା ଥିଲା।
0: ଓଡ଼ିଶାକୁ ସ୍ୱଚ୍ଛ ସବୁଜ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିରରେ ଆଜି ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଖଳିଲାଗି ଓ ଚନ୍ଦନ ସର୍ପାଙ୍ଗ ନୀତି ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ପତି ମହାପାତ୍ର ଓ ଦୈତାପତି ସେବକ ଶ୍ରୀଜୀଉଙ୍କୁ ମୋଦକ ଲାଗି କରିବେ। ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିକ୍ଷକ ବଦଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍କେ ଯୋଗଦେଇ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ସନ୍ତୁଳନ ରଖିବା ଆବଶ୍ୟକ। ଯେଉଁ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଶିକ୍ଷକ ଅଭାବ ଥିବା ବିଦ୍ୟାଳୟକୁ ବଦଳି କରାଯିବ। ଜିଲ୍ଲାରେ ଏକ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଢ଼ୀ, କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ 1ରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 347.5 ମିଲିମିଟର

0: ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ 11% ଅଧିକ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611.62 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 5 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 33,443 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,09,673 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଟନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତାକ୍।
2: ଯହାଁ ଖବରେଁ ତୋଡ଼ି ମରୋଡ଼ି ନହିଁ ଜାତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲୋ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ ଇସକି ରିଲେଭେନ୍ସି କ୍ୟା ହେ।
2: ଯହାଁ ହୋତି ହେ ସିଧି ସଟିକ ଔର ସଚ୍ଚୀ ଖବରେଁ।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ତାଙ୍କର ଲେଖା ଆମକୁ କେବଳ ପଢ଼ିବାକୁ ନୁହେଁ ଭାବିବାକୁ ମଧ୍ୟ ବାଧ୍ୟ କରିଥାଏ। ତାଙ୍କର ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘ ଜୀବନ, ସୁସ୍ଥତା ଏବଂ ସୃଜନଶୀଳ ସଫଳତା କାମନା କରୁଛି ଏଫ୍ଏମ୍ ରେନ୍ବୋ ପରିବାର।

ସାଥୀ ଏଥର ନଜର ପକାଇବା ପାଣିପାଗ ସମ୍ପର୍କରେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

0: ଏଡ଼ିଶା ସକାରେ ଆଜିର ଇଭିନିଂ ଅପଡେଟ୍ସର କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର 5 ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅକ୍ଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଲ୍ୟାଣ୍ଡରୁ ୱେଲିଂଟନ୍ ଏବଂ କ୍ରେଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
2: ହମ୍ନେ ଭାରତ ନ୍ୟୁଜିଲାଣ୍ଡ ସମ୍ବନ୍ଧକୁ ଷ୍ଟ୍ରାଟେଜିକ ପାର୍ଟନରସିପ୍ ସ୍ତର ପର ଲେ ଜାନେ କା ଐତିହାସିକ ନିର୍ଣ୍ଣୟ ଲିଆ ହେ। ଇସକେ ଅନ୍ତର୍ଗତ ହମ୍ ହର କ୍ଷେତ୍ର ମେ ସ୍ପଷ୍ଟ ଲକ୍ଷ୍ୟ ଔର ଠୋସ ପରିଣାମୋ କେ ସାଥ ଆଗେ ବଢେଙ୍ଗେ। ଇସ ବର୍ଷ ହମ୍ନେ ରେକର୍ଡ ସମୟ ମେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କିଆ। ଇସ ଉପଲବ୍ଧି ସେ ଦୋନୋ ଦେଶୋ କେ ଉଦ୍ୟୋଗୋ, କିସାନୋ ଔର ୟୁବାଓ କେ ଲିଏ ନୟେ ଦ୍ୱାର ଖୁଲେଙ୍ଗେ।
1: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲାକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍କକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲାକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18 ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି

ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହାସିନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ ମେ ରୋଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ଘର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଷ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 1,25,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ, ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8 ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7 ପରିବର୍ତ୍ତେ ମ୍ୟାଚ୍ 7:30 ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3ଟି ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0 ଆଗୁଆ ରହିଛି।
ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30 ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30 ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

0: ଆସନ୍ତାକାଲି ସକାଳ 6:30ରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍କରକୁ ଭେଟିବେ। ସ୍ୱେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି ଟ୍ୱେଣ୍ଟି ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ବିଳମ୍ବିତ।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତକ୍।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ୱେଲକମ୍ ବ୍ୟାକ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସାଥୀ ଆପଣଙ୍କ ସହିତ ରହିଛି ଆପଣଙ୍କ ରେନ୍ବୋ ସାଥୀ। ହଁ ବର୍ତ୍ତମାନ ସମୟ ହେଉଛି ଆପଣଙ୍କର ଆଉ ଗୋଟିଏ ସୁନ୍ଦର ସ୍ୱର ଯାହାର ନାମ ହେଉଛି ସନ୍ଧ୍ୟା ସର। ତେବେ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସେଥିରେ ମଣିଷ ଜୀବନରେ ଶାରୀରିକ ସ୍ୱାସ୍ଥ୍ୟ ଯେତେ ଗୁରୁତ୍ୱପୂର୍ଣ୍ଣ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସେତେ ଆବଶ୍ୟକ। ଆମେ ଯେଉଁ ପ୍ରତିଦିନ ବିଭିନ୍ନ ପ୍ରକାର ଚାପ, ଦାୟିତ୍ୱ, ଆଶା, ସମ୍ଭାବନା, ଆକାଂକ୍ଷା ଏହାରି ମଧ୍ୟରେ ଆମେ ଯେଉଁ ଜୀବନଯାପନ କରୁଛେ, କାମ କାର୍ଯ୍ୟକ୍ଷେତ୍ରରେ ଚାପ ରହୁଛି, ପାରିବାରିକ ସମସ୍ୟା ରହୁଛି, ଆର୍ଥିକ ଅନିଶ୍ଚିତତା ମଧ୍ୟ ଲାଗି ରହୁଛି, କିମ୍ବା ସାମାଜିକ ତୁଳନା ଆମ ମନକୁ ସବୁବେଳେ ଅସ୍ଥିର କରିପାରେ ଏବଂ ଅସ୍ଥିର ମଧ୍ୟ କରୁଛି କହିଲେ ଭୁଲ ହେବନି। କିନ୍ତୁ ଦୁଃଖର ବିଷୟ ହେଉଛି ଅନେକ ଶରୀରର ଯତ୍ନ ନ ନେଲେ ମଧ୍ୟ ମନର ଯତ୍ନ ନେବାକୁ ଭୁଲିଯାଆନ୍ତି। ମନ ଖୁସି ରହିଲେ ଆମର ଚିନ୍ତାଧାରା ସକାରାତ୍ମକ ହୁଏ, ନିଷ୍ପତ୍ତି ନେବାର କ୍ଷମତା ବଢ଼େ, ଆଉ ସମ୍ପର୍କ ଭିତରେ ଆମେ ବାନ୍ଧି ହୋଇଛନ୍ତି ସେ ସମ୍ପର୍କ ମଧ୍ୟ ମଜବୁତ ହୁଏ। ତେଣୁ ମାନସିକ ସ୍ୱାସ୍ଥ୍ୟକୁ ଜୀବନର ଏକ ମୂଳ ଆଧାର ଭାବରେ ଗ୍ରହଣ କରିବା ଆଜିର ସମୟରେ ଏକ ବଡ଼ ଆବଶ୍ୟକତା ବୋଲି ଅନୁମାନ କରାଯାଇପାରେ। ଆପଣ ନିଜେ ଚିନ୍ତା କଲେ ସମୟ ଆପଣଙ୍କୁ ଯେତିକି ବି ଆପଣଙ୍କୁ ମିଳୁଛି ସେଥିରେ ଆପଣ ଶାରୀରିକ ସ୍ୱାସ୍ଥ୍ୟକୁ ନେଇକି ସେତିକି ସଚେତନ ଥିଲେ ବି ନିଜକୁ ସମୟ ବାହାର କରିପାରୁନାହାନ୍ତି, ନିଜ ପାଇଁ ସମୟ ବାହାର କରିପାରୁନାହାନ୍ତି କି ଏକ୍ସରସାଇଜ୍ କିମ୍ବା ୟୋଗା ମଧ୍ୟ ଆପଣ କରିପାରୁନାହାନ୍ତି। କିନ୍ତୁ ତା ଭିତରେ ଆଉ ଗୋଟିଏ ମଧ୍ୟ କଥା ରହିଛି, ଶାରୀରିକ ସ୍ୱାସ୍ଥ୍ୟ ଯେତିକି ଆବଶ୍ୟକ ଆମର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଆବଶ୍ୟକ।

ଯଦି କହିବା ଆପଣଙ୍କ ମନ ଯଦି ମଜବୁତ ଥିବ, ମନ ଯଦି ମନରେ ଯଦି କୌଣସି ବିକାର ନଥିବ, ମନ ଯଦି ପୁରା ପଜିଟିଭିଟି ଭିତରେ ସବୁବେଳେ ରହିଥିବ, ତାହେଲେ ଆପଣ ବହୁତ କିଛି କାମକୁ ମଜବୁତର ସହିତ କରିଦେଇପାରିବେ ଆଉ ସବୁକିଛି ଆପଣ ଖୁସିରେ ଖୁସିରେ ହାପିଲି କରିପାରିବେ। ଯଦି ଆପଣଙ୍କ ମନ ଖରାପ ଥିବ କୌଣସି କାରଣରୁ, ପାରିବାରିକ କଳହ କାରଣରୁ ହେଉ କିମ୍ବା ଆର୍ଥିକ ସ୍ଥିତି କାରଣରୁ ହେଉ କିମ୍ବା ବାହାରର ସାମାଜିକ କୌଣସି ମିଳାମିଶାରେ କୌଣସି ଚାପ ଦୃଷ୍ଟିରୁ ହେଉ, ତାହେଲେ ଆପଣ କୌଣସି ବି କାମ ଠିକ୍ରେ କରିପାରିବେନି। ତେଣୁ ସେଥିପାଇଁ ଆପଣଙ୍କୁ ଗୋଟିଏ କଥା ଚିନ୍ତା କରିବାକୁ ପଡ଼ିବ, ମାନସିକ ସ୍ୱାସ୍ଥ୍ୟ ବହୁତ ଆବଶ୍ୟକ। ସେଥିପାଇଁ ଆପଣଙ୍କୁ ମନ କ୍ଷେତ୍ରରେ ମାନସିକ ସ୍ତରରେ ବହୁତ ଷ୍ଟ୍ରଙ୍ଗ ହେବାକୁ ପଡ଼ିବ। ଏଫ୍ଏମ୍ ରେନ୍ବୋ ଆପଣ ଟ୍ୟୁନ୍ କରିଛନ୍ତି ଆଉ ସବୁଠି ଆପଣ ଏକଜୁଟ ହୋଇଥିବେ ବୋଲି ଆମେ ଆଶା କରୁଛୁ, କାହିଁକିନା ବର୍ତ୍ତମାନ ସନ୍ଧ୍ୟାର ସମୟ ସଟେଡ଼ ରହିଛି ଆଉ ଏ ସମୟରେ ମିଠା ମିଠା ଗୀତ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚିବ। ତେବେ ମିଠା ମିଠା ଗୀତ ତ ପହଞ୍ଚିବ, କିନ୍ତୁ ଆମେ ଆଜି ଏଇ ମେଣ୍ଟାଲ ହେଲ୍ଥ ସମ୍ପର୍କରେ କିଛି କିଛି କଥା ହେବା, କିଛି ଟିପ୍ସ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚାଇବୁ। କୁଆଡ଼େ ବି ଯାଆନ୍ତୁନି, ଶୁଣିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସେଥି ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ଲକ୍ଷଣ ସବୁବେଳେ ବାହାରୁ ଦେଖାଯାଏନି। କେବେ କେବେ ଜଣେ ମଣିଷ ବାହାରୁ ହସୁଥିବା ଦେଖାଯାଏ, କିନ୍ତୁ ଭିତରେ ସେ ଅନେକ ଚିନ୍ତା, ଭୟ କିମ୍ବା ଏକାକୀପଣ ସହିତ ଲଢ଼ୁଥାଇପାରେ। ଅତ୍ୟଧିକ ଦୁଃଖ, ଅନିଦ୍ରା, ରାଗ, ଅସହିଷ୍ଣୁତା, କାମରେ ମନ ନ ଲାଗିବା କିମ୍ବା ନିଜକୁ ସମାଜରୁ ଦୂରେ ରଖିବା ଭଳି ଏଯେଉଁ ସବୁ ଲକ୍ଷଣ ମାନସିକ ଅସୁସ୍ଥତାର ସଙ୍କେତ ହୋଇପାରେ। ଏମିତିକା ସମୟରେ ନିଜ ଭାବନାକୁ ଚାପି ରଖିବା ପରିବର୍ତ୍ତେ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହିତ କଥା ହେବା ବହୁତ ଆବଶ୍ୟକ। ମନର କଥା ଭାଗ କରିବା ଦୁର୍ବଳତା ନୁହେଁ, ବରଂ ଏଇଟା ହେଉଛି ସାହସର ପରିଚୟ। ସମୟରେ ସହାୟତା ନେଲେ ଅନେକ ମାନସିକ ସମସ୍ୟାର ସମାଧାନ ସମ୍ଭବପର ହୋଇପାରିବ।

ସେଥି ସୁସ୍ଥ ମାନସିକ ଜୀବନ ପାଇଁ କିଛି ସରଳ ଅଭ୍ୟାସ ମଧ୍ୟ ଆମକୁ କରିବା ମାନେ ଅଭ୍ୟାସ କରିବା ବହୁତ ଜରୁରୀ। ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା, ପ୍ରକୃତି ସହିତ ସମୟ ବିତେଇବା, ଧ୍ୟାନ କରିବା ଆଉ ଯୋଗ ଅଭ୍ୟାସ କରିବା, ତା ସହିତ ଭଲ ପୁସ୍ତକ ପଢ଼ିବା ଆଉ ପରିବାର ସହିତ ଆନନ୍ଦର ମୁହୂର୍ତ୍ତକୁ ବାଣ୍ଟିବା, ଏସବୁ ଯଦି ଆମେ କରିପାରିବା ମନକୁ ଏସବୁ ବହୁ ପରିମାଣରେ ଶାନ୍ତ ଦେଇପାରେ, ଶାନ୍ତି ରଖିପାରିବ ମାନେ ଶାନ୍ତି ପ୍ରଦାନ କରିପାରିବ। ଏହା ସହିତ ମୋବାଇଲ ଆଉ ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ମଧ୍ୟ ବହୁତ ଜରୁରୀ। ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ନେବା ଆଉ ସୁଷମ ଖାଦ୍ୟ ମଧ୍ୟ ମନକୁ ସୁସ୍ଥ ରଖିବାରେ ଭୂମିକା ନେଇଥାଏ। ଛୋଟ ଛୋଟ ସଫଳତାକୁ ଉପଭୋଗ କରିବା ଦରକାର, ନିଜ ପ୍ରତି ସବୁବେଳେ କୃତଜ୍ଞ ରହିବା ବହୁତ ଦରକାର। ଆମର ଆତ୍ମବିଶ୍ୱାସକୁ ଏସବୁ ଧୀରେ ଧୀରେ ଯଦି ଆମେ ଅଭ୍ୟାସ କରିବା ତାହେଲେ ଏହା ଆମର ଆତ୍ମବିଶ୍ୱାସକୁ ବଢ଼ାଇ ପାରିବ, ଜୀବନକୁ ଅଧିକ ସକାରାତ୍ମକ ମଧ୍ୟ କରିପାରିବ। ଜୀବନର ଛୋଟ ଛୋଟ ଖୁସିକୁ ଆମେ ସବୁବେଳେ ନିଜ ମଣିଷମାନଙ୍କ ସହିତ ଅନୁଭବ କରିବା ଦରକାର, ନିଜର ଛୋଟ ଛୋଟ ଖୁସିକୁ ଅନ୍ୟମାନଙ୍କ ସହିତ ବାଣ୍ଟିବା ଦରକାର। ଏସବୁ ଯଦି ଆମେ ଖୋଲା ମନରେ କରିପାରିବା ତେବେ ନିଶ୍ଚିତ ଭାବରେ ଆମର ଯାହା ବି ମାନସିକ ଅବସାଦ ରହିଛି, ମାନସିକ କଷ୍ଟ ରହିଛି, ସେସବୁ ଦୂରେଇ ଯାଇପାରିବ। ଆଉ ଏଇଟା କେବେ ବି ଭବିଷ୍ୟତରେ ନିଜ ଭିତରେ ଚାପ ସୃଷ୍ଟି କରିବନି, ଆପଣଙ୍କୁ ଅନେକ ଏଣୁତେଣୁ କଥା ଭାବିବାକୁ ବାଧ୍ୟ କରିବନି।

ସେଥିପାଇଁ ଆମେ ଏଥିରେ କେବଳ ଶେଷରେ ଏତିକି କହିପାରିବା, ଆମେ ମାନସିକ ସ୍ୱାସ୍ଥ୍ୟକୁ ନେଇକି ଆମର ଯେଉଁ ଭ୍ରାନ୍ତ ଧାରଣା ରହିଛି ସେସବୁଠାରୁ ଆମକୁ ଦୂରେଇକି ରହିବାକୁ ପଡ଼ିବ। ମନର ଅସୁସ୍ଥତା କୌଣସି ଲଜ୍ଜାର ବିଷୟ ନୁହେଁ, ଏହା ମଧ୍ୟ ଶରୀରର ଅନ୍ୟ ରୋଗ ପରି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯେମିତିକି ଜ୍ୱର କିମ୍ବା ରକ୍ତଚାପ। ଏସବୁ ପାଇଁ ଆମେ ଡାକ୍ତରଙ୍କର ପରାମର୍ଶ ନେଇଛୁ। ସେମିତି ମାନସିକ ସମସ୍ୟା ହେଲେ ମନୋବିଜ୍ଞାନୀ କିମ୍ବା ବିଶେଷଜ୍ଞଙ୍କର ସହାୟତା ନେବା ବହୁତ ଜରୁରୀ। ପରିବାର, ବନ୍ଧୁ ଏବଂ ସମାଜ ଯଦି ସହାନୁଭୂତି ଆଉ ବୁଝାମଣାର ହାତ ବଢ଼ାଇ ପାରିବ, ତେବେ ଅନେକ ଲୋକ ନୂଆ ଆଶା ସହିତ ଜୀବନକୁ ଆଗକୁ ନେଇପାରିବେ। ମନ ସୁସ୍ଥ ରହିଲେ ଜୀବନ ସୁନ୍ଦର ହୋଇପାରିବ, ସ୍ୱପ୍ନଗୁଡ଼ିକ ଆହୁରି ଡେଣା ମେଲାଇ ପାରିବେ, ଆଉ ଭବିଷ୍ୟତ ମଧ୍ୟ ଅଧିକ ଉଜ୍ଜଳ ହୋଇପାରିବ।

ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କଞ୍ଚାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ।

ସେଥି ଗୀତରେ ମିତରେ କାର୍ଯ୍ୟକ୍ରମରେ ଆଜି ଆମେ କଥା ହେବା ମନର ବଗିଚାରେ ତୁମେ। ହଁ, କୁହାଯାଏ ଯେ ପ୍ରେମ ହେଉଛି ଏକ ଅଦୃଶ୍ୟ ଅନୁଭୂତି ଯାହା କେବଳ ଦୁଇଟି ଆତ୍ମାର ନିରବତାରେ ଅନୁଭୂତ ହୋଇଥାଏ। ଆଜିର ଏହି ପ୍ରେମଭରା ପରିବେଶରେ ଆମେ ହଜିଯିବା ସେ ମନୁଛୁଆଙ୍କ ପାଉ ସ୍ମୃତିର ଦୁନିଆରେ, ଯେଉଁଠି ପ୍ରତିଟି ଶବ୍ଦ କେବଳ ଆପଣଙ୍କ ସେହି ସ୍ପେଶାଲ ମଣିଷଟି ପାଇଁ ଉଦ୍ଦିଷ୍ଟ। ବାହାରେ ପାଗ ବି ସେମିତି କିଛି ମାନେ ଗରମ ବି ନାହିଁ। ହଁ, କେଉଁଠି ଟିକେ ଟିକେ ବର୍ଷା ବି ହେଉଥିବ, କେଉଁଠି ପାଗ ବି ଟିକେ ମାନ୍ଦା ଥିବ, ଆଉ ମିଠା ମିଠା ପବନ ବି ଆପଣଙ୍କ ମନକୁ ହୃଦୟକୁ ଛୁଇଁ ଯାଉଥିବ। ଏ ମଧୁର ସଙ୍ଗୀତର ତାଳେ ତାଳେ ଆମେ ଆଜି ସେହି ସମୟକୁ ଅନୁଭବ କରିବା। ତେବେ ଜାଣନ୍ତୁ, ପ୍ରେମର ଅପୁରନ୍ତ ବସନ୍ତରେ ହଜିଯିବା, ଯେଉଁଠି ପ୍ରତିଟି ମୁହୂର୍ତ୍ତ କେବଳ ଭଲ ପାଇବାରେ ପରିପୂର୍ଣ୍ଣ।

ଜୀବନର ପ୍ରତିଟି ମୋଡ଼ରେ ଆମେ ଅନେକ ଲୋକଙ୍କୁ ଭେଟୁ, କିନ୍ତୁ କେହି ଜଣେ ଏମିତି ଆସିଥାଏ ଯିଏ ସାରା ଜୀବନ ପାଇଁ ଆମ ହୃଦୟରେ ଏକ ସ୍ଥାୟୀ ଠିକଣା ବନେଇ ଦେଇ ଚାଲିଯାଏ। ତାଙ୍କରି ସେ ମୃଦୁ ହସ ଓ ସାଧାରଣ ଚାହାଣୀ ଆମ ମନ ବଗିଚାରେ ଶହ ଶହ ଫୁଲ ଫୁଟେଇ ଦେଇଥାଏ। ସତରେ ପ୍ରଥମ ପ୍ରେମର ପ୍ରଥମ ଅନୁଭୂତି କେତେ ଯେ ନିଆରା ଏବଂ କେତେ ଯେ ମଧୁର ହୋଇଥାଏ ତାହା କେବଳ ଏକ ପ୍ରେମୀ ହୃଦୟ ହିଁ ବୁଝିପାରିବ। ମନେ ରଖିବେ, ଭଲ ପାଇବା ହେଉଛି ସବୁଠୁ ସୁନ୍ଦର ଉପହାର ଯାହାକୁ କେବଳ ଅନୁଭବ କରାଯାଇପାରେ।

ସଦିଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ବର୍ତ୍ତମାନ ଗୀତରେ ମିତରେ ଗୀତରେ ମିତରେ ଆଜି ଆମେ କଥା ହେଉଛନ୍ତି ପ୍ରେମର ବଗିଚାରେ ସେଇ ଫୁଲ ତାରି ସମ୍ପର୍କରେ ହସଠି ପ୍ରେମରେ ସୁନ୍ଦର ଯାତ୍ରାରେ ଅଭିମାନ ଆଉ ସମର୍ପଣ ଏହାର ଗୋଟିଏ ବଡ଼ ଭୂମିକା ରହିଛି କେତେବେଳେ ଛୋଟ ଛୋଟ କଥାରେ ରାଗିଯିବା ତ ପୁଣି କେତେବେଳେ ଗୋଟେ ମିଠା ଚକୋଲେଟ୍ କିମ୍ବା ଗୋଲାପ ଦେଇ ସେ ଅଭିମାନକୁ ଭାଙ୍ଗିଦେବା ଏହା ହିଁ ତ ପ୍ରେମର ଅସଲ ରଙ୍ଗ ଆମ ମନ ବଗିଚାରେ ଫୁଟୁଥିବା ସେଇ ପ୍ରେମର ଗୋଲାପ ସବୁକୁ

ସବୁଦିନ ପାଇଁ ସତେଜ ରଖିବାକୁ ହେଲେ ବିଶ୍ୱାସର ପାଣି ଦେବାକୁ ନିହାତି ପଡ଼ିଥାଏ। ଯେତେବେଳେ ଦୁନିଆର ସବୁ ରାସ୍ତା ବନ୍ଦ ଜଣାପଡ଼େ, ସେତେବେଳେ ପ୍ରିୟଜନଙ୍କର ଗୋଟିଏ ଆଲିଙ୍ଗନ ସବୁ ଦୁଃଖକୁ ଦୂର କରିଦେଇଥାଏ।

ଯେବେଠାରୁ ତୁମେ ମୋ ଜୀବନକୁ ଆସିଛ, ମୋର ପ୍ରତିଟି ଦିନ ଏକ ସୁନ୍ଦର କବିତା ପରି ମନେ ହେଉଛି। ତୁମ ନାମ ହିଁ ମୋ ମନ ବଗିଚାରେ ସବୁଠାରୁ ପ୍ରିୟ ଫୁଲଟିଏ। ସେଥିରେ ପ୍ରେମର ଏହି ଗଭୀର ଭାବନା ଆଉ ନିଷ୍କପଟ ଭଲ ପାଇବାର ଶବ୍ଦଗୁଡ଼ିକ ସିଧା ହୃଦୟରୁ ହିଁ ଆସିଥାଏ। ପ୍ରେମ ତ ସେଇଆ ଚାହେଁ, ଆଉ ପ୍ରେମ ବି ତ ସେଇଆ ଯାହା ବ୍ୟାଖ୍ୟା ନ କରି ସବୁକିଛି ବୁଝାଇ ଦେଇଥାଏ।

ଭଲ ପାଇବାର ସବୁଠୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ଏହା ହୃଦୟକୁ କୋମଳ କରିଦେଇଥାଏ। ଜଣେ ମଣିଷର ଖୁସି ନିଜର ଖୁସି ହୋଇଯାଏ, ହଁ ତାଙ୍କର ଦୁଃଖ ନିଜର ଚିନ୍ତା ହୋଇଯାଏ। ମନ ବଗିଚାରେ ତୁମ ନାମ ଥିବାର ଅର୍ଥ ହେଉଛି ଜୀବନର ପ୍ରତ୍ୟେକ ସ୍ୱପ୍ନରେ ତୁମକୁ ସାମିଲ କରିବା। କେବେ ଦୂରେ ଥାଇ ମଧ୍ୟ ତୁମ ଉପସ୍ଥିତି ଅନୁଭବ ହୋଇଥାଏ, କେବେ ନିରବତା ମଧ୍ୟ ତୁମ ସହିତ କଥା କହୁଥିବା ପରି ଲାଗେ। ପ୍ରେମର ଏହି ଅଦୃଶ୍ୟ ଶ୍ରୋତା ଦୁଇଟି ହୃଦୟକୁ ଏମିତି ବାନ୍ଧି ରଖେ ଯାହାକୁ ସମୟ ମଧ୍ୟ ଅଲଗା କରିପାରିନି।

ସାଥୀ ଆଜିର ଏହି ରୋମାଣ୍ଟିକ ଅନୁଭୂତିରେ ଶେଷରେ ଏତିକି ଆମେ କହିବୁ ଯେ ଯଦି ଆପଣଙ୍କ ମନ ବଗିଚାରେ ମଧ୍ୟ କାହାର ନାମ ନିରବରେ ଫୁଟି ରହିଛି, ତେବେ ସେ ଅନୁଭୂତିକୁ ସାଇତି ରଖନ୍ତୁ, କାରଣ ସତ ପ୍ରେମ ହୃଦୟକୁ ଆଲୋକିତ କରେ, ଜୀବନକୁ ଅର୍ଥପୂର୍ଣ୍ଣ କରେ ଏବଂ ପ୍ରତ୍ୟେକ ଦିନକୁ ସ୍ମରଣୀୟ କରିଦେଇଥାଏ। ହେଇପାରେ ସେ ନାମ କେବେ ଉଚ୍ଚାରଣ ହୋଇନଥାଏ, କିନ୍ତୁ ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ ସେ ଜୀବନ୍ତ ଥାଏ।

ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତାରେ ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରଖ୍ୟାତ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ମହୀଶୂରଠାରେ ପରଲୋକ। ଓଡ଼ିଆ ସମେତ ଅନେକ ଭାଷାରେ ସେ କଣ୍ଠଦାନ କରିଥିଲେ ଏବଂ ଦକ୍ଷିଣ ଭାରତର ବୁଲ୍ବୁଲ୍ ଭାବରେ ତାଙ୍କୁ ଆଖ୍ୟାୟିତ କରାଯାଇଛି। ଭାରତ ଇଂଲଣ୍ଡ ପୁରୁଷ T20 ସିରିଜ୍ର ଆଜିର ଶେଷ ମ୍ୟାଚ୍ରେ ନିର୍ଦ୍ଧାରିତ 20 ଓଭରରେ ଇଂଲଣ୍ଡ ଦଳ 3 ୱିକେଟ୍ ହରାଇ କରିଛି 257 ରନ୍। 258 ରନ୍ର ଲକ୍ଷ୍ୟକୁ ପିଛା କରି ଭାରତ ସମ୍ବାଦ ପ୍ରସ୍ତୁତ ହେବା ସୁଦ୍ଧା 5.1 ଓଭରରେ 2 ୱିକେଟ୍ ହରାଇ କରିଛି 55 ରନ୍। ନ୍ୟୁଜିଲାଣ୍ଡକୁ 2-ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ଦେଶ ମଧ୍ୟରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି।

ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ। ଗୀତଟି ଗାଇଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସ୍ୱପ୍ନ ଅଗସ୍ତି। ନେକ୍ସଟ ଏସ୍ଏମ୍ଏସ୍ ଡମ୍ବରଧର ରଥ ଶର୍ମା, ସୁରକ୍ଷା ସହ ସହଯୋଗ ଭବନ, ସେକ୍ଟର 13 ସିଟିଏ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦିଲ ତେରା ଆଶିକ ଚଳଚ୍ଚିତ୍ରର ଗୀତ। ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ମୁକୁଲ ଅଗ୍ରୱାଲ। ତେବେ ପହଞ୍ଚି ଦେଉଛୁ ଆପଣଙ୍କର ମନପସନ୍ଦର ଗୀତ ଆପଣଙ୍କ ପାଖରେ।

ନେକ୍ସଟ ଡିସମିସ୍କୁ ଅଛନ୍ତି ସୋମନାଥ ସାହୁ ଜୀବିରାନ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି ସୁନାବେଶ ଭକ୍ତି ଆଲବମ୍ର ଗୀତ ଗୀତଟି ଗାଇଛନ୍ତି ଜୟଶ୍ରୀ ଶିବରାମ ନେକ୍ସଟ ଡିସମିସ୍କୁ ଅଛନ୍ତି ରାଜେନ୍ଦ୍ର ନନା ନୂଆଗାଁ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଜିନା ତେରି ଗଲିମେ କଥାଚିତ୍ରର ଗୀତ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ୍।

ନେକ୍ ଡିସ୍ମିସ୍ କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଆପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହିମ୍ମତୱାଲା ଚଳଚ୍ଚିତ୍ରରୁ ଗୀତ, ଗାଇଛନ୍ତି ଅମିତ କୁମାର ଏବଂ ଶ୍ରେୟ ଘୋଷାଲ। ନେକ୍ସଟ ଡିସ୍ମିସ୍ କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଆଣ୍ଡ ଆକୃତି, ଦେଓକାଳୀ ଶଙ୍ଖତ୍ରାସ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରୁ ଗୀତ, ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ପରବର୍ତ୍ତୀ ସମୟ କରିଛନ୍ତି ସମୀର ଏବଂ ସଙ୍ଗୀତା ପଣ୍ଡା ତେଲଙ୍ଗା ପିଣ୍ଠ କଟକରୁ ଶୁଣିବାକୁ ଚାହିଁଛନ୍ତି କୟାମତ ସେ କୟାମତ ତକ୍ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ନେକ୍ସଟ ଏସ୍ମେସ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କାନ୍ତୁଲା ଆଠକଡ଼ରୁ ଆପଣ ଶୁଣିବାକୁ ଚାହିଁଛନ୍ତି ନୂଆବୋହୂ କଥାଚିତ୍ରର ଗୀତ ଗାଇଛନ୍ତି ସ୍ୱର୍ଣ୍ଣପ୍ରଭା ଷଡ଼ଙ୍ଗୀ

ପରବର୍ତ୍ତୀ ସମୟ କରୁଛନ୍ତି ଆଲୋକଚନ୍ଦ୍ର ଜେନା ଜାଇଲୁ କଟକରୁ ଶୁଣିବାକୁ ଚାହିଁଛନ୍ତି ମେ ଚୋର ତୁ ସିପାହୀ ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ନେକ୍ସଟ ଏସ୍ମେସ୍ କରିଛନ୍ତି କଳ୍ପନା ମହାନ୍ତି ସୋମପ୍ରକାଶ ଭରଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ୟେସ୍ ବୋସ୍ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ

ପରବର୍ତ୍ତୀ କରିଛନ୍ତି ହାଲୋ ଭାଇ ସେୟାନା ଆଠଗଡ଼ରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଛାତିରେ ଲେଖିଛି ତୋରିନା ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଇରା ମହାନ୍ତି ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ଟୁକୁ ଟିକି ମିକି ଟୁକୁନା ମାଣିଆବନ୍ଧ ବଡମ୍ବାରୁ ଆପଣଙ୍କୁ ଶୁଣି ଦେଉଛୁ ଓଡ଼ିଆ ଆଲବମ୍ ଲଭ୍ ଷ୍ଟୋରୀର ଏ ଗୀତଟି ଗାଇଛନ୍ତି କୁମାର ଦୀପ୍

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 11:05 ମୁଖ୍ୟ ସମ୍ବାଦ ସମ ମହେନ୍ଦ୍ର କୁମାର ମାଝୀ। ପ୍ରଖ୍ୟାତ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଭାରତ ଇଂଲଣ୍ଡ ଆଇସିସି ପୁରୁଷ ଟି20 ସିରିଜ୍ର ଆଜିର ଚୂଡ଼ାନ୍ତ ମ୍ୟାଚ୍ରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 257 ରନ୍ ସଂଗ୍ରହ କରିଥିବାବେଳେ ଖବର ପ୍ରସାରଣ ସୁଦ୍ଧା ଭାରତ 18.2 ଓଭରରେ 7 ୱିକେଟ୍ ହରାଇ ସଂଗ୍ରହ କରିଛି 193 ରନ୍। ନ୍ୟୁଜିଲାଣ୍ଡକୁ 2-ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ।

ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁଙ୍କର ନାମରେ ଅଛି ଅଶେଷ ଭାବ, ଅଶେଷ ଦୟା, କରୁଣା, ସବୁକିଛି ଆନନ୍ଦମୟ। ସେ ରାମ ରସକୁ ଯିଏ ପାନ କରିଛି, ସେ ନାମକୁ ଯିଏ ଆଧାର କରିଛି, ଆଶ୍ରୟ କରିଛି, ତାର ଦୁନିଆରେ ଦୁଃଖ କ'ଣ, ବିପତ୍ତି କ'ଣ, ସେ ସଦା ସର୍ବଦା ନିଜକୁ ପ୍ରତିପାଦିତ କରିପାରିଛି ଭକ୍ତ ଭାବରେ। ସଦାସର୍ବଦା ପ୍ରଭୁଙ୍କ ଅଭୟ ପାଦ ପଦ୍ମ ତଳେ ନିଜକୁ ସେ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇଛି। ବାଟ ଚାଲୁଛି ତୁମ ନାମ ଧରି, ଘାଟ ପାରି ହେଉଛି ତୁମ ନାମ ଧରି। ହେ ମଣିମା,

ଏସବୁ ମୁଁ କିଛି ବି ଜାଣିନି। କେବଳ ପୁରାଣ ପୋଥି ଯେତେବେଳେ ଟିକେ ମୁଁ ଖେଳେଇ ଦିଏ ସେତେବେଳେ ଆପଣଙ୍କ ଲା ମାଧୁରୀ ଶୁଣିଦେଲା ପରେ ମନରେ ଭାବ ଜାଗ୍ରତ ହୁଏ। ଆପଣଙ୍କ ପ୍ରତି ଅହେତୁକ ଭାବନା କେବଳ ସୃଷ୍ଟି ହୁଏ ହେ ମହାପ୍ରଭୁ, ଆଉ ମୁଁ କିଛି ଜାଣିନି। ସେ ନାମ ଭଜି ଭଜି ମୋ ଦିନ ସରିଯାଉ। ଏ ଜୀବନର ଯେତେ ଆୟୁଷ ସବୁ କିଛି ଧୀରେ ଧୀରେ ଧୀରେ ଧୀରେ ସରିଯାଉ ହେ ମହାପ୍ରଭୁ, ଆଉ କିଛି ଲୋଡ଼ା ନାହିଁ। କେବଳ ଆପଣଙ୍କ ନାମ ହିଁ ମୋର ସାର, ନାମ ହିଁ ଆଧାର, ନାମ ହିଁ ମୋର ସବୁକିଛି।

ଜାଣିନି ମହାପ୍ରଭୁ ଏ ଜୀବନ ଦୀପ କେତେବେଳେ ଲିଭିଯିବ। ବୋଧହୁଏ ସମୟ ପାଖେଇ ଆସିଲାଣି, କାରଣ ଭବିଷ୍ୟତ କଥା କିଏ ବା ଜାଣିଛି। ଆପଣଙ୍କ ନାମକୁ ଶ୍ରେଷ୍ଠ ବୋଲି ବିଚାର କରି ସେ ନାମରେ ଆଶ୍ରୟ ନେଇ ମୋ ବାଟ ଚାଲୁଛି, ଚାଲୁଥିବି ମଧ୍ୟ, କିନ୍ତୁ ଆଉ ସମୟ ନାହିଁ, ଆଉ ବେଳ ନାହିଁ। ମୋତେ ଫେରିଯିବାକୁ ପଡ଼ିବ, ଯେଉଁଠୁ ଆସିଛି ସେଇଠିକି ଫେରିଯିବାକୁ ପଡ଼ିବ। ତେଣୁ ଫେରିଲା ବେଳେ ମଧ୍ୟ ଆପଣଙ୍କ ନାମକୁ ଆଧାର କରି ଶେଷ ପ୍ରଣାମଟିଏ ମୋର ଘେନା କରନ୍ତୁ ମହାପ୍ରଭୁ। ଆପଣଙ୍କ ନାମ ତ କଳିଯୁଗରେ ଶ୍ରେଷ୍ଠ ମୁଁ ଜାଣିଛି, ହରିନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ପ୍ରକୃତରେ ସେ ନାମ ରସର ମହାତ୍ମ୍ୟ ଯିଏ ଥରେ ବୁଝି ସାରିଛି, ସେ ନାମରେ କି ଅପୂର୍ବ ଆନନ୍ଦ ଅଛି ଯିଏ ଥରେ ଜାଣିସାରିଛି, ସେ ନାମକୁ ଯିଏ ଥରେ ନିଜର ସର୍ବସ୍ୱ ବୋଲି ବିଚାର କରିସାରିଛି, ତା ପାଖରେ ଦୁନିଆର କୌଣସି ବି ବସ୍ତୁ, ଦୁନିଆର କୌଣସି ବି ଶକ୍ତି ତାକୁ ଶାନ୍ତି ଦେଇପାରିବ ନାହିଁ, ଆନନ୍ଦ ଦେଇପାରିବ ନାହିଁ। ହରି ପ୍ରେମରେ, ବିଭୁ ପ୍ରେମରେ, ପ୍ରଭୁ ପ୍ରେମରେ ତଲ୍ଲୀନ ତଦ୍ଗତ ଭକ୍ତଟିଏ କେବଳ ମହାପ୍ରଭୁଙ୍କର ଦିବ୍ୟ ଅମୃତ ନାମ ଶ୍ରବଣରେ ହିଁ ଶାନ୍ତି ପାଇଥାଏ, ମୁକ୍ତି ପାଇଥାଏ, ପରମ ଆନନ୍ଦ ପ୍ରାପ୍ତି ହୋଇଥାଏ।

ହେବ ଯେତେବେଳେ ସଂସାରରେ ଜନ୍ମ ନୁହେଁ, ପୃଥିବୀ ପୃଷ୍ଠରେ ଯେତେବେଳେ ଜନ୍ମ ନିଏ, ସେତେବେଳେ ମହାପ୍ରଭୁଙ୍କ କଥା ଦେଇ ଆସିଥାଏ ମାତୃଗର୍ଭରୁ। ନାମ ଭଜନ କରିବ, ପ୍ରଭୁଙ୍କ ପାଦ ତଳେ ନିଜକୁ ସମର୍ପଣ କରିଦେବ, ଦୁନିଆରେ ଯାହା ଯାହା ଭଲ କାମ ସବୁ କରିବ, କିନ୍ତୁ ସଂସାରର ମାୟା ମୋହ ବନ୍ଧନରେ ଜୀବ ଏମିତି ବାନ୍ଧି ହୋଇଯାଏ, ଦେଇଥିବା କଥାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଏ। ବୟସ ଅନୁସାରେ ତାର ଯାହା ଯାହା କରିବା କଥା ସବୁଥିରେ ସେ ମାତିଯାଏ ଏବଂ ନାମକୁ ମଧ୍ୟ ଭୁଲି ଯାଇଥାଏ। ତେଣୁ ଆଜି ଭକ୍ତ କହୁଛି, ମୁଁ ତ ଯାହା ଯାହା ପ୍ରତିଜ୍ଞା କରି ଆସିଥିଲି ସେ ପ୍ରତିଜ୍ଞା ସବୁ ପୂରଣ କରିପାରିଲେ ନାହିଁ, ଆଉ ମୋର କ'ଣ ରହିଲା? ତେଣୁ ଏ ଜୀବ ଯେତେଦିନ ପର୍ଯ୍ୟନ୍ତ ଅଛି, ଏ ଘଟରେ ପ୍ରାଣ ଯେତେଦିନ ପର୍ଯ୍ୟନ୍ତ ଅଛି, କେବଳ ସେ ମହାପ୍ରଭୁଙ୍କୁ ହିଁ ସବୁକିଛି ମୁଁ ଜଣାଉଥିବି, ତାଙ୍କରି ନାମକୁ ଆଧାର କରି ଆଶ୍ରୟ କରି ସର୍ବସ୍ୱ ବୋଲି ମନେ କରି ବାଟ ଚାଲୁଥିବି। ଆଉ ସେ ନାମକୁ ଯିଏ ଭଜନ ନ କରିଛି, ଯିଏ ଜପ ନ କରିଛି, ତା ଜୀବନ ଅସହାର। ଜୀବ ଥାଇ କିଛି ଲାଭ ନାହିଁ ଯିଏ ପ୍ରଭୁଙ୍କର ଦିବ୍ୟ ଅମୃତ ନାମକୁ ଥରେ ରଟନ ନ କରିଛି, ଭଜନ ନ କରିଛି, ପାନ ନ କରିଛି, ସେ ନାମ ରସରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ନ କରିଦେଇଛି, ତା ଜୀବନର ମାନେ କିଛି ନାହିଁ।

ଶ୍ରୀମଦ୍ ଭାଗବତରେ ନାମର ମହାତ୍ମ୍ୟ କେତେ ପ୍ରକାରର ବର୍ଣ୍ଣନା କରାଯାଇଛି। ମହାପ୍ରଭୁଙ୍କ ନାମକୁ ଆଶ୍ରୟ କରି ସେଦିନ ଗଜରାଜ ଉଦ୍ଧାର ପାଇଯାଇଥିଲା। ଘୋର ଜଳରାଶି ଭିତରେ ଥାଇ ଗଜରାଜ ମହାପ୍ରଭୁଙ୍କୁ ଡାକ ପକେଇଲା। ମହାପ୍ରଭୁ ତତ୍କ୍ଷଣାତ୍ ଗଜକୁ ଉଦ୍ଧାର କରିଥିଲେ। ସେଦିନ ଦ୍ରୌପଦୀ କୁରୁସଭା ତଳେ ଦ୍ରୌପଦୀ ଡାକ ପକେଇଲେ, ହେ କେଶବ, ହେ ହୃଦୟ ବିହାରୀ, ହେ ଦ୍ୱାରକାଧୀଶ, ଏ ଲଜ୍ଜାରୁ ମୋତେ ଉଦ୍ଧାର କର, ମୋତେ ପାରି କର। ସାଙ୍ଗେ ସାଙ୍ଗେ ଦ୍ୱାରକାଧୀଶ ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ। ସେହି ନାମକୁ ଆଧାର କରି ଭାରତ ଯୁଦ୍ଧରେ, ମହାଭାରତର ଭୀଷଣ ଯୁଦ୍ଧରେ ଭରତୀୟା ପକ୍ଷୀ ନିଜର କୁନି କୁନି ଶାବକମାନଙ୍କୁ ରକ୍ଷା କରିବା ପାଇଁ ଯାଇ ମହାପ୍ରଭୁଙ୍କୁ ଡାକ ପକେଇଥିଲା, ଆକୁଳ ଚିତ୍କାର କରିଥିଲା। ମହାପ୍ରଭୁ ତତ୍କ୍ଷଣାତ୍ ସେ ଶାବକମାନଙ୍କ ଉପରେ ଘଣ୍ଟ ଘୋଡ଼େଇ ଦେଇଥିଲେ, ଛତ୍ର ଛାୟା ତଳେ ତାଙ୍କୁ ଆଶ୍ରୟ ଦେଇଥିଲେ। ପ୍ରହ୍ଲାଦ ସେଦିନ ଡାକିଥିଲେ ମଣିମାଙ୍କୁ। ମଣିମା ପ୍ରହ୍ଲାଦଙ୍କର ଡାକ ଶୁଣି ନିଜର ପିତା ହିରଣ୍ୟକଶିପୁକୁ ନିଜର ଜାନୁ ଉପରେ ବା ଜଙ୍ଘ ଉପରେ ନଖ ସାହାଯ୍ୟରେ ବିଦାରଣ କରିଥିଲେ, ନିଜର ସ୍ୱରୂପକୁ କଳେବରକୁ ମଧ୍ୟ ପରିବର୍ତ୍ତନ କରିଦେଇଥିଲେ। ତେଣୁ ସେ ନାମର ମହାତ୍ମ୍ୟ କ'ଣ ଅଛି? ଥରେ ଯିଏ ହରିନାମ ରସ ପାନ କରିଛି ତାକୁ କୌଣସି ପ୍ରକାର ପାପ, ମୋହ, ମାୟା ଛୁଇଁ ପାରିବ ନାହିଁ ବୋଲି ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଆପଣମାନେ ଯିଏ ଯେଉଁଠି ବି ଅଛନ୍ତି, ଯେଉଁ ନାମ ଆପଣମାନଙ୍କୁ ଭଲ ଲାଗୁଛି, ସେ ନାମକୁ ମଝିରେ ମଝିରେ ଭଜନ କରନ୍ତୁ, ରଟନ କରନ୍ତୁ। ସେ

ସେଇ କୃଷ୍ଣ ନାମ, ସେ ହରି ନାମ, ସେ ରାମ ନାମକୁ ଆମେ ସମସ୍ତେ ଭଜିବା। ସେ ନାମ ଭଜନରେ ଯେତେବେଳେ ବି ସମୟ ମିଳୁଛି ନିଜକୁ ହଜେଇଦେବା, ଦେଖିବେ କେତେ ଶାନ୍ତି ମିଳୁଛି, କେତେ ଆନନ୍ଦ ମିଳୁଛି। ସେଇ ପ୍ରଭୁ ପ୍ରେମରେ କେତେ ଶକ୍ତି ଅଛି, ଯେଉଁ ଶକ୍ତିର ତୁଳନା ନାହିଁ କି କଳନା ନାହିଁ। ସେ ନାମ ହିଁ ସାର, ସେ ନାମ ହିଁ ଶ୍ରେଷ୍ଠ।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ତାମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି, ଆକାଶରୁ ଶବ୍ଦଜାତ ହେ ଆତ୍ମାଲିଙ୍ଗ।

ଙ୍କୁ ପ୍ରକାଶ କରେ। ସ୍ପର୍ଶରୁ ବାୟୁ ହୁଏ। ଜଳ, ପବନ, ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହେଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

ଶୁଣିଲି ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ପ୍ରାତଃ ସମୟରୁ ବା ବ୍ରାହ୍ମ ମୁହୂର୍ତ୍ତରୁ ଯେଉଁମାନେ ଶଯ୍ୟା ତ୍ୟାଗ କରିବାର ଅଭ୍ୟାସ ରଖିଛନ୍ତି ସେମାନଙ୍କୁ ମୁଁ ପ୍ରଶଂସା କରୁଛି, ସାଧୁବାଦ ଜଣାଉଛି। କାରଣ ଏହି ଅଭ୍ୟାସଟି ଆପଣଙ୍କୁ ନିରୋଗ ରଖିବାରେ ସାହାଯ୍ୟ କରିବ ଏବଂ ସବୁବେଳେ ସକାରାତ୍ମକ ଭାବନାରେ ରହିବାକୁ ଚେଷ୍ଟା କରନ୍ତୁ। ଯେକୌଣସି ପରିସ୍ଥିତି ପରିବେଶ ହେଉ ନା କାହିଁକି, ଆପଣଙ୍କ ଭାବନାକୁ ଦୃଢ଼ କରନ୍ତୁ, ଧୈର୍ଯ୍ୟକୁ ଆହୁରି ମଜବୁତ କରନ୍ତୁ। ଧୀରେ ଧୀରେ ସମୟ ଅନୁସାରେ ବିପଦ ଟଳିଯିବ, ଆପଣ ଯୁଦ୍ଧରେ ଜିତିଯିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଅନିୟମିତ ଋତୁସ୍ରାବ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
1: ସାଧାରଣ ଭାବରେ ସ୍ତ୍ରୀ ଲୋକମାନଙ୍କର ଋତୁସ୍ରାବ ମାସକୁ ଥରେ ଲେଖା ହୁଏ ଓ ପ୍ରତ୍ୟେକ ମାସରେ 3 ଦିନରୁ 7 ଦିନ ପର୍ଯ୍ୟନ୍ତ ଉପଯୁକ୍ତ ପରିମାଣରେ ରକ୍ତସ୍ରାବ ହୋଇଥାଏ, କିନ୍ତୁ ବେଳେବେଳେ ମାସିକ ଋତୁସ୍ରାବରେ ଏସବୁ ସଂକ୍ରାନ୍ତରେ ବ୍ୟତିକ୍ରମ ଦେଖାଯାଏ, ଯେପରିକି ଶୀଘ୍ର ଶୀଘ୍ର ବା ଡେରିରେ ଡେରିରେ ଋତୁସ୍ରାବ ହେବା, ଅଳ୍ପ ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ 1 ମାସ ବା 30 ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ 1 ମାସ ବ୍ୟବଧାନରେ ଋତୁସ୍ରାବ ନହେଲେ ମଧ୍ୟ ମାସ ପୂରିବାର ପୂର୍ବ 7 ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତା ଠିକ ବୋଲି ଧରାଯାଏ ଓ ଠିକ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୂରିବାର 7 ଦିନ ବା ଅତି ବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର, କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁସ୍ରାବ ସଂକ୍ରାନ୍ତରେ ଯେତେ ପ୍ରକାର ଅନିୟମିତତା ରହିଛି ସେଥିମଧ୍ୟରେ ଏହି ଅଧିକ ରକ୍ତସ୍ରାବ ହିଁ ବିଶେଷ ବିପଦଜନକ, କାରଣ ଏ ପ୍ରକାର ପରିସ୍ଥିତିରେ ରୋଗୀଟି ରକ୍ତହୀନତାର ଶିକାର ହୁଏ ଓ ଏହାର କାରଣ ନିରୂପଣ କରି ଶୀଘ୍ର ଉପଯୁକ୍ତ ଚିକିତ୍ସା ନ କଲେ ରୋଗୀର ଜୀବନ ବିପଦ ସଂକୁଳ ହୋଇପଡ଼େ। ସବୁଠାରୁ ଭୟର କାରଣ ହେଉଛି ଅଧିକ ରକ୍ତସ୍ରାବର କାରଣମାନଙ୍କ ମଧ୍ୟରୁ ଜରାୟୁ କର୍କଟ ରୋଗ ମଧ୍ୟ ଗୋଟିଏ କାରଣ, ଯାହାକୁ ଆରମ୍ଭ ଅବସ୍ଥାରେ ଚିହ୍ନଟ କରି ଉପଯୁକ୍ତ ଆଶୁ ଚିକିତ୍ସା କଲେ ଯାଇ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ, ନହେଲେ ଡେରି ହୋଇଗଲେ ଏ ରୋଗରୁ ଭଲ ହେବା ସମ୍ଭବ ହେବ ନାହିଁ। ଜରାୟୁ କର୍କଟ ବ୍ୟତୀତ ଅଧିକ ରକ୍ତସ୍ରାବ ପାଇଁ ଜରାୟୁରେ ଅର୍ବୁଦ ଏ ମଧ୍ୟ ଅନ୍ୟ ଏକ ପ୍ରଧାନ କାରଣ। ଅନେକ ସମୟରେ ରକ୍ତରେ ଥିବା ବିଭିନ୍ନ ପ୍ରକାରର ହରମୋନର ପରିମାଣରେ ବ୍ୟତିକ୍ରମ କାରଣରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇଥାଏ। ସେହିପରି ରକ୍ତଜନିତ ଦୋଷରୁ ମଧ୍ୟ ଅଧିକ ରକ୍ତସ୍ରାବ ହୋଇପାରେ। ତେବେ ମାସିକ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଯଥାଶୀଘ୍ର ସ୍ତ୍ରୀ ରୋଗ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ନିରୀକ୍ଷା କରାଇ କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇ ନେବା ଉଚିତ। ବେଳେବେଳେ ମାସକୁ ମାସ ସ୍ୱାଭାବିକ ଋତୁସ୍ରାବ ହେଉଥିଲେ ମଧ୍ୟ ମଝିରେ ମଝିରେ ଅଳ୍ପ ଅଳ୍ପ ରକ୍ତସ୍ରାବ ହୋଇଥାଏ, ତେଣୁ ଏପରି ହେଲେ ଶୀଘ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର କାରଣ ନିର୍ଦ୍ଧାରଣ ପୂର୍ବକ ଉପଯୁକ୍ତ ଚିକିତ୍ସା କରାଇବାକୁ ହେବ। ବେଳେବେଳେ ମାସିକ ଋତୁସ୍ରାବ ମାସକୁ ମାସ ନ ହୋଇ 30 ଦିନ

0: ଠାରୁ ଅଧିକ ଦିନ ବ୍ୟବଧାନରେ ହୋଇଥାଏ। ତେବେ ମାସେ ଠାରୁ ଅଧିକ ଦଶ ଦିନ ମଧ୍ୟରେ ଯେଉଁଦିନ ବି ଋତୁସ୍ରାବ ହେଲେ ତାକୁ ଠିକ୍ ବୋଲି ଧରାଯାଏ ଓ ସେଥିପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ଋତୁସ୍ରାବ ଦେଢ ମାସରୁ ଅଧିକ ବ୍ୟବଧାନରେ ହେଉଥାଏ ତେବେ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ କରିବା ଉଚିତ। ସାଧାରଣତଃ 13-19 ବର୍ଷ ବୟସର କିଶୋରୀ କନ୍ୟା ମାନଙ୍କର ମାସିକ ଋତୁସ୍ରାବ ଡେରିରେ ଡେରିରେ ହୋଇଥାଏ। କିଶୋରୀ କନ୍ୟାଙ୍କ କ୍ଷେତ୍ରରେ 3 ମାସରୁ ଅଧିକ ବ୍ୟବଧାନରେ ଋତୁସ୍ରାବ ହେଲେ ଯାଇ ଡାକ୍ତର ପରାମର୍ଶ କରିବା ଉଚିତ, ନହେଲେ ବୟସ ବଢିବା ସଙ୍ଗେ ସଙ୍ଗେ ସାଧାରଣ ସ୍ୱାସ୍ଥ୍ୟର ଯତ୍ନ ନେଲେ ମାସିକ ଋତୁସ୍ରାବ ଆପେ ଆପେ ଠିକ୍ ବ୍ୟବଧାନରେ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ହ୍ୟାଲୋ ହାଇ ନମସ୍କାର। ଆଜି ହେଉଛି ଶୁକ୍ରବାର, ୱାର୍କିଂ ଡେ। ସମସ୍ତଙ୍କର କିଛି ନା କିଛି କାମ ଥିବ, ସମୟ ଅନୁସାରେ ଆମକୁ କାମ ଆରମ୍ଭ କରିବାକୁ ପଡ଼ିବ ଏବଂ ସାରିବାକୁ ମଧ୍ୟ ପଡ଼ିବ। ଯେଉଁମାନେ ସକାଳୁ ସକାଳୁ ନିଜର ସମୟକୁ ଗୁରୁତ୍ୱ ଦିଅନ୍ତି, ସମୟ ମୁତାବକ ସବୁ କାମ ଆରମ୍ଭ କରନ୍ତି ଏବଂ ସମୟ ଅନୁସାରେ ନିଜର ସମସ୍ତ କାମକୁ ବାଣ୍ଟି ଦେଇଥାନ୍ତି, ସେମାନେ କେବେ ବି ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତି। ତେଣୁ ସମୟ କଥା କହିବି, ଆଉ ଆପଣମାନଙ୍କର ସ୍ୱାସ୍ଥ୍ୟ କଥା କହିବି। ସ୍ୱାସ୍ଥ୍ୟ ଠିକ୍ ଥିଲେ ସମୟ ଆପେ ଆପେ ଆପଣଙ୍କ ସାଥ ଦେବ। ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା, ନିଜେ ସୁସ୍ଥ ରହିବା ଏବଂ ସବୁ କାମ କରିବା ପାଇଁ ଆମେ ସକ୍ଷମ ହୋଇପାରିବା।

କୌଣସି ବି କାମରେ ଆମେ ଯେତେବେଳେ ଦୂରସ୍ଥାନକୁ ଯାଉ, ସେଠି ଯଦି ଆମ ଗାଁ ବା ପାଖାପାଖି ଅଞ୍ଚଳର ଲୋକଙ୍କ ସହିତ ଭେଟ ହୋଇଯାଏ, ତାହେଲେ ଭାରି ଆନନ୍ଦ ଲାଗେ। ମନରେ ସାହସ ମଧ୍ୟ ଭରିଯାଏ ଯେ ଯାହା ହଉ, ଆମ ଘର ପାଖାପାଖି ଲୋକ ବା ଆମ ଚିହ୍ନା ପରିଚୟ ଲୋକମାନଙ୍କ ସହିତ ଆମର ଟିକେ ଭେଟଭାଟ ହେଇଗଲା ଏବଂ ପାର୍ଟିରୁ ବାହାରି ପଡ଼େ ଆମ ଲୋକ, ଇଏ ଆମ ଲୋକ। ହଁ, ମାଟି ମାର ମୁହଁରେ ଆମେ ସମସ୍ତେ ବନ୍ଧା।

ମୁଁ କହୁଥିଲି ମାଟି ମାର ମୁହଁ। ଆମେ ଯଦି କୌଣସି କାମରେ ଦୂର ଜାଗାରେ ରହିଥାଉ ବା ଗାଁ ଠାରୁ ବହୁତ ଦୂରରେ ଆମେ ରହୁ।

ଯଦି କେତେବେଳେ କେମିତି ଟିକେ ସୁଯୋଗ ମିଳିଲା, ମୌକା ମିଳିଲା, ଟିକେ ଅଧିକ ଦିନ ପାଇଁ ଆମକୁ ଛୁଟି ମିଳିଲା, ତାହେଲେ ତୁରନ୍ତ ଆମେ ଗାଁକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁ। ଗାଁର ମୋହ ଆମକୁ ବାନ୍ଧି ପକାଇଥାଏ। ଆଉ ଗାଁ ପାଖାପାଖି ପହଞ୍ଚିଗଲେ ଗାଁର ସବୁ କଥା, ସବୁ ଜିନିଷ, ସବୁ ସ୍ମୃତି ଆମର ମାନସ ପଟରେ ଆଙ୍କି ହେଇଯାଏ। ବାରମ୍ବାର ବାରମ୍ବାର ସେଇ କଥା ଆମ ମନ ଭିତରକୁ ଆସିଯାଇଥାଏ। ସତରେ ଗାଁର ମୋହ, ଗାଁର ଆକର୍ଷଣ, ଗାଁର ଭଲ ପାଇବା, ଗାଁର ନିଚ୍ଛକ ସ୍ମୃତି ସଦାସର୍ବଦା ଆମ ଭିତରେ ଜୀବନ୍ତ ହୋଇ ରହିଛି, ରହିଥିବା।

ହଁ, ସେଇଥିପାଇଁ ତ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ଭାରତ ମାତାର ଅମୃତମୟ ସନ୍ତାନ। ଆମ ଭିତରେ ଭାଇଚାରା, ସ୍ନେହ, ସମ୍ପ୍ରୀତି, ଦେଶପ୍ରେମ ରହିଛି ବୋଲି ଆମେ ପରସ୍ପରର ସୁଖ ଦୁଃଖରେ ନିଜକୁ ସାମିଲ କରିପାରୁଛେ। କିଛି ମାସ ବା କିଛି ବର୍ଷ ବ୍ୟବଧାନରେ ଆମେ ଯେତେବେଳେ କୌଣସି ନା କୌଣସି ଜାଗାକୁ ଯିବା ପାଇଁ ଇଚ୍ଛା କରୁ, ସେ ଜାଗାର ଡିଟେଲ୍ସ ଆମେ ଜାଣିବା ପାଇଁ ମଧ୍ୟ ଇଚ୍ଛା କରୁ, ଆଉ ମାଟି ମାର ସୌନ୍ଦର୍ଯ୍ୟରେ ସବୁଜ ଶ୍ୟାମଳିମାରେ ଆମେ କିଛି ମୁହୂର୍ତ୍ତ ପାଇଁ ନିଜକୁ ହଜେଇଦେଲେ ଭାରି ରିଲାକ୍ସ ଲାଗେ। ମନ ଭିତରୁ ସବୁ ପ୍ରକାର କ୍ଲାନ୍ତି, ସବୁ ପ୍ରକାର ବୋଝ ବା କାମ ପ୍ରେସର ନିମିଷକେ ଦୂରେଇ ଯାଇଥାଏ।

ମାର ପଣ ତ ଛାଇ ହଉ, ପ୍ରକୃତି ମାର କୋଳ ହଉ, ଏ ଦୁଇଟି ଯାକ ଆମ ପାଇଁ ସଦା ସର୍ବଦା ବହୁତ ଖାସ୍, ବହୁତ ସ୍ପେଶାଲ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ
1: ଇଏ ସଉଦାର 15,000 ପରିବାର 2,000
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି
0: ଓହୋ ଭୁଲି ଯାଇଥିଲି ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ
1: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in
2: हंड्रेड पॉइंट फोर आकाशवाणी एफ एम रेनबो कटक दिल से दिल तक

ସେ ମା ମୋ ମା ସେଇଥିପାଇଁ ତ କବି ସଚ୍ଚିଦାନନ୍ଦ ରାଉତରାୟ ଲେଖିଲେ, ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁଟି ଛୋଟ ମୋର ଗାଁଟି। ଏଠି ଶେଷ କରୁଛୁ ଶୁଭ ସକାଳ ପ୍ରୋଗ୍ରାମ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ସଙ୍ଗୀତ ସ୍ୱର୍ଗୀୟ, ସଙ୍ଗୀତ ଅମୃତମୟ, ସଙ୍ଗୀତରେ ସତ୍ୟ ଶିବ ସୁନ୍ଦର ସ୍ୱର ତାଳ ଲୟ ରୂପେ ବିଦ୍ୟମାନ। ସଙ୍ଗୀତର ସମ୍ମୋହନୀ ଶକ୍ତି ନିମିଷକେ ବସ କରିପାରେ ସଭିଙ୍କୁ। ପତ୍ରର ମର୍ମର, ପକ୍ଷୀର କାକଳି, ଶିଶୁର କୁଆଁ କୁଆଁ ଶବ୍ଦ, ଝରଣାର କୁଳୁକୁଳୁ ନାଦ, ମେଘର ଦୁନ୍ଦୁଭି, ସବୁଥିରେ ସଙ୍ଗୀତର ଜାଦୁକରୀ ସ୍ପର୍ଶ।

ମନ ଯେତେବେଳେ କୌଣସି ନା କୌଣସି କାରଣରୁ ବିଷାଦଗ୍ରସ୍ତ ଥାଏ, ଚିନ୍ତାଯୁକ୍ତ ଥାଏ, ଚାପଗ୍ରସ୍ତ ଥାଏ, ନିଜ ମନପସନ୍ଦର ସଙ୍ଗୀତଟିଏ ଶୁଣିଦେଲେ ଆପେ ଆପେ ମନ ହାଲକା ହୋଇଯାଏ। ସେ କେତେ ସମୟ ପାଇଁ ମନ ଭିତରୁ ସବୁ ଦୁଃଖ କଷ୍ଟ ନିମିଷକେ ଦୂରେଇ ଯାଏ।

ଭଲ ସଙ୍ଗୀତ ପ୍ରକୃତି ସହିତ ଜଡ଼ିତ। ଯେମିତି ଭୋର ସମୟରେ ରାଗ ଭୈରବ ଗାନ କରିବାର ନିୟମ ରହିଛି, ସନ୍ଧ୍ୟା ସମୟରେ ସେମିତି କଲ୍ୟାଣ ରାଗ, ରାତ୍ରିର ନିଦାଘ ପ୍ରହରରେ ସୋହିନୀ ରାଗ, ଏମିତି ଅନେକ କିଛି ରାଗ ପରିବେଷଣ କରିବାର ବିଧି ବା ନିୟମ ରହିଛି। ସେହି ସମୟରେ ସେହି ରାଗ ପରିବେଷଣ କଲେ ପରିବେଶ ଆହୁରି ମନ୍ତ୍ରମୁଗ୍ଧ ହୋଇଥାଏ। ସେ ରାଗ ସଙ୍ଗୀତ ସମସ୍ତଙ୍କୁ ନିମିଷକେ ସ୍ପର୍ଶ କରିଥାଏ। ତେବେ ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତିକୁ ନେଇ ରାଗ ସଙ୍ଗୀତର ଗାୟନ ପ୍ରକ୍ରିୟା ମଧ୍ୟ ରହିଛି। ଖୁସି ସମୟରେ କେଉଁ ରାଗକୁ ଆଧାର କରି ଗୀତ ତିଆରି କଲାଗରେ ତାହା ଭଲ ଲାଗିବ, ଦୁଃଖ ରୋଗ ଯନ୍ତ୍ରଣାର ଉପଶମ ପାଇବା ପାଇଁ କେଉଁ ରାଗ ଶ୍ରବଣ କରିବା ଉଚିତ, ଏମିତି ଅନେକ କିଛି ଶାସ୍ତ୍ରସମ୍ମତ ରାଗ ରାଗିଣୀର ପ୍ରଭାବ କାହିଁ କେଉଁ ଆଦିମ ଅନନ୍ତ କାଳରୁ ରହିଆସିଛି।

ଆମେ ସମସ୍ତେ ବହୁତ ବ୍ୟସ୍ତ। ଦୈନନ୍ଦିନ ଜୀବନରେ ଆମେ ସମସ୍ତେ କେତେ କ'ଣ କାମ କରୁଛେ, ନାହିଁ କି? ସମସ୍ତଙ୍କର ଭିନ୍ନ ଭିନ୍ନ ପ୍ରକାରର ପ୍ରଫେସନ। ସେ ଭିନ୍ନ ଭିନ୍ନ ପ୍ରଫେସନରେ ଆମେ ଏତେ ବ୍ୟସ୍ତ ହୋଇପଡ଼ୁଛେ, ନିଜ ପାଇଁ ସମୟ ଦେବା ଟିକେ କଷ୍ଟ ହୋଇପଡ଼ୁଛି। ସେଥିପାଇଁ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ଆମେ ହେଉଛେ। ଆଜି ସେଇଥିପାଇଁ ଟପିକ୍ ରହିଛି, ବ୍ୟସ୍ତବହୁଳ ଜୀବନ ଭିତରେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କ'ଣ କ'ଣ ଉପାୟ ଆପଣେଇଛନ୍ତି। କଲ୍ ତ ଆସିଗଲାଣି, ତେବେ ଦେଖିବା ଆମର ଫାଷ୍ଟ କଲର୍ କିଏ ଆଉ ସେ କୋଉଠୁ କହୁଛନ୍ତି।

0: ନମସ୍କାର, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ଚର୍ଚିକା ବଜାରରୁ ଆପଣଙ୍କ ଟେଲିଫୋନ ଆଜି ଫାଷ୍ଟ କଲର ଭାବରେ ଲାଗିଛି। ଆପଣ ଆଜି ଫାଷ୍ଟ କଲର ଭାବରେ ଆମ ସହିତ ଯୋଡ଼ି ହେଇଛନ୍ତି।
1: ସେମିତି କିଛି ନାହିଁ, ଫାଷ୍ଟ ଲାଗୁ, ଲାଷ୍ଟ ଲାଗୁ, ମଝିରେ ଲାଗୁ, ଯୋଡ଼ି ହବା ଦରକାର। କାରଣ ମୁଁ ବହୁତ ଥର ବିଭିନ୍ନ ସୋରେ ଯୋଡ଼ି ହୁଏ, ସେମିତି କିଛି ନାହିଁ ମୋର।
0: ଆପଣ ଫାଷ୍ଟ କଲର ହିସାବରେ ଯୋଡ଼ି ହେଇଛନ୍ତି ଆମ ସହିତ, ଆପଣଙ୍କୁ ସ୍ୱାଗତ ଜଣାଉଛି। ତେବେ କଣ କହିବେ?
1: ବହୁତ ବହୁତ ଧନ୍ୟବାଦ, ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି।
0: ଆପଣ କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆମର ଗୋଟେ କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯେମିତି ଗୋଟେ କଥାରେ ନାହିଁ, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆମେ ଯେତେ କାମ କରିବା, ଯେତେ ମାନେ ବିଜି ସେଡ୍ୟୁଲ ଆମର ଥବ, ସବୁରି ମୂଳରେ ରହୁଛି ମେଣ୍ଟାଲ ଡିପ୍ରେସନ ଆଉ ଷ୍ଟ୍ରେସ। ଆମେ ଯାହା ବି କିଛି ଖାଦ୍ୟ ଖାଇବା, ପଜିଟିଭ ଚିନ୍ତାଧାରା ମନରେ ରହିବା ଦରକାର। ଆଉ ସବୁବେଳ ପାଇଁ ଶାକାହାରୀ ଭୋଜନ ଦରକାର। ତା ସହିତ ଫିଜିକାଲ ଏକ୍ସରସାଇଜ କରିବା, ବିଭିନ୍ନ ପ୍ରକାର କାର୍ଯ୍ୟ କରିବା, ସାଇକ୍ଲିଂ କରିବା, ଆଉ ଆପଣଙ୍କ ପ୍ରୋଗ୍ରାମ ଶୁଣିବା, ଗୀତ ଶୁଣିବା, ରେଡିଓ ଶୁଣିବା, ଏସବୁ ଜିନିଷ ହେଲେ ପଜିଟିଭନେସ୍ ଆସିବ। ଆଉ ମୁଁ ତ ଏସବୁ କାର୍ଯ୍ୟ କରେ, ଆଉ ମୁଁ ପିଓର ଭେଜିଟେରିଆନ, ତେଣୁ ମୁଁ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛି। ପର ଡେ ମୋର 20-25 କିଲୋମିଟର ରନିଂ ଅଛି, ମୋ ପୁରା ବିନ୍ଦାସ ଅଛି ଆପଣଙ୍କ ଭଳିଆ। ଆଉ
0: ମୁଁ ବିନ୍ଦାସ ଅଛି କି ନାହିଁ ମୁଁ ତ କହିପାରିବିନି, ତେବେ ଆପଣଙ୍କ ଠାରୁ ଆପଣ ବହୁତ ଭଲରେ ଅଛନ୍ତି ଜାଣିକି ବହୁତ ଖୁସି ଲାଗିଲା। ଆପଣ ଏମିତି ବହୁତ ଖୁସିରେ ଥାଆନ୍ତୁ, ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କ ମା ଶାଳା ଘଣ୍ଟ ଉଡେଇଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ପ୍ରକୃତରେ ଆମେ ଯଦି ଫିଟ୍ ଆଣ୍ଡ ଫାଇନ୍ ରହିବା ତେବେ ଆମେ ଗୋଟେ ପଜିଟିଭ୍ ଥଟ୍ସ ଭିତରେ ରହିପାରିବା ଆଉ ସେ ପଜିଟିଭ୍ ଥଟ୍ସ ଆମକୁ ଆଗକୁ ଆଗକୁ ନେଇଯିବ। କିଛି ନା କିଛି ବିପଦ, କିଛି ନା କିଛି ଦୁଃଖ, କିଛି ନା କିଛି ରୋଗ, କିଛି ନା କିଛି ଯନ୍ତ୍ରଣା ଆମ ସମସ୍ତଙ୍କ ଜୀବନରେ ଯୋଡ଼ି ହୋଇ ରହିଛି। ଆମେ କହିପାରିବା ନାହିଁ ଯେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଆମେ କହିପାରିବା ନାହିଁ ଯେ ଆମର କୌଣସି ବି ଚିନ୍ତା ନାହିଁ। ଆମେ କହିପାରିବାନି ଯେ ଆମେ ସବୁଠାରୁ ଦୁନିଆର ଲକି ପର୍ସନ୍। ଏମିତି କିଛି ବି କେହି କହିପାରିବେନି। ତା ଭିତରେ ବି ଆମକୁ ଜିଇଁବାକୁ ପଡ଼ିବ, ଭଲରେ ବଞ୍ଚିବାକୁ ପଡ଼ିବ, ଆମ ପ୍ରଫେସନକୁ ଦେଖିବାକୁ ପଡ଼ିବ ଏବଂ ସଫଳତାର ସ୍ୱାଦ ମଧ୍ୟ ଚାଖିବାକୁ ପଡ଼ିବ। ଏସବୁ ଯଦି ଆମେ କରିବା ତାହେଲେ ଆମେ ସୁସ୍ଥ ରହିଲେ ହିଁ କରିପାରିବା। ସ୍ୱାସ୍ଥ୍ୟ ହେଉଛି ସମ୍ପଦ। ତେଣୁ ନିଜର ଦୈନନ୍ଦିନ ବିଜି ସେଡ୍ୟୁଲ ଭିତରେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ କ'ଣ କ'ଣ ଉପାୟ ଅବଲମ୍ବନ କରୁଛନ୍ତି? ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ପ୍ରସନ୍ନ ବହି ଜିସ୍ନେ ଆପ୍ନା ମୂଲ୍ୟାଙ୍କନ କିଆ ହେ ପରିଶାନ ବହି ଇସ୍ନେ ଅର୍ କି ମୂଲ୍ୟାଙ୍କନ କିଆ ହେ। ନମସ୍କାର, ଶୁଭ ସକାଳ ନିଶି ମ୍ୟାମ, ମୁଁ ପ୍ରଶାନ୍ତ କହୁଥିଲି ରାଜନ୍ସ କଟକରୁ।
0: ରାଜନ୍ସ କଟକରୁ ପ୍ରଶାନ୍ତକୁ ଆମେ ସ୍ୱାଗତ କରୁଛୁ। ଆପଣ ଯୋଡ଼ି ହେଇଛନ୍ତି ଆମ ସହିତ, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ୍, ଆପଣଙ୍କ ଟପିକରେ ଥିବା ବାସ୍ତବତାକୁ ଜାଣିବା ଆଗେ।
0: ଆଜ୍ଞା,
1: କର୍ମ ହେଉଛି ସବୁଠୁ ବଡ଼। ଯଦି ଆମ କର୍ମରେ ସତ୍ୟତା, ଶୁଦ୍ଧତା, ପବିତ୍ରତା ରହିଥିବା ନା, ଆମେ ଯେତେ କମ୍ ଅର୍ଥ ଘରକୁ ଆଣିବା ସିଏ ଘରେ ଖୁସି ସୃଷ୍ଟି କରିବ
0: ନିଶ୍ଚିତ ଭାବରେ।
1: ଆଉ ଅକର୍ମ କରିକି ଯଦି ଅନେକ ଅର୍ଥ ଆଣିବା ସିଏ ଅନେକ ସମସ୍ୟାକୁ ସାଙ୍ଗରେ ଧରିକି ଆସିବ। ଇଏ ହେଉଛି ବାସ୍ତବତା। ଆଉ ଆଉ ଗୋଟେ କଥା ହେଲା ମ୍ୟାମ୍, ଆମେ ଘରେ ଯାହା ବି ଖାଇବା ଯଦି ଆମ ମାନେ ମନଟା ଯଦି ଖୁସି ଥିବ, ପଜିଟିଭିଟି ଥିବ, ତ ସିଏ ଅମୃତ ଭଳି ଲାଗିବ। ଆଉ ମନେ ଯଦି ନେଗେଟିଭ ଥିବ, ଆମେ ଅମୃତ ଖାଇଲେ ବି ସିଏ ନେଗେଟିଭ ଭଳି କ୍ରିଏଟ କରିବ ମନକୁ। ଇଏ ହଉଛି ବାସ୍ତବତା ମ୍ୟାମ୍।
0: ସବୁବେଳେ
1: କର୍ମ ଉପରେ ହିଁ, ସତ୍ କର୍ମ ଉପରେ ହିଁ ଧ୍ୟାନ ଦେବା ଆଉ ଇମାନଦାରୀରେ ଜୀବନକୁ ଆଗକୁ ବଢ଼ିବାକୁ ଚେଷ୍ଟା କରିବା।
0: ସୁନ୍ଦର ଭାବରେ ଆପଣ ଜୀବନର ସତ୍ୟତାକୁ ପ୍ରତିପାଦିତ କଲେ କଥା ମାଧ୍ୟମରେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା,
0: ନମସ୍କାର। ପ୍ରକୃତରେ ସତ୍ ଉପାୟରେ, ସଚ୍ଚୋଟ ଉପାୟରେ ଆମେ ଯଦି କର୍ମ କରୁଥିବା, ସେ କର୍ମରୁ ଉପାର୍ଜିତ ଧନ ନିଶ୍ଚିତ ଭାବରେ ଆମ ପାଇଁ ଭଲ କାମରେ ଲାଗିବ। କେବେ ବି ଆମେ ସେଇ ଶ୍ରମ ଆମର କେବେ ବି ତଳେ ପଡ଼ିଯିବନି। ସେ କଷ୍ଟ, ସେ ଶ୍ରମ, ସେଇ ଯୋଉ ପଇସା ରୋଜଗାର, ଏ କେବେ ବି ବୃଥା ଯିବନି। ସତ୍

0: କର୍ମ କରିବା, ସବୁବେଳେ ମନ ଭିତରେ ଗୋଟେ ସୁନ୍ଦର ଭାବନା ସୃଷ୍ଟି କରିବା, ସେଇ ଭାବନାରେ ଆମେ ଜିଇଁବା, ସେଇ ଭାବନାକୁ ଉଚ୍ଚକୁ ନେବା ପାଇଁ ଆମେ ସ୍ଥିର ପ୍ରତିଜ୍ଞାବଦ୍ଧ ହେବା। ପ୍ରକୃତରେ କର୍ମ ହିଁ ଭଗବାନ, କର୍ମ ହିଁ ଈଶ୍ୱର। କର୍ମକୁ ଯେଉଁମାନେ ଗୁରୁତ୍ୱ ଦିଅନ୍ତି, କର୍ମକୁ ଯେଉଁମାନେ ବିଶ୍ୱାସ କରନ୍ତି, କର୍ମର ମୂଳେ ଏ ଜଗତ ବା ବିଶ୍ୱାସ ମୂଳେ ଏ ଜଗତ, ଯେଉଁମାନେ ଏହି ଉକ୍ତିକୁ ସତ୍ୟ ବୋଲି ବିଚାର କରନ୍ତି, ସେମାନେ କେବେ ବି ଜୀବନରେ ହାରି ଯାଆନ୍ତିନି। ଆସିବ ଦୁଃଖ କଷ୍ଟ ରୋଗ ଯନ୍ତ୍ରଣା ଏସବୁ ଆସିବ, କିନ୍ତୁ ତା ସହିତ ଆମର ମନୋବଳ ଷ୍ଟ୍ରଙ୍ଗ ଥିବ, ଆମ ଭିତରେ ଅହେତୁକ ଧୈର୍ଯ୍ୟ ଥିବ, ସେ ଧୈର୍ଯ୍ୟ ଆମକୁ ବିପଦରୁ ବଞ୍ଚେଇ ଦେବ, ଉଦ୍ଧାର କରିଦେବ, ସତ୍ୟତା ଆଡ଼କୁ ଅଗ୍ରସର କରେଇବ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ସତ୍ କର୍ମର ତ ଶକ୍ତି ଅକଳ୍ପନୀୟ।
0: ଆଜ୍ଞା,
1: ତା ସହିତ ମୁଁ କହିବି, ମୁଁ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିବା ପାଇଁ କି ଯୋଗ କରେ।
0: ବାଃ, ବହୁତ ବଢିଆ।
1: ସନ୍ତୁଳିତ ଆହାର ସେବନ କରେ।
0: ଆଜ୍ଞା,
1: ତେଲ ମସଲା ଖାଏ ନାହିଁ। ଆଜିକି 5 ବର୍ଷ ହେଲାଣି ମୁଁ ମସଲା କଣ ଜିନିଷ ଜାଣିନି, ତେଲ ଖୁବ କମ ବ୍ୟବହାର କରେ।
0: ବହୁତ ବଢିଆ, ବହୁତ।
1: ଆଉ ବାହାର ଖାଦ୍ୟ ଖାଏ ନାହିଁ, ଘରେ ସନ୍ତୁଳିତ ଆହାର କରେ।
0: ବହୁତ ବଢିଆ, ସେଥିପାଇଁ ଆପଣ ପୁରା ସୁସ୍ଥ ଅଛନ୍ତି।
1: ଆଜ୍ଞା,
0: ବହୁତ ବଢିଆ। ଏମିତି ସୁସ୍ଥ ଭାବରେ ଆପଣ ଜୀବନ ଜିଅନ୍ତୁ। ଆମ ସହିତ ଆଜି ଯୋଡି ହେଇଥିବାରୁ, ବହୁତ ସୁନ୍ଦର କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ,
0: ଧନ୍ୟବାଦ।

0: କିନ୍ତୁ ଖାଇନି, ମୋର ସେମିତି ଭଲ ହେଇଯାଏ ଆଉ ଭଗବାନଙ୍କ ଦୟାରୁ ମୋତେ ଏପର୍ଯ୍ୟନ୍ତ କିଛି ରୋଗ ହେଇନି, ସେ ଥଣ୍ଡା ଟିକେ ହେଇଯାଏ।
1: ଆଚ୍ଛା, ସେ ଥଣ୍ଡାକୁ ଆପଣ କଣ୍ଟ୍ରୋଲ କରିଦିଅନ୍ତି, ଯେମିତି ହେଲେ ବି ପ୍ରାକୃତିକ ଉପାୟରେ ଆପଣ ଭଲ କରିଦିଅନ୍ତି।
0: ଆଜ୍ଞା, ତୁଳସୀ ତୁଳସୀ ପତ୍ର ମହୁ ନହେଲେ ଗଙ୍ଗ ଶିଉଳି ପତ୍ର ଯାଇକିରି ପିଇ ଦବ, ଜ୍ୱର ଥଣ୍ଡା ସବୁ ଭଲ ହେଇଯିବ, ଗ୍ୟାସ ସବୁ ଭଲ ହେଇଯିବ।
1: ବଢିଆ, ଆପଣ ଏତେ ସୁସ୍ଥ ଅଛନ୍ତି ଜାଣି ମତେ ବହୁତ ଖୁସି ଲାଗିଲା। ଆପଣ ଏମିତି ଖୁସିରେ ଥାନ୍ତୁ ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ
0: ଧନ୍ୟବାଦ।
1: ହଁ, ନିହାତି ଭାବରେ।
0: ଆଜି ମୋ ବଡ ଭାଇ ବସନ୍ତ କୁମାର ମହାପାତ୍ର ଜନ୍ମଦିନ।
1: ବାଃ, ବହୁତ ବଢିଆ।
0: ତାକୁ ଭଗବାନ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ, ସୁସ୍ଥରେ ରଖନ୍ତୁ, ଆଉ ସିଏ ସବୁବେଳ ପାଇଁ ହସୁ ଥାଉ। ଆଉ ଆକାଶବାଣୀ ଶ୍ରୋତା ପ୍ରସାଦର ସିଏ ହଉଛନ୍ତି ବଡ ଭାଇ ବସନ୍ତ କୁମାର ମହାପାତ୍ର।
1: ଆଜ୍ଞା,
0: ତେଣୁ ତାକୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ଜଗନ୍ନାଥ ମହାପ୍ରଭୁ, ମା ସାରଳା, ତାକୁ ଘଣ୍ଟ ଘୋଡେଇ ରଖିଥାଉ, ସିଏ ସବୁବେଳେ ସୁସ୍ଥରେ ଥାଉ, ସବୁବେଳେ ହସୁଥାଉ, ଆମକୁ ଗୋଟେ ଗୋଟେ ମିଠା ଦଉଥାଉ ଆମକୁ ଖାଇବା।
1: ବହୁତ ବଢିଆ, ବସନ୍ତ କୁମାର ମହାପାତ୍ର ଭାଇଙ୍କୁ ଆମ ତରଫରୁ ମଧ୍ୟ ଜନ୍ମଦିନର ଅନେକ ଅନେକ ଶୁଭ ଅଭିନନ୍ଦନ। ଆପଣ ଏମିତି ଭଲରେ ଥାନ୍ତୁ, ସୁସ୍ଥ ଥାନ୍ତୁ, ଆମ ସହିତ ଯୋଡି ହେଇକି ରହିଥାନ୍ତୁ। ଧନ୍ୟବାଦ।
0: ଆଉ ଗୋଟେ କଥା, ନିଶ୍ଚି ମ୍ୟାଡମ ବି ଆମର ନିଶ୍ଚି ମ୍ୟାଡମ ସେମିତି ଭଲ ଟପିକଟା ରଖିଛନ୍ତି, ସେମିତି ସବୁବେଳେ ସୁସ୍ଥରେ ଥାନ୍ତୁ। ଜଗନ୍ନାଥ ମହାପ୍ରଭୁ, ମା ସରଳ, ତାଙ୍କୁ ବି ଘଟ ଘୋଡେଇ ରଖିଥାନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କର ଏଇ ଶୁଭେଚ୍ଛା ଶୁଭକାମନା ଆମ ପାଇଁ ନିଶ୍ଚିତ ଭାବରେ ବଳ ଯୋଗଉଛି, ଆମକୁ ଖୋରାକ ଯୋଗଉଛି, ଭଲ ଭଲ ପ୍ରୋଗ୍ରାମ ପ୍ରେଜେଣ୍ଟ କରିବା ପାଇଁ। ଥ୍ୟାଙ୍କ ୟୁ,
0: ଥ୍ୟାଙ୍କ ୟୁ ସୋ ମଚ୍, ନମସ୍କାର, ରହିବି।
1: ନମସ୍କାର। ଆମ ଶ୍ରୋତାମାନେ କେତେ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି, ନିଜକୁ କେତେ ସୁସ୍ଥ ଅନୁଭବ କରୁଛନ୍ତି, ମତେ ଜାଣିକି ବହୁତ ଖୁସି ଲାଗୁଛି। ଏବେ ଦେଖିବା ନେକ୍ସଟ କଲରଙ୍କୁ। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର,
1: କିଏ କହୁଛନ୍ତି?
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମରୁ କହୁଥିଲି।
1: ଆପଣଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି। ଆଜିର ଟପିକ ସମ୍ପର୍କରେ
2: ଦେଖନ୍ତୁ, ମୁଁ ତ କହିବି ମୋ ଶରୀର ହଉଛି ରୋଗର ଗନ୍ତାଘର, କାହିଁକିନା ମୁଁ ଏକା ଆଧାରରେ ସିକିଲ ସେଲ୍ସ, ଡାଇବେଟିସ, କୋଲେଷ୍ଟର, ଟାଇଲ୍ସ ସବୁ ଯାକ ରୋଗ ମୋ ଦେହରେ। ଆଉ ଡାଇବେଟିସ ମୋର ସବୁବେଳେ ହାଇ ରହୁଛି, ମାନେ 350 କୋଲେଷ୍ଟର 60। ମୁଁ କହିବି ଯେ ଗୋଟେ ଲୋକ ମାନସିକ ସ୍ତରରେ ସୁସ୍ଥ ରୁହେ, ଶାରୀରିକ ସ୍ତରରେ ସୁସ୍ଥ ରୁହେ, ତାକୁ ଆମେ ସୁସ୍ଥ ବୋଲି କହିବା, କିନ୍ତୁ ମୁଁ ଦୁଇଟା ଜାଗା ଅସୁସ୍ଥ। ତେଣୁ ମୁଁ କହିବି ମାନସିକ ସ୍ତରରେ ମତେ ରେଡିଓ ମାନେ ଖୋରାକ ଯୋଗଉଛି, ସବୁବେଳେ ସଙ୍ଗୀତ ମଧ୍ୟ ଗୋଟେ ପେନ୍ କିଲର କାମ କରେ, ତେଣୁ ମୁଁ ସବୁବେଳେ ରେଡିଓ ଦେଶ ବିଦେଶର ହଉ ଓଡ଼ିଶାର ହଉ ଦିନକୁ ମୁଁ 10-15 ଘଣ୍ଟା ରେଡିଓ ଶୁଣେ। ଆଉ କେବଳ ମୁଁ ସିକିଲ ସେଲ୍ସ, ମୋର ଦୁଇ ପୁଅ ମଧ୍ୟ ସିକିଲ ସେଲ୍ସ, ମୋର ସ୍ତ୍ରୀ ମଧ୍ୟ ଡେଥ୍ ହେଇଗଲାଣି ଦୀର୍ଘ 10 ବର୍ଷ ହେଲା। ଯେତେ ସଂସାର ଯେତେ ରୋଗ ଅଛି ସବୁ ରୋଗର ଟ୍ରିଟମେଣ୍ଟ ଅଛି, ହାଲା ସିନା ସିକିଲ ସେଲ୍ସ ଆଜି ପର୍ଯ୍ୟନ୍ତ ତାର କିଛି ଟ୍ରିଟମେଣ୍ଟ ବାହାରିନି। ଆପଣ ଜାଣିନଥିବେ ତାର ମେଡିସିନ କିଛି ନାହିଁ, କ୍ୟାନ୍ସରର ମଧ୍ୟ ମେଡିସିନ ଅଛି, କିନ୍ତୁ ଥାଲାସିମାର କେବଳ ବ୍ଲଡ କମିଲେ ବ୍ଲଡ ନବୁ ଆମେ, ଆଉ କିଛି ହାଇଡ୍ରେ ସୁବିଧା ଖାଉଛୁ, ଫଲିକ ଏସିଡ୍ କିଛି କାମ କରୁନୁ, ଖାଲି ମାନେ ଶରୀରଟା ଟିକେ ମାନେ ତାଦାରେ ଆମେ ଖାଉଛୁ, କିନ୍ତୁ ସିକିଲ ସେଲ୍ସର ସମ୍ପୂର୍ଣ୍ଣ ନିରୋଗ ହେବା ପାଇଁ ଆଜି ପର୍ଯ୍ୟନ୍ତ
1: କୌଣସି ତା ଭିତରେ ବି ଆପଣ ସଂଘର୍ଷ କରୁଛନ୍ତି, ଦୈନନ୍ଦିନ ଜୀବନରେ ଆପଣ ବ୍ୟସ୍ତ ଅଛନ୍ତି, ବିଭିନ୍ନ ପ୍ରକାର ଉପାୟରେ ବିଭିନ୍ନ ପ୍ରକାର ବେପାରରେ ମଧ୍ୟ ଆପଣ ବିଜି ଅଛନ୍ତି।
2: ଆଜ୍ଞା ଆଜ୍ଞା, ଆଉ ମୁଁ ଏମିତି ମଧ୍ୟ ଯୋଗ ପ୍ରାଣାୟମ କରୁଛି, ଅଲମ୍ବ ବିଲମ୍ବ କପାଳଭାତି, ଆଉ ଡେଲି ତ ମୁଁ ଆଇସ୍କ୍ରିମ୍ ବିକୁଛି କଟକ ସହର ବୁଲି ବୁଲି, ମୁଁ ଏମିତି କରିବା ବେଳେ ମୋତେ ଡେଲି 20-30 ମିନିଟ୍ ଚାଲୁଛି। ମତେ ଯେଉଁ ଦେଖନ୍ତି କୁନ୍ ଭାଇ ତମେ ଏତେ ଖୁସିରେ କାହିଁକି ରହୁଛ, ତମେ ତ ଦେଖତେ ସବୁ ଜାଣିଛି, ସମସ୍ତେ ଜାଣିଛନ୍ତି ମୋ ବିଷୟରେ, ମୁଁ କହିବି ମୁଁ ସତ କଥା, ରେଡିଓ ମୋ ପାଇଁ ସବୁବେଳେ ଖୋରାକ ଯୋଗାଇଥାଏ, ସବୁଠୁ ମହୌଷଧିଆ ସଙ୍ଗୀତ ମୋ ପାଇଁ।
1: ବହୁତ ବଢିଆ, ବହୁତ ବଢିଆ, ଆପଣ ଏମିତି ଭଲ ଭଲ ସଙ୍ଗୀତ ଶୁଣୁଥାନ୍ତୁ, ରେଡିଓକୁ ସାଥୀ କରିଥାନ୍ତୁ, ନିଜ ଭିତରେ ଯାହା ରୋଗ ଅଛି, ଦୁଃଖ ଅଛି, ଯନ୍ତ୍ରଣା ଅଛି, ସେଗୁଡ଼ିକ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ, ଏମିତି ଖୁସିରେ ଥାନ୍ତୁ, ବହୁତ ଭଲରେ ଥାନ୍ତୁ। ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
2: ରହୁଛି, ନମସ୍କାର।

0: హలో,
1: శుభ సకాల. మా సాయంకాశ్వతి సహపరిహార వలసం నుంచి జవహర్సింహ మెడికల్ కాలేజ్ నుంచి తునాయన కొద్దిగా.
0: ଆପଣଙ୍କୁ ସ୍ୱାଗତ ଜଣାଉଛି. ଆଜି ଆପଣ ବହୁତ ଦିନ ପରେ ଆମ ସହିତ ଯୋଡ଼ି ହେଇଛନ୍ତି ସକାଳୁ ସକାଳୁ.
1: ଧନ୍ୟବାଦ ଧନ୍ୟବାଦ.
0: ଆଉ ବର୍ତ୍ତମାନ ପାଗ କେମିତି ରହିଛି ଜଗତସିଂହପୁରରେ, କଣ କେମିତି ରହିଛି ମାହୋଲ?
1: ଜଗତସିଂହପୁର ପାଗ ଟିକେ ବର୍ତ୍ତମାନ ଟିକେ ସେମିତି ପାଗୁଆ ମେଘୁଆ ମେଘୁଆ ପାଗ ରହିଛି.
0: ଆଚ୍ଛା,
1: ଆଉ ଭଲ ଦିନଟା ବି ଆଜି.
0: ଆଜ୍ଞା,
1: ଆଜି ଆମର ଗୁରୁଦେବ ବସନ୍ତ କୁମାର ମହାପାତ୍ରଙ୍କର ଜନ୍ମଦିନ. ଜଣେ ଶ୍ରୋତା ଗୁରୁ, ବହୁତ ପୂର୍ଣ୍ଣ ଶ୍ରୋତା. ଜନ୍ମଦିନ ସେଥିପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଶୁଭକାମନା ଦେବା ସହ ମା ତାଳ ତାଙ୍କୁ ଘଣ୍ଟ ଗୁଡ଼ିଏ
0: ସବୁବେଳେ ଆପଣ ସମସ୍ତଙ୍କର ଶୁଭ ମନାସିଥାନ୍ତି, ସବୁବେଳେ ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି ବୋଲି ଆପଣ ସବୁବେଳେ ଭଲରେ ଅଛନ୍ତି, ଖୁସିରେ ଅଛନ୍ତି, ସୁସ୍ଥ ଅଛନ୍ତି. ତେବେ ବ୍ୟସ୍ତପୂର୍ଣ୍ଣ ଜୀବନ ଭିତରେ ଆମେ ସୁସ୍ଥ ରହିବାକୁ ହେଲେ କଣ କଣ କରିବାକୁ ପଡିବ? ଆପଣ କଣ
1: କରିଛନ୍ତି?
0: ଆଜ୍ଞା
1: ଦେଖନ୍ତୁ, ବ୍ୟସ୍ତବେଳ ଜୀବନ ଭିତରେ ମୁଁ ଆଜ୍ଞା ସକାଳୁ ଉଠେ, ଚାରିଟା ରାତିରୁ ଉଠେ, ଚାରିଟା ରାତିରୁ ଉଠି ଲାଟିନ୍ ଯାଇକି କିଛି ସମୟ ବସେ, ବସିକିରି ଭାବେ, ତାପରେ ମୁଁ ମିଶେ, ଗରମ ପାଣି ଟିକେ ଉଷୁମ ଉଷୁମ ଗରମ ପାଣି ଦିଅନ୍ତି, ତାପରେ ଚା ପିଇକି ଟିକେ ମର୍ଣ୍ଣିଂ ୱାକ୍ କରିବା ଯାଏ. ତାପରେ ଆମ ବ୍ୟସ୍ତ ଭିତରେ ଆମ ନିଜକୁ ଟିକେ ଧ୍ୟାନ ଦେବାକୁ ପଡିବ. ସକାଳୁ ବାସି ରୁଟି ହଉ, ଛତୁଆ ହଉ, କିମ୍ବା ଗଜା ଉଠ ହଉ, ତାକୁ ମଧ୍ୟ ଖାଇ, ମାନେ ମର୍ଣ୍ଣିଂ ୱାକ୍ ଫେରି ତାକୁ ଖାଇ କିଛି ସମୟ ଟିକେ ରେଷ୍ଟ ନେଇ, ତାପରେ ଠାକୁର ପୂଜା ପାଇଁ ଫୁଲ ତୋଳେ.
0: ଆଚ୍ଛା,
1: ଫୁଲ ତୋଳିକିରି ତାପରେ ଗାଧେଇ ସାରି ପୂଜା ସାରି ଅଫିସ ଯାଏ, ନିତ୍ୟାନ୍ତ କାମ କରେ. ତାପରେ ମୋର ଟାଇମ ରଖେ, ଟାଇମ ରଖେ ଠିକ ଆଠଟା ବେଳେ ଜଳଖିଆ, ବାରଟାରୁ ସାଢେ ବାରଟା ଭିତରେ ଲଞ୍ଚ, ଚାରିଟାରୁ ସାଢେ ପାଞ୍ଚଟା, ସାଢେ ଚାରିଟା ଭିତରେ ଚା ପାଣି ହଉ କି ଯାହା ଟିକେ ଟିଫିନ, ଆର ଶୀଘ୍ର ମୁଁ ଖାଏ, ରାତି ଆଠଟା ଭିତରେ ମୁଁ ଖାଇଦିଏ.
0: ସାଢେ ଆଠଟାରେ ଯେତେବେଳେ ଆପଣ ଶୋଉଛନ୍ତି, ନିଦ ତ ଭାଙ୍ଗିବ ନା? ସାଢେ ତିନିଟା ଚାରିଟା ଭିତରେ ନିଦ ଭାଙ୍ଗିଯିବ,
1: ନିଶ୍ଚିନ୍ତ ମୁଁ ଆଉ ଶୋଇଲେ ଉଠେନି.
0: ଆଚ୍ଛା,
1: ଭଲ ରହେ, ତେଣୁ ସୁସ୍ଥରେ ଯୋଉମାନେ ଭଲ ଶୁଣନ୍ତି ସେମାନେ ଦେହ ସୁସ୍ଥ ରହେ,
0: ଏକଦମ ପରଫେକ୍ଟ.
1: ସମସ୍ତେ ଭଲ ଶୁଣନ୍ତୁ, କିଛି ଚିନ୍ତା କରନ୍ତୁନି, କୌଣସି କଥାରେ ମୁଣ୍ଡ ପୁରାନ୍ତୁନି, ସମସ୍ତଙ୍କ ହସି ହସି କଥା ଶୁଣନ୍ତୁ.
0: ଆପଣ ଗୋଟେ ସୁନ୍ଦର ଭାବରେ ଆପଣ ଲାଇଫ ଷ୍ଟାଇଲ ଆମ ଆଗରେ ବର୍ଣ୍ଣନା କରିଦେଲେ, ଟାଇମ ମଧ୍ୟ ଆପଣ କେମିତି ସେୟାର କରୁଛନ୍ତି, ନିଜ ନିଜର ମାନେ ବିଭିନ୍ନ ଟାଇମରେ ଆପଣ କଣ କଣ କରୁଛନ୍ତି ଆମକୁ ସବୁ ଆପଣ ବର୍ଣ୍ଣନା କରିଦେଲେ, ସେଥିପାଇଁ ଆପଣ ସୁସ୍ଥ ଅଛନ୍ତି, ନିରୋଗ ଅଛନ୍ତି, ଏମିତି ସବୁବେଳେ ଖୁସିରେ ଥାନ୍ତୁ, ହସୁଥାନ୍ତୁ, ନିରୋଗ ଥାନ୍ତୁ, ସମସ୍ତଙ୍କର ଶୁଭ ମନାସୁ ଥାନ୍ତୁ.
1: ମୋର ବସନ୍ତ କୁମାର ମହାପାତ୍ର ଗୁରୁଦେବଙ୍କ ପାଇଁ ଗୋଟେ ଭଜନ ଗୋଟେ ବୋଲନ୍ତୁ ଆପଣଙ୍କ ମୁହଁରେ।
0: तारे वासा काती

0: ବହୁତ ବହୁତ ଧନ୍ୟବାଦ ଭଉଣୀ। ଆଉ ଯିବା ଆଗରୁ ଆଉ ଥରେ ମା ତାରାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ତାରା ମୋ ନିଶି ଭଉଣୀକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି।
1: ଜୟ ମା ସାରଳା, ଜୟ ଜଗନ୍ନାଥ, ନମସ୍କାର। ପ୍ରକୃତରେ ଭଲ ନିଦ ସୁସ୍ଥତାର କାରଣ, ସମୟ ନିର୍ଘଣ୍ଟ ମଧ୍ୟ ସୁସ୍ଥତାର କାରଣ। କିନ୍ତୁ ଆଜିକାଲି ଆମେ ଏତେ ବିଜି ସେଡ୍ୟୁଲ୍ ଭିତରେ ଦେଇ ଗତି କରୁଛେ, ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଗତି କରୁଛେ, ବେଳେବେଳେ ସମୟ ଠିକ୍ ରହେ ଆଉ ବେଳେବେଳେ ସମୟ ଠିକ୍ ରହେନି। ଯେମିତି ମୋ କଥା ମୁଁ କହୁଛି, ଗାଧୋଇବା, ଖାଇବା, ଶୋଇବା ମୋର କିଛି ବି ଠିକ୍ ନଥାଏ, କ'ଣ କରିବା, ସେମିତି ଗୋଟେ ବିଜି ସେଡ୍ୟୁଲ୍ ଭିତରେ ମଣିଷ ଗତି କରୁଛି। ଆଗକୁ କ'ଣ ହବ ଜଣା ନଥାଏ, କିନ୍ତୁ ତା ଭିତରେ ବି ମୁଁ କହିବି ସମୟ ନିର୍ଘଣ୍ଟ କରିବା ଉଚିତ। ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ସମୟର ମୂଲ୍ୟ ଅଛି, ପ୍ରତ୍ୟେକ ସମୟକୁ ଆମେ ଯଦି ବାଣ୍ଟ

ଯୋଡ଼ିଦେବା ବିଭିନ୍ନ କାମରେ, ତାହେଲେ ଆମକୁ କୋଉଟା ବି କଷ୍ଟ ପଡ଼ିବନି, ଆଉ କିଛି ବି କଥାରେ ଆମେ ଟେନସନ୍ ନେବା ନାହିଁ। ମୁଁ ଚାହିଁବି ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ନିରୋଗ ରୁହନ୍ତୁ, ଦୈନନ୍ଦିନ ଜୀବନରେ ସମସ୍ତେ ବିଜୁ ସେଡ୍ୟୁଲ୍ ଭିତରେ ବି ନିଜର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ।

0: ମ୍ୟୁଜିକାଲ ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ ଦିଲ୍ ସେଇ ଦିଲ୍ ତକ୍ରେ ନିଶିଅଛି ଆପଣଙ୍କ ସହିତ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ତେବେ ଆପଣମାନେ ସିଧାସଳଖ ଆମ ସହିତ ଯୋଡ଼ି ହେଉଛନ୍ତି ଏବେ ଦେଖିବା ଆଉ ଜଣେ କଲର୍ଙ୍କୁ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ହ୍ୟାଲୋ ଦିଦି ନମସ୍କାର ମୁଁ ସାଇ କହୁଛି ବେଲପଡ଼ାରୁ
0: ସାଇଙ୍କୁ ଆମେ ସ୍ୱାଗତ ଜଣାଉଛୁ କଣ କହିବେ ଆଜିର ଯାହା ଟପିକ୍ ରହିଛି
1: ଦିଦି ମୁଁ କଣ କରେ ସକାଳୁ ସବୁଦିନେ ଛଅଟାରେ ଉଠେ ତାପରେ ଏକ୍ସରସାଇଜ କରେ ଆଉ ମୁଁ ସବୁବେଳେ ଟିକେ ପନିପରିବା ଟିକେ ଖାଇବାକୁ ଚେଷ୍ଟା କରେ ଆଉ ସବୁଜ ପନିପରିବା ସେଗୁଡା ଖାଇଲେ ଆମେ ସବୁବେଳେ ଫିଟ୍ ରହିବା ଆମେ ଯଦି ତେଲ ମସଲା ଟିକେ ସବୁବେଳେ ଅତ୍ୟଧିକ ଖାଇବା ଦେହ ଖରାପ ହବ ସେଗୁଡା ଯେତେ କଣ୍ଟ୍ରୋଲ କରିବା ସେତେ ଆମ ଦେହ ପାଇଁ ଭଲ ବାହାର ଖାଦ୍ୟକୁ ଟିକେ ଆଭଏଡ କରେ ଯାହା ଖାଏ ଘରେ ଖାଏ ବେଳେ ବେଳେ ଏମିତି ବାହାରେ ଖାଏ ଟୋଟାଲି ଖାଏ ନା ସେଇଟା ତ କହିବିନି ଖାଏ ହେଲେ ବେଳେ ବେଳେ କାହିଁକିନା ବାହାରେ ଯୋଉ ଖାଇବା ତା ଦେହରେ ଟିକେ ଅତ୍ୟଧିକ ତେଲ ମସଲା ଅଛି ତ ଘର ଖାଇବାଟା ସବୁଠୁ ବେଷ୍ଟ
0: ବା ବଢିଆ ବଢିଆ କଥା ସାଇ କହିଦେଲେ ସାଇଙ୍କୁ
1: ତାପରେ ଆମ ମନକୁ ଆମେ ଯେତେ ଖୁସି ରଖିପାରିବା ଆମେ ସେତେ ମାନେ ପୁରା ଫିଟ୍ ସୁସ୍ଥ ରହିପାରିବା ଯଦି ମନ ସବୁବେଳେ ଦୁଃଖ ଥିବ ଆମେ ଯେତେ ଯାହା କଲେ ବି କିଛି ହୋଇପାରିବନି କାହିଁକିନା ଗୋଟେ କଥାରେ ନାହିଁ ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ତ ଆମେ ଯେତେ ଚିନ୍ତାରୁ ମାନେ ବାହାରିକି ରହିବା ଆମ ଦେହ ପାଇଁ ଭଲ ସବୁବେଳେ ଟିକେ ସମସ୍ତଙ୍କ ସହିତ ମିଶିବାକୁ ଚେଷ୍ଟା କରିବା ଖୁସି କେମିତି ରହିବା ନିଜ ଖୁସି ପାଇଁ ମାନେ ଯାହା ବି ଇଚ୍ଛା ହବ ସେଇଟା କରିବା ଯେମିତି ଗୀତ ଶୁଣିବା ହଉ କି କାହା ସହିତ କଥା ହବା ହଉ କୁଆଡେ ବୁଲାବୁଲି କରିବା ହଉ ଯାହା ବି କରିବା ତ ସେସବୁ କଲେ ଆମେ ଟିକେ ଖୁସି ରହିପାରିବା
0: ବା ଟିକେ କାହିଁକି ଆମେ ବହୁତ ଖୁସିରେ ରହିପାରିବା ନାଇଁ କି ସେମିତି ଚୁଟକିରେ ସବୁ ଟେନସନ ବୁଲେଇକି ସାଇ ପୁରା ସୁସ୍ଥ ଥାନ୍ତୁ ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ
1: ଦିଦି ରହିଲି ନମସ୍କାର
0: ନମସ୍କାର।

0: ପ୍ରକୃତରେ ଚିନ୍ତା ଖାଏ ଗଣ୍ଡି ଏ କଥାଟି ବହୁତ ପୁରୁଣା କଥା ହେଲେ ବି ଲୋକ ବୋଲି ହେଲେ ବି ଏଇଟା ହେଉଛି ସତ କଥା। ଯେତେ ଆମେ ଚିନ୍ତାରେ ରହିବା ଖାଲି ଆମେ ରୋଗିଣିଆ ହେଇଯିବା ବା ଅସୁସ୍ଥ ହେଇଯିବା ସେ କଥା ନୁହେଁ, ଆମର ଆପିୟରାନ୍ସ ମଧ୍ୟ ଖରାପ ହେଇଯିବ, ଚେହେରାର ଆକୃତି ମଧ୍ୟ ଖରାପ ହେଇଯିବ। ମୁହଁ କେମିତି ଗୋଟେ ଯେମିତି ବହୁତ ଚିନ୍ତାଗ୍ରସ୍ତ ଥିଲା ଭଳି ଲାଗିବ, ମୁହଁର ସରସ କମିଯିବ, ଆକ୍ଟିଭନେସ୍ କମିଯିବ, ମୁହଁର ଫ୍ରେଶନେସ୍ ମଧ୍ୟ କମିଯିବ। ତେଣୁକରି ଆମେ ସଦାସର୍ବଦା ଚେଷ୍ଟା କରିବା ବହୁତ ଖୁସିରେ ରହିବା ପାଇଁ, ହସ ହସ ମୁହଁରେ ରହିବା ପାଇଁ। ନିଜର ଯାହା ବି ଦୁଃଖ ଯନ୍ତ୍ରଣା ଅଛି ଚାହିଁବା ଅନ୍ୟମାନଙ୍କ ସହିତ ସେୟାର କରିବା ପାଇଁ, ଅନ୍ୟମାନେ ମାନେ ନିଜର ଯିଏ ଅତି କ୍ଲୋଜ୍ ଲୋକ ତାଙ୍କ ସହିତ ସେୟାର କରିଦେଲେ କ'ଣ ହବ ନା ଆପଣଙ୍କ ଦୁଃଖ ଟିକେ କମିଯିବ, ଆପଣଙ୍କ ଯନ୍ତ୍ରଣାର ଟିକେ ଉପଶମ ମିଳିବ, ଆପଣଙ୍କୁ ଟିକେ ରିଲାକ୍ସ ଫିଲ୍ ହବ। ସେଇଥିପାଇଁ ତ କହନ୍ତି ଦୁଃଖ ସେୟାର କଲେ ଦୁଃଖ କମିଯାଏ, ସୁଖ ସେୟାର କଲେ ସୁଖ ବଢ଼ିଯାଏ। ମୁଁ ଚାହିଁବି ଆପଣ ଦୁଃଖ ସେୟାର କରି କମେଇ ଦିଅନ୍ତୁ ଦୁଃଖ, ସୁଖ ସେୟାର କରି ସୁଖ ବଢ଼େଇ ଦିଅନ୍ତୁ, ହସ ବଢ଼େଇ ଦିଅନ୍ତୁ, ଆଉ ଆନନ୍ଦରେ ରୁହନ୍ତୁ। ଦେଖିବା ଏବେ ଆଉ ଜଣେ କଲରଙ୍କୁ। ହ୍ୟାଲୋ,
1: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ନମସ୍କାର। ଗୋଟେ ଓଡିଆରେ ଢଗ ଅଛି କହନ୍ତି, ସକାଳୁ ସନ୍ଧ୍ୟା ଯଦି ଝାଡା ଯାଏ ତା ପଇସା କି
0: ବୈଦ ଖାଇ,
1: ସେଇଟା ଆକ୍ଚୁଆଲି ନିରାଡ ସତ୍ୟ।
0: ଆଜ୍ଞା।
1: ଆଉ ତା ସାଙ୍ଗରେ ଆମେ ଯେମିତି ସୂର୍ଯ୍ୟ ସକାଳୁ ବାହାରିଲା ଚନ୍ଦ୍ର ସନ୍ଧ୍ୟାକୁ ଦେଖାଗଲା, ଆମେ ସେ ଅନୁସାରେ ସକାଳ ପରିଶ୍ରମ କଲେ ସନ୍ଧ୍ୟାବେଳକୁ ଆସିକି ରେଷ୍ଟ ନେବା, କିନ୍ତୁ ଅଧିକା ପରିଶ୍ରମ କରିବାନି କି ଅଧିକା ରେଷ୍ଟ।

0: ଅନ୍ୟଦିନ ଦିନକୁ 3-4 ଲିଟର ପାଣି ପିଇବା, ଟିକେ ଚାଲିବା, ସମୟ ମିଳିଲେ ଟିକେ ଚାଲିବା, ନହେଲେ ଯୋଗ ପ୍ରାଣାୟମ ଟିକେ ରଖିବା, ଆଉ ଦୂର ଜାଗାକୁ ଯଦି ଯାଉଛୁ କିଛି ଯୋଜନା କରି ଖାଇବା ନବା
1: ନିହାତି।
0: ସବଜେକ୍ଟ ବି ରଖିବେ ତାହେଲେ ନିଶ୍ଚିତ ଭାବରେ ନିରୋଗୀ ରହିବା।
1: ବହୁତ ବଢିଆ, ବହୁତ ବଢିଆ। ଯୋଗ ପ୍ରାଣାୟମ ଟିକେ କରିବା, ଚାଲିବା, ଆଉ ଏସବୁ ଯଦି ଆମେ କରିବା ତାହେଲେ ଆମେ ନିରୋଗ ରହିବା, ସୁସ୍ଥ ରହିବା। ଆପଣ କେତେ ସୁସ୍ଥ ଅଛନ୍ତି?
0: ଆଚ୍ଛା,
1: ଆପଣ କେତେ ସୁସ୍ଥ ଅଛନ୍ତି?
0: ମୁଁ ତ ଏବେ ରୋଗୀ ସାଙ୍ଗରେ ଅଧା ରୋଗୀ ଆଉ, ମାନେ ସେମିତି ଭଲ ଅଛି, ରୋଗୀ ବି ହେଇଯାଉଛି
1: ଆଉ। ଆଚ୍ଛା, ତଥାପି ଆପଣ ହାରି ନାହାନ୍ତି, ଆଗକୁ ଆଗକୁ ଚାଲିବାର ଇଚ୍ଛା ରଖିଛନ୍ତି, ଖୁସି ଅଛନ୍ତି? ବହୁତ ବଢିଆ, ବହୁତ ବଢିଆ। ଏମିତି ଖୁସିରେ ଥାଏ,
0: ଦେହଟା ସୁସ୍ଥ ରହିଲେ ମନ ସୁସ୍ଥ ରହିବ
1: ନିଶ୍ଚିତ।
0: ଆପଣ ସବୁ ପ୍ରକାର ଆଗ୍ରହ ଅଛି, ଶରୀର ଯଦି ଅସୁସ୍ଥ ଅଛି ତାହେଲେ ତ ବ୍ରେକ୍
1: ନାହିଁ, କିଛି କରିବା ପାଇଁ ଇଚ୍ଛା ହବନି। ଶରୀର ସୁସ୍ଥ ରହିବ, ଶରୀର ଅସୁସ୍ଥ ରହିଲେ। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସକାଳୁ ଆମ ସହିତ ଯୋଡ଼ି ହେଇଥିବାରୁ।
0: ନମସ୍କାର।

0: ସାତଟା ପରେ ଆମର ତ ଅଛନ୍ତି ଗ୍ରୁପ ଆଉ ଆମେ ତ ବସିକି ମଜା ମସ୍ତି ଆଉ କଣ କରିବୁ ରାତି ଦଶଟା ସାଢେ ନଅ ଦଶ ତା ଭିତରୁ ଆମର ଜଣେ ଭାଇ ଅଛନ୍ତି କୁମ୍ଭକ ନାଁ ଦିଆ ହେଇଛି ଆମେ କଣ କହିବି ଆଉ ସେ ତ ଖାଇଲେ ଦିଆ ଖାଇଦେଲେ ଠାରୁ ସେ ତାଙ୍କ ସହିତ ଆମେ ମଜା କରିକରି ସେ ମଜାରେ ଶୋଇ ପଡ଼ିଥିବେ ଆଉ ଆଉ ନିଜ ପାଇଁ ହେଲେ ମୋର ଗୋଟିଏ ଜିନିଷ ଅଛି ମୁଁ ନିଜ ଭଲ ଭାବକୁ ହେଲେ ସଦାବେଳେ ସତ କଥା କହିବାକୁ ପସନ୍ଦ କରେ ସତ କଥା ବି କୁହେ ପରିଶ୍ରମ ନିଶ୍ଚିତ ମୁଁ କରିବି ଆଉ ମିଛ କଥା କହିବିନି ଯୋଉ ଭାଇ ହଉ କି ଯିଏ ମିଛ କହିଲା ମୁଁ ତାର ସଦାବେଳେ ଦୂରଭୂତ ରହିବି କୌଣସି କଥା ରହୁ ଯଦି ଯିଏ ମିଛ କହିଲା କି ମିଛକୁ ପ୍ରଶ୍ନ ଦେଲା ମୁଁ ସଦାବେଳେ ତାକୁ ଦୂରଭୂତ ରହିବି ସଂସ୍କୃତିରେ ସଦା ଜୀବନ ଯାପନ କରିବି ଠିକ ଟାଇମରେ ଖାଇବି ଅଖାଦ୍ୟ ଖାଇବି ନାହିଁ ମସଲା ଦ୍ରବ୍ୟ ଖାଇବି ନାହିଁ ମନ ଖୁସିରେ ଯାହା ହେଲା ଖାଇବି ସଦାବେଳେ ସଂସ୍କୃତି ଲୋକଙ୍କ ସହିତ ଯୋଉମାନେ ମଜା କଥା କହିବେ ତାଙ୍କ ସହ ସଦାବେଳେ ମୁଁ କଣ୍ଟାକ୍ଟରେ ରହିବି
1: ବହୁତ ବଢିଆ ଆପଣ ଯୋଉ ଗୋଟେ କଥା କହିଲେ ସତ ଆପଣ କୁହନ୍ତି ଆଉ ଯୋଉମାନେ ସତ କହନ୍ତି ତାଙ୍କୁ ମଧ୍ୟ ଆପଣ ଭଲ ପାଆନ୍ତି ଆମେ ଯଦି ମିଛ କହିବା ମିଛର ଆଶ୍ରୟ ନବା ସେଟା ଆମ ମନ ଭିତରେ ବାରମ୍ବାର ବାରମ୍ବାର ବାରମ୍ବାର ଘୁରି ବୁଲିବ ଗୋଟେ ମିଛରୁ ଶହେଟା ମିଛ ମଧ୍ୟ ସୃଷ୍ଟି ହବ ଯଦି ଆମେ ସତ କଥା ପଦେ କହିଥିବା ତାହେଲେ ସେଇ କଥା ହିଁ ବାରମ୍ବାର ଆମ ପାଟିରୁ ବାହାରିବ ତାର ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡିବ
0: ନିଶ୍ଚିତ ନା ମୁଁ ସଦାବେଳେ ମୁଁ ଯେତିକି ସହିତ ମିଶିକି ମୋର ବନ୍ଧୁଠୁ ବାନ୍ଧବଠୁ ସାଙ୍ଗଠୁ ସଦାବେଳେ ମୁଁ ସମସ୍ତଙ୍କୁ କହେ ଭାଇ ସତ ଯିଏ କହେ ମୁଁ ଭଲ ପାଇବି ତା ସାଙ୍ଗରେ ସଦାବେଳେ କଥା ହେବି ମିଛ ଥରକୁ ଥର ହେଲା ମାନେ ମୁଁ ସଦାବେଳେ ଦୂରୀଭୂତ ରହିବି କିନ୍ତୁ ସତଟା ଆମକୁ ଏତେ ଉଲ୍ଲସିତ କରିବ ଏତେ ସଫ୍ ମାର୍ଗେ ନେଇଯିବ ଆମ ମନଟା ସଦାବେଳେ ହୃଦୟ ପବିତ୍ର ରହିବ ଯିଏକି ଆପଣଙ୍କ ସହିତ ମୁଁ ଭଲରେ କଥା ହେଇପାରିବି ସେ ଯେକୌଣସି ସୂଚନା ହଉ ବନ୍ଧୁ ହଉ ବାନ୍ଧବ ହଉ ଯିଏ ହଉ ସମସ୍ତେ ଯଦି ହସ୍ତ ଖୁସିରେ କଥା ହେଇପାରେ ସେଟା ଭଲ ବାକ୍ୟ ପାଟିରୁ ବାହାରିବ ଆଉ ଶୋଇଲା ବେଳକୁ ନିଶ୍ଚିତ ମ୍ୟାମ୍ ଶୋଇଲା ବେଳକୁ ନିଶ୍ଚିତ ଟିକେ ଈଶ୍ୱରଙ୍କୁ ନିଜ ଭିତରେ ଧ୍ୟାନ କରିବ ପ୍ରଭୁଙ୍କୁ ଦୁଃଖ ସୁଖ ଜଣେଇବ ତାପରେ ହିଁ ଶୋଇବ ଏଇଟା ହଉଛି ମୋର ସବୁଦିନର
1: ରୁଟିନ୍ ବା ବହୁତ ବଢିଆ ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ ଆମ ସହିତ ଯୋଡ଼ି ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ମ୍ୟାମ୍ ପୁଣି ଥରେ ଗୀତଟି ଗାଇଥିବାରୁ ଆପଣଙ୍କୁ ଅନ୍ତର ଭରା ହୃଦୟରୁ ଅଭିନନ୍ଦନ ଜଣାଉଛି ସେଥିପାଇଁ ଭଗବାନ ଆପଣଙ୍କୁ ଖୁସିମୟ ଜୀବନ ଯାପନ କରନ୍ତୁ
1: ଆଜ୍ଞା ଜୟ ଜଗନ୍ନାଥ।

0: ତେବେ ମୋଟାମୋଟି କହିବାକୁ ଗଲେ ମନ ପ୍ରଫୁଲ୍ଲ ଥିଲେ, ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା। ହଁ, ସେ ଗାଡ଼ିଆରେ ଯେମିତି ବି ପାଣି ଥାଉ, ଯାହା ଥାଉ, ଆପଣଙ୍କ ମନ ଯଦି ନିର୍ମଳ ଅଛି, ସେ ପାଣିଟିକକ ଗଙ୍ଗା ପାଣି ସଦୃଶ ହୋଇଯିବ। ଏ କଥା କହିବାର ମାନେ ହେଉଛି, ମନ ଯଦି ଆମର ଠିକ୍ ଥିବ, ମନ ଯଦି ଭଲ ଥିବ, ତାହେଲେ ଆମେ ସବୁ କାମ ଠିକ୍ ଭାବରେ କରିପାରିବା, ଏବଂ ସବୁ କାମ କରିବା ପାଇଁ ମଧ୍ୟ ଆମର ଆନ୍ତରିକ ଇଚ୍ଛା ସୃଷ୍ଟି ହେବ, କ୍ରିଏଟ୍ ହେବ। ତେବେ ଆପଣମାନେ ମଧ୍ୟ ସେଇ କଥାରେ ବିଶ୍ୱାସ କରୁଛନ୍ତି ବୋଲି ଆମକୁ ଜଣାଉଛନ୍ତି। ଏବେ ଦେଖିବା ଆଉ ଜଣେ କଲରକୁ। ହ୍ୟାଲୋ
1: ହ୍ୟାଲୋ ଶୁଭ ସକାଳ ନେସି ମ୍ୟାମ, ନମସ୍କାର।
0: ଆପଣଙ୍କୁ ମଧ୍ୟ ନମସ୍କାର, ସ୍ୱାଗତ ଜଣାଉଛି। କଣ କିଏ କହୁଛନ୍ତି ଆଗେ କୁହନ୍ତୁ।
1: ମୁଁ ରେଡ଼ ସମ୍ରାଟ ମୁନା ଭାଇ ଜାନ କୋଟିଲ କନପୁର ଜଗତସିଂହପୁର କହୁଥିଲେ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ସୁନ୍ଦରୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡ଼ାମ, ବହୁତ ଦିନ ବାଦ ଆସି ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେଲା। ବିଶେଷ କରି ଆମ ଜାମ୍ବନ ଭାଇ ଓରଫ ପ୍ରଫୁଲ୍ଲ ପ୍ରଧାନ ଏଟା ସବୁ କଥା କହିଦେଇ କଲେ,
0: ଯାହା ବି ଆପଣଙ୍କ ପାଖରେ ବାକି ଅଛି କୁହନ୍ତୁ।
1: ଆପଣ ଯୋଉ ଟପି ରଖିଛନ୍ତି ଆଉ ପ୍ରଫୁଲ୍ଲ ଏଟା ସବୁ କିଛି କହିଲେ, କିନ୍ତୁ ମୁଁ ଚାରୋଟି ବେଶୀ ଧ୍ୟାନ ଦିଏ। ପ୍ରଥମ ହେଲା ଠିକ୍ ସମୟରେ ଖାଇବା, ଠିକ୍ ସମୟରେ ଗାଧେଇବା, ଠିକ୍ ସମୟରେ ଶୋଇବା, ଏବଂ ଠିକ୍ ସମୟରେ
0: ଉଠିବା।
1: ଏଇ ଚାରୋଟି ଜିନିଷ ଯଦି ଆପଣ ଜଗିବେ, ତା ସାଙ୍ଗରେ କିଛି କଠିନ ପରିଶ୍ରମ କାମ କରିବେ, ଆପଣ ସବୁବେଳେ ପାଇଁ ସୁସ୍ଥ ରହିବେ।
0: ଆଚ୍ଛା, କୌଣସି ନା କୌଣସି କାରଣରୁ ଯଦି ବି ଆପଣଙ୍କର କୌଣସି ଟାଇମ୍ରେ ଖାଦ୍ୟ ଟିକେ ଲେଟ୍ରେ ଆପଣଙ୍କୁ ମିଳିଲା, ବା ଆପଣ ଖାଇବା ସମୟଟା ବହୁତ ଗଡିଗଲା, ସେଦିନ ଆପଣ କଣ କରନ୍ତି?
1: ଦେଖନ୍ତୁ, ସେମିତି ତ କାରଣ ସବୁଦିନ ସମାଜ ଆନେ ଥରେ ଆମେ କରିବା ଭୁଲ ହେଇଯିବାରେ, କିନ୍ତୁ ସବୁବେଳେ ତ ସେ ଭୁଲଟା କରିବାନି। କିନ୍ତୁ ଦେଖନ୍ତୁ, ମୋ ପିଲାଦିନ ଆଜି ପର୍ଯ୍ୟନ୍ତ ମୁଁ 4ଟାରେ ଉଠିବି, ସବୁଦିନ ମୋ ନୀତିଦିନ ଅଭ୍ୟାସ ହେଲା ଯେ ମୁଁ 11ଟା ଶୋଇଲେ ସେ 4ଟାରେ ଉଠେ, କିନ୍ତୁ 11ଟା ମୁଁ 10ଟାରେ ଦେବେ ଆଉ ଠିକ୍ ସମୟରେ ସେ ଠିକ୍ ସମୟରେ ଉଠେ। ଖାଇବା ପିଇବା ଶୋଇବା ଗାଧେଇବା ମୋର ଗୋଟେ ଟାଇମ୍ ଟେବୁଲ୍ କରିଦେଇଛି, ଏଇ ସମୟରେ ଗାଧେଇବା, ଏଇ ସମୟରେ ଖାଇବି, ଏଇ ସମୟରେ ଶୋଇବେ, ଏଇ ସମୟରେ ଉଠିବି। ଆଉ ପରିଶ୍ରମ ଯେତିକି କାରଣ ପ୍ଲାଣ୍ଟ ଏତେ ଥର କରିବା, ମୋର ଯେତିକି ଆବଶ୍ୟକ ସେତିକି ପରିଶ୍ରମ କରେ। 8 ଘଣ୍ଟା ମୁଁ ପରିଶ୍ରମ କାମ କରେ, 8 ଘଣ୍ଟା ହାଲକା ପରିଶ୍ରମ।

0: ମାସ ଖଣ୍ଡା ମୁଁ ଶୁଏ।
1: ଆଚ୍ଛା,
0: ମୋର ସବୁ ଟାଇମ୍ ଟେବୁଲ ବାଣ୍ଟି ଦେଇଛି। ଯାହାକି ମୁଁ ଦୀର୍ଘ 40 ବର୍ଷ ହେଲା ମେଡିକାଲ ଧର୍ମ ଦେଖିଲି।
1: ବହୁତ ବଢିଆ, ସୁନ୍ଦର କଥା।
0: ଆଉ ଗୋଟେ ମ୍ୟାଡାମ ତ ଚିନ୍ତା ଟା କହିଲେ, ଚିନ୍ତା ଦୁଇ ପ୍ରକାର ଅଛି, ଗୋଟେ ପରିବାର ଚିନ୍ତା ଅଛି, ଗୋଟେ ବାହାର ଚିନ୍ତା ଅଛି। ଆପଣ ଯଦି ଘରେ ବସିକି ଚିନ୍ତା କରିବେ ମୁଁ କାଇଁ ଦଶମହଲା କୋଠା ବାଡ଼େ, ସେ କାଇଁ ବାଡ଼େଲା, ସେ କାଇଁ ଗାଡି ତଡିଲା, ବ୍ୟାଙ୍କ ବାଲାନ୍ସ ବଢେଇଲା, ମୁଁ କାଇଁ ହେଇପାରିନି, ଯଦି ସେ ଚିନ୍ତାଟା କରିବେ ଆପଣ ଆସ୍ତେ ଆସ୍ତେ ଶରୀର ରୁଗ୍ନ ଅବସ୍ଥା ପଳେଇ ଆସିବ।
1: କାହିଁକିନା
0: ମାନସିକ ରୁଗ୍ନ ହେଇଯିବ, ଶରୀର ରୁଗ୍ନ ହେଇଯିବ, ସବୁ ଚିନ୍ତା ଆମେ ଏଇ ଚିନ୍ତା କରେ ଆମ ଯେତିକି ଅଛି ସେଥିରେ ସନ୍ତୁଷ୍ଟ
1: ରହିବା।
0: ଆଜି ଯାହା ମିଳୁଛି ଭଗବାନ ଯାହା ବି ଦଉଛନ୍ତି ଆମ ପରିଶ୍ରମରେ ଯାହା ପାଉଛେ ତାକୁ ଖୁସିରେ ଗ୍ରହଣ କରିନେବା, ସବୁବେଳେ ଖୁସିରେ ରହିବା ଏବଂ ସବୁବେଳେ ଚିନ୍ତା କରିବା। ମୋର ଶରୀର ପ୍ରତି ମୁଁ ସବୁବେଳେ ଧ୍ୟାନ ଦେଇଥିଲି ମ୍ୟାଡାମ, ଆଜି ପର୍ଯ୍ୟନ୍ତ ମତେ ଡାକ୍ତର ମାନେ କୁହନ୍ତି ବହୁତ ଚିନ୍ତା ମେଡିକାଲ କେବେ ଆସେ, ମୁଁ କହିଲି ମୋର ଯିବାର ନାହିଁ କି ଏଲୋପାତି ଔଷଧ ଖାଇ ରୋଗ କିଣିବାର ନାହିଁ, କାହିଁକିନା ଥଣ୍ଡା ଟିକେ ହଉଛି, ଧନ୍ୟବାଦ ଆପଣ ଆଜି ଥଣ୍ଡା ହେଲା, ଥଣ୍ଡାର ଅଢେଇ ଦିନ ପ୍ରଭାବ ରଖେ, ଆମେ ଟିକେ ସହିଯିବା ନାହିଁ, ଟିକେ ଥଣ୍ଡା ହେଲା ଚାଲ ଯା ମେଡିକାଲ, ଟିକେ ମୁଣ୍ଡ ବିନ୍ଧିଲା ମେଡିକାଲ ଚାଲ, ଆପଣ ମେଡିସିନ ଖାଇ ଖାଇକି ଆପଣ ରୁଗ୍ନ ହେଇଯିବ। ମେଡିସିନ ଅମୃତ ହେଲେ ସେ ବିଷରୁ ଅମୃତ ହଉଛି, ପୁଣି ଅମୃତରୁ ବିଷ ହେଇଥାଏ, ସବୁବେଳେ ଚେଷ୍ଟା କରିବା ଦେହରେ କିଛି ସମୟ ପାଇଁ ରୋଗଟାକୁ ମାରିବା, କାହିଁକିନା ଥଣ୍ଡା ଜ୍ୱର ପ୍ରାକୃତିକ ଉପାୟରେ ଝାଡ଼ା ସେ ଆସେ, ସେଥିପାଇଁ ଆମ ପ୍ରକୃତି 12 ମାସ 13 ପର୍ବ ଅଛି, ଫଳମୂଳ ଅଛି, ଖାଦ୍ୟ ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟ ଅଛି, ଆମେ କଣ କରୁଛେ ସମୟ ଅନୁସାରେ ଖାଦ୍ୟ ନ ଖାଇବେ, ଏ ସମୟରେ ଖାଦ୍ୟ ଖାଉଛେ, ରାତି 12ଟା 1ଟାରେ ଖାଇବା, 2ଟା 3ଟା ରାତିରେ ଶୋଇବା, 7ଟା 9ଟା 10ଟାରେ ଉଠିବା, ଆପଣ ଯେତେ ପରିଶ୍ରମ କରନ୍ତୁ କିନ୍ତୁ ଏଇ ନଦୀ ଆପଣ ସବୁ ପାଇଁ ରୁଗ୍ନ ଅବସ୍ଥାରେ ରହିବେ।
1: ଠିକ କଥା, ଏକଦମ ଠିକ କଥା ଆପଣ କହିଲେ। ଆପଣ 40 ବର୍ଷ ହେଲାଣି ମେଡିକାଲକୁ ଯାଇନାହାନ୍ତି, ଆଗାମୀ ଯେତେ ବର୍ଷ ଆପଣ ବଞ୍ଚିବେ,
0: ମତେ ଆସି 47 ହେଲାଣି, ଏବେ ଯୋଉ ବର୍ଷ ହେଲା ମୁଁ ସେଥିରେ ଓଦା ହେଇଛି, କାରଣ ଆମେ ପିଲାବେଳେ ଆଗକୁ ଅତି ନିଆଁରେ ସେକା ହଉଥିଲା, ଯାହାକି ଆମେ ଟିକେ ଥଣ୍ଡା ଫଣ୍ଡା ବି ହୁଏନି, ଏବେ ଦେଖନ୍ତୁ ଡବା କ୍ଷୀର ଥିଲା ତାଙ୍କୁ ଟିକେ କଣ ହେଲେ ତାଙ୍କ ପ୍ରାକୃତିକ ଯାହା ଦେଇଛି, ପ୍ରକୃତି ଆମକୁ ଯାହା ଦେଇଛି ସେଇଥିରେ ଆମେ ଚାଲିବା, ଆଉ ତା ସାଙ୍ଗରେ ଆମେ ସମନ୍ୱୟ ପରିବର୍ତ୍ତନ, କିନ୍ତୁ ଏ ଜିନିଷଟା କେମିତି ପରିବର୍ତ୍ତନ କରେ, ଆମେ କେମିତି ସୁସ୍ଥ ରହିବା ଆମ ନିଜ ହାତରେ ଅଛି, ନିଜେ ଡାକ୍ତର ହବାକୁ ପଡିବ।
1: ବଢିଆ କଥା, ତାହେଲେ
0: ଆପଣ ସୁସ୍ଥ ରହିପାରିବେ, ଆପଣ ପରିଶ୍ରମ କରୁଛନ୍ତି, ଥଣ୍ଡା ଆସିକି ଥଣ୍ଡା ବସୁଛନ୍ତି, ଆରାମ ଚେୟାର ବସୁଛନ୍ତି, ଏସିରେ ସେଟା ପରିଶ୍ରମ କରାଯାଏନି, ପରିଶ୍ରମ ହାଡ ଭଙ୍ଗା ଯେମିତି ଦେହ ହାତ ସବୁବେଳେ ଚାଲୁଥାଏ, ଲୋକ ଆଗରୁ 4ଟାରେ ଉଠି ଯାଇକି ବିଲାଡି କାମ କରୁଥିଲେ, ହେଲେ 9ଟା 10ଟାରେ ଉଠୁଛନ୍ତି,
1: ସେଇଗୁଡା ହଉଛି ସବୁ ରୋଗର କାରଣ,
0: କିଛି ନଥିଲା ଶାନ୍ତିରେ ଥିଲେ, ହେଲେ ସବୁ କିଛି ଅଛି ଅଶାନ୍ତିରେ ରହୁଛନ୍ତି।
1: ନିଶ୍ଚିତ ଭାବରେ ସୁନ୍ଦର କଥା, ସୁନ୍ଦର କଥା ଉପସ୍ଥାପନ କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଅର୍ଘ୍ୟତାଳି ଶୁଭ ସକାଳ ମଣି ମେଲୋଡି ଆଉ ଟ୍ୟାଲେଣ୍ଟ ଟିକା ଏତେ ସୁନ୍ଦର ଆଗ ପ୍ରୋଗ୍ରାମ କରୁଛନ୍ତି, ଆପଣଙ୍କୁ ଧନ୍ୟବାଦ ଦଉଛି, ଆଉ ଗୀତଟା ଗାଇଲେ ଭାଇନା ଯୋଉ ଅନୁରୋଧ କଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦଉଛି, ଆଉ ବିଶେଷ କରି ଆମ ଗ୍ରୁପର ଜାମ୍ବାହନ ଭାଇ ପପଲ ଭାଇଙ୍କୁ ମୁଁ ଧନ୍ୟବାଦ ଦଉଛି, ସେ ଯାହା ବି କଲେ ସତର୍କତା କଲେ, ସେ କେବେ ମିଛ କୁହନ୍ତି, ସବୁବେଳେ ତାଙ୍କ ମୋର
1: ବହୁତ ବଢିଆ, ଏମିତି ସମସ୍ତେ ସୁସ୍ଥ ଥାନ୍ତୁ, ଆପଣ ଲାଷ୍ଟ କଲର ହିସାବରେ ଆମ ସହିତ
0: ଆପଣ ସବୁବେଳେ ସୁସ୍ଥ ଥାନ୍ତୁ, ମାନସିକ ସ୍ତରରେ ସୁସ୍ଥ ଥାନ୍ତୁ, ପରିବାର ସୁସ୍ଥ ରହୁ, ପରିବେଶ ସୁସ୍ଥ ରହିଲେ ଆପଣ ନିଜେ ସୁସ୍ଥ ରହିବେ, ରହୁଛି ନମସ୍କାର।
1: ନମସ୍କାର। ତେବେ ଏଇଠି ସରିଯାଇଛି ଡାଲିନ୍ ଲାଇଭ୍ ଚିଟ୍ ଚାଟ୍ ଶୋ।

କିଛି ନେଟୱାର୍କ ଇସ୍ୟୁ ପାଇଁ ଆଜି କୌଣସି ବି ଏସ୍ଏମ୍ଏସ୍ ଆମ ପାଖରେ ଶୋ ହେଇପାରୁନାହିଁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଁ କିଛି କହିପାରୁନି, ହୁଏତ ଆସିଯାଇପାରେ, ସେଇ ଆଶାରେ ମୁଁ ରହିଛି। ଯେଉଁମାନେ ବି ମେସେଜ୍ କରିଛନ୍ତି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି, ଶୁଭେଚ୍ଛା ଜଣାଇବି। ଆପଣମାନେ ମେସେଜ୍ କରିଛନ୍ତି ଆଣ୍ଡ ଯେତେବେଳେ ବି ନେଟ୍ କନେକ୍ସନ୍ ଓକେ ହେଇଯିବ ସମସ୍ତଙ୍କ ନାଁ ମୁଁ ପଢ଼ିବା ପାଇଁ ଚେଷ୍ଟା କରିବି।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ତାଙ୍କୁ ସବୁ ପ୍ରୋଗ୍ରାମ୍ ଭଲ ଲାଗିଛି। ସବୁ ଶ୍ରୋତାମାନଙ୍କର ଆଜି ଯୋଉ ରହିଥିଲା ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ସମସ୍ତଙ୍କର ଯୋଉ ମତ ରହିଥିଲା ତାଙ୍କୁ ମଧ୍ୟ ସେସବୁ ଭଲ ଲାଗିଛି। ତେଣୁ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିବାକୁ ହେଲେ ସବୁବେଳେ ମନକୁ ଭଲ ରଖିବା ପାଇଁ ପଡ଼ିବ। ସେ ଧନ୍ୟବାଦ ଜଣାଇଛନ୍ତି ସମସ୍ତଙ୍କୁ। ଆପଣଙ୍କ ପାଇଁ ମୁଁ ଶୁଣି ଦେଉଛି ଏ ଗୀତଟି।

ବହୁତ ମନକୁ ମଧ୍ୟ ଛୁଇଁ ପାରୁଛି ବୋଲି ଲେଖିଛନ୍ତି। ଓକେ, ମୁଁ ଚେଷ୍ଟା କରୁଛି ଆପଣଙ୍କ ମନପସନ୍ଦର ଗୀତଟି ଶୁଣେଇଦେବା ପାଇଁ।

ବହୁତ କଷ୍ଟରେ ଗୋଟେ ଗୋଟେ ମେସେଜ ହିଁ ଆସୁଛି। ମୁଁ ଚେଷ୍ଟା କରୁଛି ଯେତିକି ମେସେଜ ଆସିବ ଆଜି ସବୁ ମେସେଜକୁ କାର୍ଯ୍ୟକ୍ରମରେ ସାମିଲ କରିବି। ତେବେ ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା ମେସେଜଟି କରିଛନ୍ତି। ତା ସହିତ ସଂଗ୍ରାମ ବବୁଲ, ଦିଲ୍ଲୀପ ଏବଂ ବୁଟୁ ଏମାନେ ମଧ୍ୟ ଯୋଡ଼ି ହୋଇଛନ୍ତି ଆମ ସହିତ। ଶଙ୍ଖା ସିନ୍ଦୁରର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର, ଆଜି କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ବହୁତ ଭଲ ଲାଗୁଛି। ଗୀତଗୁଡ଼ିକ

ପରବର୍ତ୍ତୀ ମେସେଜଟି କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଶୁଣିବା ପାଇଁ ଚାହିଁଛନ୍ତି ପିକେ ଫିଲ୍ମର ଗୋଟେ ସୁନ୍ଦର ଗୀତଟି ଶୁଣି ଦେଉଛି। ଆପଣଙ୍କ ମନପସନ୍ଦର ଏହି ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ।

ଆଜି ସବୁ ଏସଏମଏସ ବି ସୋ କରୁନି, ଟିକେ ପ୍ରୋବ୍ଲେମ ହଉଛି। ତେବେ ପରବର୍ତ୍ତୀ ମେସେଜ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା ମେସେଜ କରିଛନ୍ତି ବହୁଗ୍ରାମ କଟକରୁ। ସୁନାମଞ୍ଜରୀ ଫିଲ୍ମର ଗୋଟେ ଗୀତ ଶୁଣିବା

ପରେ ପରେ ମେସେଜ୍ କରିଛନ୍ତି ସନ୍ଧ୍ୟାରାଣୀ ସୂତାର ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ମୁଁ ଯେ ଏକ ପାଗଳ ଭଅଁର ତାନସେନ ସିଂଙ୍କ କଣ୍ଠରୁ ସମର ସଲିମ ସାଇମନ ଫିଲ୍ମରୁ।

ପରେ ମେସେଜଟି ଆସିଛି ଅନୁଗୁଳରୁ। ଲେଖି ପଠାଇଛନ୍ତି ସୁଫଳା ପ୍ରଧାନ, ଦେବବ୍ରତ ଦେବଦତ୍ତ ପ୍ରଧାନ, ସୁଚିତ୍ରା ସାହୁ ଏବଂ ଘସିରା।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଏସ୍ଏମ୍ଏସ୍ଟି କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଶୁଣିବା ପାଇଁ ଚାହିଁଛନ୍ତି ମଥୁରା ବିଜୟ ଫିଲ୍ମର ଗୋଟେ ଗୀତ, କେତେ ବଜାଓ ବଇଁଶୀରେ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟି। ଆଜି ବହୁତ ନୂଆ ନୂଆ ଶ୍ରୋତାମାନେ ଆମ ସହିତ ଯୋଡ଼ି ହୋଇଛନ୍ତି, କିନ୍ତୁ କିଛି ଟେକ୍ନିକାଲ୍ ପ୍ରୋବ୍ଲେମ୍ ପାଇଁ ହ୍ୱାଟ୍ସଆପ୍ରେ ମେସେଜ୍ ଆମର ପାଖାପାଖି 9:35 ପରେ ପରେ ଆସିଲା। ତେବେ ଯାହା ହେଉ, ଯେତେ ସଂଖ୍ୟାରେ ଆପଣମାନେ ମେସେଜ୍ କରିଛନ୍ତି ସମସ୍ତଙ୍କୁ ଆମ ତରଫରୁ, ବିଶେଷ କରି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ।

ফ্রেন্ডস টিউন করছেন 100.4 আকাশবাণী এফএম রেনবো কাটাক তেল সাথে। ସାଥୀ ସମସ୍ତଙ୍କର କର୍ମମୟ ଜୀବନ, ସମସ୍ତେ ବହୁତ ବ୍ୟସ୍ତବହୁଳ ଜୀବନ ଭିତରେ ମାନେ ଆମେ ଚାଲିଛେ, କିନ୍ତୁ ଆପଣଙ୍କ ମାଇଣ୍ଡକୁ ଫ୍ରେଶ୍ କରିବା ପାଇଁ ଦିନସାରା ଆପଣଙ୍କୁ ମିଠା ମିଠା ଗୀତ ଶୁଣିବି, ସେଇଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଦିଲ୍ ସେ ଦିଲ୍ ତକ୍ ସହିତ। କିନ୍ତୁ ସାଥୀ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ହଁ ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ଅନେକ ପ୍ରତିଭାଶାଳୀ ଗାୟକ ନିଜର ଅମର କଣ୍ଠସ୍ୱର ଦ୍ୱାରା ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟରେ ସ୍ଥାନ ଅଧିକାର କରିଛନ୍ତି।

କିନ୍ତୁ ସାଥୀ ମହମ୍ମଦ ଆଜିଜ ଏମିତି ଜଣେ ଅତ୍ୟନ୍ତ ଲୋକପ୍ରିୟ ଗାୟକ ପାର୍ଶ୍ୱ ଗାୟକ ମଧ୍ୟ ଥିଲେ। ତାଙ୍କର ଶକ୍ତିଶାଳୀ ମଧୁର ଓ ଭାବପୂର୍ଣ୍ଣ କଣ୍ଠସ୍ୱର ସଙ୍ଗୀତ ପ୍ରେମୀଙ୍କୁ ଆଜି ମଧ୍ୟ ମୋହିତ କରେ। ହଁ, ହିନ୍ଦୀ, ଓଡ଼ିଆ, ବଙ୍ଗଳା ସମେତ ଅନେକ ଭାଷାରେ ମଧ୍ୟ ସେ ହଜାର ହଜାର ଗୀତ ଗାଇ ସଙ୍ଗୀତ ଜଗତକୁ ସମୃଦ୍ଧ କରିଛନ୍ତି। ବିଶେଷ କରି ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ମହମ୍ମଦ ଅଜିଜଙ୍କ ଜନ୍ମ 2 ଜୁଲାଇ 1954 ମସିହାରେ ପଶ୍ଚିମବଙ୍ଗର କୋଲକାତାରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ସୟଦ ମହମ୍ମଦ ଅଜିଜ ଉନ୍ନବୀ। ଛୋଟବେଳେ ସେ ସଙ୍ଗୀତ ପ୍ରତି ଅତ୍ୟଧିକ ଆଗ୍ରହୀ ଥିଲେ। ପରିବାରର ସହଯୋଗ ଓ ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ ସେ ସଙ୍ଗୀତକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ। ସାଥୀ, ଆଗକୁ ତ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବ, କିନ୍ତୁ ବର୍ତ୍ତମାନ ଶୁଣିଦେଉଛି ତାଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟେକ୍ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର କଟକ ଦିଲ୍ ସେ ଦିଲ୍ ତକ୍ ଚାଲିଛି କଳାକାର ହଁ ସାଥୀ ମହମ୍ମଦ ଅଜିଜ୍ ଜଣେ ଅତ୍ୟନ୍ତ ସରଳ ନମ୍ର ଓ ପରୋପକାରୀ ବ୍ୟକ୍ତି ଥିଲେ ସଫଳତାର ଶିଖରରେ ଥାଇ ମଧ୍ୟ ସେ କେବେ ଅହଙ୍କାର କରିନଥିଲେ ସଙ୍ଗୀତ ପ୍ରତି ତାଙ୍କର ନିଷ୍ଠା ଏବଂ ଶୃଙ୍ଖଳାବଦ୍ଧ ଜୀବନ ଅନେକ ନବୀନ କଳାକାରଙ୍କ ପାଇଁ ପ୍ରେରଣା ଦୀର୍ଘ ସଙ୍ଗୀତ ଜୀବନରେ ସେ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଛନ୍ତି ବିଭିନ୍ନ ସାଂସ୍କୃତିକ ସଂଗଠନ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ସମ୍ମାନିତ କରିଥିଲେ କିନ୍ତୁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ଥିଲା ତାଙ୍କ ଶ୍ରୋତାଙ୍କର ଭଲ ପାଇବା ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତ ସହ ଜଡ଼ିତ ରହିଥିଲେ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ମଧୁର କଣ୍ଠସ୍ୱରରେ ଶ୍ରୋତାଙ୍କର ମନ୍ତ୍ରମୁଗ୍ଧ କରୁଥିଲେ ଶ୍ରୋତାଙ୍କୁ 27 ନଭେମ୍ବର 2018 ତାଙ୍କର ପରଲୋକ ଘଟିଥିଲା ତାଙ୍କ ବିୟୋଗରେ ଭାରତୀୟ ସଙ୍ଗୀତ ଜଗତରେ ଜଣେ ଅମୂଲ୍ୟ କଣ୍ଠଶିଳ୍ପୀଙ୍କୁ ଆମେ ହରାଇଥିଲେ ହଁ ସାଥୀ ମହମ୍ମଦ ଅଜିଜ୍ କେବଳ ଜଣେ ଗାୟକ ନୁହନ୍ତି ସେ ଭାରତୀୟ ସଙ୍ଗୀତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

0: ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
1: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
0: ସତରେ ଭାଇ?
1: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ,
1: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, 1,00,000ରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।

ଅବୁଝା ହେଇଥାଏ। ତେବେ ସାଥୀ ଆଗକୁ ଏ ବିଷୟରେ ଆମେ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦଉଛୁ ଗୋଟେ ସୁନ୍ଦର ଗୀତ। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମାର୍କ କଟକ ତେଲ ସେ ତେଲ ତକ ସଜଲିଛି କିଛି କଥା କିଛି ଗୀତ ସାଥି କେତେବେଳେ ଆମ ମନ ଏଇଠି ଥାଏ ତ କେତେବେଳେ ଆଉ କୁଆଡ଼େ ଘୁରି ବୁଲିଥାଏ ମନ ସବୁବେଳେ ଚଞ୍ଚଳ ଗୋଟିଏ ଜାଗାରେ କେବେ ସ୍ଥିର ହୋଇ ରହେନି ମନ ସବୁବେଳେ ତାର ପିଲାଳି ଆମି ଖୁସି କି ଜାହିର କରିଥାଏ ନିଜ ଲୋକଙ୍କ ପାଖରେ ନିଜ ପାଖରେ ବି ହଁ ସାଥି ମନ ଚାହେଁ ସମସ୍ତେ ତାକୁ ବୁଝନ୍ତୁ କିନ୍ତୁ ସେ ନିଜେ ନିଜେ ଇଚ୍ଛାକୁ ଅନେକ ସମୟରେ ବୁଝିପାରେନି ଗୋଟିଏ ମୁହୂର୍ତ୍ତରେ ଯାହାକୁ ଚାହେଁ ଆଉ ଗୋଟିଏ ମୁହୂର୍ତ୍ତରେ ତାଠାରୁ ଦୂରେଇ ମଧ୍ୟ ଯାଏ ଏହି କାରଣରୁ ଆମେ ନିଜ ମନ ସହ ବହୁବାର ସଂଘର୍ଷ କରିବାକୁ ମଧ୍ୟ ପଡ଼ିଥାଏ କିନ୍ତୁ ସାଥି ଏହି ଚଞ୍ଚଳ ମନକୁ ନେଇକି ତ ଆମକୁ ଆଗକୁ ବଢ଼ିବାର ଅଛି ସେଇଥିପାଇଁ ବର୍ତ୍ତମାନ ସମୟ ହେଇଛି ଗୋଟେ ସୁନ୍ଦର ଗୀତର ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ମାର୍କ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ହଁ ସାଧି, ସମ୍ପର୍କର ମୂଳଦୁଆ ହେଉଛି ମନ। ଯେଉଁଠି ନିଷ୍କପଟ ମନ ଥାଏ ନା, ସେଇଠି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ। କିନ୍ତୁ ଯେଉଁଠି ସନ୍ଦେହ, ଅହଙ୍କାର ଓ ସ୍ୱାର୍ଥ ପ୍ରବେଶ କରିଥାଏ, ସେଠାରେ ସମ୍ପର୍କ ଦୁର୍ବଳ ହୋଇଯାଇଥାଏ। ମନ ଚାହିଁ ସମସ୍ତେ ତାକୁ ବୁଝନ୍ତୁ, କିନ୍ତୁ ସେ ନିଜେ ଅନ୍ୟର ମନକୁ ବୁଝିବାରେ ଅନେକ ସମୟରେ ବିଫଳ ହୋଇଥାଏ, ଯେଉଁ କାରଣରୁ କି ଭୁଲ ବୁଝାମଣା ମଧ୍ୟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଦୂରତା ମଧ୍ୟ ବଢ଼ିଯାଇଥାଏ। ସେଇଥିପାଇଁ ଆମ ମନକୁ ସବୁବେଳେ ନିଜ ଆୟତ୍ତରେ ରଖିବା ବି ଦରକାର। ବେଳେବେଳେ ଆମ ମନକୁ ଆମେ ବୁଝି ଅନ୍ୟର ମନକୁ ବି ମଧ୍ୟ ବୁଝିବାକୁ ଚେଷ୍ଟା କରିବା ବି ଉଚିତ। ସାଧି, ପ୍ରତ୍ୟେକ ମଣିଷର ମନରେ କିଛି ନା କିଛି ନିହାତି ସ୍ୱପ୍ନ ଥାଏ, ଯେଉଁ ସ୍ୱପ୍ନ କି ସଫଳତାର ସ୍ୱପ୍ନ ଦେଖେ ମନ। କେହି ଭଲ ପାଇବାର ତ କେହି ପରିବାରର ସୁଖରେ। ମନ ହିଁ ମଣିଷକୁ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ। କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗିଯାଏ, ସେହି ମନ ସବୁଠାରୁ ଅଧିକ କଷ୍ଟ ପାଏ। ତଥାପି ପୁଣି ସେ ନୂଆ ସ୍ୱପ୍ନ ଦେଖେ,